ଏ ସମୟରେ ସେମାନେ ଗ୍ରାମଦେବୀଙ୍କ ନିକଟରେ ବିହନ ପୂଜା କରନ୍ତି ଏବଂ ଖୁସିରେ ଗୀତ ଗାଇ ନାଚନ୍ତି। ଏଥର ବଣ୍ଡା ଭାଇ ଭଉଣୀମାନଙ୍କର ଚୈତ୍ର ପର୍ବ ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ମଙ୍ଗଳି ସିସା ଏବଂ ସାଥୀ।

ଚାଷ କାମ ଆରମ୍ଭ କରିବା ପୂର୍ବରୁ ପ୍ରାୟ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟରେ ଚୈତ୍ର ପର୍ବ ପାଳନ କରିବାର ପ୍ରଥା ରହିଛି। ମାଲକାନଗିରି ଜିଲ୍ଲାର ବଣ୍ଡା ଆଦିବାସୀମାନେ ମଧ୍ୟ ଚୈତ୍ର ପର୍ବ ପାଳନ କରନ୍ତି।

ସୁଣିଲେ ରିଞ୍ଜୋଡ଼ି କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର, ସମୟ ସକାଳ 6:55 ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: सम्मेलनस्य अध्यक्षः विदेशमन्त्री एस जयशंकरः भविष्यति। ब्रिक्स देशानां विदेशमन्त्रिणः सदस्यराष्ट्राणां प्रतिनिधिदलप्रमुखाश्च अस्यां सभायां भागं ग्रहीष्यन्ति। केन्द्रीय अन्वेषण विभागः NEETUG 2026 इति परीक्षायाः विषये अभिकथित अनियमिततायाः प्रश्नपत्रस्य अनियमिततया प्रकाशनेति विषये च पञ्च अभियुक्तान् गृहीतवान्। प्रकरणस्य पञ्च अभियुक्ताः जयपुरतः त्रयः, एकैकौ गुरुग्रामनाशिकतः, अन्ये अनेके च शंकिताः सम्प्रति परीक्षमाणाः सन्ति। असम सर्वकारः अस्य मासस्य 26 दिनांके राज्य विधानसभायां यूनिफॉर्म सिविल कोड UGCC इति समान नागरिक संहिता विधेयकं प्रवर्तयिष्यति। मुख्यमंत्री हिमंत बिश्व शर्मा इत्येषः मुख्यमंत्री रूपेण द्वितीय कार्यकालस्य प्रथम मंत्रिसभायाः अध्यक्षतां कृत्वा प्रसार माध्यमान् संबोधयन् घोषणैषा अकरोत्। सर्वकारेण केन्द्रीय अन्वेषण विभागस्य CBI इत्यस्य निर्देशकाय प्रवीण सूद इत्यस्मै एकवर्षस्य विस्तारः दत्तः। उत्तरप्रदेशे धूलि प्रभञ्जनेन सह विद्युत प्रभञ्जनेन वृष्ट्या च गत 24 होरासु 43 जनाः मृताः। भदोही मण्डले सर्वाधिकाः 15 जनाः मृताः इति सूचनास्ति। पश्चिमबंग सर्वकारेण आलुकं, पलाण्डुः, फल, शाकानि, तैलबीजादिभिः सह अन्यधान्यानि आवश्यकोत्पादेभ्यश्च अन्ताराज्यस्तरेषु आवागमनाय सर्वे प्रतिबन्धाः उपाहरिताः। अन्ते प्रियाः श्रोतारः क्रीडावार्तायाम्, IPL इति क्रिकेट क्रीडायां गतरात्रौ रायपुरे रॉयल चैलेंजर्स बेंगलुरु दलेन कोलकाता नाइट राइडर्स इति दलं 6 पराजितम्। अद्य सायं 7:30 धर्मशालायां पंजाब किंग्स मुंबई इंडियंस इत्येते दले पुनः क्रीडिष्यतः इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରେଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:25 ବର୍ଣ୍ଣାଳୀରେ ଶୁଣିବେ କାର୍ଯ୍ୟକ୍ରମ ଗବାକ୍ଷ। ଆଜି ଏଥିରେ ଶୁଣିବେ ସଂଯମତାର ପ୍ରଥମ ଭାଗ। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ସକାଳ 8:45 ଶୁଣିବେ କେତୋଟି ଲଘୁ ସଙ୍ଗୀତ। ଶିଳ୍ପୀମାନେ ହେଲେ ପାମେଲା ଜେନ, ଶିବା ଏବଂ ଝୁମୁକି ରଥ। ସକାଳ 9:00 ଶୁଣିବେ ଫୋନ୍ ମାଧ୍ୟମରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଆଜି ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଆଜି ପୂର୍ବାହ୍ନ 10:30। ଆକାଶବାଣୀର 90 ଅବସରରେ ମେ ମାସ 12 ଆକାଶବାଣୀ ଜୟପୁର କେନ୍ଦ୍ରରେ ଅନୁଷ୍ଠିତ ସୁଗମ ସଙ୍ଗୀତ ସନ୍ଧ୍ୟା ସମାରୋହର ସମ୍ପାଦିତ ଅଂଶ ଶୁଣିବେ ଆଜି ଦିନ 11:00। ଦିନ 12:30 ଶୁଣିବେ ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା। ଦିନ 12:50 ଶୁଣିବେ କେତୋଟି ଭକ୍ତି ଗୀତ। ଆଜି ପାଇଁ ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ଠାକୁର, ଶର୍ମିଲା ସାମନ୍ତରାୟ, ରାଖାଲ ଚନ୍ଦ୍ର ମହାନ୍ତି। ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଶୁଣିବେ ଗଜଲ ଆଜି ଦିନ 1:05। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ ଆଜି ଦିନ 1:20। ଏଥିରେ ଶୁଣିବେ ଲକ୍ଷପତି ଦିଦି ସହାୟିକା ଯୋଜନା ସମ୍ପର୍କରେ, ମହିଳାଙ୍କ ପାଇଁ ସରକାରୀ ଯୋଜନା ଏବଂ ବାଲ୍ୟ ବିବାହ ସମ୍ପର୍କରେ ଏବଂ ତା'ର ପ୍ରଭାବ ସମ୍ପର୍କରେ ଅନ୍ୟ ଏକ ସାକ୍ଷାତକାର। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସ୍ପନ୍ଦନ କାର୍ଯ୍ୟକ୍ରମରେ ଶୁଣିବେ ପ୍ରତିକ୍ରିୟାରେ ଟେକ୍ନୋଲୋଜି ମାନବ ଜୀବନକୁ ସହଜ କରିଛି କି ଜଟିଳ, ଏବଂ ଜାଣିବା କଥାରେ ଶୁଣିବେ ସମୁଦ୍ର ପାଣି ଲୁଣିଆ କାହିଁକି ଏବଂ ବଜ୍ରପାତ କାହିଁକି ହୁଏ। ଚୈତିଜାନ କାର୍ଯ୍ୟକ୍ରମ ଶୁଣିବେ ଆଜି ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ଏଫ୍ଆଇଆର୍ ବୋଇଲେ କାଇ

ଭେଟଘାଟେ ଶୁଣିବେ ବ୍ୟାଟେରୀ ଗାଡ଼ି ଘେନିଲେ କାଇ ସୁବିଧା ମିଳିଛି, ଏବଂ ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ସରକାରୀ ଓକିଲ ବାବୁର କାମ କାଇଟା, ଶ୍ରୀମଦ ଭାଗବତ ଶୁଣିବେ ସନ୍ଧ୍ୟା 6:20। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ଏଥିରେ ଚାଷୀଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ କୁକୁଡ଼ା ପାଳନ ମାଧ୍ୟମରେ ଆତ୍ମନିର୍ଭର ବିଷୟରେ ଆଲୋଚନା। ଶୁଣିଲି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବାହୁରା। ଭାରତରେ ଡିପ୍ ଫେକ୍ ଏବଂ ଅଭିନବ ଗବେଷଣା ସୁଦୃଢ଼ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତ ଇନୋଭେଟର୍ସ 2026 ଅନ୍ତର୍ଗତ ଇଣ୍ଡଷ୍ଟ୍ରି ଲିଡର୍ସ ଗୋଲ୍ ଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଦେଶ କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ସମାଧାନ ପ୍ରସ୍ତୁତ କରୁଛି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଦେଶ ଆଜି ବିଶ୍ୱର ଏକ ବିଶ୍ୱସ୍ତ ପ୍ରଯୁକ୍ତି ସହଭାଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ବିକଶିତ ଭାରତ ଆଡ଼କୁ ଅଗ୍ରସର ହେବା ସହ ଭାରତ ସମଗ୍ର ବିଶ୍ୱ ପାଇଁ ସମାଧାନ ସହ ନିର୍ମାଣ କରିବାରେ ବିଶ୍ୱାସ କରେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ କଲରାପତରିଆ ବାଘ ସଂରକ୍ଷଣ ଓ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଶୀର୍ଷକ ହେଉଛି ମାନବ ଅଧ୍ୟୁଷିତ ବାତାବରଣରେ ସହାବସ୍ଥାନ। ଏଥିରେ କଲରାପତରିଆ ବାଘ ସଂରକ୍ଷଣ ପାଇଁ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋଚନା ସହ ଜୈବ ବିବିଧତା ସଂରକ୍ଷଣ ପଦକ୍ଷେପଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଫଳତା, ଆହ୍ୱାନ ଓ ପ୍ରୟାସ ପ୍ରଦର୍ଶନ କରାଯିବ। ରାଜ୍ୟରେ ଉନ୍ନତମାନର ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମିର ସମ୍ପୂର୍ଣ୍ଣ ବିନିଯୋଗ କରିବା ଉପରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଶ୍ୱ ଦକ୍ଷତା ଭଳି ବିଶ୍ୱସ୍ତରୀୟ ମଞ୍ଚ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି। ରାଜ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏପର୍ଯ୍ୟନ୍ତ 9000ରୁ ଅଧିକ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ନିଯୁକ୍ତି ହାର 99%ରୁ ଅଧିକ ରହିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ 2025-26 ବିପଣନ ଋତୁରେ ରବି ଫସଲ ଧାନ କ୍ରୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ଆଜିଠାରୁ ଜୁନ୍ ମାସ 30 ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଧାନ କ୍ରୟ କରାଯିବ। ଶ୍ରୀମତୀ ଗର୍ଗ ଧାନ କ୍ରୟ ବ୍ୟବସ୍ଥାର ସୁପରିଚାଳନା ନେଇ ଗୁରୁତ୍ୱ ଦେବା ସହ ଧାନ ସଂଗ୍ରହ ସମ୍ପର୍କରେ ସୂଚନା, ଶିକ୍ଷା

0: ଯୋଗାଯୋଗ ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚର ହିସାବ ଏବଂ ରାଜସ୍ୱ ଆଦାୟ ସମ୍ପର୍କରେ ଆଲୋଚନା ପାଇଁ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପଞ୍ଚାୟତିରାଜ, ଆଇନ ଆଦି କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ମୂଲ୍ୟ ଶୃଙ୍ଖଳ ସୁଦୃଢ଼ କରିବା ବିଷୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରି ବିଶ୍ୱସ୍ତରୀୟ ସୁଦୃଢ଼ ଖଣିଜ ପରିବେଶ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଶ୍ରମ ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ନିୟୋଜିତ ଠିକାଦାରମାନଙ୍କ ମଧ୍ୟରେ ଶ୍ରମ ନିୟମାବଳୀ ଏବଂ ଶ୍ରମିକ କଲ୍ୟାଣକାରୀ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ଶ୍ରମିକମାନଙ୍କ କଲ୍ୟାଣ, ସୁରକ୍ଷା ନିୟମ, ଠିକ୍ ସମୟରେ ମଜୁରୀ ପ୍ରଦାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମା ପକ୍ଷରୁ ବିପର୍ଯ୍ୟୟ ହ୍ରାସ ଲିଙ୍ଗଗତ ମୁଖ୍ୟ ଧାରାକରଣ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମହିଳା, କିଶୋରୀ ଓ ଭିନ୍ନକ୍ଷମଙ୍କୁ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ମହିଳାଙ୍କ ପ୍ରତି ହିଂସା ଆଚରଣ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବେଜୁଗୁଡ଼ା ଗ୍ରାମରେ ଭଲ ବର୍ଷା ଓ ଫସଲ ହେବା ନେଇ ଆୟୋଜିତ ବାଲିଯାତ୍ରା ଉଦ୍ଯାପିତ ହୋଇଛି। 24 ବର୍ଷ ବ୍ୟବଧାନରେ ଆୟୋଜିତ ହୋଇଥିବା ଏହି 9-ଦିନିଆ ବାଲିଯାତ୍ରାରେ ଆଉଣିଗୁମା ଇନ୍ଦ୍ରାବତୀ ନଦୀରୁ ବାଲି ସଂଗ୍ରହ କରାଯାଇ ପୂଜା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ 3-ଦିନିଆ ଅଷ୍ଟମ ବୀରବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏଭଳି ପ୍ରତିଯୋଗିତା ଶିକ୍ଷଣୀୟ ବାର୍ତ୍ତା ଦେବା ସହ ସମାଜକୁ ସଚେତନ ଓ ସମୃଦ୍ଧ କରିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ବରଗଡ଼ ଜିଲ୍ଲା ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ 3-ଦିନିଆ ଲୋକରଞ୍ଜନୀ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟର ଯୁବ କଳାକାରମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସଦୃଶ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା 2-3 ଦିନ ମଧ୍ୟରେ ତାପମାତ୍ରା 2-5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ସର୍ବାଧିକ ତାପମାତ୍ରା 40.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ମାନସିକ ଆବେଗ ପ୍ରବଣତା ରୋଗ। ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।
2: ମାନସିକ ଆବେଗ ପ୍ରବଣତା ରୋଗ ଏକ ପ୍ରକାରର ମନସ୍ତାତ୍ତ୍ୱିକ ସମସ୍ୟା ଯେଉଁଥିରେ କେତେକ ନିର୍ଦ୍ଦିଷ୍ଟ କାମ କରିବା ପାଇଁ ବ୍ୟକ୍ତିର ମନରେ ବାରମ୍ବାର ଭାବନା ଆସିଥାଏ, ଯେଉଁ ଭାବନାକୁ ସେ ନିୟନ୍ତ୍ରଣ କରିପାରେ ନାହିଁ ଏବଂ ଏସବୁ କାମ କରିବା ପାଇଁ ସେ ବାଧ୍ୟ ହୋଇଥାଏ। କ୍ରମେ ସେ ରୋଗୀ ପାଲଟି ଯାଇଥାଏ, ଯେପରି ଅନାବଶ୍ୟକ ମିଛ କହିବା, ଉଧାର ମାଗିବା, ବିନା କାରଣରେ ରାଗିବା, ଚୋରି କରିବା ଆଦି। ଏଥିମଧ୍ୟରୁ ପ୍ରମୁଖ ହେଲା ବାରମ୍ବାର ଚୋରି କରିବା ପାଇଁ ଇଚ୍ଛା ହେବା। ଏହି ଇଚ୍ଛାକୁ ଲୋକ ଆଦୌ ନିୟନ୍ତ୍ରଣ କରିପାରେ ନାହିଁ। ଏପରି ଇଚ୍ଛା ମନରେ ଆସିଲେ ରୋଗୀ ଅତ୍ୟଧିକ ବ୍ୟତିବ୍ୟସ୍ତ ହୋଇପଡ଼େ। ସେ ଏପରି ଜିନିଷ ଚୋରି କରେ ଯାହା ହୁଏତ ତା ପାଇଁ ଅଦରକାରୀ ହୋଇଥାଏ କିମ୍ବା ତା'ର କୌଣସି ଆର୍ଥିକ ଲାଭ ହୋଇନଥାଏ। ଏହିସବୁ ଜିନିଷକୁ ସେ ଗୋପନୀୟ ଭାବରେ ଫେରାଇ ଦିଏ, ବାଣ୍ଟି ଦିଏ କିମ୍ବା ଲୁଚାଇ ରଖେ। ଅଧିକାଂଶ ରୋଗୀଙ୍କର ଏସବୁ ଜିନିଷ କିଣିବାକୁ ଅର୍ଥ ଥିଲେ ମଧ୍ୟ ସେମାନେ ଚୋରି କରିଥାନ୍ତି। ଚୋରି କରିବା ପୂର୍ବରୁ ବ୍ୟକ୍ତିର ମନରେ ଅତ୍ୟଧିକ ଅସ୍ଥିରତା ଦେଖାଦେଇଥାଏ। ଏହି କାର୍ଯ୍ୟ କରିସାରିବା ପରେ ମନର ଅସ୍ଥିରତା କମିଯାଇଥାଏ। ଅଧିକାଂଶ ରୋଗୀ ପୂର୍ବରୁ କୌଣସି ଯୋଜନା ନକରି ଚୋରି କରିଥାନ୍ତି। କେତେଜଣ ନିଜର ଏଭଳି କାମ ପାଇଁ ନିଜକୁ ଦୋଷୀ ମନେ କରିଥାନ୍ତି, ଅନୁତାପ କରିଥାନ୍ତି ଓ ମନ ଖରାପ ମଧ୍ୟ କରିଥାନ୍ତି। ଅନେକ ବ୍ୟକ୍ତି ନିଜର କାର୍ଯ୍ୟ ପାଇଁ ନିଜକୁ ଲଜ୍ଜିତ ମଧ୍ୟ ମନେ କରିଥାନ୍ତି। ସେମାନେ ନିଜର ଆତ୍ମୀୟ ଲୋକଙ୍କ ସହିତ ଠିକ୍ ଭାବରେ ସମ୍ପର୍କ ରଖିପାରନ୍ତି ନାହିଁ। ନିଜର ଏଭଳି ବ୍ୟବହାର ଯୋଗୁଁ ସେମାନଙ୍କର ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଅଧିକାଂଶ ରୋଗୀ ସାଧାରଣତଃ ଦୋକାନରୁ ଚୋରି କରିଥାନ୍ତି, ମାତ୍ର କେତେଜଣ ନିଜର ବନ୍ଧୁ ଓ ପରିବାରରେ ମଧ୍ୟ ଚୋରି କରିବା ପାଇଁ ପଛାନ୍ତି ନାହିଁ। ଅନେକ ସମୟରେ ଏହି ରୋଗୀମାନେ ଚୋରି କଲା ପରେ ଧରାପଡ଼ିଥାନ୍ତି, ଯେଉଁଥିପାଇଁ ସେମାନଙ୍କୁ ଅନେକ ଅପମାନ ସହିବାକୁ ପଡ଼ିଥାଏ। ଅନେକ ଧନୀ ଲୋକ ଅତି ଛୋଟ ଛୋଟ ଜିନିଷ ଚୋରି କରି ଲଜ୍ଜିତ ହୋଇଥାନ୍ତି। କେତେକ ରୋଗୀ ଅପମାନ ସହି ନପାରି ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। ଏହି ରୋଗୀମାନଙ୍କଠାରେ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ, ଅବସାଦ

0: ରୋଗ ମାନସିକ ଉଦ୍ବେଗ ରୋଗ ଦେଖାଯିବାର ଅଧିକ ସମ୍ଭାବନା ଥାଏ। ଏହି ସମସ୍ୟା ଯୋଗୁଁ ରୋଗୀର ସାମାଜିକ ଓ କର୍ମକ୍ଷେତ୍ରରେ ଅନେକ ପ୍ରଭାବ ପଡ଼ିଥାଏ। ମାନସିକ ଆବେଗ ପ୍ରବଣତା ରୋଗ ପ୍ରାୟତଃ କିଶୋର ଅବସ୍ଥାରେ ଆରମ୍ଭ ହୋଇଥାଏ। ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ। ଭାରତବର୍ଷରେ ହଜାର ଜଣ ଲୋକଙ୍କ ମଧ୍ୟରୁ ଛଅ ଜଣଙ୍କଠାରେ ଏହି ରୋଗ ଦେଖାଦେଇଥାଏ। ଶୈଶବ ଅବସ୍ଥାରେ ଅତ୍ୟଧିକ ମାନସିକ ଚାପ ଏହି ରୋଗ ହେବାର ପ୍ରମୁଖ କାରଣ। ନିଜର କୌଣସି ବସ୍ତୁ ହଜିଗଲେ ବା ଆତ୍ମୀୟମାନେ ନିଜଠାରୁ ଦୂରେଇ ଗଲେ ସେମାନେ ସହଜରେ ଭୁଲି ପାରନ୍ତି ନାହିଁ ଓ ଏହି କ୍ଷତି ପୂରଣ କରିବା ପାଇଁ ଚୋରି କରିଥାନ୍ତି। ପିଲାଟି ନିଜକୁ ଅଦରକାରୀ ବା ଅବହେଳିତ ମନେ କରେ, ଯାହାଫଳରେ ସେ ଚୋରି କରିବା ଆରମ୍ଭ କରେ। ଏଥିପାଇଁ ସେ ଯଦି କୌଣସି ଦଣ୍ଡ ବା ଶାସ୍ତି ପାଏ ନାହିଁ, ତାର ବ୍ୟବହାର ବଢ଼ି ଯାଇଥାଏ। ମସ୍ତିଷ୍କରେ ସେରୋଟୋନିନ୍ ନାମକ ରାସାୟନିକ ପଦାର୍ଥ ମାତ୍ରାରେ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇପାରେ। କେତେକ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇପାରେ। ଏହି ରୋଗ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏପରି ରୋଗୀମାନେ ଚୋରି କଲା ପରେ ଧରା ପଡ଼ିଲେ ଲୋକମାନେ ସାଧାରଣତଃ ଏମାନଙ୍କୁ ଚୋର ବା ଅପରାଧୀ ବୋଲି ଭାବିଥାନ୍ତି। ମାତ୍ର ସମସ୍ତେ ଜାଣି ରଖିବା ଉଚିତ, ଏହା ଏକ ମାନସିକ ସମସ୍ୟା ଓ ଏହାର ଚିକିତ୍ସା କରିବା ଦରକାର। ଏସବୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିମାନେ ନିଜର ସମସ୍ୟା ବିଷୟରେ କାହା ସହିତ ଆଲୋଚନା କରନ୍ତି ନାହିଁ, କାରଣ ଏସବୁ ଆଲୋଚନା କରିବା ପାଇଁ ବ୍ୟକ୍ତିକୁ ଲାଜ ଲାଗିଥାଏ। କିନ୍ତୁ ଏହି ସମସ୍ୟା ଦେଖାଦେଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏହି ରୋଗର ଚିକିତ୍ସା ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ପଦ୍ଧତି ମୁଖ୍ୟତଃ ବ୍ୟବହାର କରାଯାଇଥାଏ। ମନର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ଦରକାର ପଡ଼ିଥାଏ। ଯେଉଁ ରୋଗୀମାନେ ନିଜର ଚୋରି ବ୍ୟବହାର ପାଇଁ ନିଜକୁ ଲଜ୍ଜିତ ବା ଦୋଷୀ ମନେ କରିଥାନ୍ତି, ସେମାନଙ୍କଠାରେ ଚିକିତ୍ସା ଅଧିକ ଲାଭଦାୟକ ହୋଇଥାଏ। ସେମାନେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ ହୋଇଥାନ୍ତି। ଏହାକୁ ରୋଗ ଭାବି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଚିକିତ୍ସା କଲେ ରୋଗରୁ ଶୀଘ୍ର ଉପଶମ ମିଳିଥାଏ।
1: ଆମର ଶାସ୍ତ୍ରରେ ଶୁଣୁଥିଲେ ଆଲୋଚନା ମାନସିକ ଆବେଗ ପ୍ରବଣତା ରୋଗ। ଆଲୋଚନା କରିଥିଲେ ଡାକ୍ତର ସତ୍ୟକାମ ମହାପାତ୍ର।

0: ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି କଲେ ସରକାର। ଉତ୍ତରପ୍ରଦେଶରେ ଝଡ଼ବର୍ଷା ଯୋଗୁଁ 43 ଜଣଙ୍କର ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ। ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆଟ୍ 20 ନମନୀୟତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ଲାଗି ଗଠନ ପ୍ରକ୍ରିୟା ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପରେ ପରେ ଅନ୍ୟ ଏକ ଅଧିବେଶନରେ ଏହି ଅତିଥିମାନେ ବିଶ୍ୱ ସୁଶାସନ ଏବଂ ବହୁବିଧ ବ୍ୟବସ୍ଥାର ସଂସ୍କାର ସମ୍ପର୍କିତ ଅନ୍ୟ ଏକ ଅଧିବେଶନରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ 26 ସେପ୍ଟେମ୍ବର ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବାକୁ ଥିବା ଦୃଷ୍ଟିରୁ ଏହି ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିଥିଲା।

ନରେନ୍ଦ୍ର ମୋଦି ତାଙ୍କର ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ କରିବେ। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ଗତ ପାଞ୍ଚ ମାସ ମଧ୍ୟରେ ଶ୍ରୀ ମୋଦି ଏବଂ ଶ୍ରୀ ଅଲ୍ ନହ୍ୟାନ୍ଙ୍କ ମଧ୍ୟରେ ଏହା ହେବ ଦ୍ୱିତୀୟ ଦ୍ୱିପକ୍ଷୀୟ ବୈଠକ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକରେ ମିଳିତ ହୋଇଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ ଖ୍ରୀଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଉର୍ସୁଲା ଭାନ୍ ଡେର୍ ଲେନ୍ସଙ୍କ ସହିତ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲ୍ଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଓ ରୁଷ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ବୈଠକରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବା ଅବସରରେ ସେ ଏହା କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଏକ ଅନିଶ୍ଚିତ ଏବଂ ଅସ୍ଥିର ବୈଷୟିକ ପରିବେଶ ମଧ୍ୟରେ ଦକ୍ଷତା ଓ ବିକାଶର ଗତିଶୀଳତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଉଭୟ ଦେଶ ଗତ କିଛି ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ଭାଗିଦାରୀ ସମେତ ଅର୍ଥନୈତିକ ଏବଂ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା ସମ୍ପର୍କରେ ଅବଗତ ହୋଇଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ସ୍ୱତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀର ଅଗ୍ରଗତି ସମଗ୍ର ସମୀକ୍ଷା କରିବା ଲାଗି ବାର୍ଷିକ ବ୍ରିକ୍ସ ସମ୍ମିଳନୀ ଏକ ଉପଯୁକ୍ତ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକରେ ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କର କାର୍ଯ୍ୟକାଳକୁ ସରକାର ଏକ ବର୍ଷ ବୃଦ୍ଧି କରିଛନ୍ତି। କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି, କ୍ୟାବିନେଟ୍ର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଚଳିତ ମାସ 24 ତାରିଖରେ ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗତକାଲି ନୂଆଦିଲ୍ଲୀଠାରେ ମାଲଦୀପ୍ସର ବୈଦେଶିକ ମନ୍ତ୍ରୀ ଇରୁ ଥିସାମ ଆଦାମଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋୟଲ କହିଛନ୍ତି, ଦୁଇ ଦେଶ ମଧ୍ୟରେ 60 ବର୍ଷର କୂଟନୈତିକ ସମ୍ପର୍କ ପୂର୍ତ୍ତି ଅବସରରେ ଭାରତ ଓ ମାଲଦୀପ୍ସ ମଧ୍ୟରେ ଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ବିଶେଷକରି ଭାରତ ମାଲଦୀପ୍ସ ମୁକ୍ତ ବାଣିଜ୍ୟ ରାଜିନାମା, ଦ୍ୱିପକ୍ଷୀୟ ପୁଞ୍ଜିନିବେଶ ରାଜିନାମା, ସ୍ଥାନୀୟ ମୁଦ୍ରା ମାଧ୍ୟମରେ ବାଣିଜ୍ୟ କାରବାରକୁ ପ୍ରୋତ୍ସାହନ ଦେବା ସମେତ ପର୍ଯ୍ୟଟନ, ଡିଜିଟାଲ୍ ନେଣଦେଣ ଏବଂ ବ୍ୟବସାୟିକ ସଂଯୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ଗୋୟଲ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚୀନ୍ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ସହିତ ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେବା ଲାଗି ଗତକାଲି ସନ୍ଧ୍ୟାରେ ବେଜିଂରେ ପହଞ୍ଚିଛନ୍ତି। ଇରାନ୍ ଯୁଦ୍ଧ, ବିଶ୍ୱରେ ଦେଖାଦେଇଥିବା ଶକ୍ତି ସଙ୍କଟ, ବାଣିଜ୍ୟ ସମ୍ପର୍କିତ ସମସ୍ୟା ଓ ତାଇୱାନ୍ ସମେତ କୃତ୍ରିମ ବୁଦ୍ଧିମତା ଆଦି ପ୍ରସଙ୍ଗ ଏହି ସମ୍ମିଳନୀରେ ସ୍ଥାନ ପାଇବାର ଆଶା ରହିଛି। ଏହି ସମ୍ମିଳନୀ ବର୍ତ୍ତମାନର ବୈଶ୍ୱିକ ଭୂ ରାଜନୈତିକ ସ୍ଥିତିରେ ଅନେକ ଗୁରୁତ୍ୱ ବହନ କରେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ

0: ଆମେରିକାର ସ୍ୱରାଷ୍ଟ୍ର ସଚିବ ମାର୍କ ରୁବିଓ, ପ୍ରତିରକ୍ଷା ସଚିବ ପିଟେ ହେକ୍ସେଟ୍ଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଚୀନ୍ ଯାଇଛନ୍ତି। 2017 ମସିହା ପରଠାରୁ ଏବଂ ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଏହା ହେଉଛି ଟ୍ରମ୍ପଙ୍କର ପ୍ରଥମ ସରକାରୀ ଚୀନ୍ ଗସ୍ତ। ଉତ୍ତରପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ଏବଂ ବିଜୁଳି ଯୋଗୁଁ 43 ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି, ଏହି ସମୟ ମଧ୍ୟରେ ଭାଦୋଇ ଜିଲ୍ଲାରେ ସର୍ବାଧିକ 15 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମିର୍ଜାପୁରରେ 10, ଫତେପୁରରେ 9, ବଡ଼ାଇଉରେ 5 ଏବଂ ବରେଲି ଜିଲ୍ଲାରେ 4 ଜଣଙ୍କର ମୃତ୍ୟୁ ହୋଇଛି। ଲୋକଙ୍କ ଉପରେ କାନ୍ଥ ଭୁଷୁଡ଼ି ପଡ଼ିବା, ଗଛ ପଡ଼ିଯିବା ତଥା ବିଜୁଳି ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 192 ରନ୍ କରିଥିଲା। ଦଳ ପକ୍ଷରୁ ଆଙ୍କ୍ରିସ୍ ରଘୁବଂଶୀ ସର୍ବାଧିକ 71 ରନ୍ କରିଥିବା ବେଳେ ରିଙ୍କୁ ସିଂ 49 ରନ୍ରେ ଅପରାଜିତ ରହିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭର ଗୋଟିଏ ବଲ୍ରେ 4 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଦଳ ପକ୍ଷରୁ ବିରାଟ କୋହଲି 60 ବଲ୍ରୁ 11 ଚୌକା ଓ 3 ଛକା ସହିତ 105 ରନ୍ କରିଥିଲେ। ଏହା ହେଉଛି ତାଙ୍କର 9ମ ଆଇପିଏଲ୍ ଶତକ, ଯାହାକି ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ବୋଲି ଜଣାଯାଇଛି। ଏଥିସହିତ ଚଳିତ ଆଇପିଏଲ୍ ସଂସ୍କରଣରେ କୋହଲି 400 ରନ୍ ଅତିକ୍ରମ କରିଛନ୍ତି। କୋହଲି ପ୍ରଥମ ଭାରତୀୟ ଭାବେ ଟି20 ଟୁର୍ଣ୍ଣାମେଣ୍ଟରେ 14,000 ରନ୍ ସମ୍ପୂର୍ଣ୍ଣ କରିଛନ୍ତି। ଏହି ମାଇଲଖୁଣ୍ଟ ସ୍ପର୍ଶ କରି ସେ କ୍ରିସ୍ ଗେଲ୍ଙ୍କ ରେକର୍ଡ ଭଙ୍ଗ କରିବା ସହିତ ଗତକାଲିର ମ୍ୟାଚ୍ରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ସ୍ଥାନିତ ହୋଇଛି। ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଏବଂ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକଳା ଓ 1 ବର୍ଷ ବୃଦ୍ଧି କଲେ ସରକାର। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ଣ୍ଣାବିବା ବର୍ଣ୍ଣାଳୀରେ ଶୁଣନ୍ତୁ କାର୍ଯ୍ୟକ୍ରମ ଗବାକ୍ଷ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ସୁପ୍ରଭା ପାଢ଼ୀ। ତାହେଲେ ଶୁଣିବା କାର୍ଯ୍ୟକ୍ରମ ଗବାକ୍ଷ।

0: ସମୟ ଏ ସମୟ କେବେ ରହେନା, ନିରନ୍ତର ଚାଲିଥାଏ। ଗତକାଲି ଯାହା ନୂଆ ଥିଲା, ଆଜି ସେଇଟା ପୁରୁଣା। ପୂର୍ବେ ଲୋକେ ଚିଠି ଲେଖି ନିଜର ମନର ଭାବନାକୁ ଜଣାଉଥିଲେ, ଆଉ ଆଜି ମୋବାଇଲର ଗୋଟିଏ ମେସେଜରେ ସମ୍ପର୍କ ଚାଲିଯାଉଛି।
1: ହଁ, ସତ କଥା, ଆଧୁନିକତା ଆମ ଜୀବନକୁ ସହଜ କରିଛି। ପଢ଼ା, ଚିକିତ୍ସା, ଯାତାୟତ, ସଂଯୋଗ, ସବୁଠି ନୂଆ ପରିବର୍ତ୍ତନ। କିନ୍ତୁ ଏଇ ଦୌଡ଼ରେ କେଉଁଠି ନା କେଉଁଠି ମଣିଷ ନିଜକୁ ହରେଇ ବସିଛି।
0: ପୂର୍ବେ ସନ୍ଧ୍ୟା ହେଲେ ପରିବାରର ସମସ୍ତେ ଏକାଠି ବସୁଥିଲେ, ହେଲେ ଆଜି ଗୋଟିଏ ଘରେ ରହିକି ବି ସମସ୍ତେ ନିଜ ନିଜ ମୋବାଇଲରେ ବ୍ୟସ୍ତ।
1: ସମୟ ବଦଳିଛି, ଜୀବନର ଗତିପଥ ବି ବଦଳିଛି। ପରିବର୍ତ୍ତନ ଖରାପ ନୁହେଁ, ପରିବର୍ତ୍ତନ ହେଉଛି ଜୀବନର ନିୟମ। ଯେପରି ନଦୀର ପାଣି ଚାଲିଥାଏ, ସେପରି ସମୟ ମଧ୍ୟ ନୂଆ ଦିଗକୁ ଆଗେଇ ନେଇଯାଏ।
0: ଠିକ କହିଲ, ଆଧୁନିକତା ଆମକୁ ନୂଆ ସ୍ୱପ୍ନ ଦେଖାଉଛି, କିନ୍ତୁ ତା ସହିତ ଚାପ, ଏକାକୀପଣ ଆଉ

0: ବ୍ୟସ୍ତତା ମଧ୍ୟ ବଢ଼ାଉଛି।
1: ତେଣୁ ଆମକୁ ଆଧୁନିକତାକୁ ଗ୍ରହଣ କରିବା ସହିତ ମାନବିକତା, ସମ୍ପର୍କ ଆଉ ସଂସ୍କୃତିକୁ ମଧ୍ୟ ସାଙ୍ଗରେ ରଖିବାକୁ ପଡ଼ିବ। ନହେଲେ ଯନ୍ତ୍ର ଆଗକୁ ବଢ଼ିବ ସିନା, ମଣିଷ ପଛରେ ପଡ଼ିଯିବ।
0: ହଁ, ଜୀବନର ଅସଲ ସୁନ୍ଦରତା କେବଳ ଆଧୁନିକ ସାମଗ୍ରୀରେ ନୁହେଁ, ବରଂ ଭଲ ପାଇବା, ସମ୍ମାନ ଆଉ ସୁସମ୍ପର୍କରେ ରହିଛି।
1: ତେବେ ଆସନ୍ତୁ ନା ସମୟ ସହିତ ଆଗକୁ ବଢ଼ିବା, କିନ୍ତୁ ନିଜର ମୂଲ୍ୟବୋଧକୁ କେବେ ଭୁଲିବାନି।
0: ଆଜିର କବାଖ୍ୟରେ ଆମେ ଆଧୁନିକତାର ଭଲ ଆଉ ଖରାପ ପ୍ରଭାବ ସେ ସମ୍ପର୍କରେ ଜାଣିବା।
1: ସମୟର ପରିବର୍ତ୍ତନ ଆଉ ଜୀବନର ସଠିକ ଅର୍ଥ ସମ୍ପର୍କରେ ଆମେ ଆଉ ଟିକେ ବୁଝିବା।
0: ତେଣୁ ଆମ ସହିତ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ରୁହନ୍ତୁ।
1: ତେବେ ଆଜିର କବାଖ୍ୟରେ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁପ୍ରଭା।

0: ପାଖରେ ଆଜି ରହିଛି ଆଧୁନିକତାର ଶେଷ ଭାଗ। ଆଧୁନିକତା, ହଁ, ଆଧୁନିକତାର ଅର୍ଥ କେବଳ ଯେ ନୂଆ ପୋଷାକ ପିନ୍ଧିବା, ମୋବାଇଲ ଧରିବା କିମ୍ବା ଇଂରାଜୀ କହିବା ନୁହଁ। ବରଂ ଆଧୁନିକତାର ସଠିକ୍ ଅର୍ଥ ହେଉଛି ନୂତନ ଚିନ୍ତାଧାରା, ବିଜ୍ଞାନମୂଳକ ଭାବନା, ସମୟ ସହିତ ଆଗକୁ ବଢ଼ିବା ଆଉ ସମାଜକୁ ଉନ୍ନତ କରିବା।
1: ହଁ, କହିବାକୁ ଗଲେ ଆଜିର ଦୁନିଆରେ ଆଧୁନିକତା ଦରକାର, କାହିଁକିନା ଏହା ଆମକୁ ନୂଆ ଶିକ୍ଷା, ଟେକ୍ନୋଲୋଜି ଆଉ ଉନ୍ନତିର ରାସ୍ତା ଦେଖାଏ। ହେଲେ ଯଦି ଆମେ ଆଧୁନିକତାର ନାଁରେ ନିଜର ପରମ୍ପରା, ଭାଷା ଆଉ ସଂସ୍କୃତିକୁ ଭୁଲିଯିବା, ତାହେଲେ ଧୀରେ ଧୀରେ ଆମର ଅସ୍ମିତା ହଜିଯିବ।
0: ସେଥିପାଇଁ ଆମର ଦାୟିତ୍ୱ କି ଆମେ ଏହି ଦୁଇଟି ମଧ୍ୟରେ ସନ୍ତୁଳନ ରଖିବା ଦରକାର। ଆମେ ନୂଆ ଟେକ୍ନୋଲୋଜି ଶିଖିବା, କିନ୍ତୁ ନିଜର ମାତୃଭାଷାକୁ ସମ୍ମାନ ଦେବା।
1: ଆମେ ଆଧୁନିକ ଶିକ୍ଷା ନେବା, କିନ୍ତୁ ବଡ଼ମାନଙ୍କର ସଂସ୍କାର ଆଉ ମୂଲ୍ୟବୋଧକୁ ଭୁଲିବାନି।
0: ଆମେ ପାଶ୍ଚାତ୍ୟ ସଂସ୍କୃତିର ଭଲ ଦିଗକୁ ଗ୍ରହଣ କରିବା, କିନ୍ତୁ ନିଜ ସଂସ୍କୃତି ପ୍ରତି ଗର୍ବ ମଧ୍ୟ କରିବା।
1: ହଁ, ଗୋଟିଏ ଗଛ ଯେପରି ନୂଆ ପତ୍ର ଆଣିଥାଏ କିନ୍ତୁ ନିଜର ମୂଳକୁ କେବେ ଛାଡ଼େନି, ଠିକ୍ ସେମିତି ଆମେ ମଧ୍ୟ ଆଧୁନିକତାକୁ ଗ୍ରହଣ କରିବା, ତା ସହିତ ଆମର ପରମ୍ପରାକୁ ଧରି ରଖିବା ଉଚିତ।
0: ଆଧୁନିକତା ଆମକୁ ଆଗକୁ ବଢ଼ିବା ଶିଖାଏ, ଆଉ ଆମ ପରମ୍ପରା ଆମକୁ ଆମର ପରିଚୟ ଦିଏ। ଆଉ ଯେତେବେଳେ ଏହି ଦୁଇଟି ଏକା ସାଥିରେ ଚାଲିଥାଏ, ସେତେବେଳେ ସମାଜର ଉନ୍ନତି ନିଶ୍ଚିତ ଭାବରେ ହୋଇପାରିବ।

ମୁଁ ଡକ୍ଟର ପ୍ରଦୀପ କୁମାର ମିଶ୍ର, ଶିକ୍ଷାବିତ, ପରିବେଶ ପ୍ରେମୀ। ଆଧୁନିକତା ଏକ କାଳଖଣ୍ଡର ବିଶେଷ ପରିଚୟ। ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଯେତେବେଳେ ୟୁରୋପରେ ଶିଳ୍ପ ବିପ୍ଳବ ଆରମ୍ଭ

ତ ଆମେ ସେତେବେଳେ ଅତ୍ୟନ୍ତ ଆନନ୍ଦରେ ଉତ୍ଫୁଲ୍ଲିତ ହେଲୁ। ଚିହ୍ନ ଧୂଆଁ ଆକାଶକୁ ଯେତେବେଳେ ଛୁଇଁଲା, ସମସ୍ତେ ଅତ୍ୟନ୍ତ ଆନନ୍ଦରେ ନିଜକୁ ଆଧୁନିକ ମନେ କଲେ ଏବଂ ତାପରେ ପରେ ଯାବତୀୟ ପରିବର୍ତ୍ତନ ଆସିଛି। ସହର ସଭ୍ୟତା ଆରମ୍ଭ ହୋଇଛି, ରାଜତନ୍ତ୍ର ଆସ୍ତେ ଆସ୍ତେ ନିଷ୍ପ୍ରଭ ହୋଇ ଆସିଛି, ଗଣତନ୍ତ୍ରର ଆବାଜ, ସାମ୍ୟବାଦର ଆବାଜ ଶୁଭିଛି ପୃଥିବୀର ସର୍ବତ୍ର, ଏବଂ ତାପରେ ପରେ ଗାଁ ସବୁ ସହରାଭିମୁଖୀ ହୋଇଛି। ଆମେ ସେଇଠୁ ପରିବର୍ତ୍ତନ ଆରମ୍ଭ କରିଛୁ ଆମ ସାମାଜିକ ଜୀବନରେ, ରାଜନୈତିକ ଜୀବନରେ, ଅର୍ଥନୈତିକ ଜୀବନରେ। ଏକ ନୂଆ ଷ୍ଟ୍ରକ୍ଚର ଯାହାକୁ କହନ୍ତି, ଗୋଟେ ବିପୁଳ ପରିବର୍ତ୍ତନ ଆଡ଼କୁ ଆମେ ଆଗେଇ ଆସିଛୁ। ଆଗେଇ ଆସି ବର୍ତ୍ତମାନ ଆଧୁନିକତା ନାଁରେ ଆମେ ଅନେକ କିଛି ପରିବର୍ତ୍ତନ ପ୍ରତ୍ୟକ୍ଷ କରି ଚାଲିଛୁ। ଯେତେବେଳେ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ଅଭିବୃଦ୍ଧି ହେଉଛି, ନୂଆ ନୂଆ ଆବିଷ୍କାର ଉଦ୍ଭାବନ, ମୋଟର ଗାଡ଼ିଠୁ ଆରମ୍ଭ କରି ଯେଉଁଙ୍କର ଫଟୋ କ୍ୟାମେରା, ଏବଂ ତାପରେ ପରେ ଆମେ ଦେଖୁଛୁ ଯେ ଟେଲିଭିଜନ ଆସିଗଲା। ଟେଲିଭିଜନ ପରେ ପରେ ଆମେ ଯଦି ଆସିଯିବା, ତାହେଲେ ବର୍ତ୍ତମାନ ଅତ୍ୟାଧୁନିକ ଯୁଗ ଯାହାକି ଆଧୁନିକତା ଉପରେ ପର୍ଯ୍ୟବେସିତ, ଏହି ସମୟରେ ସବୁଠୁ ବହୁତ ବଡ଼ କଥା ଆସିଗଲା ଯେ ପ୍ରଯୁକ୍ତି ବିଦ୍ୟାର ସର୍ବୋଚ୍ଚ ଜ୍ଞାନ ହେଉଛି ବର୍ତ୍ତମାନ କୃତ୍ରିମ ଜ୍ଞାନ, ଯାହାକୁ ଆମେ କୃତ୍ରିମ ବୁଦ୍ଧିମତା ବୋଲି କହୁଛୁ, ଏଆଇ ବୋଲି କହୁଛୁ। ମୋବାଇଲ ପରେ ପରେ ଆମେ ଦେଖିଲୁ ଯାହା ସବୁ ଆଧୁନିକ ଯୁଗରେ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ଏବଂ ସମସ୍ତଙ୍କ ଭିତରେ ଗୋଟେ ଚମକ ଆଣିଥିଲା, ସମସ୍ତଙ୍କ ଭିତରେ ସାମାଜିକ ଜୀବନ ଗୋଟେ ବିପୁଳ ପରିବର୍ତ୍ତନ ଆଣିଥିଲା, ସେ ସବୁକୁ ମୋବାଇଲ, ଯୋଉଟାକୁ ଆମେ ଗ୍ରାମ୍ୟ ଭାଷା ବୋଲି କହୁଛୁ, ଟେଲିଫୋନର ଗୋଟେ ଅଭିନବ ସଂସ୍କରଣ, ତାହା ଏତେ ପରିବର୍ତ୍ତନ ଆଣିଦେଲା ଯେ ସମଗ୍ର ବିଶ୍ୱକୁ ଯୋଡ଼ିଦେଲା। ସମସ୍ତ ବିଶ୍ୱକୁ ଯୋଡ଼ିଦେଲେ ବି ଭାବଗତ ଦିଗରୁ ଯେ ଆଜି ଆମେ ପରସ୍ପର ଠାରୁ ଅଲଗା ଅଲଗା ହେଇଯାଉଛୁ, ଯେତିକି ସମଗ୍ର ବିଶ୍ୱ ଆମେ କହୁଛୁ ନିକଟବର୍ତ୍ତୀ ଆମର ହେଇଯାଉଛି, କିନ୍ତୁ ହୃଦୟ ଭିତରେ ଗୋଟେ ବିରାଟ ପାର୍ଥକ୍ୟ ମଣିଷର ଲକ୍ଷ୍ୟ କରାଯାଉଛି। ଯୌଥ ପରିବାର ଭାଙ୍ଗି ଭାଙ୍ଗି, ଯୋଉ ଏକାନ୍ନବର୍ତ୍ତୀ ପରିବାର ଥିଲା, ଯୌଥ ପରିବାର ଥିଲା, ବର୍ତ୍ତମାନ ତାହା ଆମେ ଯଦି ଦେଖିବା ସୀମିତ ହେଇଯାଉଛି। ଏବଂ ଗ୍ରାମାଞ୍ଚଳର ପରିବର୍ତ୍ତନ, ସହରାଞ୍ଚଳର ପରିବର୍ତ୍ତନ ଭିତରେ ଆମେ ଦେଖୁଛୁ ମାନବିକତା କୋଉଠି ନା କୋଉଠି ପଥ ଭୁଲୁଛି। ଏବଂ ଗଣତନ୍ତ୍ର, ଜଣେ କହିଥିଲେ ଯେ ଏ ଗଣତନ୍ତ୍ର ସୁସ୍ଥ ଗଣତନ୍ତ୍ର ବି ନାହିଁ, ଯୋଉଠି ଦିନେ ଆମେରିକା ଏବଂ ଇଂଲଣ୍ଡର ଗଣତନ୍ତ୍ରକୁ ସୁସ୍ଥ ଗଣତନ୍ତ୍ର ବୋଲି କୁହାଯାଉଥିଲା। ଜଣେ କହିଲେ ଯେ ଆମେରିକା ଡେମୋକ୍ରେସି ଇଜ୍ ୱେଲ୍ଡ ଇନ୍ ଇଂଲଣ୍ଡ ହେଲ୍ଡ ଇନ୍ ଆମେରିକା ବଟ୍ ହେଭିଂ ଏ ଡାର୍କ ଆଣ୍ଡ ଡେଡ୍ ଫ୍ୟୁଚର୍ ଇନ୍ ଇଣ୍ଡିଆ। ଆମେ ଦେଖୁଛୁ ମଣିଷ ଶିକ୍ଷିତ ହେଇଯାଉଛନ୍ତି, ସାକ୍ଷରତା ବଢୁଛି, କିନ୍ତୁ ଯଥାର୍ଥରେ ଆମେ ଯଦି ଦେଖିବା ତାହେଲେ ଯାବତୀୟ ସମସ୍ୟାର ମୂଳରେ ବର୍ତ୍ତମାନ ଶିକ୍ଷିତ ସମ୍ପ୍ରଦାୟ ରହିଛନ୍ତି ବୋଲି ଆକଳନରେ ଜଣାଯାଉଛି। ଯେତେ ପରିବର୍ତ୍ତନ ସବୁ ଆସୁଛି, ତାର ଧାରକ ଏବଂ ବାହକ ଶିକ୍ଷିତ ସମ୍ପ୍ରଦାୟ, ଏ କଥା ଆମେ ନିଶ୍ଚୟ ସ୍ୱୀକାର କରିବା। ତେବେ ଯାବତୀୟ ସାମାଜିକ ସମସ୍ୟା ବି ସେମାନେ ଆଜି ସୃଷ୍ଟି କରି ଚାଲିଛନ୍ତି। ଆମେ ଯଦି ଦେଖିବା ଯେ ସାମାଜିକ ଜୀବନରେ ଯୋଉ ଶାନ୍ତି, ସମତା, ମୈତ୍ରୀ, ମମତା, ସ୍ନେହ, ପ୍ରୀତି ଆଉ ଗୋଟେ ଆତ୍ମୀୟତା ରହିଥିଲା, ସେ ଆତ୍ମୀୟତା ଫେର କମି କମି ଯାଉଛି। ଆମେ ଗୋଟେ ସିନ୍ଥେଟିକ କଲଚର ଆଡ଼କୁ, ଗୋଟେ କୃତ୍ରିମ ସାଂସ୍କୃତିକ ଆଡ଼କୁ ଗତି କରୁଛୁ। ମଣିଷର ହୃଦୟରେ ଯୋଉ ଭାବ ସ୍ପନ୍ଦନଟି ଥିଲା, ଆପଣାର ଆଉ ମୋର ଇଏ ଆତ୍ମୀୟ, ଇଏ ମୋ ଗାଁ ଲୋକ, ଆସ୍ତେ ଆସ୍ତେ ଏ ଭାବ ସତେ ଯେମିତି କମି କମି କମି କମି ଯାଉଛି ଦିନକୁ ଦିନ। ଆଉ ତାରି ଜାଗାରେ ମୁଣ୍ଡ ଟେକୁଛି ଯେ ସ୍ୱାର୍ଥପରତା, ହିଂସା, ଦ୍ୱେଷ, ପରସ୍ୱୀକାତରତା। ଏ ଭିତରେ ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରେ 1960 ପରଠାରୁ ଏବେ ଯଦି ଆମେ ଦେଖିବା, ତାହେଲେ ଉପସାଗରୀୟ ଯୁଦ୍ଧଠୁ ଆରମ୍ଭ କରି ମଧ୍ୟପ୍ରାଚ୍ୟ ଯେତେ ଯେତେ ସବୁ ଯୁଦ୍ଧ, ଷ୍ଟାର ୱାର, ଆମେରିକା ଏବଂ ରୁଷିଆର ମଧ୍ୟ ଏଇ ଯୋଉ ଛଦ୍ମ ଯୁଦ୍ଧଠୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପୃଥିବୀରେ ଯୁଦ୍ଧର ଯୋଉ ରଣଦୁନ୍ଦୁ ବି ବାଜୁଛି, ତାରି ଭିତରେ ମଣିଷ ଭୀତଗ୍ରସ୍ତ ହେଇ ଚାଲିଛି। ମଣିଷ ନିଜର ସ୍ୱାର୍ଥ ରକ୍ଷା ପାଇଁ ନିଜର ସ୍ୱାର୍ଥ ପ୍ରବଣତାକୁ, ସ୍ୱାର୍ଥ ରକ୍ଷା ନାଁରେ ଆହୁରି ପ୍ରବଣତାକୁ ବଢେଇ ବଢେଇ ଚାଲିଛି। ଗ୍ରାମାଞ୍ଚଳରେ ଯଦି ଦେଖିବା ତାହେଲେ ଆଉ ଗୋବରଳିତା ପାଟପିଣ୍ଡା ନାହିଁ, ସବୁଜିମା ବଳୟ ନାହିଁ, ଆଉ ସେଇ ଯୋଉ ନଈ କଇଁ ଫୁଲ ଫୁଟୁଥିବା, ପଦ୍ମ ଫୁଲ ଫୁଟୁଥିବା ପୋଖରୀ, ସେ ସବୁ ମଧ୍ୟ ଶୁଷ୍କ ହେଇ ଆସୁଛି। ପରିବେଶଠୁ ଆରମ୍ଭ କରି ସବୁଠୁ ବଡ କଥା ହେଲା ଏକବିଂଶ ଶତାବ୍ଦୀରେ ଯେ ପରିବେଶର ଅବକ୍ଷୟ, ସବୁଜ ସୁନ୍ଦର ପରିବେଶର ଅବକ୍ଷୟ ମଣିଷ ଭିତରେ ସତେ ଯେମିତି ଗୋଟେ ରୁକ୍ଷତାକୁ ଆଣିଛି, ଏବଂ ବାରମ୍ବାର ଏଇ ଯୁଦ୍ଧ ଆଉ ବର୍ତ୍ତମାନର ଏଇ ଯୋଉ କୃତ୍ରିମ ବୁଦ୍ଧିମତା, ମାନେ ସେଲ୍ଫ ସେଣ୍ଟ୍ରିକ କଲଚର ବୋଲି ଯାହାକୁ ଆମେ କହୁଛୁ, ଯେ ଆତ୍ମକୈନ୍ଦ୍ରିକ ସଂସ୍କୃତି ଭିତରେ ମଣିଷ ପଣିଆଟି ଆମେ ନିଶ୍ଚିତ ଭାବରେ ହରେଇ ଚାଲିଛୁ। ତ ଏସବୁର କାରଣ ତ ଅନେକ ଅନେକ କାରଣ, ତେବେ
आधुनिक।

ସବୁଠୁ ବଡ କଥା ହେଲା ଯେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ 700ରୁ ଉର୍ଦ୍ଧ କୋଟି ମଣିଷ ଯୋଉ ସମଗ୍ର ବିଶ୍ୱରେ ଅଛନ୍ତି, ତ ସେଇ ଅଭିଯାନ କେମିତି ଆରମ୍ଭ ହବ? ଯଦି ମଣିଷ ଅତି କମରେ ଶାନ୍ତି ସହାବସ୍ଥାନ ପାଇଁ ଏବେ ଉଦ୍ୟମ ନ କରିବ, ତାହେଲେ ପୃଥିବୀରେ ନିଶ୍ଚିତ ନବା ପାଇଁ ସମୟ ଲାଗିବନି। ଲେଟେଷ୍ଟ କ୍ରିଏସନ ହଉଛି ଏ ସବୁଜ ସୁନ୍ଦର ସୃଷ୍ଟିରେ ମଣିଷ ଶେଷରେ ପୃଥିବୀରେ ପାଦ ଥାପିଛି ଏବଂ ବଡ଼ ବିପନ୍ନ ଭାବରେ ଏ ପୃଥିବୀରେ ସେ ବିଦାୟ ନବ। କାରଣ ଜଳ ପ୍ରଦୂଷିତ, ବାୟୁ ପ୍ରଦୂଷିତ, ମାଟି ପ୍ରଦୂଷିତ, ଏ ପ୍ରାକୃତିକ ପରିବୃତ୍ତି ପରିମଣ୍ଡଳ ଆଜି ଗୋଟେ ପ୍ରଦୂଷଣର ବିଷୟ ବଳୟ ଭିତରେ। ଆମେ ଯଦି ଦେଖିବା ବିଶ୍ୱର 20 ପ୍ରଦୂଷିତ ସହର ଭିତରେ ଭାରତରେ କେବଳ ଅଛି 13 ସହର। ଯଦିଓ ଆମେ ନିଜକୁ ଭାରି ଗର୍ବମାନୀ କରୁ ବେଳେବେଳେ, କିନ୍ତୁ ଏତେ ସଂଖ୍ୟକ ଲୋକଙ୍କର ଏଇ ଯେ ସୁନ୍ଦର ଭୂଖଣ୍ଡ ଭାରତ ବର୍ଷ, ଯାହାକୁ ସାଂସ୍କୃତିକ ଭାରତ ବର୍ଷ ବୋଲି କୁହାଯାଉଥିଲା, ଯିଏ ବିଶ୍ୱଗୁରୁ ଥିଲା, ଯାହାର ରୀତି ନୀତି ଏବଂ ଆଦର୍ଶ ସମଗ୍ର ବିଶ୍ୱ ପାଇଁ ଅନୁକରଣ ଥିଲା, ଆଜି ଆମେ ଅନେକ ସମସ୍ୟା ଭିତରେ ଏ ଦେଶ ଭିତରେ ଲଢେଇ କରିବାକୁ ପଡୁଛି। ବିଚ୍ଛିନ୍ନତାବାଦୀ ଶକ୍ତି ହଉ, କିମ୍ବା ଉଗ୍ରବାଦୀ କାର୍ଯ୍ୟକଳାପ ହଉ, କିମ୍ବା ସାଂସ୍କୃତିକ ଅସମତାକୁ ନେଇକରି ଆଜି ଯେତେ ଯେତେ ସବୁ ସମସ୍ୟା ମୁଣ୍ଡ ଟେକୁଛି, ତାହା ମଣିଷ ଭିତରେ କୋଠି ନା କୋଠି ଫାଟ ସୃଷ୍ଟି କରୁଛି। ଜଣେ କବି ସେଥିପାଇଁ କହିଲେ ଯେ ଏବେ ଆମେ କୁଆଡକୁ ଯିବା, ପୂର୍ବକୁ ଯିବା ନା ପଶ୍ଚିମକୁ ଯିବା? ବାପା, ଦାଦା, ମାମୁ ଓ ମଉସା ସବୁ ଏକ ଗୋଟିଏ ବେଉସା, ତାଳପତ୍ର ପୋଥି ରଖ, ବେଟି ପିଅ, ଆଞ୍ଜୁଳେ ପାଣିରେ ଗଙ୍ଗା ଗୋଦାବରୀ ଦର୍ଶନ କରିବା ଅପେକ୍ଷା କାବେରୀକୁ ନେଇ ରାଜନୀତି ଖେଳ। ଏମିତି ଖେଳରୁ ମହାଭାରତ, 47ରେ କୃଷି ପାଇଁ ଦେଶ ଭାଗ ଭାଗ, ରକ୍ତରେ ଫାଟ, ନେତାଙ୍କର ଭୋଟ, ଦେଶ ସାରା ଫଳ ଫଳ ଖାଲି ଛାର ପୋକ। ଏଇଠୁ ସ୍ପଷ୍ଟ ଅନୁମାନ କରି ହେଉଛି ଯେ ଆମର ଯୋଉ ସାମାଜିକ ସମତା ମମତା ଥିଲା, ତାହା କୋଉଠି ନା କୋଉଠି ଭାଙ୍ଗି ଯାଇଛି ଆଧୁନିକ ଯୁଗରେ। ରକ୍ତରେ ଆଜି ଫାଟ ସୃଷ୍ଟି ହେଇଛି, ଭାଇ ଫଗାରି ହେଇଯାଇଛି, ଥରେ କାନ୍ଥ ସବୁ ପଡିଯାଉଛି ଏବଂ ଗାଁରେ ଆମେ ଯଦି ଦେଖିବା ତାହେଲେ ରାଜନୈତିକ ଷଡଯନ୍ତ୍ର ଭିତରେ ଗାଁର ସେ ସୁନ୍ଦର ଏକତା ବି ଆଉ ନାହିଁ। ଏମିତିକି ନଦୀକି ନେଇକି ଯୋଉ ରାଜନୀତି, ସେ ଓଡ଼ିଶା ଛତିଶଗଡ଼ ଭିତରେ ହଉ କିମ୍ବା ତାମିଲନାଡୁ କର୍ଣ୍ଣାଟକ ଭିତରେ ହଉ, ନଦୀ ମାତୃକାକୁ ନେଇକି ଆଜି କୋର୍ଟ କଚେରୀ ହେବାକୁ ପଡୁଛି ପାଣି ଟୋପେ ପାଇଁ। ତ ଆମେ ଯଦି ଦେଖିବା ସେମିତି ଇଂରାଜୀ ଓ ପାଶ୍ଚାତ୍ୟ ଅପସଂସ୍କୃତିର ପ୍ରଭାବ ଆମ ଉପରେ ଏତେ ମାତ୍ରାରେ ପଡିଛି ଯେ ବର୍ତ୍ତମାନ ବେଟି ପିଇବାଠୁ ଆରମ୍ଭ କରି ଫାଷ୍ଟଫୁଡ୍ ଖାଇବା, ଖାଦ୍ୟ, ଚାଲିଚଳନ, ପୋଷାକ, ଆଚାର, ବିଚାର ଆମ ସଂସ୍କୃତି ଅନୁକୂଳ ହଉନାହିଁ। ଏହା ବି ଏକ ପ୍ରକାର ଅଭିଶାପ ହେବାକୁ ଯାଉଛି। ଏବେ ମାନବିକତାର ପଥକୁ ଫେରିବାର ପ୍ରକୃଷ୍ଟ ସମୟ ଏବଂ କେହି କେହି କହନ୍ତି ଯେ ଭାରତ ବର୍ଷ ହିଁ ବିଶ୍ୱର ନେତୃତ୍ୱ ନବ। କେମିତି ନେତୃତ୍ୱ ନବ, ଯାହାର ସମୀକରଣ ନିଶ୍ଚିତ ଭାବରେ ଏଇ ଦେଶରୁ ଆରମ୍ଭ ହେବା ଉଚିତ। ତେବେ ଆଧୁନିକତା କୋଉଠି କେମିତି ପୃଥିବୀର ଅନୁଭୂତ ହେଲା ବେଳେ ଭାରତ ବର୍ଷରେ ଯୋଉ ରାଜନୈତିକ ପରିବର୍ତ୍ତନ ଆସିଛି, ତା ଭିତରେ ନିଶ୍ଚିତ ଭାବରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଆଗଉଛି। ଭାରତର କ୍ଷମତା ଆଜି ବିଶ୍ୱରେ ବଢି ବଢି ଚାଲିଛି, ଜନସଂଖ୍ୟା ଦିଗରୁ ପ୍ରଥମ ହେଇଯାଇଛି, ଆମର ମିଲିଟାରୀ ପାୱାର ବି ଆଶାନୁରୂପକ ଭାବରେ ବଢୁଛି। କିନ୍ତୁ ଦେଶ ଭିତରର ଆଭ୍ୟନ୍ତରୀଣ ସମସ୍ୟା, ଆମ ଭିତରେ ଯୋଉ ବନ୍ଧନ ରହିବା କଥା, କାହିଁକି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ଏକ ବୋଲି କହୁଥିବା ସତ୍ତ୍ୱେ ଆମେ ଏକ ହେଇପାରୁନାହୁଁ। କଣ କଲେ ଭାରତୀୟମାନେ ସବୁ ବିଭେଦତା ଭିତରେ ନିଜକୁ ଏକ ଭାରତୀୟ ମନେ କରିବେ? ଧୀରେ ଧୀରେ ଆମେ ଯେତେବେଳେ ଆଧୁନିକତା ଭିତରକୁ ପ୍ରବେଶ କରୁଛୁ, ଆମକୁ ପୁଣି ସିଂହାବଲୋକନ କରିବାକୁ ପଡୁଛି, ପଛକୁ ଦେଖିବାକୁ ପଡୁଛି ଯେ ଅତୀତର ଆମର ଯୋଉ ପିଲାଦିନ ଥିଲା, କେତେ ଶାନ୍ତ ସରଳ ସୁନ୍ଦର ଗାଁ ଭିତରେ ଆମର ଜୀବନ କଟିଥିଲା ଏବଂ ଆମର ଶିକ୍ଷାୟତନ ଗୁଡିକରେ ସେତେବେଳେ ଯୋଉ ଶିକ୍ଷକମାନେ ଆମକୁ ଶିକ୍ଷାଦାନ କରୁଥିଲେ ସେମାନେ କେତେ ଆଦର୍ଶ ଥିଲେ ଆମ ପାଇଁ ଏବଂ ସେମାନଙ୍କ କଥାର ଯୋଉ ପ୍ରଭାବ ଆମ ଉପରେ ପଡୁଥିଲା, ତ ଆମର ନାହିଁ ନାହିଁ ଭିତରେ ବି ଆମ ଜୀବନକୁ ଗୋଟେ ସକାରାତ୍ମକ ଭାବରେ ଗଢିବା ପାଇଁ ଆମେ ସଂକଳ୍ପବଦ୍ଧ ହଉଥିଲୁ। ଆଜି ଆମେ ଯୋଉ ସମୟରେ ପହଞ୍ଚିଛୁ ସେଇ ସମୟରେ ପିଲାମାନେ ଉଦ୍ଭ୍ରାନ୍ତ ହେଇଯାଉଛନ୍ତି, କମ ବୟସରୁ ସ୍ୱପ୍ନ ପ୍ରବଣ ହେଇଯାଉଛନ୍ତି ଏବଂ ସ୍ୱପ୍ନ ଭଙ୍ଗ ମୁହୂର୍ତ୍ତରେ ସେମାନେ ପୁଣି ପ୍ରବେଶ କରୁଛନ୍ତି ଏବଂ ଆତ୍ମହତ୍ୟାର ପ୍ରବଣତା ବି ବଢୁଛି। ବିଶେଷ କରି ଶିକ୍ଷାୟତନ ଗୁଡିକରେ ବର୍ତ୍ତମାନ ଆମେ ଯୋଉ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଦେଖୁଛୁ, ତାହା ଏକ ସୁସ୍ଥ ସାମାଜିକତାର ପରିଚାୟକ ନୁହେଁ। ଅନେକ ଯୁବକ ଆମେ ଦେଖୁଛୁ ଯେ ଆତ୍ମହତ୍ୟା କରିଦେଉଛନ୍ତି। ଯୋଉ ଶିକ୍ଷକ ବଞ୍ଚିବାର ରାହା ଶିଖେଇବା କଥା, ହୁଏ ତ କୋଉଠି ନା କୋଉଠି କିଛି ସମସ୍ୟା ରହିଯାଇଛି ଆମ ଶିକ୍ଷା ବ୍ୟବସ୍ଥାରେ, ଯୋଉଥିପାଇଁ ନୀତିଗତ ଶିକ୍ଷା ଯାହାକୁ ଆମେ କହୁଛୁ ଏଥିକ୍ସ ଅଫ୍ ଏଜୁକେସନ, ହୁଏ ତ ସେଇ ନୈତିକ ଶିକ୍ଷାର ଅଭାବ ହେତୁ ଆଜି କୋମଳମତୀ ଛାତ୍ରଛାତ୍ରୀମାନେ ମଧ୍ୟ ଏଭଳି ପଦକ୍ଷେପ ନେବାରେ ପଛଉ ନାହାନ୍ତି। ଏଇଟା ସମାଜ ପାଇଁ

ଗୋଟେ ବଡ ଦୁଃଖଦାୟକ ଘଟଣା। ମୁଁ ଜଣେ 37 ବର୍ଷର ଆଚାର୍ଯ୍ୟ ଜୀବନ ଭିତରେ ମୁଁ ଲକ୍ଷ୍ୟ କରିଛି ଶିକ୍ଷକ ଭାବରେ ଯେ ଯାହା ଥିଲା ଶିକ୍ଷାନୁଷ୍ଠାନ ଗୁଡିକର ପବିତ୍ରତା, ଶିକ୍ଷାନୁଷ୍ଠାନ ଗୁଡିକରେ ଯୋଉ ପ୍ରକାର ବାତାବରଣ ରହିଥିଲା ହୁଏତ ଆଜି ତାର ଇନଫ୍ରାଷ୍ଟ୍ରକ୍ଚର ଭିତ୍ତିଭୂମି ଦିଗରୁ ଯଦି ଆମେ ଦେଖିବା ଚାକଚକ୍ୟ ଶିକ୍ଷାନୁଷ୍ଠାନର ଅଭାବ ନାହିଁ, କିନ୍ତୁ ତା ଭିତରେ କୋଉଠି ନା କୋଉଠି ଗୋଟେ ହାର୍ଦ୍ଦିକତାର ଅଭାବ ରହିଛି। ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭିତରେ ଯେଉଁଭଳି ପବିତ୍ର ସମ୍ପର୍କ ରହିବା କଥା, ଭାବଗତ ସମ୍ପର୍କ ରହିବା କଥା, ଯାହା ନିବିଡ଼ ହେବା କଥା, ସେସବୁ କୋଉଠି ନା କୋଉଠି ଅସୁବିଧା ହେଇଛି। ଆମକୁ ନିଶ୍ଚିତ ଭାବରେ ଆମର ବିଚାରକୁ ସଜାଡ଼ିବାକୁ ପଡିବ, କାରଣ ଅତୀତରେ ଆମେ ଦେଖିଛୁ ଯାହା ସମ୍ଭବ ହେଇଥିଲା ଭବିଷ୍ୟତରେ ହବ ନାହିଁ, କାହିଁକି ନିଶ୍ଚୟ ହବ। ଏଥିପାଇଁ ଆମର ଶ୍ରଦ୍ଧା ଦରକାର, ଆନ୍ତରିକତା ଦରକାର, ପରସ୍ପର ଭିତରେ ଗୋଟେ ସମନ୍ୱୟର ଭାବ ଦରକାର, ସମ୍ମିଳିତ ଉଦ୍ୟମ ଦରକାର। ଯଦି କରିବା ତାହେଲେ ଯେମିତି ଗାଁରେ ଏକତା ଥିଲା, ସହରରେ ଗୋଟେ ଭଲ ବାତାବରଣ ରହିଥିଲା, କିନ୍ତୁ ଏତେ ମାତ୍ରାରେ ବର୍ତ୍ତମାନ ଆଧୁନିକତାର ଛାପ ପଡ଼ିଗଲାଣି ତା ଉପରେ, ଯେ ଆସ୍ତେ ଆସ୍ତେ ସେସବୁ ଭୁଷୁଡି ଭୁଷୁଡି ଯାଉଛି। ତେଣୁ ବସୁଧୈବ କୁଟୁମ୍ବକମ୍ର କଥା ଆସୁଛି ମାନେ ଆମେ ସମସ୍ତଙ୍କୁ ନିଶ୍ଚିତ ଭାବରେ ସେଭଳି ଭାବରେ ଆପଣେଇବାକୁ ପଡିବ, ସଂଖୋଳିବାକୁ ପଡିବ ଆମ ଭିତରେ ସହିଷ୍ଣୁତାର ଭାବ। ଆଜି ଆମେ ଦେଖୁଛୁ ଆଧୁନିକତାରେ ଗୋଟେ ଅସହିଷ୍ଣୁ ଭାବ ବଢି ବଢି ହେଇଯାଉଛି। ଯେତେବେଳେ ନିଜ ଭିତରେ ଆମେ ଷ୍ଟାବଲ ହେଇଯିବୁ, କାମ ଆଣ୍ଡ କମ୍ପୋଜ, ନିଜ ଭିତରେ ଗୋଟେ ଶାନ୍ତ ଭାବ ରହିବ, ସମନ୍ୱୟର ଭାବ ରହିବ। ମୁଁ ଜଣେ ମଣିଷ, ଏମାନେ ବି ମୋର ଆତ୍ମୀୟ, ମୋର ଭାଇ, ମୋର ବନ୍ଧୁ, ମୋର ସହୋଦର, ଏ ଭାବଟିକ ଆସିବ, ସହିବା, ଅନେକ କଥାକୁ ସହିବାକୁ ପଡିବ। ମୁଁ ଭାବୁଛି ଏସବୁ ପୁରା ପ୍ରୟୋଗଶାଳା ହେଉଛି ଶିକ୍ଷାୟତନ, ଏବଂ ଏମାନଙ୍କୁ ତିଆରି କରିବାର ଗୁରୁଦାୟିତ୍ୱ ହେଉଛି ଶିକ୍ଷକ ସମାଜ। ଶିକ୍ଷା ବ୍ୟବସ୍ଥା ଏବେ ବଦଳିଛି, ଏବେ ଯଦି ଆମେ ଚେଷ୍ଟା କରିବା, ସମସ୍ୟାକୁ ଗ୍ରହଣ କରିବା, ଗୋଟେ ଶ୍ରଦ୍ଧାଶୀଳ ଭାବ ନେଇକିରି, ଆଉ କିଛି ପରିବର୍ତ୍ତନ ନିଶ୍ଚୟ ଆସିବ, ଏଥିରେ ସନ୍ଦେହ ନାହିଁ।

ସବୁଠୁ ବଡ କଥା ହେଉଛି ଯୋଉ ପ୍ରଥମରେ ମୁଁ କହିଲି ଯେ କୃତ୍ରିମ ବୁଦ୍ଧିମତା ଆଧୁନିକ ବା ଅତ୍ୟାନୁତିକ ଯୁଗର ମଣିଷ ସମାଜ ପାଇଁ ସବୁଠୁ ଗୋଟେ ବଡ ଅବଦାନ, ତାକୁ ଆମେ ଜୁଡିସିଏସ୍ ବ୍ୟବହାର କରିବାକୁ ପଡିବ, ତାକୁ ଆମେ ସୁସଙ୍ଗତ ଭାବରେ ସମୁଚିତ ଭାବରେ ଯଦି ବ୍ୟବହାର ନ କରିବା ତାହେଲେ ବେକାରୀ ସମସ୍ୟା ଭାରତ ଭଳି ଗୋଟେ ଦେଶ ପାଇଁ ଗୋଟେ ଅଭିଶାପ ପାଲଟିଯିବ। କାରଣ କୃତ୍ରିମ ବୁଦ୍ଧିମତା ଯୋଗୁଁ ବହୁ ଲୋକ ଯେଉଁମାନେ ସଫ୍ଟୱେୟାର କମ୍ପାନୀରେ କାମ କରୁଛନ୍ତି ସେମାନେ ତାଙ୍କର ଜୀବିକା ହରେଇବେ। ଇତି ଅବସରରେ ପାଖାପାଖି 25% ଏମ୍ପ୍ଲୟିଜ ବା କର୍ମଚାରୀ ସେମାନେ ଛଟେଇ ହେବାର ଖବର ଗଣମାଧ୍ୟମକୁ ଆସିଗଲାଣି ଏବଂ ଅନେକଙ୍କର ଚାକିରି ଚାଲିଯିବ, ସେମାନେ ବଞ୍ଚିବେ କେମିତି? ତେଣୁ ବିକଳ୍ପ ବୃତ୍ତିର ଅନୁସନ୍ଧାନ ହେବା ପର୍ଯ୍ୟନ୍ତ ନିଶ୍ଚିତ ଭାବରେ କୃତ୍ରିମ ବୁଦ୍ଧିମତା ଉପରେ କିଛି ନା କିଛି ଗୋଟେ ଅଙ୍କୁଶ ଲାଗିବା ଦରକାର ଏବଂ କୃତ୍ରିମ ବୁଦ୍ଧିମତା ସବୁ ସ୍ତରରେ ପ୍ରୟୋଗ କଲେ ବି ଆର ଭବିଷ୍ୟତ ନିଶ୍ଚିତ ଭାବରେ କିଛି ନା କିଛି ସମସ୍ୟା ସୃଷ୍ଟି କରିବ, ଏ କଥା ବି ବୁଦ୍ଧିଜୀବୀମାନେ କହିସାରିଲେଣି। ତେଣୁ ପ୍ରକୃତିର ଅବକ୍ଷୟ ଏବଂ ଆମ ଭିତରେ ଯୋଉ ଡିଷ୍ଟ୍ରକ୍ସନ ଆସୁଛି, ଆମ ଭିତରେ ଯୋଉ ବିଭେଦତା ଆସୁଛି, ସମସ୍ତଙ୍କ ଭିତରେ କେମିତି ସମତ୍ୱ ଭାବ ଆସିବ ତାର ସମୀକରଣ ଏବଂ କୃତ୍ରିମ ବୁଦ୍ଧିମତା ଭଳି ଯୋଉ ପ୍ରଯୁକ୍ତି ବିଦ୍ୟାର ଗୋଟେ ସର୍ବୋଚ୍ଚ ଆୟାମ ବର୍ତ୍ତମାନ ଖୋଲା ହେଇଯାଇଛି ମଣିଷ ସମାଜ ପାଇଁ, ସେଇ ଦିଗରେ ବି ଆମକୁ ସତର୍କ ହେବାକୁ ପଡିବ। ମୋବାଇଲ ଯାହାକୁ ବେଳେବେଳେ ଆମେ କୋଉ କର୍ଣ୍ଣ ପିଶାଚ ଯନ୍ତ୍ର ଯାହା ଆମ ହାତରେ ରହିଛି, ହାତ ପାହାଚରେ ରହିଛି, ସମଗ୍ର ବିଶ୍ୱକୁ ଆମ ନିକଟରେ ହୋଇଯାଇପାରୁଛି, ସେଇ ଯନ୍ତ୍ରଟି ବି ଆଜି ଯୁବ ସମାଜ ପାଇଁ ଏକ ପ୍ରକାର ଆଶୀର୍ବାଦ କି ଅଭିଶାପ ତାହା ବି ବିତର୍କର ବିଷୟ ହେଇପାରେ। କିନ୍ତୁ ତାରି ସହାୟତାରେ ଯୁବ ସମାଜ ଆସ୍ତେ ଆସ୍ତେ ଗୋଟେ ଡାର୍କ ୱେବସାଇଟକୁ ଗୋଟେ ଅନ୍ଧାର ତର ଭିତରକୁ ଚାଲି ଯାଉଛନ୍ତି, ଯୋଉଠି ଷ୍ଟକ ମାର୍କେଟ ଠୁ ଆହୁରି କୋଟି କୋଟି ଟଙ୍କାର ବ୍ୟବସାୟ ହେଉଛି ବୋଲି କୁହାଯାଉଛି ଏବଂ ଅନେକ ସେଇ ଅନ୍ଧ ଏବଂ ଗୋଟେ ଯୋଉଟାକି ଚକ୍ରାନ୍ତର ବଳୟ ଭିତରୁ ବାହାରି ପାରୁନାହାନ୍ତି, ଅନେକ ସମସ୍ୟା ଆସିଲାଣି ଯାହାକୁ ଆଜି ଆମେ କହୁଛୁ ସାଇବର କ୍ରାଇମ, ତେଣୁ ଆକୁ ବି ନିୟନ୍ତ୍ରଣ କରିବାକୁ ପଡିବ। ଏସବୁ ପରିସ୍ଥିତି ଆଧୁନିକ ଯୁଗର ଯେତିକି ବିଲକ୍ଷଣକୁ

ଦର୍ଶଉଛି ଆମ ଭିତରେ ସେତିକି ଆହ୍ୱାନ ତେଣୁଛି ଯେ ଏଇ ଯୁଗରେ ବଞ୍ଚିବା ପାଇଁ ହେଲେ ଆମେ ନିଜକୁ କେତେ ସମର୍ଥ କରିବାକୁ ପଡିବ, କେତେ ଯୋଗ୍ୟ କରିବାକୁ ପଡିବ, କେତେ ମଣିଷ ପାଇଁ ଆମ ଭିତରେ ସୃଷ୍ଟି କରିବାକୁ ପଡିବ, ଆଉ ଏସବୁ ଯଦି ଆମେ ଠିକ ଭାବରେ ଚିନ୍ତା ନ କରିବା ତାହେଲେ ଡକ୍ଟର ସେ ଦିଲେମା କଥା ମନେ ପଡିଯାଉଛି ଜର୍ଜ ବର୍ଣ୍ଣାର୍ଡସଙ୍କର, ଯେ ଛୁରୀ ଏକ, ଯେ ଘାତକ ହାତରେ ପଡିଲେ ଜୀବନ ନେଉଛି ଏବଂ ଡାକ୍ତର ହାତରେ ପଡିଲେ ଜୀବନ ଦେଉଛି, କୌଣସି ତ୍ରୁଟି ଛୁରୀର ନାହିଁ, ଚଳୁଥିବା ଲୋକର ହେଉଛି ତ୍ରୁଟି, ଫଲ୍ଟ ଡଜେଣ୍ଟ ଲାଇଫ୍ ୱିଥ୍ ଦି ବିହୋଲ୍ଡର, ଲାଇଫ୍ ସାଙ୍ଗରେ କୌଣସି ଇଏ ନାହିଁ, ସବୁ ରହିଲା ଆମରି ଉପରେ, ତେଣୁ

0: ହାତରେ ପଡିଲେ ଜୀବନ ନେଉଛି ଏବଂ ଡାକ୍ତର ହାତରେ ପଡିଲେ ଜୀବନ ଦେଉଛି। କୌଣସି ତ୍ରୁଟି ଛୁରିବ ନାହିଁ, ଚଳୁଥିବା ଲୋକର ହେଉଛି ତ୍ରୁଟି। ଫଲ୍ଟ ଡଜେଣ୍ଟ ଲାଇଫ୍ ୱିଥ୍ ଦି ବିହୋଲ୍ଡର, ଲାଇଫ୍ ସାଙ୍ଗରେ କୌଣସି ଇଏ ନାହିଁ, ସବୁ ରହିଲା ଆମରି ଉପରେ। ତେଣୁ ଏସବୁ ସମସ୍ୟା ଆଧୁନିକ ଯୁଗରେ ମୁଣ୍ଡ ଟେକିଛି, ଆଉ ମଣିଷକୁ ଆମେ କହୁଛୁ ଯେ ଗୋଟେ ସାମାଜିକ ଜୀବ, ରେସନାଲ୍ ଏନିମଲ। ତେଣୁ ଯଦି ସିଏ ଏଇ ଦିଗରେ ଚିନ୍ତା ନ କରିବ, ତାହେଲେ ମଣିଷ ଜାତି, ସମଗ୍ର ମଣିଷ ଜାତି ଯୋଉ ପ୍ରକାର ଦୁଃଖ କଷ୍ଟ ଯାତନା ଭୋଗିବ ତାର ପଟ୍ଟାନ୍ତର ନାହିଁ। ତେଣୁ ଏକ ଆମକୁ ସଚେତନ ହେବାକୁ ପଡିବ, ସର୍ବୋତ୍ତମ ଭାବରେ ଆମର ପରିବେଶର ସୁରକ୍ଷା ଆମର କାମ୍ୟ ହଉ, କେମିତି ଜଳବାୟୁ ମୃତ୍ତିକାର ପ୍ରଦୂଷଣରୁ ଆମେ ମଣିଷ ସମାଜକୁ ବଞ୍ଚେଇବା, କାରଣ ପ୍ରାଣବାୟୁ ବାୟୁମଣ୍ଡଳରେ ସରିସରି ଆସୁଛି, ଅମ୍ଳଜାନ ସରିସରି ଆସୁଛି, ସବୁଠୁ ଗୋଟେ ବଡ ଆହ୍ୱାନ। ବିଭିନ୍ନ ପ୍ରକାର ରୋଗ ବର୍ତ୍ତମାନ ଆସୁଛି, ତାର ମୁକାବିଲା କରିବାକୁ ପଡିବ। ପ୍ରଯୁକ୍ତି ବିଦ୍ୟା ଭିତରେ ଆମେ ଦେଖିଲୁ ଯେ ସାଇବର କ୍ରାଇମ୍ ତା ପଛେ ପଛେ ଆସିଯାଉଛି, ତାର ମୁକାବିଲା କରିବାକୁ ପଡିବ। କୃତ୍ରିମ ବୁଦ୍ଧିମତା ମଧ୍ୟ ଆମକୁ ଯେତିକି ପ୍ରଲୋଭିତ କରୁଛି, ତାର ଭବିଷ୍ୟତ ମଧ୍ୟ ସେତିକି ଆହ୍ୱାନ ବର୍ତ୍ତମାନ ସୃଷ୍ଟି କଲାଣି। ଏସବୁ ଗୁଡିକୁ ନେଇକରି ଆମକୁ ଆଧୁନିକ ଯୁଗରେ ଗୋଟେ ନବନିର୍ମାଣର ସ୍ୱପ୍ନ ଦେଖିବାକୁ ପଡିବ, ତା ପାଇଁ ଭିତ୍ତିଭୂମି ତିଆରି କରିବାକୁ ପଡିବ, ଏବଂ ତାହା ମାନବିକତା ଉପରେ ପର୍ଯ୍ୟବେସିତ ହେଲେ ହିଁ ମଣିଷ ସମାଜ ଏ ପୃଥିବୀରେ ତିଷ୍ଠି ରହିବ। ଅନ୍ୟଥା ଏଇ ସୁନ୍ଦର ବୁଦ୍ଧିମାନ ଜୀବଟି ପୃଥିବୀରୁ ନିଶ୍ଚିହ୍ନ ହେବା ପାଇଁ ସମୟ ଲାଗିବ ନାହିଁ, ଏହା ବୁଦ୍ଧିଜୀବୀମାନେ ସ୍ପଷ୍ଟ କରିସାରିଲେଣି। ତେଣୁ ସାଧୁ ସାବଧାନ, ଅନ୍ତତଃ ଏଇ ଦିଗରେ ଆମ ସମସ୍ତଙ୍କୁ ପ୍ରୟାସ କରିବାକୁ ପଡିବ। କୌଣସି ପ୍ରକାର ଛଳନା ନ କରି, କୌଣସି ପ୍ରକାର ଅଭିନୟ ନ କରି ଆମକୁ ଖେଳିବାକୁ ପଡିବ ମାନବିକତାର ମନ୍ତ୍ରରେ, ପୁଣି ସେ ବଞ୍ଚିବାର ନୂଆ ରାସ୍ତାକୁ, ଯାହା ସମଗ୍ର ବିଶ୍ୱକୁ ଆଲୋକିତ କରିବ ଏଇ ଭୂମିରୁ, ତେବେ ଯାଇକିରି ବିଶ୍ୱଗୁରୁ ହେବାର ସ୍ୱପ୍ନ ଆମର ସାକାର ହେବ।
1: ଦେଖିବାକୁ ଗଲେ ଆମ ଜୀବନରେ ଆଧୁନିକତା ଯେତେ ଦରକାର, ପ୍ରାଚୀନତା ମଧ୍ୟ ସେତିକି ଦରକାର। ପ୍ରାଚୀନତା ହେଉଛି ଆମର ମୂଳ, ଆମ ସଂସ୍କୃତି, ଆମର ପରମ୍ପରା ଆଉ ଆମର ପରିଚୟ।
2: ହଁ, ଆଧୁନିକତା ହେଉଛି ନୂତନ ଚିନ୍ତାଧାରା, ବିଜ୍ଞାନ ଆଉ ଉନ୍ନତିର ପଥ। ଏହି ଦୁଇଟି ପରସ୍ପରଠାରୁ ବିରୋଧୀ ନୁହଁ, ବରଂ ପରସ୍ପରଠାରୁ ଭିନ୍ନ।
1: କହିବାକୁ ଗଲେ କିଛି ଜାଗାରେ ପୁରାତନତାକୁ ନିଶ୍ଚୟ ମାନିବା ଦରକାର। ଏଇ ଯେପରି ଆମର ଭାଷା ଏବଂ ସଂସ୍କୃତିରେ ଆମେ ଆଜି ଇଂରାଜୀ ଶିଖୁଛୁ, ନୂଆ ଟେକ୍ନୋଲୋଜି ବ୍ୟବହାର କରୁଛୁ, କିନ୍ତୁ ନିଜ ମାତୃଭାଷା ଓଡ଼ିଆକୁ ଜମା ଭୁଲିଯିବା ଉଚିତ ନୁହଁ।
2: ରଜ ପର୍ବ, ରଥଯାତ୍ରା, ମକର ସଂକ୍ରାନ୍ତି ପରି ପର୍ବପର୍ବାଣୀ ଆମ ସଂସ୍କୃତିର ପରିଚୟ, ଆଉ ଏହିସବୁକୁ ପାଳନ କରିବା ଦ୍ୱାରା ଆମର ପରମ୍ପରା ଜୀବନ୍ତ ରହିବ।
1: ଆଜିର ଆଧୁନିକ ଜୀବନରେ ବି ବଡ଼ମାନଙ୍କୁ ସମ୍ମାନ ଦେବା, ଛୋଟମାନଙ୍କୁ ସ୍ନେହ କରିବା ଆଉ ପରିବାରକୁ ଏକାଠି ରଖିବା ହେଉଛି ଆମର ପାରମ୍ପରିକ ମୂଲ୍ୟବୋଧ। ଏହି ମୂଲ୍ୟଗୁଡ଼ିକ ଆମ ସମାଜକୁ ଶକ୍ତିଶାଳୀ କରାଏ।
2: ତା ସହିତ ଆଉ ଗୋଟିଏ କଥା ହେଲା, ଆମର ପୁରୁଣା ସମୟରେ ଲୋକମାନେ ପ୍ରକୃତିକ ସମ୍ମାନ ଦେଉଥିଲେ, ଗଛ ଲଗାଇବା, ପାଣି ସଞ୍ଚୟ କରି ରଖିବା ଆଉ ପରିବେଶକୁ ସୁରକ୍ଷା କରିବା ଭଳି ଅନେକ କଥା ଆମ ପୁରାତନ ଶିକ୍ଷାର ଅଂଶ ଥିଲା।
1: ଆଜି ଆଧୁନିକ ବିଜ୍ଞାନ ମଧ୍ୟ କହୁଛି ଯେ ପରିବେଶକୁ ରକ୍ଷା କରିବା ଆବଶ୍ୟକ। କହିବାକୁ ଗଲେ ଆମର ଯୋଗ ଆଉ ଆୟୁର୍ବେଦ ହେଉଛି ବହୁ ପୁରାତନ। ଲୋକମାନେ ଯୋଗ ଆଉ ପ୍ରାକୃତିକ ଚିକିତ୍ସାକୁ ଗୁରୁତ୍ୱ ଦେଉଥିଲେ, ଆଉ ଆଜି ସାରା ବିଶ୍ୱ ଯୋଗକୁ ଆପଣେଇ ନେଇଛି। ଏହା ପ୍ରମାଣ କରୁଛି ଯେ ପୁରାତନ ଜ୍ଞାନ ଆମ ଆଧୁନିକ ଜୀବନରେ କେତେ

0: ଆଧୁନିକ ଜୀବନଶୈଳୀ, ମୋବାଇଲ, କମ୍ପ୍ୟୁଟର ଆଉ ନୂଆ ନୂଆ ଟେକ୍ନୋଲୋଜି ସମ୍ପର୍କରେ ଶିଖିଲା।
1: ଆଉ କିଛି ବର୍ଷ ପରେ ସେ ତା ନିଜ ଗାଁକୁ ଫେରିଲା। ଗାଁରେ ସେ ଦେଖିଲା ଚାଷୀମାନେ ପୁରୁଣା ପ୍ରଣାଳୀରେ ଚାଷ କରୁଛନ୍ତି ଆଉ ବହୁତ ପରିଶ୍ରମ ବି କରୁଛନ୍ତି, କିନ୍ତୁ ସେ ପରିଶ୍ରମ ଦ୍ୱାରା କିଛି ସୁଫଳ ମିଳୁନାହିଁ।
0: ରାଜା ଆଧୁନିକ ଯନ୍ତ୍ର ଆଉ ନୂଆ ନୂଆ ବୈଜ୍ଞାନିକ ପ୍ରଣାଳୀ ବିଷୟରେ ସେମାନଙ୍କୁ ବୁଝାଇଲା। ତା ସହିତ ଏହା ମଧ୍ୟ ଧ୍ୟାନ ଦେଲା ଯେ ଗାଁର ଛୋଟ ଛୁଆମାନେ ନିଜ ଭାଷା, ଲୋକଗୀତ ଆଉ ପର୍ବପର୍ବାଣୀକୁ ଭୁଲି ଯାଉଛନ୍ତି, ତେଣୁ ସେ ଗାଁରେ ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କଲା,
1: ଯେଉଁଠାରେ ଛୁଆମାନେ ଓଡ଼ିଆ ଗୀତ, ନାଚ ଆଉ ପରମ୍ପରା ବିଷୟରେ ଶିଖିଲେ ଆଉ ଜାଣିଲେ। ରାଜା ସମସ୍ତଙ୍କୁ ବୁଝାଇ କହିଲା ଯେ କେବଳ ଆଧୁନିକତା ନୁହଁ, ପରମ୍ପରା ମଧ୍ୟ ଆମ ଜୀବନଚର୍ଯ୍ୟା ପାଇଁ ନିହାତି ଆବଶ୍ୟକ।
0: ତେବେ ଶେଷରେ ଏତିକି କହିବୁ, ଆଧୁନିକତା ଆମ ଜୀବନକୁ ନୂଆ ଦିଗ ଦେଖାଉଛି। ବିଜ୍ଞାନ, ପ୍ରଯୁକ୍ତି ଆଉ ନୂତନ ଚିନ୍ତାଧାରା ଆମ ସମୟକୁ ସହଜ ଆଉ ଦ୍ରୁତ କରୁଛି।
1: କିନ୍ତୁ ଯଦି ଆମେ ଏହି ଆଧୁନିକତାର ଦୌଡ଼ ଭିତରେ ନିଜର ସଂସ୍କୃତି, ସମ୍ପର୍କ ଆଉ ମାନବିକତାକୁ ଭୁଲିଯିବା, ତାହେଲେ ଏହି ଉନ୍ନତିର କୌଣସି ବି ମୂଲ୍ୟ ରହିବନି।
0: ସତ କହିବାକୁ ଗଲେ ଯେଉଁଠି ନୂଆ ଚିନ୍ତା ସହିତ ପୁରୁଣା ମୂଲ୍ୟବୋଧର ସମ୍ମାନ ରହିବ, ସେଇଠି ହିଁ ଆଧୁନିକତା ରହିବ। ଆମେ ସମୟ ସହ ବଦଳିବା ଉଚିତ, କିନ୍ତୁ ନିଜ ମୂଳକୁ କେବେ ବି ଭୁଲିବା ଉଚିତ ନୁହଁ। ଗବାକ୍ଷରେ ଆଜି ଶୁଣିଲେ ଆଧୁନିକତାର ଶେଷ ଭାଗ। ଆଧୁନିକତା ସମ୍ପର୍କରେ ଆଜି ନିଜସ୍ୱ ମତ ରଖିଥିଲେ ପ୍ରଦୀପ କୁମାର ମିଶ୍ର। ତାଙ୍କୁ ଆଉ ସବୁ ଶ୍ରୋତାଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ।
1: ତେବେ ଆସନ୍ତା ଗବାକ୍ଷରେ ଆପଣଙ୍କ ପାଇଁ କିଛି ନୂଆ ବିଷୟବସ୍ତୁକୁ ନେଇ ଆପଣଙ୍କ ପାଖରେ ଆମେ ଦୁହେଁ ନିଶ୍ଚିତ ଭାବରେ ପହଞ୍ଚିବୁ। ସେତେବେଳେ ଯାଇ ଆମକୁ ବିଦାୟ ଦିଅନ୍ତୁ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ।
0: ମୁଁ ରଞ୍ଜନ।
1: ମୁଁ ସୁପ୍ରଭା।
0: ନମସ୍କାର।

ଗୋଟିଏ ଗାଁରେ ରାଜା ନାମକ ଜଣେ ପିଲାଟି ଥିଲା। ସେ ଭଲ ପାଠ ପଢ଼ୁଥିଲା। ଗାଁରେ ରହି ପାଠ ପଢ଼ିବା ପରେ ଘର ଲୋକଙ୍କ କଥାକୁ ମାନି ଉଚ୍ଚ ଶିକ୍ଷା ପାଇଁ ସେ ସହରକୁ ଗଲା। ସହରକୁ ଯାଇ

ବର୍ଷାବିବା ବର୍ଣ୍ଣାଳୀରେ ଶୁଣିଲେ କାର୍ଯ୍ୟକ୍ରମ ଗବାକ୍ଷ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଥିଲେ ରଞ୍ଜନ କୁମାର ବେହେରା ଏବଂ ସୁପ୍ରଭା ପାଢ଼ୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଏଇଠି ଆମ ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, ଆଜି ସକାଳ 8:30 ଶୁଣିବେ ସ୍ୱରଲହରୀ କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ସକାଳ 8:45 ଶୁଣିବେ କେତୋଟି ଲଘୁ ସଙ୍ଗୀତ। ଶିଳ୍ପୀମାନେ ହେଲେ ପାମେଲା ଜୈନ, ଶିବା ଏବଂ ଝୁମକି ରଥ।

ସକାଳ 9ଟାରେ ଶୁଣିବେ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଆଜି ପୂର୍ବାହ୍ନ 10:05, ଦିନ 12ଟାରେ ଏବଂ ଦିନ 2:15। ସକାଳ 10:30 ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆକାଶବାଣୀର 90 ବର୍ଷ ଅବସରରେ ମେ ମାସ 12 ତାରିଖରେ ଆକାଶବାଣୀ ଜୟପୁର କେନ୍ଦ୍ରରେ ଅନୁଷ୍ଠିତ ସୁଗମ ସଙ୍ଗୀତ ସନ୍ଧ୍ୟା ସମାରୋହର ସମ୍ପାଦିତ ଅଂଶ ଶୁଣିବେ ଆଜି ଦିନ 11ଟାରେ। ଦିନ 12:30 ଶୁଣିବେ ସୌରାଭାଷାର କାର୍ଯ୍ୟକ୍ରମ ତାର୍ଭା। ଦିନ 12:50 ଶୁଣିବେ ଭକ୍ତିଗୀତ। ଆଜି ପାଇଁ ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ଠାକୁର, ଶର୍ମିଳା ସାମନ୍ତରାୟ, ରାଖାଲ ଚନ୍ଦ୍ର ମହାନ୍ତି ଏବଂ ମୀନା ମହାପାତ୍ର। ଆଜି ଦିନ 1:20 ଶୁଣିବେ ଘର ଓଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଲକ୍ଷପତି ଦିଦି ସହାୟିକା ଯୋଜନା ସମ୍ପର୍କରେ ଏବଂ ମହିଳାଙ୍କ ପାଇଁ ସରକାରୀ ଯୋଜନା ଏବଂ ବାଲ୍ୟ ବିବାହ ଏବଂ ତା'ର ପ୍ରଭାବ ସମ୍ପର୍କରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର। ଆଜି ରାତି 10ଟାରେ ଶୁଣିବେ ବୈଜ୍ଞାନିକା କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ମାୟାଧର ସ୍ୱାଇଁଙ୍କ ସହିତ ଆଲୋଚନା, ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ରାତି 10:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ସଜମଉଜ କାର୍ଯ୍ୟକ୍ରମ ଶୁଣିବେ ରାତି 9:30। ଶୁଣିଲି ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ସକାଳ 8ଟାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ସମାଚାର ପ୍ରଭାତ, ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆପଣମାନେ ଶୁଣୁଛନ୍ତି ସୁରଲହରୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତ ରଚନା କରିଛନ୍ତି ବସନ୍ତ କୁମାର ଦାସ, ସଙ୍ଗୀତ ପରିଚାଳନା ନେହା ରଞ୍ଜନ ମହାନ୍ତି।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
0: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶୁଣିଲେ ସୁରଲହରୀ କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଯୋଗେନ୍ଦ୍ର ମହାପାତ୍ର ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତ ରଚନା କରିଥିଲେ ବସନ୍ତ କୁମାର ଦାସ, ସଙ୍ଗୀତ ପରିଚାଳନା କରିଥିଲେ ନିହାରଞ୍ଜନ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଲଘୁ ସଙ୍ଗୀତ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
3: ଦୃଢ଼ ମୂଳ ଦୁଆ ଚେଟିନଟ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶୁଣିଲେ ଲଘୁ ସଙ୍ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସକାଳ 9:00। ପ୍ରଚାର କରୁଛୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସନ୍ତୋଷ କୁମାର ପଣ୍ଡା।

ହ୍ୟାଲୋ, ହାଇ, ନମସ୍କାର ଶ୍ରୋତା ବନ୍ଧୁ, କେମିତି ଅଛନ୍ତି ଆପଣମାନେ? ଆପଣ ସମସ୍ତଙ୍କୁ ପୁଣି ଥରେ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ ଆପଣଙ୍କର ଅତି ପ୍ରିୟର କାର୍ଯ୍ୟକ୍ରମ ଡାଏଲ ଆକାଶବାଣୀକୁ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଅଛି ମୁଁ ଆପଣଙ୍କର ହୋଷ୍ଟ ଆଉ ଦୋସ୍ତ ସନ୍ତୋଷ ପଣ୍ଡା।

0: ଆମର ଏ କାର୍ଯ୍ୟକ୍ରମ ଖାସ୍ ଆପଣଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ଶୁଣି ଶୁଣେଇବାର କାର୍ଯ୍ୟକ୍ରମ। ତେବେ ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆପଣ ଆମ ପାଖକୁ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର ମଧ୍ୟାହ୍ନ 12:40 ମଧ୍ୟରେ। ତେବେ ଚାଲନ୍ତୁ କଥା ହେବା ଆଜିର ପ୍ରଥମ କଲର୍ଙ୍କ ସହିତ।
1: ହ୍ୟାଲୋ, ଡାଏଲ୍ ଆକାଶବାଣୀ।
2: ନମସ୍କାର, ମୁଁ ଉପଦେଶପୁର କହୁଥିଲି ଆଜ୍ଞା, ଆଗରୁ ବଲାଙ୍ଗୀର ଜିଲ୍ଲାରୁ।
1: ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଡାଏଲ୍ ଆକାଶବାଣୀ କାର୍ଯ୍ୟକ୍ରମରେ। କେମିତି ଅଛନ୍ତି ଭାଇ?
2: ଧନ୍ୟବାଦ।
1: ଆପଣ ଆପଣ କୁହନ୍ତୁ, କେମିତି ଅଛନ୍ତି ଆପଣ?
2: ମୁଁ ବହୁତ ଭଲ ଅଛି ଆଜ୍ଞା, ଆଶା କରୁଛି ଆପଣ ବି ଭଲ ଥିବେ।
1: କଣ କରନ୍ତି ଆପଣ?
2: ଆଜ୍ଞା, ମୋର ବୃତ୍ତିଟା କହିଲେ ଚାଷ କାମ ଆଜ୍ଞା। ଚାଷକୁ ଛାଡ଼ିଲା ପରେ ମୋର ଗୋଟେ ସିଏସି ସେଣ୍ଟରଟା ଅଛି, ଜନସେବା କେନ୍ଦ୍ରଟା, ଯୋଉଟା ମୁଁ ଘରେ ଦେଇଛି। ତ ଗାଁର ଯୋଉ ଗ୍ରାମାଞ୍ଚଳ ଲୋକମାନଙ୍କୁ ସେବା ଦିଆଯିବ।
1: ଆଜିକାଲି ସିଏସି ସେଣ୍ଟରରେ ବହୁତ ଗୁରୁତ୍ୱ ଅଛି, ବହୁତ କାମ ପ୍ରାୟ ସରକାରୀ ବହୁତ କାମ ସିଏସି ସେଣ୍ଟରରେ ହେଉଛି, ରୋଜଗାର ବି ଧୁମ୍ ହଉଥିବ ନାଇଁ କି?
2: ସେମିତି ରୋଜଗାର ଗ୍ରାମାଞ୍ଚଳ ଆଜ୍ଞା, ଗ୍ରାମାଞ୍ଚଳରେ ସେଠି କମ୍ ରୋଜଗାର ହୁଏ
1: ଆଜ୍ଞା,
2: ସହରାଞ୍ଚଳରେ ସବୁ କିଛି ମିଳିଯାଉଛି, ସବୁଠା ଲୋକେ ସେଠି ବେଶୀ ଯାଉଛନ୍ତି। ଏବଂ ଏହାକୁ ମୁଁ ପୁରା ସମ୍ପୂର୍ଣ୍ଣ ଭାବରେ କାମ କରୁନି, କାରଣ ମୁଁ ଚାଷ କାମକୁ ଦେଖୁଛି ଆଜ୍ଞା, ଯେତେବେଳେ ମୁଁ ଫ୍ରି ଟାଇମ୍ ମିଳିଲେ ମୁଁ ଘରେ ଏସବୁ କରୁଛି।
1: ଆଚ୍ଛା,
2: ତ ନିଜ ଗାଁର ଲୋକମାନେ ହିଁ ସେଇଟା ଲାଭ ହୁଅନ୍ତି ଆଜ୍ଞା।
1: ତ ପ୍ରଥମେ ଆପଣ କୁହନ୍ତୁ ଆପଣଙ୍କ ମନପସନ୍ଦର ଗୀତ କୋଉଟା ଶୁଣିବେ?
2: ମୁଁ ଗୋଟେ ସମ୍ବଲପୁରୀ ଗୀତରେ ଶୁଣିବାକୁ ଚାହୁଁଛି ଆଜ୍ଞା, ଯୋଉଟାକି ଅତି ପୁରୁଣା ଗୀତଟା, ଯୋଉଟା କାଳିଚରଣ ବାଙ୍କ କଣ୍ଠରେ ଗୀତଟା ଅଛି, ମୋତେ ତଡ଼ପେଇ ତଡ଼ପେଇ

0: ଟିକେ ମାରୁଛୁ ରେ।
1: ଆଚ୍ଛା, ଟିକେ ଗାଇକି ଶୁଣୁ ନାହାନ୍ତି?
0: ଗୀତଟା ଟିକେ ସେତିକି ମନେକେ ପଡ଼ୁନି, ଆଉ ଗୀତଟା ଆମେ ଟିକେ ଗାଏନି ଆଜ୍ଞା, କିନ୍ତୁ ଗୀତ ଶୁଣିବା ଆମେ ବହୁତ ପସନ୍ଦ।
1: ଆଚ୍ଛା, ଆପଣଙ୍କର ସ୍ୱର ଭଲ ଥାଉ ବା ନଥାଉ, ଆପଣଙ୍କର ଯଦି ହୃଦୟ ଭଲ ଅଛି, ଆପଣଙ୍କର ଗାଉଥିବା ଯୋଉ ଶୈଳୀଟା ନିହାତି ଭାବରେ ଆମକୁ ଭଲ ଲାଗିବ।
0: ମତେ ତଡ଼ପାଇ ତଡ଼ପାଇ କେତେ ମାରୁଛୁ ରେ, ମୋର ପ୍ରେମ କାହାଣୀ କରି ଅଧୁରା, ଏମିତି ଗୀତଟା।
1: ଆରେ ବାପରେ, ଆପଣ ତ ବହୁତ ବଢିଆ ଗାଉଛନ୍ତି ଭାଇ, ଆପଣ କହୁଛନ୍ତି ଗାଉ ନାହିଁ ମୁଁ।
0: ନା ଆଜ୍ଞା, ଆକ୍ଚୁଆଲି ମୋର କହିବା ଶୈଳୀ ଭଲ ଅଛି ବୋଲିକି ମତେ ସମସ୍ତେ କହନ୍ତି, ମୋର କଣ୍ଠସ୍ୱର ଭଲ ଅଛି ବୋଲି କିଏ କହୁନାହାନ୍ତି, ତ ସେଥିପାଇଁ ମୁଁ ଭାବେ ଗୀତ ମୁଁ ଗାଇନି।
1: ଏ ପୃଥିବୀ
0: କିନ୍ତୁ ଯେତେବେଳେ ଲେଖା ଥିଲେ କିମ୍ବା କିଛି କାମ କରୁଥିଲେ ପାଟି ଟିକେ ମୁଁ ଗୁଙ୍ଗୁଳେଇ ଦିଏ, କିନ୍ତୁ ଟିକେ ଗୀତ ଗାଇବା ଟିକେ ମୋର।
1: ଶୁଣନ୍ତୁ, ଏ ପୃଥିବୀର ପ୍ରତ୍ୟେକ ସ୍ୱର ସୁନ୍ଦର, ଏ ସ୍ୱରକୁ ତିଆରି କରିବା ଲୋକ ହଉଛନ୍ତି ଈଶ୍ୱର ଭଗବାନ।
0: ଆଜ୍ଞା,
1: ସେଥିଲାଗି ପ୍ରତ୍ୟେକ ସ୍ୱର ସୁନ୍ଦର। ଆମେ ଖାଲି ଅନ୍ୟକୁ ସୁହାଇଲା ଭଳିଆ କଥା କହିଲେ ଅନ୍ୟମାନେ ପସନ୍ଦ କରିବେ, ଯଦି ଆମେ ତାଙ୍କୁ ବାଧିଲା ଭଳିଆ କଥା କହିବା ପସନ୍ଦ କରିବେ ନାହିଁ। ତ ସଂଯମତା ରକ୍ଷା କରିକି ଆମେ କଥା ହେଲେ ସବୁ ଜାଗାରେ ଆଦୃତ ହୋଇପାରିବ, ସତ କି ନାହିଁ? ବହୁତ ବହୁତ ଧନ୍ୟବାଦ ଭାଇ, ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା। ଏମିତି ଆମ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ଆମ ପାଖକୁ ଫୋନ୍ କରୁଥାନ୍ତୁ। ଧନ୍ୟବାଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଡାଏଲ ଆକାଶବାଣୀ।
1: ହ୍ୟାଲୋ ସାର୍, ନମସ୍କାର।
0: ନମସ୍କାର, ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଡାଏଲ ଆକାଶବାଣୀ କାର୍ଯ୍ୟକ୍ରମରେ।
1: ମୁଁ ଗୋଟେ ଲାଙ୍କାର ଭାଇ କହୁଛି, ବଲାଙ୍ଗୀର ଜିଲ୍ଲାର।
0: କେମିତି ଅଛନ୍ତି ଭାଇ?
1: ମୁଁ ତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ପୁରା ଫାଇନ, ବହୁତ ବଢିଆ ଅଛି। ଆପଣ ଯେତେବେଳେ ପର୍ଯ୍ୟନ୍ତ ସୁସ୍ଥ ସବଳ ଥିବେ, ଯେତେବେଳେ ପର୍ଯ୍ୟନ୍ତ ଆପଣ ଆମକୁ ଭଲ ପାଉଥିବେ, ଆମେ ନିଶ୍ଚିତ ଭାବରେ ଭଲ ହିଁ ଥିବୁ।
1: ଆଜି କେବଳ ଡାଏଲ ଆକାଶବାଣୀ କାର୍ଯ୍ୟକ୍ରମ ଆଜି ପ୍ରଥମ ଥର କରୁଛନ୍ତି, ବହୁତ ଖୁସି ଲାଗୁଛି।
0: ଆପଣଙ୍କର ପସନ୍ଦର ଗୀତଟା କୁହନ୍ତୁ ଭାଇ।
1: ତା ଭାଗ୍ୟ ସାଥେ ଖେଳୁଛି ସମୟ ଖେଳ, ଗାଇଛନ୍ତି ହିମାନ ସାଗର। ତା ଭାଗ୍ୟ ସାଥେ ଖେଳୁଛି ସମୟ ଖେଳ।
0: ଆଉ କଣ କରନ୍ତି ଭାଇ ଆପଣ?
1: କଣ କରିବା ସାର୍, ଭାଇ ଚାଷବାସ ଚାଲିଛେ, ଆର ଏଇଟା କଣ କର୍ମ ଅଛନ୍ତି, କୁଆଡେ ତ କିଛି କାମ ନାହିଁ। ଯାଣେ ପତ୍ର ତୋଳା ବା ସାର ପତ୍ର ତୋଳା ଚାଲିଛେ, ଯାଣେ ଯେଉଁ କାମ ସଂକ୍ରାନ୍ତ ଚାଲିଛେ, ଖରା ମାସ ସେମିତି କୌଣସି କାମ ଧାମ ନାହିଁ, ଯେମିତି ଚାଲିବା କଥା ସେମିତି ଚାଲିଛି। ଆଉ ବିଶେଷ କରି ଖୁସି ଲାଗୁଛି ଯେ ରେଡିଓ ଗୋଟେ ଏମିତିକା ମାଧ୍ୟମ, ଦେଖନ୍ତୁ 90 ବର୍ଷ ପାର କଲା, 90 ବର୍ଷ ଉପଲକ୍ଷେ ବି ଏବଂ ଏଇ ଉପଲକ୍ଷେ ବି ଆକାଶବାଣୀ ଜୟପୁର କେନ୍ଦ୍ର ନୂଆ ନୂଆ କାର୍ଯ୍ୟକ୍ରମ ପ୍ରଚାର କରୁଛି, ଯେମିତି ଯୁଗବାଣୀ କାର୍ଯ୍ୟକ୍ରମରେ ହଉ କି ଚତିଜନ କାର୍ଯ୍ୟକ୍ରମରେ ହଉ କି ଘରୋଘରଣୀ କାର୍ଯ୍ୟକ୍ରମ ହଉ, ସବୁ କାର୍ଯ୍ୟକ୍ରମ ଯୋଉଟା ପ୍ରଚାର ପ୍ରସାର କରିଛି, ତା ନିହାତି ଭାବରେ ସେଟା ଶୁଣିକି ବହୁତ ଖୁସି ଲାଗୁଛି।
0: ଏଇ ସବୁ ଆପଣଙ୍କର ଭଲ ପାଇବା, ଆପଣଙ୍କର ସ୍ନେହ ଯୋଗୁଁ ଭାଇ ଆକାଶବାଣୀ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି, ଖାସ କରିକି ଆକାଶବାଣୀ ଜୟପୁର ଏହି ସ୍ଥାନରେ ପହଞ୍ଚି ପାରିଛି ଆପଣମାନଙ୍କର ଭଲ ପାଇବା ଲାଗି। ଆପଣମାନେ ସେମିତି
1: ତାପରେ ଦେଖନ୍ତୁ ଆପଣଙ୍କର ଆଲାଉନ୍ସ ବି ଯେମିତି ପୁରା ଶୁଣିକି ବହୁତ ଖୁସି ଲାଗେ, ଆପଣ ସହିତ ବି କଥା ହେଇକି ବହୁତ ଖୁସି ଲାଗୁଛି। ତାପରେ ଆପଣ ମଝିରେ ଆକାଶବାଣୀ ଲାଇଭ୍ କରନ୍ତି, ବହୁତ ଖୁସି ଲାଗୁଛି। କିନ୍ତୁ ଦୁଃଖର ବିଷୟ ଯେ ଆପଣ ଇଏ କଣ କଥା, ଆପଣ ଗୀତା ଲାଇଭ୍ କାର୍ଯ୍ୟକ୍ରମ ଥରେ କି ଦୁଇଥର କଲେ, ଆଉ ତ ଆସିଲେ ନାହିଁ, ସେ କାର୍ଯ୍ୟକ୍ରମ ଏମିତି ଆସନ୍ତୁ ଏବଂ ସବୁ ଫୋନିନ କାର୍ଯ୍ୟକ୍ରମ ଆମର ସନ୍ତୋଷ ପଣ୍ଡା ଭାଇ ଯଦି କାର୍ଯ୍ୟକ୍ରମ କରିବେ, ତାର ନିହାତି ଭାବରେ ଖୁସି ଲାଗିବ।
0: ଆପଣ ଏମିତି ଭଲ ପାଉଥାନ୍ତୁ, ମୁଁ ସବୁ ଜାଗାରେ ଆପଣଙ୍କୁ ମାନେ ଆପଣଙ୍କ ହୃଦୟକୁ ଛୁଇଁବାକୁ ଆସୁଥିବି। ଠିକ ଅଛି,
1: ନିହାତି ଭାବରେ ଭାଇ, ନିହାତି ଭାବରେ।
0: ଓକେ, ଆପଣଙ୍କ ପସନ୍ଦର ଗୀତ ଶୁଣିବା ତାହେଲେ।
1: ଶୁଣନ୍ତୁ ଭାଇ, ଯେତେ ବି କାର୍ଯ୍ୟକ୍ରମ ମୋର ଭଏସ୍ ଟି ଶୁଣୁଛନ୍ତି, ଅଲ୍ ଆର୍ ଜେ ଅନିଶ୍ରଙ୍କୁ, ଯେଉଁ ଶ୍ରୋତା ଭାଇ ଭଉଣୀ ମାନେ ମୋର ଭଏସ୍ ଟି ଶୁଣୁଛନ୍ତି, ସମସ୍ତଙ୍କୁ ପେଶାଲିକି ଡେଡିକେଟ୍ ଏବଂ ପେଶାଲିକି ସନ୍ତୋଷ ଭାଇକୁ ଡେଡିକେଟ୍।
0: ଓକେ।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: ଡାଇଲ ଆକାଶବାଣୀ, ନମସ୍କାର ଭାଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମୁଁ ଲୋକମାନଙ୍କ ସ୍ୱାମୀ କହୁଥିଲି, କୋରାପୁଟରୁ।
2: ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ।
3: ଡାଇଲ ଆକାଶବାଣୀ ଆପଣଙ୍କୁ ଭଲ ରଖନ୍ତୁ,
2: ଆପଣଙ୍କର ଆଶୀର୍ବାଦ ରହିଥାଉ, ଆମେ ନିଶ୍ଚିତ ଭାବରେ ଭଲ ହେଇଥିବୁ। କଣ କରନ୍ତି ଭାଇ ଆପଣ?
3: ମୁଁ ଆଜ୍ଞା ଅଫର କଲା ବୋଲି ଆଣ୍ଡ ଅଫିସର କାମ କରୁଥିଲି।
2: ହଁ,
3: ରିଟାୟାର୍ଡ କରିକି ଏଇଠି ପଡିଛି ଘରେ,
2: ରେଡିଓ ଶୁଣୁଛନ୍ତି ସବୁବେଳେ, ନୁହଁ କି?
3: ରେଡିଓ ତ ଚାଲିଛି।
2: ପ୍ରଥମେ ଆପଣଙ୍କର ପସନ୍ଦର ଗୀତଟା କୁହନ୍ତୁ।

0: 나가 니래 무라리다.
1: ଭଗବାନ ଙ୍କର ଯେକୌଣସି ଗୀତ ଶୁଣିଲେ ବି ହୃଦୟକୁ ଛୁଇଁ ଯାଏ ନୁହଁ କି? ଏଇ ସବୁ ଯାହା କିଛି ବି ଘଟଣା ଘଟୁଛି ସବୁ ଭଗବାନଙ୍କର ଇଚ୍ଛାରେ ହିଁ ଘଟୁଛି ଭାଇ। ଆପଣ ଭଲରେ ଥାନ୍ତୁ, ଆପଣ ଖୁସିରେ ଥାନ୍ତୁ, ଏମିତି ଆମକୁ ଶୁଣୁଥାନ୍ତୁ। ଓ ବହୁତ ବହୁତ ଧନ୍ୟବାଦ।

0: ଡାଏଲ ଆକାଶବାଣୀ।
1: ହ୍ୟାଲୋ।
0: ହଁ ଭଉଣୀ, ଆମକୁ ଶୁଭୁଛି ଆପଣଙ୍କ ସ୍ୱର, ଆପଣ ଆମକୁ
1: ଶୁଣିପାରୁଛନ୍ତି? ନମସ୍କାର
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି, ଆପଣଙ୍କ ପରିଚୟ ଦିଅନ୍ତୁ।
1: ଆଜ୍ଞା, ମୁଁ ବରିଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଡାଏଲ ଆକାଶବାଣୀ କାର୍ଯ୍ୟକ୍ରମରେ।
1: ଆଜ୍ଞା, ଧନ୍ୟବାଦ।
0: କଣ କରନ୍ତି ଆପଣ?
1: ଆଜ୍ଞା, ମୁଁ ତ ଘରେ
0: ଅଛି,
1: ଘର କାମ କରେ, ଆଉ ଘର କାମ ସହିତ ଅନ୍ୟାନ୍ୟ କାମ ସିଲେଇ ପତ୍ର ଟିକେ କରେ। ତାପରେ ଆମେ ସବୁ କାର୍ଯ୍ୟକ୍ରମ ଶୁଣେ, ସବୁ କେନ୍ଦ୍ରକୁ ଏମିତି ଫୋନିଂରେ ମୁଁ ଭାଗ ନିଏ। ଆଉ ଜୟପୁରର ସବୁ କାର୍ଯ୍ୟକ୍ରମ ବହୁତ ବଢିଆ ହଉଛି ଆଜ୍ଞା, ବହୁତ ସବୁ ଶିକ୍ଷଣୀୟ ମନଛୁଆଁ ହଉଛି, ମନୋରଞ୍ଜନ ଧର୍ମୀ ଯାହା ଆମର ଅଛି, ଶିକ୍ଷା ସୂଚନା ମନୋରଞ୍ଜନ ସବୁ କାର୍ଯ୍ୟକ୍ରମ ସବୁ ବଢିଆ ଲାଗୁଛି। ମୁଁ ସବୁ ସୁନିୟମିତ ଶ୍ରୋତା ଜୟପୁର, ଆଉ ସବୁ କାର୍ଯ୍ୟକ୍ରମକୁ ବି ଫୋନିଂକୁ ମୁଁ ଫୋନ କରେ ଆଜ୍ଞା।
0: ତାହେଲେ ପ୍ରଥମେ ଆପଣଙ୍କର ମନପସନ୍ଦର ଗୀତଟା କହିଦିଅନ୍ତୁ।
1: ଆଜ୍ଞା, ଆଜି ଗୀତ ଶୁଣିବା ଆଜ୍ଞା, ଓଡିଆ ଚଳଚ୍ଚିତ୍ରର ଗୋଟେ ଗୀତ ଶୁଣିବା, ଆଉ ସେଇଟା ସମୟ ଚଳଚ୍ଚିତ୍ର ଗୋଟେ ଭଜନ ଅଛି ଆଜ୍ଞା, ସେଇଟା ଗୀତ ଶୁଣିବା। ବୋଧେ ବାଣୀ ଜୟରାମ ଟିକିଏ ତାଙ୍କ କଣ୍ଠରେ, ଆଉ ଆଜ୍ଞା ସେ ଗୀତଟା ହେଲା ଗୁହାରି ଶୁଣ ଭଗବାନ ବଜିର ହେଲ କିନ ଶୁଣ ଶୁଣ ବାରେ ମୋର ଜଣାଣ ବଝିର ହେଲ କିନ ଶୁଣ। ଆଜ୍ଞା, ଏ ଗୀତଟା ଶୁଣିବା, ଆଉ ଏ ଗୀତଟା ଖାସ କରି ଆମର ଜଣେ ଶ୍ରୋତା ଭାଇ, ଆମର ପୁରା ପୁରୁଣା ଶ୍ରୋତା ଭାଇ ଜଣେ ବହୁତ ଅସୁସ୍ଥ ଅଛନ୍ତି, ସେ ଆଡମିଟ ଥିଲେ ବୁର୍ଲାରେ, ତାପରେ ଅନ୍ୟ କୋଉଠିକି ପୁଣି ନେଇଛନ୍ତି, ତ ତାଙ୍କ ଆରୋଗ୍ୟ, ତାଙ୍କ ଦୀର୍ଘ ଜୀବନ, ସୁସ୍ଥ ଜୀବନ ପାଇଁ କାମନା କରିବା, ଆଉ ସେ ଭଗବାନଙ୍କୁ ସେ ପ୍ରାର୍ଥନା କରିବି ମୁଁ, ସେ ଶୀଘ୍ର ସୁସ୍ଥ ହେଇ ଫେରି ଆସନ୍ତୁ। ଆଉ ତାଙ୍କୁ ଖାସ କରି ଏ ଗୀତଟା, ତାଙ୍କ ନାଁ ଚୈତନ୍ୟ ପଟେ, ଭଲ ହେଇଯାନ୍ତୁ, ତାଙ୍କୁ ଏଇ ଗୀତଟା ଡେଡିକେଟ୍ କରିବା ଆଜ୍ଞା।
0: ନିଶ୍ଚୟ ଭଉଣୀ, ଚୈତନ୍ୟ ଭାଇଙ୍କର ଆରୋଗ୍ୟ କାମନା ଆମେ ସମସ୍ତେ ମିଶିକି କରିବା, ଭଗବାନଙ୍କ କୃପାରୁ ତାଙ୍କର ଦେହ ସୁସ୍ଥ ହେଇଯାଉ, ଏବଂ ଆପଣଙ୍କର ବି ଏଇ ଯୋଉ ସ୍ନେହ ଅଛି ତାଙ୍କ ପ୍ରତି ସେଇଟା ଅତୁଟ ରହୁ, ଭଗବାନଙ୍କର ଆଶୀର୍ବାଦ ସବୁବେଳେ ମିଳୁଥାଉ, ସମସ୍ତେ ଖୁସିରେ ରହନ୍ତୁ। ଠିକ ଅଛି, ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବା।
1: ଆଜ୍ଞା ରହୁଛି ଆଜ୍ଞା, ନମସ୍କାର।

0: ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ନମସ୍କାର ଭାଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ଜୟପୁର କୁମ୍ଭାର ସାହିରୁ ନବୀନ କୁମାର କହୁଥିଲି। ଆଜ୍ଞା
0: ନବୀନ ଭାଇ, ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଡାଇଲ ଆକାଶବାଣୀ କାର୍ଯ୍ୟକ୍ରମରେ।
1: ଧନ୍ୟବାଦ ଭାଇ।
0: କଣ କରନ୍ତି ଆପଣ?
1: ମୁଁ ଜଣେ ଦୃଷ୍ଟିହୀନ ଭାଇ, ମୁଁ କିଛି କରୁନାହିଁ, ବେକାର ଘରେ ବସିଛି।
0: କିଛି ଦୁଃଖ ନାହିଁ ଭାଇ, ଆପଣ ଚାହିଁଲେ ଅନେକ କାମ କରିପାରିବେ। ଅନେକ ଲୋକ ଅଛନ୍ତି, ଅନେକ ଲୋକ ଅଛନ୍ତି, ବିଭିନ୍ନ ଜାଗାରେ ବିଭିନ୍ନ କଥା କରିପାରୁଛନ୍ତି। ସମସ୍ତ ମଣିଷ ପାଖରେ କିଛି ନା କିଛି ଯୋଗ୍ୟତା ନିଶ୍ଚିତ ଭାବରେ ଥିବ, ତ ଧୈର୍ଯ୍ୟ ହରା ହେବ ନାହିଁ ଆମେ କେବେ ବି। ଠିକ ଅଛି, ପ୍ରଥମେ ଆପଣ ନିଜ ପସନ୍ଦର ଗୀତ କୁହନ୍ତୁ, କୋଉ ଗୀତ ଶୁଣିବେ?
1: କୋଉ
0: ଗୀତ କୁହନ୍ତୁ?
1: ଭିକାରୀ ବଳଙ୍କ କଣ୍ଠର ଗୋଟେ ଗୀତ ଦେଇଦିଅନ୍ତୁ। ଆଜ୍ଞା, ଯେଉଁଟା ହଉ, କାର୍ଯ୍ୟକ୍ରମ, ରେଡିଓ କାର୍ଯ୍ୟକ୍ରମ ମୁଁ ସବୁଦିନ ଶୁଣୁଛି। ଆଜ୍ଞା,
0: ସବୁବେଳେ ଶୁଣୁଛନ୍ତି? ଘରେ କିଏ କିଏ ଅଛନ୍ତି ଆପଣଙ୍କର?
1: ବୋଲେ ମୁଇଁ ତ ବିଜାର ଲାଗୁ ଆଜ୍ଞା, ଘରେ ବସିଥିଲେ, ସେଥିରେ ରେଡିଓ ଗୋଟେ ଅଛି, ରେଡିଓ ଚଲେଇକିରି ବସିବି, ରେଡିଓ ଶୁଣୁଥିବି। ଆଉ ରେଡିଓ ଶୁଣିବାର ମୋର 1988 ମସିହା ଠୁ ଶୁଣୁଛି। ଆଜ୍ଞା,
0: ଠିକ ଅଛି ଭାଇ, ଆମ କାର୍ଯ୍ୟକ୍ରମ ସବୁ ଶୁଣିଥାନ୍ତୁ, ଆପଣଙ୍କର ଭଲ ପାଇବା ଏମିତି ରହିଥାଉ, ଆପଣଙ୍କୁ ବି ଭଗବାନଙ୍କର ଆଶିଷ ମିଳୁଥାଉ। ଠିକ ଅଛି, ଆପଣଙ୍କ ପସନ୍ଦର ଗୀତ ଶୁଣିବା ନିଶ୍ଚିତ।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଆଜ୍ଞା ନମସ୍କାର।
2: ନମସ୍କାର ଭାଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ଡୁମାଲୁଦିନପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
2: ମନୋଜ ଭାଇ, ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଡାଏଲ ଆକାଶବାଣୀ କାର୍ଯ୍ୟକ୍ରମରେ।
1: ଆଜ୍ଞା ଆଜ୍ଞା, ଧନ୍ୟବାଦ। ଆଜ୍ଞା
2: କେମିତି ଅଛନ୍ତି ଆପଣ?
1: ଆଜ୍ଞା ମୁଁ ବହୁତ ଭଲ ଅଛି। ଆଜ୍ଞା ଆପଣମାନେ କେମିତି ଅଛନ୍ତି?
2: ପୁରା ବହୁତ ବଢିଆ ଅଛୁ। ଆଉ
1: ଆଜ୍ଞା ଆଜ୍ଞା,
2: କୋଉ ଗୀତ ଶୁଣିବେ ଆଜି?
1: ଆଜି ରଞ୍ଜନ ସାର୍କୁ ମାନେ ବିରତି ଦେଇଦେଲେ କି?
2: ନାଇଁ, ସେ ବିରତି ନେଇଛନ୍ତି, ସେ ବହୁତ କାମରେ ବ୍ୟସ୍ତ ଅଛନ୍ତି, ସେଥିଲାଗି ମତେ ସୁଯୋଗ ମିଳିଛି।
1: ଆଜ୍ଞା ଆଜ୍ଞା।
2: ଆଚ୍ଛା ଆପଣ କୋଉ ଗୀତ ଶୁଣିବେ କହୁନାହାନ୍ତି ପ୍ରଥମେ?
1: ଆଜ୍ଞା ସୁନା ଚଢ଼େଇ ମୋ ସୁନା ଚଢ଼େଇର ନୀଳ ଆକାଶ ତଳେ ମୁଁ ଉଡ଼ିଲା ବେଳେ ସେଇ ଗୀତ ଶୁଣେଇଦେବେ। ଆଜ୍ଞା ନୀଳ ଆକାଶ ତଳେ ମୁଁ ଉଡ଼ିଲା ବେଳେ କାହିଁକି ଡାକିଲୁ କହ।

0: ଚାନ୍ଦନା ଚଢ଼େଇ ତୁ ପରା ମୋର ରୂପା ଚଢ଼େଇ।
1: ବାଃ, ବହୁତ ସୁନ୍ଦର ଗାଆନ୍ତି ଆପଣ।
0: ଆଜ୍ଞା ଆଜ୍ଞା।
1: କନଫିଡେଣ୍ଟ କୌଣସି ଜିନିଷ କନଫିଡେଣ୍ଟ କେତେବେଳେ ଆସିବ ଜାଣନ୍ତି? ଯେତେବେଳେ ସମସ୍ତେ ଆମ ପାଖରେ ଥିବେ, ଯୋଉଟା କି ଆମକୁ ଯୋଉ ଜିନିଷରେ ଆମକୁ ଡର ଲାଗୁଛି ନା, ସେଇ କାମ ହିଁ କଲେ ଯାଇକି ଆମ ମନ ଭିତରେ କନଫିଡେଣ୍ଟଟା ଆସିବ ଏବଂ ଭୟ ଦୂର ହବ। ଠିକ ଅଛି, ଆପଣ ବହୁତ ବଢିଆ ଗାଆନ୍ତି, ଆପଣଙ୍କର ପସନ୍ଦର ଗୀତ ଶୁଣିବା।
0: ହଁ ରହିଲି ଆଜ୍ଞା, ନମସ୍କାର।
1: ନମସ୍କାର।

0: ହ୍ୟାଲୋ, ଡାଏଲ ଆକାଶବାଣୀ।
1: ହ୍ୟାଲୋ, ମୁଇଁ ରୋହିଣୀ କହୁଛେ ଆଜ୍ଞା, ମଲାକଟା ନୁ, ବରଗଡ଼ ଜିଲ୍ଲାରୁ।
0: ବରଗଡ଼ ଜିଲ୍ଲାରୁ
1: ଆଜ୍ଞା ରୋହିଣୀ,
0: ରୋହିଣୀ
1: ହଁ ଆଜ୍ଞା,
0: ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଡାଏଲ ଆକାଶବାଣୀ କାର୍ଯ୍ୟକ୍ରମରେ। କେମିତି ଅଛନ୍ତି ଭଉଣୀ?
1: ଆଜ୍ଞା ବଢ଼ିଆ ଅଛେ।
0: କଣ କରନ୍ତି ଆପଣ?
1: ଆଜ୍ଞା ମୁଇଁ ତ ଘରେ ଗୋଟେ ସ୍ତ୍ରୀର କର୍ତ୍ତବ୍ୟ କରୁଛେ, ଆଉ ଗୋଟେ ମାଆର ବି କର୍ତ୍ତବ୍ୟ କରୁଛେ, ଆଉ ଘରର କାମ ତ ଆଉ ବଢିକିରି କେମିତି କାମ ହୁଏ।
0: ଦୁନିଆର ସବୁଠୁ ବଡ କାମ ହଉଛି ସେବା। ଆପଣ ସେବା କରୁଛନ୍ତି, ତାଠୁ ବଡ ଆଉ ଦୁନିଆରେ କିଛି କାମ ନାହିଁ।
1: ହଁ ଆଜ୍ଞା।
0: ଆଉ ଆଜି ଗୀତ କୋଉ ଗୀତ ଶୁଣିବେ କହୁନାହାନ୍ତି?
1: ଆଜ୍ଞା ଯେହେତୁ ସାବିତ୍ରୀ ବ୍ରତ ଆସୁଛି, ତ ଶଙ୍ଖା ସିନ୍ଦୁରର ଗୀତଟା ଦେଇଦେବି, ତୁମେ ସ୍ୱର୍ଗ ମୋର ତୁମେ ଦେବତା ମୋର, ଯେଉଁ ଗୀତଟା ଅଛି ଓଡ଼ିଆ, ତୁମେ ହି ସ୍ୱର୍ଗ ମୋର ତୁମେ ଦେବତା ମୋର, ତୁମେ ହି ଶଙ୍ଖା ତୁମେ ହି ସିନ୍ଦୁର।
0: ବାଃ, ଚମତ୍କାର, ବହୁତ ବଢିଆ ଗାଆନ୍ତି ଭଉଣୀ ଆପଣ। ଆଉ କଣ କୁହନ୍ତୁ, ଆମ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ଆପଣ?
1: ଆଜ୍ଞା ସବୁବେଳେ ତ ଆମ ରେଡ଼ିଓ ସବୁବେଳେ ଅନ୍ ଅଛି ଆଜ୍ଞା, ଖାଲି ଏତିକି ବେଲା କି ଟିକେ ଖାନା ପିନା କରିକି ଯେମିତି ସେତିକି ବେଳେ ଟିକେ ଖାଲି ବନ୍ଦ କରା ହଉଛି, ନହେଲେ ଫେର 4 ବଜେ ନୁ ଫେର ଚଲୁଛି ରାତି 11 ବଜେ। ହଁ ଆଜ୍ଞା, ଆମେ ସବୁବେଳେ ମୋ ଶ୍ୱଶୁର ବି ଆପଣଙ୍କ ପାଖେ ଫୋନ ଫୁଣା ଲଗାସନ୍, ଆମେ ବି ଶ୍ୱଶୁର ଭ ସବୁବେଳେ ନି ଟାଇମ୍ ଆମେ ଘରେ ତ ସବୁବେଳେ ଅଛୁ, ଆଉ ସବୁବେଳେ ଶୁଣୁଛୁ ଆମେ। ମୁଇଁ ରନ୍ଧାବଢ଼ା କରୁଛି ଶୁଣୁଛି, ଆଉ ବାପା ଘରେ ବସିଥିବି, ତାଙ୍କର ତ ଆଣି ଏଲାନ ସେ କାହିଁ ଯିବାର ବି ନାହିଁ, ଚାକିରି କରୁଛି ଚାଲିଲେନ, ତ ଏହା ନାତି ନାତିମାନଙ୍କ ପାଇଁ ଖେଲାବୁଲା କରିକି ରେଡ଼ିଓରେ ତାଙ୍କ ମାଧ୍ୟମ ହେଇଯାଇଛି, ସବୁବେଳେ ସେ ସବୁବେଳେ ଶୁଣୁଛନ୍, ତ ତାଙ୍କ ସାଙ୍ଗେ ମୁଇଁ ବି ସାଙ୍ଗ ହେଇଯାଇଛି।
0: ଠିକ, ଆପଣଙ୍କର ପସନ୍ଦର ଗୀତ ଆପଣ ବି ଶୁଣୁଥାନ୍ତୁ ଏବଂ ଆମକୁ ବି ଶୁଣିବାର ସୁଯୋଗ ଦଉଥାନ୍ତୁ।
1: ହଁ ଆଜ୍ଞା,
0: ଠିକ ଅଛି।
2: ତୁମେ

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ହ୍ୟାଲୋ, ଡାଏଲ ଆକାଶବାଣୀ। ଭାଇ କେମିତି ଅଛନ୍ତି ଆପଣ?
3: ଭଲ ଅଛି।
2: ପ୍ରଥମେ ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ।
3: ମୁଁ ହେଲି ନୀଳାଦ୍ରି ସାହୁ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର ଗୁଳେଇ ଗ୍ରାମରୁ।
2: ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ ଡାଏଲ ଆକାଶବାଣୀ କାର୍ଯ୍ୟକ୍ରମରେ।
3: ଆଜ୍ଞା
2: ଭାଇ, କେମିତି ଅଛନ୍ତି ଆପଣ?
3: ହଁ, ଠାକୁରଙ୍କ ଆଶୀର୍ବାଦରେ ଭଲ ଅଛି। ଆଉ
2: ଘରେ ସବୁ କିଏ ରହନ୍ତି?
3: ଘରେ ଆମେ ତ ଦୁଇ ସ୍ୱାମୀ ସ୍ତ୍ରୀ ଅଛୁ, ପିଲାମାନେ ସବୁ ଅଛନ୍ତି ବାହାରେ ବାଙ୍ଗାଲୋରରେ।
2: ଆଚ୍ଛା, ଚାକିରି ବାକିରି କଲେଣି ସମସ୍ତେ?
3: ଝିଅଟି ବାହା କରିଦେଇଛି, ମୋର ନାତି ନାତୁଣୀ ଗୋଟିଏ।
2: ଆଚ୍ଛା,
3: ଠାକୁରଙ୍କ ଆଶୀର୍ବାଦ ଚାଲିଛି। ଆଉ
2: ଭଗବାନଙ୍କର ଆଶୀର୍ବାଦ ଥିଲା ପର୍ଯ୍ୟନ୍ତ ଆମେ ସମସ୍ତେ ଭଲ ହିଁ ରହିବା। ଠିକ ଅଛି, ଆପଣ କୋଉ ଗୀତ ଶୁଣିବେ ପ୍ରଥମେ କହୁନାହାନ୍ତି?
3: ସେଇ ଗୀତଟା ହେଲା ଆମର ଧନଞ୍ଜୟ ଗୀତ ଗୋଟେ ଗାଇଥିଲେ, ଧନଞ୍ଜୟ ଶତପଥୀ।
2: ଆପଣ ଚାକିରି କରୁଥିଲେ ନା କେମିତି କଣ?
3: ନାଇଁ, ଆମର ସିଲେଇ।
2: କଣ ସିଲେଇ କରୁଛନ୍ତି?
3: ଏଇ ପ୍ୟାଣ୍ଟ ସାର୍ଟ ସବୁ।
2: ଆଚ୍ଛା, ଟେଲରିଂ କରୁଛନ୍ତି?
3: ଆଜ୍ଞା, ମୋର ହେଲାଣି 40 ବର୍ଷ।
2: କେମିତି ଶିଖିଥିଲେ ଆପଣ, କୋଉଠୁ ଶିଖିଲେ?
3: ମୁଁ ଶିଖିଥିଲି ତାଳଚେର ଥର୍ମାଲରୁ। ଆଜ୍ଞା।
2: ଆଚ୍ଛା, ତାହେଲେ ଆପଣଙ୍କର ରୋଜଗାର ବି ଏବେ ବି ହଉଥିବ? ଏବେ ତ ପ୍ରାୟ ସାର୍ ଭାଇ ରେଡିମେଡ୍ ଉପରେ ବହୁତ ନିର୍ଭର କରୁଛନ୍ତି ଲୋକମାନେ, ସିଲେଇ ପାଇଁ ଡିପେଣ୍ଡ କରୁଛନ୍ତି?
3: ଟିକେ ଡାଉନ ହେଇଯାଇଛି ଆଉ।
2: ହଁ ହଁ, କିଛି ଲୋକ କିନ୍ତୁ ରେଡିମେଡ୍ ପିନ୍ଧିବାକୁ ମାନେ ସିଲେଇ ପିନ୍ଧିବାକୁ ପସନ୍ଦ କରନ୍ତି ନା କି? କାର କେମିତି ଚଏସ୍, କିଏ ରେଡିମେଡ୍ ପସନ୍ଦ କରେ, କିଏ ସିଲେଇ ପସନ୍ଦ କରେ?
3: କିଏ ସିଲେଇ କରେ, ଏମିତି ଚାଲିଛି ଆଉ।
2: ହଁ ହଁ ହଁ,
3: ଆମର କିନ୍ତୁ ପିଲାମାନେ ପଇସା ଦଉଛନ୍ତି, ଆଉ ସିଲେଇ ନହେଲେ ବି ନ ଚଳେ।
2: ଠିକ ଅଛି, ଆପଣଙ୍କ ପସନ୍ଦର ଗୀତ ଶୁଣିବା। ଆପଣଙ୍କ ଗୀତ ଶୁଣିବା ତାହେଲେ?
3: ଆଜ୍ଞା, ନମସ୍କାର।
2: ନମସ୍କାର।

0: गुड मॉर्निंग, नमस्कार, जय जगन्नाथ।
1: डायल आकाशवाणी आपनको अनेक अनेक शुभेच्छा अभिनंदन।
0: धन्यवाद सर।
1: किए कहउछन्ति?
0: प्रथम सबर कहउछि कोलाहांडी जिला भवानीपाटना जगन्नाथपुर।
1: आपन केमती अछन्ति?
0: मो तो बहुत भलो अछि आज्ञा,
2: अनेक कथा आइछि आज्ञा आपन संगरे, आउ आपन सार कथाले बहुत भलो लागे आज्ञा।
1: हां ପସନ୍ଦର ଗୀତ କୁହନ୍ତୁ ପ୍ରଥମେ।
0: ଆଜି ଶୁଣେଇଦେବେ ଆଜ୍ଞା ସେ
1: କୁହନ୍ତୁ
0: ବାଲି ମୋର କୁସୁନା ବାଲି, ଏଇ ଗୀତ ଶୁଣେଇଦେବେ ଆଜ୍ଞା।
1: ଓକେ, ଠିକ ଅଛି, ଆପଣଙ୍କର ମନ ପସନ୍ଦର ଗୀତ ଶୁଣିବା। କଣ କରନ୍ତି ଭାଇ ଆପଣ?
0: ଆଜ୍ଞା ମୁଁ ତ ହୋଟେଲ ଦେଇଛି ଆଜ୍ଞା।
1: ଠିକ ଅଛି, ଆପଣଙ୍କର ମନ ପସନ୍ଦର ଗୀତ ଶୁଣିବା।
0: ହଉ ଆଜ୍ଞା, ଆପଣଙ୍କୁ ଡେଡିକେଟ୍ କରୁଛି।
1: ହଁ,
0: ଆଉ ଆମର ପାର୍ଟନର ମନକୁ ଡେଡିକେଟ୍ କରିବା। ଆଉ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସାବର, ପଙ୍କଜ ମିଶ୍ର, ମୋନା ପଣ୍ଡା, ଆଉ କରମ ସାନି ସାହୁ, ନାଗୁ ପାତ୍ର, ସୁବଲ କୁମାର ସାହୁ, ଆଉ ନାରାୟଣ ମେହେର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଚୈତନ୍ୟ ପଟେଲ।
1: ଆଚ୍ଛା,
0: ନାଇଁ ଆଜ୍ଞା ଅଛନ୍ତି
1: କିନ୍ତୁ ସବୁ ସମସ୍ତଙ୍କର। ହଁ ହଁ, ଠିକ ଅଛି ଠିକ ଅଛି, ଆପଣ ଯେତିକି ମନେ ପଡିଲା ଆପଣ କହିଲେ, ବାକି ସମସ୍ତେ ହୃଦୟରେ ଥିବେ ନିଶ୍ଚୟ, ନାଇଁ କି?
0: ହଁ ସାର୍,
1: ଠିକ ଅଛି, ଆପଣଙ୍କ ପସନ୍ଦର ଗୀତ ଶୁଣିବା। ଆଉ ଆପଣ ଯେତିକି ଶ୍ରୋତା ମାନେ ଭାଇମାନଙ୍କର ଭାଇ ଭଉଣୀମାନଙ୍କର ନାଁ କହିଲେ ସମସ୍ତଙ୍କୁ ଡେଡିକେଟ୍ କରିଦେବା।
0: ଧନ୍ୟବାଦ ଆଜ୍ଞା, ରହିଲେ ନମସ୍କାର, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ।

0: ଡାଏଲ ଆକାଶବାଣୀ
1: ସାର ନମସ୍କାର।
0: ନମସ୍କାର ଭାଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ଜୟପୁର ଲେବର କଲୋନୀରୁ ଦୁର୍ଗାଚରଣ ଜେନା କହୁଛି।
0: ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ ଡାଏଲ ଆକାଶବାଣୀ କାର୍ଯ୍ୟକ୍ରମରେ।
1: ଆଜ୍ଞା, ଓଡ଼ିଆ ଗୀତ ସେଟା ଫିଲ୍ମ ନା ମନେ ପଡ଼ୁନି, ଗୋରୀ ବୁଲି ବାହାରିଲୁ ସହର, ତୁ ତ ନିଜେ ଗୋଟେ ଚୌଧୁରୀ ବଜାର, ଏ ଗୀତଟା ଶୁଣେଇଦେବେ। ଅକ୍ଷୟ ମହାନ୍ତିଙ୍କର ଗୀତ, ପୁରୁଣା ଗୀତ।
0: ହଁ, ବହୁତ ବଢିଆ ଗୀତ, ଆପଣ ଟିକେ ଗାଇକି ଶୁଣଉନାହାନ୍ତି?
1: ଗୋରୀ ବୁଲି ବାହାରିଲୁ ସହର, ତୁ ତ ନିଜେ ଗୋଟେ, ତୁ ତ ନିଜେ ଗୋଟେ ଚୌଧୁରୀ ବଜାର, ଗୋରୀ ବୁଲି ବାହାରିଲୁ ସହର।
0: ଗୋଟେ ସିମ୍ପଲ ଲାଗୁଥିଲେ ମଧ୍ୟ ଅକ୍ଷୟ ମହାନ୍ତିଙ୍କର ଗୀତ ହୃଦୟସ୍ପର୍ଶୀ, ଆଉ ବହୁତ କଷ୍ଟ ବି, ଶୁଣିବାକୁ ହାଲକା ଲାଗେ, ସିମ୍ପଲ ଲାଗେ, କିନ୍ତୁ ଗାଇବାଟା ବହୁତ କଷ୍ଟ ଭାଇ, ନୁହଁ କି?
1: ଲିଙ୍ଗରାଜ, ସୁନୀଲି, ସୋନାଲି, ସବିତା, ଆଉ ଇଏ ଧୁନା।
0: ହଁ ଠିକ ଅଛି, ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବା, ଆଉ ଆପଣଙ୍କର ଯେତିକି ନାଁ ସବୁ କହିଲେ ସମସ୍ତଙ୍କୁ ଡେଡିକେଟ୍ କରିବା। ଧନ୍ୟବାଦ ଭାଇ, ଆପଣ ଶୁଣୁଥାନ୍ତୁ, ଏମିତି ଫୋନ୍ କରୁଥାନ୍ତୁ।
1: ଆଜ୍ଞା, ନମସ୍କାର,
0: ନମସ୍କାର।

0: ଦାୟଲ ଆକାଶବାଣୀ
1: ହ୍ୟାଲୋ
0: କିଏ କହୁଛନ୍ତି ଭଉଣୀ କୋଉଠୁ କହୁଛନ୍ତି
1: ନମସ୍କାର ମୁଁ ଶୈନଗର ବାସନ୍ତୀ କହୁଛି
0: ହଁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଦାୟଲ ଆକାଶବାଣୀ କାର୍ଯ୍ୟକ୍ରମରେ କେମିତି ଅଛନ୍ତି ଭଉଣୀ
1: ଭଲ ଅଛି
0: ଭଲ ଅଛନ୍ତି
1: ଆଜ୍ଞା
0: ଆଉ ଆପଣ କୋଉ ଗୀତ ଶୁଣିବେ ପ୍ରଥମେ କୁହନ୍ତୁ
1: ବଳିଦାନ ଥିଲେ ଗୋଟେ ଗୀତ ଦିଅନ୍ତୁ
0: ଟିକେ ଗାଇକି ଶୁଣଉ ନାହାନ୍ତି କାହିଁକି ଗାଇ ହବନି ଗୀତ ତ ଶୁଣିବା ନିଶ୍ଚୟ କିନ୍ତୁ ଆପଣଙ୍କ କଣ୍ଠ ସ୍ୱରରୁ ଗୋଟେ ପଦ ଶୁଣିବା ତାପରେ ଆମେ ଗୀତ ଶୁଣିବା ବାଃ କେତେ ସୁନ୍ଦର ଗାଆନ୍ତି ଆପଣ ବଢିଆ ଲାଗିଲା ଠିକ ଅଛି ଭଉଣୀ ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବା ନିଶ୍ଚୟ ଆଉ ସବୁ ଘରେ କିଏ କିଏ ରହନ୍ତି ଆପଣଙ୍କର ହଁ ପିଲାମାନେ ସବୁ ବଡ ବଡ ହେଲେଣି ପଢାପଢି କେମିତି କିଏ କଣ ପଢାପଢି କରୁଛନ୍ତି
1: ପୁଅ ପ୍ଲସ ଥ୍ରୀ ଫାଇନାଲ ପରୀକ୍ଷା ଦେଇଛି ଝିଅର ପ୍ଲସ ଥ୍ରୀ ସରିଛି
0: ଠିକ ଅଛି ଭଗବାନଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ ଆପଣଙ୍କ ପସନ୍ଦର ଗୀତ ଶୁଣିବା ଠିକ ଅଛି
1: ନମସ୍କାର।

ଗୀତର କାର୍ଯ୍ୟକ୍ରମ ଡାଏଲ ଆକାଶବାଣୀ କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ସନ୍ତୋଷ କୁମାର ପଣ୍ଡା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ପୂର୍ବାହ୍ନ 10:00। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: 7 बजे धर्मशाला में पंजाब किंग्स का सामना मुंबई इंडियंस से होगा। उत्तर प्रदेश में बारिश, धूल भरी आंधी और बिजली गिरने की घटनाओं में कल 60 लोगों की मौत हो गई। मौसम विभाग ने आज पश्चिम मध्य प्रदेश और पश्चिम राजस्थान के कुछ इलाकों में लू चलने की संभावना व्यक्त की है। इसके अलावा दिल्ली, पंजाब, हरियाणा, बिहार और पूर्वोत्तर राज्यों में आज बिजली गिरने की आशंका जताई गई है। इसके साथ ही ये समाचार बुलेटिन समाप्त हुआ।
1: ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ। ଭାରତ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଅଭିଜିତ ଶ୍ରୀବାସ୍ତବ। ଗୀତ ରଚନା କରିଛନ୍ତି ଇର୍ଶାଦ କାମିଲ, ସଙ୍ଗୀତ ପରିଚାଳନା ବିଶାଲ ଶେଖର।

ଇ ଜବାନୀ ହେ ଦିବାନୀ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି। ଶିଳ୍ପୀ ହେଲେ ଅରିଜିତ ଏବଂ ହର୍ଷଦୀପ କୌର। ଗୀତ ରଚନା କରିଛନ୍ତି ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ପରିଚାଳନା ପ୍ରୀତମ।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀର 90 ବର୍ଷ ଅବସରରେ ମେ ମାସ 12 ତାରିଖରେ ଆକାଶବାଣୀ ଜୟପୁର କେନ୍ଦ୍ରରେ ଅନୁଷ୍ଠିତ ସୁଗମ ସଙ୍ଗୀତ ସନ୍ଧ୍ୟା ସମାରୋହର ସମ୍ପାଦିତ ଅଂଶ ଶୁଣିବେ ଆଜି ଦିନ 11ଟାରେ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ପୌର ପରିଷଦ ସୁନାବେଳା।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଜ
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ।

0: ଆଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ CNG ଗାଡି କିମ୍ବା CNG କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀର 90 ବର୍ଷ ଅବସରରେ ମେ ମାସ 12 ତାରିଖରେ ଆକାଶବାଣୀ ଜୟପୁର କେନ୍ଦ୍ରରେ ଅନୁଷ୍ଠିତ ସୁଗମ ସଙ୍ଗୀତ ସନ୍ଧ୍ୟା ସମାରୋହର ସମ୍ପାଦିତ ଅଂଶ ଶୁଣିବେ ଆଜି ଦିନ 11ଟାରେ। ଆଜି ଦିନ 12:30 ଶୁଣିବେ ସୌରଭାଷାର କାର୍ଯ୍ୟକ୍ରମ ତାର୍ବା। ଦିନ 12:50 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ। ଆଜି ରାତି 10:00 ଶୁଣିବେ ବିଜ୍ଞାନିକା କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ମାୟାଧର ସ୍ୱାଇଁଙ୍କ ସହିତ ଆଲୋଚନା। ରାତି 9:45 ପ୍ରଚାର କରିବୁ କେତୋଟି ଦେଶିଆ ଗୀତ। ଶିଳ୍ପୀମାନେ ହେଲେ ରୀନା ମହାପାତ୍ର ଏବଂ ଶୈଳଭାମା ମହାପାତ୍ର, ପ୍ରଶାନ୍ତ କୁମାର ସାମନ୍ତରାୟ, ନବକିଶୋର ଭତ୍ରା, ଶ୍ରୀତମ ସାମନ୍ତରାୟ ଏବଂ ସ୍ନେହା ବେପର୍ତ୍ତା। ରାତି 9:30 ଶୁଣିବେ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜ ମୌଜ। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ରାତି 8:15 ଶୁଣିବେ ଧାରାବାହିକ ନାଟକ ପରଜାର ଷଷ୍ଠ ଭାଗ, ମୂଳ ରଚନା ଗୋପୀନାଥ ମହାନ୍ତି, ପ୍ରଯୋଜନା ଅଶୋକ କୁମାର ମିଶ୍ର ଏବଂ ପଦ୍ମଲୋଚନା ଦାସ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ଦିଲ୍ ହେ କି ମାନତା ନେହି ଚଳଚ୍ଚିତ୍ରର ଗୀତଶିଳ୍ପୀ ହେଲେ ଅନୁରାଧା ପଡ଼ବାଲ ଏବଂ ଅଭିଜିତ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ସକାଳ 10:30। ଶୁଣନ୍ତୁ, ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

टर टर सुनकर बादल आए और झूम कर बरसे। नदी में पानी बह

बेनीलाल उधर से दुश्मन आ रहे हैं, फायरिंग।

0: ଆକାଶବାଣୀର ନବେବର୍ଷ ପୂର୍ତ୍ତି ଅବସରରେ ମେ ମାସ 12 ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଆକାଶବାଣୀ ଜୟପୁର କେନ୍ଦ୍ରର ପରିସରରେ ଅନୁଷ୍ଠିତ ହୋଇଯାଇଛି ସୁଗମ ସଙ୍ଗୀତ ସନ୍ଧ୍ୟା ସମାରୋହ 2026। ଏହି ସଙ୍ଗୀତ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଜୟପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ ତୃପ୍ତି ବରିଆ। ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ଆକାଶବାଣୀ ଜୟପୁର କେନ୍ଦ୍ରର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ୍ ଇଞ୍ଜିନିୟରିଂ ଶ୍ରୀ ବିଲ୍ୱ ମଙ୍ଗଳ ପ୍ରଧାନ ଏବଂ ଆକାଶବାଣୀ ଜୟପୁର କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ମନୋଜ କୁମାର ପୂଜାରୀ। ଏ ସମସ୍ତ କାର୍ଯ୍ୟକ୍ରମକୁ ଆକାଶବାଣୀ ଜୟପୁର କେନ୍ଦ୍ର ପକ୍ଷରୁ ରେକର୍ଡିଂ କରିଥିଲେ ଶରତ କୁମାର ପାଢ଼ୀ ଏବଂ ଏନ୍ ୟୋଗେନ୍ଦ୍ର। ବର୍ତ୍ତମାନ ଶୁଣିବା ଏହାର ସମ୍ପାଦିତ ଅଂଶ। ନମସ୍କାର, ଶୁଭ ସନ୍ଧ୍ୟା। ପ୍ରସାର ଭାରତୀ ଭାରତର ଲୋକସେବା ପ୍ରସାରକ ଆକାଶବାଣୀ ଜୟପୁର ପକ୍ଷରୁ ଆପଣମାନଙ୍କୁ ଆନ୍ତରିକ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛୁ। ସଙ୍ଗୀତ, ସଂସ୍କୃତି, ସାହିତ୍ୟ ଏବଂ ସୂଚନାର ଏକ ଗୌରବମୟ ଯାତ୍ରାରେ ଆକାଶବାଣୀ ଆଜି ପୂରଣ କରିଛି ଗର୍ବର 90 ବର୍ଷ। ଆକାଶବାଣୀ ଆମ ସଂସ୍କୃତି, ଆମ ଭାଷା ଏବଂ ଆମ ଜୀବନର ଏକ ଅଂଶ। ଆଜିର ଏହି ପବିତ୍ର ଅବସରରେ ଆମେ ସ୍ମରଣ କରୁଛୁ ଏମିତି ଏକ ସଂସ୍ଥାକୁ ଯିଏ ଶବ୍ଦରେ ଶବ୍ଦରେ ଗଢ଼ିଛି ଇତିହାସ, ଯାହାର ସ୍ୱର ଗୁଞ୍ଜରିତ ହେଉଛି ଦେଶର କୋଣ ଅନୁକୋଣକୁ, ଯାହାର ତରଙ୍ଗ ପୁଲକିତ କରୁଛି ପ୍ରତିଟି ଭାରତବାସୀଙ୍କ ମନ ଏବଂ ପ୍ରାଣକୁ। ସେହି ହେଉଛି ଆକାଶବାଣୀ।
1: 1936 ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ପହଞ୍ଚିଛି 90 ବର୍ଷର ଗୌରବମୟ ସୀମାନ୍ତ। ଏହି ଦୀର୍ଘ ଯାତ୍ରାରେ ଆକାଶବାଣୀ ହେଉଛି ଜନସାଧାରଣଙ୍କର ବିଶ୍ୱାସ ଏବଂ ଭରସାର ସେତୁ। ପଲ୍ଲୀରୁ ଦିଲ୍ଲୀ, ପୁଣି ଗାଁ ଘରରୁ ସହରର ଉଚ୍ଚ ଭବନ ପର୍ଯ୍ୟନ୍ତ ସବୁଠାରେ ପହଞ୍ଚିଛି ଏହାର ସ୍ୱର। ଚାଷୀଙ୍କ ପାଇଁ ପରାମର୍ଶ, ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା, ମହିଳାଙ୍କ ପାଇଁ ଆତ୍ମନିର୍ଭରଶୀଳତା, ସଙ୍ଗୀତ ପ୍ରେମୀଙ୍କ ପାଇଁ ମନୋରଞ୍ଜନ ଏବଂ ସର୍ବୋପରି ସମସ୍ତଙ୍କ ପାଇଁ ଆଶାର ଆଲୋକ। ଏହି ପବିତ୍ର ଏବଂ ସ୍ମରଣୀୟ ଅବସରରେ ଆମେ ସମସ୍ତେ ଆଜି ଏକାଠି ହୋଇଛୁ ଆକାଶବାଣୀର ଐତିହ୍ୟ, ସଫଳତା ଏବଂ ସୃଜନଶୀଳତାକୁ ମନେ ପକାଇବା ପାଇଁ। ଆସନ୍ତୁ ନା କରତାଳିରେ ସ୍ୱାଗତ କରିବା ଆଜି ସନ୍ଧ୍ୟାରେ ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥି, ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ଗଣ, ସଙ୍ଗୀତ ପ୍ରେମୀ କଳାକାର ଏବଂ ଆମର ପ୍ରିୟ ଦର୍ଶକମାନଙ୍କୁ। ଅନ୍ଧକାରରୁ ଆଲୋକର ପଥକୁ ଆଗେଇ ନେଇଥାଏ ଜ୍ଞାନର ଦୀପ।
0: ଆଜିର ସୁଗମ ସଙ୍ଗୀତ ସନ୍ଧ୍ୟା ସମାରୋହରେ ଆମେ ସମ୍ମାନର ସହିତ ଆମନ୍ତ୍ରଣ ଜଣାଉଛୁ ଆମ ଗହଣରେ ଉପସ୍ଥିତ ଆଜିର ସମ୍ମାନିତ ଅତିଥିମାନଙ୍କୁ। ସେମାନେ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ମାଧ୍ୟମରେ ଏହି ମହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପାଇଁ ମୁଁ ବିନମ୍ର ଅନୁରୋଧ କରୁଛି। ଆଜି ସନ୍ଧ୍ୟାର ମୁଖ୍ୟ ଅତିଥି ଜୟପୁର PAITDA ଶ୍ରୀମତୀ ତୃପ୍ତି ବରାଇ ମହାଶୟଙ୍କୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ୍ ଇଞ୍ଜିନିୟରିଂ ଶ୍ରୀ ବିଲ୍ୱ ମଙ୍ଗଳ ପ୍ରଧାନ ସାର୍ଙ୍କୁ, ଆକାଶବାଣୀ ଜୟପୁରର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ମନୋଜ କୁମାର ପୂଜାରୀ ମହାଶୟଙ୍କୁ। ସେମାନେ ମଞ୍ଚ ଉପରକୁ ଆସି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ନିକଟରେ ନଡ଼ିଆ ଭାଙ୍ଗି ଦୀପ ଧୂପ ଫୁଲ ଅର୍ପଣ କରି ସୁଗମ ସଙ୍ଗୀତ ସନ୍ଧ୍ୟା ସମାରୋହକୁ ଶୁଭାରମ୍ଭ କରିବେ। କରତାଳିରେ ସ୍ୱାଗତ କରିବା ଆମର ସମ୍ମାନିତ ଅତିଥିମାନଙ୍କୁ। ଆଲୋକ ହେଉଛି ଜ୍ଞାନର ପ୍ରତୀକ, ସତ୍ୟର ପ୍ରତୀକ ଏବଂ ନୂତନ ସୃଜନର ପ୍ରେରଣା। ଆଜିର ଏହି ଶୁଭ ମୁହୂର୍ତ୍ତରେ ଆମ ସମସ୍ତଙ୍କ ମନ ମଧ୍ୟରେ ସେହି ଆଲୋକର ଶୁଭ ସନ୍ଦେଶ ପ୍ରସାରିତ ହେଉ। ଏହି ପବିତ୍ର ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମକୁ ସୁସମ୍ପନ୍ନ କରିଥିବା

ଆମର ସମ୍ମାନନୀୟ ଅତିଥିମାନଙ୍କୁ ଆକାଶବାଣୀ ଜୟପୁର ପକ୍ଷରୁ ଆନ୍ତରିକ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଉଛୁ। ଆପଣମାନଙ୍କର ଉପସ୍ଥିତି ଏହି ସଙ୍ଗୀତ ସନ୍ଧ୍ୟାକୁ ଅଧିକ ଗରିମାମୟ ଏବଂ ସ୍ମରଣୀୟ କରିଛି। ପରାଧୀନ ଭାରତରୁ ସ୍ୱାଧୀନ ଭାରତର ଗୌରବମୟ ଚଲାପଥର ସାକ୍ଷୀ ହୋଇ ଆକାଶବାଣୀ ଲୋକମାନଙ୍କ ହୃଦୟକୁ ଏକତାର ସୁରରେ ବାନ୍ଧି ଆସିଛି। ଭାଷା ଧର୍ମ ଭିନ୍ନ ହେଲେ ମଧ୍ୟ ସୁରର ସମ୍ପର୍କ ଆମକୁ ଏକାଠି କରିଛି। ଆମର କଳା ସଂସ୍କୃତି ଏବଂ ପରମ୍ପରାକୁ ଘରେ ଘରେ ପହଞ୍ଚାଇ ଆକାଶବାଣୀ ହୋଇଯାଇଛି ଜନଜୀବନର ଏକ ଅବିଭାଜ୍ୟ ଅଂଶ। ହସରେ ଲୁହରେ ଝଡ଼ ବତାସରେ ପ୍ରତ୍ୟେକ ପରିସ୍ଥିତିରେ ଜନସେବାର ଆଦର୍ଶକୁ ନେଇ ଆଗେଇ ଚାଲିଛି ଆମ ଆକାଶବାଣୀ। ତେବେ ଆସନ୍ତୁ ଏହି ଗୌରବମୟ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିବା ପାଇଁ ସଙ୍ଗୀତର ସାତ ସୁରରେ ହଜିଯିବା। ସଙ୍ଗୀତର ତାଳେ ତାଳେ ଆମେ ସମସ୍ତେ ମିଶି ସ୍ମରଣ କରିବା ଆକାଶବାଣୀର ନବେ ବର୍ଷର ଏହି ଐତିହାସିକ ଯାତ୍ରା। ଏହି ଅବସରରେ ପ୍ରସ୍ତୁତ କରୁଛୁ ସୁମଧୁର ସମବେତ କଣ୍ଠ ସଙ୍ଗୀତ, ଯାହାକୁ ପରିବେଷଣ କରୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ କଳାକାରମାନେ। ସେମାନେ ହେଲେ ଗୋପୀନାଥ ମହାପାତ୍ର, ଯୋଗେନ୍ଦ୍ର ମହାପାତ୍ର, ଡାକ୍ତର ଚନ୍ଦନ କୁମାର ଗନ୍ତାୟତ, ଦେବେନ୍ଦ୍ର ଅଧିକାରୀ, ସଞ୍ଜୀବନୀ ପଣ୍ଡା, ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା ଏବଂ ଅନ୍ମୟ ପଟ୍ଟନାୟକ। ଏହି ଗୀତଟିକୁ ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଅଭିଭକ୍ତ କୋରାପୁଟ ଜିଲ୍ଲା ତଥା ଆକାଶବାଣୀ ଜୟପୁର କେନ୍ଦ୍ରର ଟପ୍ ଗ୍ରେଡ୍ ମ୍ୟୁଜିକ୍ କମ୍ପୋଜର ବିଜୟ କୁମାର ସାମନ୍ତରାୟ। ଏହି ସମବେତ କଣ୍ଠ ସଙ୍ଗୀତକୁ ରଚନା କରିଛନ୍ତି ରଞ୍ଜନ କୁମାର ବେହେରା। ତେବେ ଆସନ୍ତୁ ଆକାଶବାଣୀର ନବବର୍ଷ ଅବସରରେ ଶୁଣିବା ସମବେତ କଣ୍ଠ ସଙ୍ଗୀତ। ପରିବେଷଣ କରୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ କଳାକାରମାନେ।

ନିଶ୍ଚିତ ରୂପେ ଅନୁଭବ କରିବା କଥା। ଏଇଟା ଆମର ପରମ ସୌଭାଗ୍ୟ, କାରଣ ଏମିତି ମୁହୂର୍ତ୍ତ ସବୁବେଳେ ଆସେ ନାହିଁ। ଆଉ ଯେତେବେଳେ ଆମେ ଏଇ କାର୍ଯ୍ୟକ୍ରମକୁ ଆଗକୁ ବଢ଼େଇ ନେବା ପାଇଁ ଚାହୁଁଛୁ, ମୁଁ ସାମାନ୍ୟ କିଛି ସୂଚନା ଆପଣମାନଙ୍କ ସହିତ ବାଣ୍ଟିବା ପାଇଁ ଚାହିଁବି। ଏଇ ଯେଉଁ 90 ବର୍ଷର ଯାତ୍ରା କଥା ଯେତେବେଳେ ଆମେ କହୁଛୁ, ଆମେ ଟିକେ ଗୋଟେ ସିଂହାବଲୋକନ କରିବା ଦରକାର। ଆକାଶବାଣୀର ଏଇ ଯେଉଁ ବିରାଟ ଶବ୍ଦ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ଆଗେଇ ଚାଲିଛି, ଗୋଟେ ଛୋଟ ଚାରା ଆକାରରେ ସେତେବେଳେ ତାକୁ ବୀଜବପନ କରାଯାଇଥିଲା ବା ପୋତା ଯାଇଥିଲା, ଆଜି ଯେଉଁଟାକି ଗୋଟେ ମହାଦ୍ରୁମରେ ପରିଣତ ହୋଇଛି। ଏବଂ ବାକି ସବୁ ମିଡ଼ିଆ ଯାହା ଆମେ ଦେଖୁଛୁ, ସୋସିଆଲ ମିଡ଼ିଆ ହେଲା, ବିଭିନ୍ନ ଜିନିଷ ହେଲା, ଏମାନେ ତା ସାମ୍ନାରେ କିଛି ନୁହନ୍ତି। କାରଣ 90 ବର୍ଷର ଗୋଟେ ଇତିହାସ, ଗୋଟେ ପରମ୍ପରା, ଗୋଟେ ଉଜ୍ଜ୍ୱଳ ଶବ୍ଦ ଯାତ୍ରା, ଇଏ କିଛି କମ୍ କଥା ନୁହଁ। କାଳଖଣ୍ଡରେ ବହୁତ ଅନୁଷ୍ଠାନ ସୃଷ୍ଟି ହୁଏ, ବହୁତ ସଂସ୍ଥା ଆସନ୍ତି, କିନ୍ତୁ କାଳଗର୍ଭରେ ସମସ୍ତେ ତିଷ୍ଠି ପାରନ୍ତି ନାହିଁ, ଲୀନ ହୋଇଯାଆନ୍ତି। ତେଣୁ ଏଇ ଯେଉଁ କାଳକୁ ଅତିକ୍ରମ କରି ଦୀର୍ଘ 90 ବର୍ଷର ଯାତ୍ରା ହୋଇଗଲାଣି, ଇଏ ତ ମୁଁ କହିବି ପୃଥିବୀର ଇତିହାସରେ ଇଏ ଗୋଟେ ସ୍ମରଣୀୟ ଜିନିଷ, ଗୋଟେ ଅବିସ୍ମରଣୀୟ ଜିନିଷ। ଏବେ ଆମେ ଆସିବା ଜୁନ୍ 8, 1936 ସେଇ ମସିହାକୁ, କିମ୍ବା ତାର ଯଦି ଆଉ ଟିକେ ପଛକୁ ଆମେ ଯିବା 1923 ମସିହାରୁ ଚାଲନ୍ତୁ ଆରମ୍ଭ କରିବା। ମୁଁ ଚୁମ୍ବକରେ ଅଳ୍ପ ସମୟ ଭିତରେ ଆପଣଙ୍କୁ କିଛି ସୂଚନା ଦେବା ପାଇଁ ଚାହିଁବି। ଯେତେବେଳେ 1923ରେ ବମ୍ବେ ପ୍ରେସିଡେନ୍ସି ରେଡିଓ କ୍ଲବ ଏବଂ ଅନ୍ୟାନ୍ୟ କେତେଟା କ୍ଲବ ଥିଲେ, ସେମାନେ ବ୍ରଡ଼କାଷ୍ଟିଂ ବା ପ୍ରସାରଣ ସେବା ଆରମ୍ଭ କଲେ। ତାପରେ 13 ବର୍ଷ ପରେ ଆମେ ଆସିଯିବା ଜୁନ୍ 8, 1936କୁ, ସେଇଠି ଇଣ୍ଡିଆନ ଷ୍ଟେଟ୍ ବ୍ରଡ଼କାଷ୍ଟିଂ ସର୍ଭିସେସକୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଗଲା ଏବଂ ଆରମ୍ଭ ହେଲା ଗୋଟିଏ ନୂତନ ଯୁଗର। ତାପରେ ଆମେ ଆଉ ଟିକେ ଆଗକୁ ଯଦି ଯିବା, 1936ରୁ 20 ବର୍ଷ ଆଗକୁ ଯିବା, ସ୍ୱାଧୀନତା ପୂର୍ବରୁ ଏଇଟା ଆରମ୍ଭ ହେଲା, 1956ରେ ଦେଶ ସ୍ୱାଧୀନ ହେଇ ସାରିଥିଲା। ସେତେବେଳେ ଏମିତି ହେଲା କି କଲିକତାର ଗୋଟେ ସର୍ଟ ୱେଭ୍ ସର୍ଭିସ ଗୋଟେ ଷ୍ଟେସନ ତାର ଗୋଟେ ଶୁଭ ଉଦ୍ଘାଟନ କରିବାର ଥିଲା। ସେଇଥିପାଇଁ ବିଶ୍ୱକବି ରବୀନ୍ଦ୍ରନାଥ ଟେଗୋର, ନୋବେଲ ପୁରସ୍କାର ବିଜେତା, ସିଏ ଗୋଟେ କବିତା ଲେଖିଲେ ଏବଂ ସେଇ କବିତାରେ ଆକାଶବାଣୀ ଶବ୍ଦଟା ଆରମ୍ଭ ହେଲା। ଅନେକଙ୍କ ମନରେ ପ୍ରଶ୍ନ ଉଠିପାରେ, ଏ ଆକାଶବାଣୀଟା କେମିତି ହେଲା? ଏଇଟା ହେଉଛି କବିଗୁରୁ ରବୀନ୍ଦ୍ରନାଥଙ୍କର ଦେୟ। ତାପରେ ଆମେ ଯଦି ଦେଖିବା ସ୍ୱାଧୀନତା ପରେ ବଡ଼ ମଜାଦାର କଥା ଗୁଡ଼ିକ ଅଛି। ଆମର ଯେଉଁ ଆଜି ଦେଖୁଛୁ 100 ଷ୍ଟେସନ ହେଇଗଲା, ସେତେବେଳେ ମାତ୍ର 6 ନେଟୱାର୍କ ଥିଲା, ମାତ୍ର 6 ଏବଂ ସେଇଟା ସୀମିତ ଥିଲା। କେଉଁ ଜାଗାରେ? ଦିଲ୍ଲୀ, ବମ୍ବେ, କଲିକତା, ମାଡ୍ରାସ, ଲକ୍ଷ୍ନୌ ଏବଂ ତିରୁଚିରାପଲ୍ଲୀରେ ମାତ୍ର 6 ଷ୍ଟେସନ। କିନ୍ତୁ ଦେଶ ଯେତେବେଳେ ଦ୍ୱିଭାଗ ହେଇଗଲା, ତାପରେ କ'ଣ ହେଲା, 3 ଷ୍ଟେସନ ପଳେଇଗଲା ପାକିସ୍ତାନକୁ, ପାକିସ୍ତାନ ସୃଷ୍ଟି ହେଇଗଲା। ସେଇଠି କ'ଣ ହେଲା, ଲାହୋର, ପେଶାୱାର ଏବଂ ଢାକାରେ 3 ଷ୍ଟେସନ ପାକିସ୍ତାନକୁ ପଳେଇଲା, ବାକି ସବୁ ରହିଲା ଆମ ଦେଶରେ। ଏବଂ ଆଉ ଗୋଟେ ମଜାଦାର ଡେଟା ଆପଣମାନଙ୍କ ସହିତ ମୁଁ ସେୟାର କରିବି, ମନରେ ପ୍ରଶ୍ନ ଉଠିପାରେ ସେତେବେଳେ କେତେ ଲୋକ ରେଡ଼ିଓ ଶୁଣୁଥିଲେ, ହାରାହାରି 2,50,000 ରେଡ଼ିଓ ସେଟ୍ ଭାରତରେ ଥିଲା ସେହି ସମୟରେ। ତାପରେ ପରେ ଯେଉଁ ଜୟଯାତ୍ରା ଆରମ୍ଭ ହେଇଛି, ସିଏ ତ ଆଗକୁ ଆଗକୁ ଚାଲିଛି ଏବଂ ସର୍ବଶେଷ ଯେଉଁ କିଛି ତଥ୍ୟ ରହିଛି ଆମ ପାଖରେ, ମୋ ପାଖରେ, ସେଇ ପରିସଂଖ୍ୟାନ ବିଷୟରେ ମଧ୍ୟ ଆମେ କିଛିଟା ଜାଣିବା ଦରକାର। ଯେହେତୁ ଆକାଶବାଣୀକୁ ଆମେ ଭଲ ପାଉଛୁ, ଏଇ ସଂସ୍ଥା ସମ୍ପର୍କରେ ଆଗ୍ରହ ଦେଖାଉଛୁ, ସେଇଟା ଜାଣିବା ଦରକାର। ଆମର ଆଉ ଗୋଟେ ଜିନିଷ ସମ୍ପର୍କରେ ବହୁତ କମ୍ ସୂଚନା ଅଛି, ଯେଉଁଟାକି ଏକ୍ସଟର୍ନାଲ ସର୍ଭିସେସ ଡିଭିଜନ, ଯେଉଁଟାକି ଆମ ଦେଶର କଥା ବାହାର ଦେଶକୁ ଆମେ ଦେଉଛୁ, 16 ବିଦେଶୀ ଭାଷାରେ ପ୍ରସାରିତ ହେଉଛି ଏବଂ 100 ଉପରେ ଦେଶକୁ ଆମର ଯାଉଛି। ଆଉ ଯଦି ବର୍ତ୍ତମାନର କିଛି ତଥ୍ୟକୁ ଆମେ ଦେଖିବା, ଆକାଶବାଣୀର କେତେ କଭରେଜ ରହୁଛି, ତାହେଲେ କଭରେଜ ହିସାବରେ ଆମର ପ୍ରାଇମେରୀ ଗ୍ରେଡ଼ର ଯେଉଁ ସିଗ୍ନାଲ ରହୁଛି ମିଡିୟମ ୱେଭ ପ୍ଲସ FM, ଏଇଟା 98% ଆମର ପପୁଲେସନକୁ ସେ କଭର କରୁଛି, ଜନସଂଖ୍ୟାକୁ। ଏବଂ ଆମେ ଯଦି ଦେଖିବା ସମଗ୍ର ଷ୍ଟୁଡ଼ିଓ କେତେଟା ଅଛି, ଷ୍ଟୁଡ଼ିଓ ସଂଖ୍ୟା ଯେଉଁଟାକି ଆମେ ବ୍ରଡ଼କାଷ୍ଟିଂ ସେଣ୍ଟର କହୁଛୁ, ଲେଟେଷ୍ଟ ଯେଉଁ ତଥ୍ୟ ଆମ ପାଖରେ ଅଛି, 591 ବ୍ରଡ଼କାଷ୍ଟିଂ ସେଣ୍ଟର ବର୍ତ୍ତମାନ ସୁଦ୍ଧା ଚାଲିଛି। ଏ ଭିତରେ ଆମେ ଜାଣୁ LRS ବା ଲୋକାଲ ରେଡ଼ିଓ ଷ୍ଟେସନ ଅଛି ଏବଂ ପ୍ରାଇମେରୀ ଚ୍ୟାନେଲ ଅଛି, ଏ ଦୁଇଟା ଅଲଗା ଜିନିଷ। ଲୋକାଲ ରେଡ଼ିଓ ଷ୍ଟେସନ, ମୁଁ ବର୍ତ୍ତମାନ ବଲାଙ୍ଗୀର ଷ୍ଟେସନରେ କାର୍ଯ୍ୟକ୍ରମ ମୁଖ୍ୟ ଅଛି ଏବଂ ଏଠିକାର ଦାୟିତ୍ୱରେ ମଧ୍ୟ ଅଛି, ସର୍ବମୋଟ 92 ଅଛି। ଆଉ ଯଦି ଆମେ ଦେଖିବା ତାହେଲେ LRS ଏବଂ CRS କେତେଟା ରହୁଛି, 132 ସେମାନଙ୍କର ସଂଖ୍ୟା, ରିଲେ

0: ସେଣ୍ଟର ଆମର ରହିଛି 362 ରହିଛି, ଟ୍ରାନ୍ସମିଟର କେତେଟା ରହିଛି ଯଦି ମନରେ ପ୍ରଶ୍ନ ଉଠେ 755 ରହିଛି। ଏଇସବୁ ତଥ୍ୟମାନେ ବଡ଼ ଆଗ୍ରହଜନକ ଏବଂ ଏଆଇଆର୍ ର ଡିଟିଏଚ୍ ଚ୍ୟାନେଲ 291 ସଂଖ୍ୟା ରହିଛି, ଲାଇଭ୍ ଷ୍ଟ୍ରିମିଂଟା ଯାଉଛି ଲାଇଭ୍ ଷ୍ଟ୍ରିମିଂ ରହିଛି 291, ଡିଟିଏଚ୍ଟା 48 ରହିଛି। ତେବେ ଏଇ ଯେଉଁ ବିରାଟ ଯାତ୍ରା ଚାଲିଛି ବହୁଜନ ହିତାୟ ବହୁଜନ ସୁଖା ଏଇ ସ୍ଲୋଗାନକୁ ନେଇ ଯେଉଁ ଚାଲିଛି ଆମର, ଆମେ ଏବେ ଆସିବା ସେଇ ଦେଶ ସେବାରେ ରାଷ୍ଟ୍ର ଗଠନରେ ଆକାଶବାଣୀର ଭୂମିକାକୁ। ସେଠି ଆମେ ଦେଖିବା ଯେ ବିଭିନ୍ନ କେନ୍ଦ୍ରରେ ସେଇ ଅଞ୍ଚଳର ସଂସ୍କୃତିକୁ ଗୀତକୁ ସଙ୍ଗୀତକୁ ଉତ୍ସାହିତ କରିବା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି। ଯେମିତି ଦକ୍ଷିଣ ଓଡ଼ିଶାରେ ଆମର ରହିଲା ଜୟପୁର ଷ୍ଟେସନ, ଭାରତର ବିଭିନ୍ନ ଆଦିବାସୀ ଭାଷାରେ ଜନଜାତିଙ୍କ ଭାଷାରେ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି, କୃଷକଙ୍କ ପାଇଁ ହେଉଛି, ଛୋଟ ପିଲାଠାରୁ ଆରମ୍ଭ କରି ସେଇଟା କାର୍ଯ୍ୟକ୍ରମ ସମସ୍ତ ବର୍ଗର ଯୁବବର୍ଗର ଆମର କୃଷି କ୍ଷେତ୍ର ପାଇଁ ସମସ୍ତଙ୍କ ପାଇଁ କାର୍ଯ୍ୟକ୍ରମ ଗୁଡ଼ିକ ହେଉଛି। ସେ ବିଷୟରେ ବିଶେଷ ଆଉ ଭିତରକୁ ଆମେ ଯିବାନି, ଆଗକୁ ଆମର ଅନେକ କାର୍ଯ୍ୟକ୍ରମ ରହିଛି। ତେବେ ଏଇ ଯେଉଁ 90 ବର୍ଷ ଭିତରେ ଅନେକ ଲୋକ ପ୍ରଶ୍ନ କରନ୍ତି ଯେ ଆପଣଙ୍କର ସ୍ଥିତି କ'ଣ, ଆମର ସ୍ଥିତି ଏଇଆ ରହୁଛି କି ଏଇ ଯେଉଁ ସୋସିଆଲ ମିଡ଼ିଆ ବା ସାମାଜିକ ଗଣମାଧ୍ୟମ ଆମ ସାମ୍ନାରେ ଯେଉଁ ଚ୍ୟାଲେଞ୍ଜ ଆମକୁ ଦେଇଛି ଆମେ ତାକୁ ସାଦରେ ଗ୍ରହଣ କରିଛୁ। ବର୍ତ୍ତମାନ ଆମର ରେଡ଼ିଓ ଯେଉଁ ମୋବାଇଲରେ ଆପ୍ ଆସିଗଲା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଧୀରେ ଧୀରେ ତାର ସଂଖ୍ୟା ବଢ଼ି ଚାଲିଛି, ଏବଂ ଯେଉଁ ଟ୍ରେଡିସନାଲ ରେଡ଼ିଓ ସେଟ୍ର କଥା ବର୍ତ୍ତମାନ ଆଉ ବିଶେଷ ଗୁରୁତ୍ୱ ବହନ କରୁନି, କାରଣ ସମସ୍ତଙ୍କ ପକେଟ୍ରେ ଆଜି ସ୍ମାର୍ଟଫୋନ୍ ରହିଛି। ତେଣୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମ ପାଖରେ ଏକ ଶକ୍ତିଶାଳୀ ମାଧ୍ୟମ ହୋଇଗଲା, ସେଇଟା ହେଉଛି ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍। ସେ ଆପ୍ ମାଧ୍ୟମରେ ଅନେକ ଲୋକ ଶୁଣୁଛନ୍ତି। ଆଉ ରେଡିଓର ଏଇ ଯେଉଁ ଶ୍ରାବ୍ୟ ମାଧ୍ୟମର ଗୋଟେ ଅତି ସୁନ୍ଦର ଜିନିଷ ହେଲା, ଦୃଷ୍ଟିବାଧିତ ଲୋକଙ୍କ ପାଇଁ ଏଇଟା ହେଉଛି ସର୍ବୋତ୍ତମ ମାଧ୍ୟମ, ସେମାନେ ହେଉଛନ୍ତି ଆମର ବହୁତ ବଡ଼ ଶ୍ରୋତା। ଏବେ ନିକଟରେ ମୁଁ ମୋର ଗୋଟେ ଛୋଟ ଅନୁଭବ ଆପଣମାନଙ୍କ ସହିତ ସେୟାର କରିବା ପାଇଁ ଚାହିଁବି। ଜଣେ ଦୃଷ୍ଟିବାଧିତ ଶ୍ରୋତା 80 କିଲୋମିଟର ଦୂରରୁ ସେ ହଠାତ୍ ପହଞ୍ଚିଗଲେ ବଲାଙ୍ଗୀର ଷ୍ଟେସନରେ, ତ ମୁଁ ଦେଖି ଆସିଛ ଯେତେବେଳେ ସିକ୍ୟୁରିଟି ଗାର୍ଡ ସେମାନେ ସବୁ କହିଲେ ଆଜ୍ଞା ଏମିତି ଜଣେ ଆପଣଙ୍କୁ ଭେଟିବାକୁ ଚାହୁଁଛୁ। ମୁଁ ତାଙ୍କୁ ଭେଟିଲି, ବହୁତ ଆଗ୍ରହରେ ମୁଁ ପଚାରିଲି, ସେଠୁ ସେ କହିଲେ ନାଇଁ ମୁଁ 80 କିଲୋମିଟର ଦୂରରୁ ଆସିଛି, ମୁଁ ନିୟମିତ ଶ୍ରୋତା, ଆପଣଙ୍କୁ ଭେଟିବା ପାଇଁ ଆସିଛି। ଏଇଟା ହେଉଛି ଆମର ସୌନ୍ଦର୍ଯ୍ୟ, ଏଇଠି ହେଉଛି ଆମର ଗୁରୁତ୍ୱ। ଇଏ ଗୋଟେ ଛୋଟ ଉଦାହରଣ ମାତ୍ର। ଆଉ ବର୍ତ୍ତମାନ ସମୟରେ ଆପଣମାନେ ଜାଣନ୍ତି ମନ୍ କି ବାତ୍ ମାଧ୍ୟମରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଯେଉଁ ବାର୍ତ୍ତା ସାରା ଦେଶ ଶୁଣୁଛି ସେଇଟା ବର୍ତ୍ତମାନ ଗୋଟେ ଅତି ଜନପ୍ରିୟ କାର୍ଯ୍ୟକ୍ରମ ହୋଇପାରିଛି। ତେଣୁ ବର୍ତ୍ତମାନ ସମୟର ଆହ୍ୱାନକୁ ଗ୍ରହଣ କରି ରେଡ଼ିଓ 90 ବର୍ଷ ଅତିକ୍ରମ କରି ଆକାଶବାଣୀ ଆହୁରି ଆଗକୁ ଯାଉଛି ଏବଂ ନିଶ୍ଚିତ ରୂପେ 27 ହେବ ଆଗାମୀ ଦିନରେ, 10 ବର୍ଷ ପରେ 27 ହୋଇଯିବ। ସେତେବେଳେ ଅନେକ ନୂଆ ନୂଆ ଜିନିଷ ହୋଇସାରିଥିବ, ଆମେ ସ୍ୱପ୍ନ ଦେଖିବା, ଆଗାମୀରେ ସ୍ୱପ୍ନ ଦେଖିବା, ଆଉ ଆକାଶବାଣୀ ଦେଶ ସେବାରେ ଏମିତି ଆଗକୁ ତାର ସେବା ଜାରି ରହୁ, ଏହି ଶୁଭକାମନା ସହିତ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ମନୋଜ କୁମାର ପୂଜାରୀ ମହାଶୟଙ୍କୁ ଦେଉଛୁ। ତେବେ ବର୍ତ୍ତମାନ ଆରମ୍ଭ କରିବା ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉତ୍ସବରେ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆୟୋଜିତ ଆଜି ସନ୍ଧ୍ୟାର ସୁଗମ ସଙ୍ଗୀତ ସମାରୋହ। ଆଜିର ସଙ୍ଗୀତ ଆସର ଆରମ୍ଭ କରିବା ପୂର୍ବରୁ ଆଜିର ସଙ୍ଗୀତ ଆସରକୁ ଯେଉଁମାନେ ଜୀବନ୍ତ କରିବେ ସଜୀବ କରିବେ ସେମାନଙ୍କ ସହିତ ମୁଁ ପରିଚୟ କରିଦେଉଛି। ହାରମୋନିୟମ ସହିତ ଅଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର ଏ ଗ୍ରେଡ୍ ବେହେଲା ବାଦକ, ବି ହାଇ ଗ୍ରେଡ୍ ମେଣ୍ଡୋଲିନ୍ ବାଦକ, ସର୍ବୋପରି ଅଭିଭକ୍ତ କୋରାପୁଟ ଜିଲ୍ଲା ତଥା ଆକାଶବାଣୀ ଜୟପୁର କେନ୍ଦ୍ରର ଟପ୍ ଗ୍ରେଡ୍ ମ୍ୟୁଜିକ୍ କମ୍ପୋଜର ଶ୍ରୀ ବିଜୟ କୁମାର ସାମନ୍ତରାୟ, ଯିଏକି ଆଜିର ସଙ୍ଗୀତ ଆସରକୁ ପରିଚାଳନା କରିବେ। କିବୋର୍ଡ଼ରେ କେ ସନ୍ତୋଷ କୁମାର ରାଓ, ତାଙ୍କ ପାଖରେ ଅଛନ୍ତି ଇଲେକ୍ଟ୍ରିକ୍ ଗିଟାରରେ ଇନ୍ଦର ସିଂ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେ ଏକମାତ୍ର ଏମିତିଆ ଆର୍ଟିଷ୍ଟ ଯିଏକି ଏକାଥରକେ ଏ ଗ୍ରେଡ୍ ହାସଲ କଲେ। ତାଙ୍କ ପାଖକୁ ଅଛନ୍ତି ବିଶିଷ୍ଟ ବଂଶୀ ବାଦକ, ଘର ତାଙ୍କର ପାରଳାଖେମୁଣ୍ଡି, ବି ହାଇ ଗ୍ରେଡ୍ ବଂଶୀ ବାଦକ ଶ୍ରୀ ଭି କୁର୍ମୁନାଥମ, ଆଉ ତାଙ୍କ ପାଖକୁ ଅଛନ୍ତି ବି ହାଇ ଗ୍ରେଡ୍ ବେହେଲା ବାଦକ ଶ୍ରୀ ହିମାଂଶୁ ଭୂଷଣ ଶତପଥୀ। ତାଙ୍କ ପାଖରେ ଅଛନ୍ତି ବିଶିଷ୍ଟ ମେଣ୍ଡୋଲିନ୍ ବାଦକ, ବି ହାଇ ଗ୍ରେଡ୍ ମେଣ୍ଡୋଲିନ୍ ବାଦକ କେ ଈଶ୍ୱର ସରାଫ। ତାଙ୍କ ପାଖରେ ଅଛନ୍ତି

ଏମିତିଆ ବାଦ୍ୟଯନ୍ତ୍ର ହୁଏତ ଆପଣମାନେ ଅଳ୍ପେ ବହୁତ ଦେଖିଥିବେ, ଯାହାକୁ କୁହାଯାଏ ଏକଡ଼ିଆନ୍। ସେ ହେଉଛନ୍ତି ଏମ୍ ଜି ଜ୍ୟୋତିର୍ମୟ, ଆଉ ତାଙ୍କ ପାଖରେ ଅଛନ୍ତି ବି ହାଇଗ୍ରେଡ୍ ସେକ୍ସୋଫୋନ୍ ବାଦକ ରାହୁଲ ଦେବ ସାମନ୍ତରାୟ। ତାଙ୍କ ପାଖରେ ଅଛନ୍ତି ଅକ୍ଟୋପାଡ଼ରେ ବି ଜଗଦୀଶ କୁମାର। ମୋ ପାଖରେ ଅଛନ୍ତି ବିଶିଷ୍ଟ ବି ହାଇଗ୍ରେଡ୍ ତବଲା ବାଦକ ତରୁଣ ପାଣିପାତ୍ର। ତାପରେ ଅଛନ୍ତି ଢୋଲକରେ ସୁକମନ ସଗରିଆ, ବି ଗ୍ରେଡ୍ ଢୋଲକ ବାଦକ। ତାଙ୍କ ପାଖରେ ଅଛନ୍ତି ବିଶେଷ ଇଫେକ୍ଟରେ, ସ୍ପେଶାଲ ଇଫେକ୍ଟରେ, ପୁରା ନାଁ ହେଉଛି ଆଶୁତୋଷ ସାନ୍ତରା ପାତ୍ର। ଧନ୍ୟବାଦ ସମସ୍ତଙ୍କୁ। ଆଜିର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା, ତେବେ କାର୍ଯ୍ୟକ୍ରମ ଆରମ୍ଭ କରିବା ଗୋଟିଏ ସୁନ୍ଦର ଭଜନରୁ। କଣ୍ଠଶିଳ୍ପୀ ହେଉଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର ବି ହାଇଗ୍ରେଡ୍ କଣ୍ଠଶିଳ୍ପୀ ଅନ୍ମୟ ପଟ୍ଟନାୟକ। ଅନ୍ମୟ ପଟ୍ଟନାୟକ 2005 ବିଦ୍ୟାଳୟ ଶିକ୍ଷା ସହ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ଗୁରୁ ଶ୍ରୀ ତପନ ମହାପାତ୍ରଙ୍କଠାରୁ। ପରବର୍ତ୍ତୀ କାଳରେ 2008 ଗୁରୁ ଶ୍ରୀ ଭୀମସେନ ମହାରଣା, ତାପରେ ଗୁରୁ ଶ୍ରୀ ସୁଦର୍ଶନ ପ୍ରଧାନଙ୍କଠାରୁ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଶିକ୍ଷା କରିଥିଲେ। ସେ 2018 ଆକାଶବାଣୀ ଜୟପୁରରେ ବି ଗ୍ରେଡ୍ କଳାକାର ଏବଂ 2022 ବି ହାଇଗ୍ରେଡ୍ କଳାକାର ଭାବେ ସ୍ୱୀକୃତି ପାଇଥିଲେ। ଗଜଲରେ ମଧ୍ୟ ସେ ବି ଗ୍ରେଡ୍ ହାସଲ କରିଛନ୍ତି। ଯୁଗେ ଯୁଗେ ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ଅତୁଟ, ସେ ଜାଣେ ଏ ମିଛମୟ ସଂସାରରେ କେବଳ ଭଗବାନଙ୍କ ଏକମାତ୍ର ବିଶ୍ୱାସ ଆଉ ଭରସାର ବନ୍ଧୁ। ତେଣୁ ପ୍ରତି ମୁହୂର୍ତ୍ତରେ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ମୂର୍ତ୍ତିକୁ ନିଜ ମନ ମନ୍ଦିରରେ ସେ ପାଇବାକୁ ଇଚ୍ଛା କରେ। ନୀଳାଦ୍ରି ବିହାରୀଙ୍କ ସେହି ପଞ୍ଚ ସୁନ୍ଦର ବଦନ, ସେହି କରୁଣାମୟ ଦୃଷ୍ଟି ଭକ୍ତର ହୃଦୟକୁ ଭକ୍ତିରସରେ ଭିଜେଇ ଦିଏ। ଏହି ମର୍ମର ଭଜନଟିଏ ବର୍ତ୍ତମାନ ଶୁଣିବା। ମହାବାହୁ ଏହି କଥାରେ ମୋ ମନ ମିତି ଦେଖୁଥିଲି ନୀଳାଦ୍ରି ମଣ୍ଡପେ କଞ୍ଜ ସୁନ୍ଦର ବଦନ। ବନମାଳୀଙ୍କ ରଚନା, ଗାଇଛନ୍ତି ଅନ୍ମୟ।

ଭଜନ ପରେ ବର୍ତ୍ତମାନ ଆସନ୍ତୁ ଶୁଣିବା ଆଧୁନିକ ଗୀତ। କଣ୍ଠଶିଳ୍ପୀ ହେଲେ ଗୋପୀନାଥ ମହାପାତ୍ର। ଗୋପୀନାଥ ମହାପାତ୍ରଙ୍କର ଘର ରାୟଗଡ଼ା ସହରରେ। ପେଶାରେ ଜଣେ ଆଇନଜୀବୀ ହେଲେ ମଧ୍ୟ ସଙ୍ଗୀତ ପ୍ରତି ରୁଚି ରଖି ହିନ୍ଦୁସ୍ତାନୀ ସଙ୍ଗୀତରେ ସଙ୍ଗୀତ ବିଶାରଦ ଯୋଗ୍ୟତା ହାସଲ କରିଛନ୍ତି। ସେ ଆକାଶବାଣୀ ଜୟପୁର କେନ୍ଦ୍ରରେ 1988 ଯୁବ କଣ୍ଠଶିଳ୍ପୀ ଭାବେ ସ୍ୱୀକୃତି ପାଇବା ସହିତ 1994 ବି ଗ୍ରେଡ୍ ଏବଂ 2000 ବି ହାଇ ଗ୍ରେଡ୍ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହେବାର ସୁଯୋଗ ଲାଭ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର କାଶିଆ କପିଳା, ମା ମଙ୍ଗଳା, ତୁମେ ହିଁ ସାଥୀ ମୋର, କେଦାର ଗୌରୀ ପରି ଅନେକ ଚଳଚ୍ଚିତ୍ର ତଥା ଓଡ଼ିଆ ତେଲୁଗୁ ଆଲବମ୍ରେ ଗୀତ ଗାଇ ବେଶ ସୁନାମ ଅର୍ଜନ କରିଛନ୍ତି। ପ୍ରେମ ଏକ ଏମିତି ଅନୁଭବ ଯାହା ହୃଦୟର ନୀରବ କଥାକୁ ମଧ୍ୟ ସୁର ଦେଇଥାଏ। କେବେ ମିଠା ଅନୁଭୂତି, କେବେ ଅପେକ୍ଷାର ଆକୁଳତା, ଆଉ କେବେ ପ୍ରିୟ ମଣିଷଙ୍କ ସହ କିଛି ମୁହୂର୍ତ୍ତ କଥା ହେବାର ଛୋଟ ଇଚ୍ଛା, ଏହିସବୁ ଭାବନା ମିଶି ଗଢ଼ି ଉଠେ ପ୍ରେମର ସୁନ୍ଦର ଦୁନିଆ। ଭାରି ଭଲ ଲାଗେ ମୋତେ ତୁମ ସାଥେ ଗପିବାକୁ, ଇଚ୍ଛା ହୁଏ ଜୀବନର ସବୁ କଥା କହିବାକୁ, ମନ କହେ ପ୍ରିୟା ମୋର ତୁମେ ଆସ ମୋ ପାଖକୁ। ଏହି ଗୀତଟିକୁ ରଚନା କରିଛନ୍ତି ରଞ୍ଜନ କୁମାର ବେହେରା, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଜୟ କୁମାର ସାମନ୍ତରାୟ।

ଆମର ପରବର୍ତ୍ତୀ ଶିଳ୍ପୀ ସଞ୍ଜୀବନୀ ପଣ୍ଡା, ସେ ବି ଆଧୁନିକ ଗୀତ ଗାଇବେ। ଝରା ବଉଳର ମହକରେ ଯେବେ ମହକି ଉଠିଲା ଧରା, ରଙ୍ଗ ଅବିରର ମୁରୁଜେ ହସିଲା ଏଇ ଅଗଣତା ସାର। ବାବାଜୀ ଚରଣ ଜେନାଙ୍କ ରଚିତ ଏଇ ଆଧୁନିକ ଗୀତ। ଶିଳ୍ପୀ ସଞ୍ଜୀବନୀ ପଣ୍ଡା ଆକାଶବାଣୀ ଜୟପୁରରେ ଶିଶୁ କଣ୍ଠଶିଳ୍ପୀ ଭାବେ ସ୍ୱୀକୃତି ପାଇଲା ପରେ 2018 ବି ଗ୍ରେଡ୍ ଏବଂ 2023 ବି ହାଇ ଗ୍ରେଡ୍ କଣ୍ଠଶିଳ୍ପୀ ଭାବେ ସ୍ୱୀକୃତି ପାଇବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଭିନ୍ନ ସମୟରେ ଅନେକ ଗୀତ ଗାଇବା ସହିତ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଅନ୍ୟାନ୍ୟ ଆଲବମ୍ ପାଇଁ ଓଡ଼ିଆ ଏବଂ ଦେଶୀୟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି।

ବର୍ତ୍ତମାନ ଆଉ ଗୋଟିଏ ଆଧୁନିକ ଗୀତ ଶୁଣିବା। ମୁଁ ଯେ ଶ୍ରାବଣୀ ରାତିର ମଉଳା ବାଉଳା ଜହ୍ନ, ମୁଁ ଯେ ଭରା ମେଘ ଅଭିମାନ। ଗୀତ ରଚନା ରଘୁନାଥ ପଟ୍ଟନାୟକ, ସ୍ୱର ସଂଯୋଜନା ରଘୁନାଥ ପାତ୍ର, କଣ୍ଠଶିଳ୍ପୀ ଡାକ୍ତର ଚନ୍ଦନ କୁମାର ଗନ୍ତାୟତ। ଡାକ୍ତର ଚନ୍ଦନ କୁମାର ଗନ୍ତାୟତ ରାୟଗଡ଼ା ଜିଲ୍ଲା ଗୁଣପୁରରେ ଜନ୍ମଗ୍ରହଣ କରିଥିବା ସହ ପିଲାଟି ବେଳରୁ ଶର୍ମିଳା ସାମନ୍ତରାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରି ଭଜନ ପରିବେଷଣ କରିବା ଆରମ୍ଭ କରିଥିଲେ। ପରେ ପରେ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ଠାରୁ ରୀତିମତ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ସେ ଭଜନ ତଥା ଆଧୁନିକ ବିଭାଗରେ 2017 ମସିହାରେ ବି ଗ୍ରେଡ୍, 2024 ମସିହାରେ ବି ହାଇଗ୍ରେଡ୍ କଣ୍ଠଶିଳ୍ପୀ ଭାବେ ସ୍ୱୀକୃତି ଲାଭ କରିଛନ୍ତି। ନିଶା ତାଙ୍କର ସଙ୍ଗୀତ ହେଲେ ପେଶାରେ ଜଣେ ଚିକିତ୍ସାରେ ଭେଷଜ ବିଭାଗର ଆସୋସିଏଟ୍ ପ୍ରଫେସର। ବର୍ତ୍ତମାନ ସେ ଫୁଲବାଣୀସ୍ଥିତ ସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ। ସ୍ୱାଗତ କରିବା।

ଜୀବନର ଏହି ଚଲାପଥରେ କେବେ କେବେ ମଣିଷ ନିଜକୁ ନିଜେ ଖୋଜିବାକୁ ଲାଗେ। ଭିଡ଼ଭରା ଦୁନିଆରେ ରହି ମଧ୍ୟ ସବୁକିଛି ନିରବତା ଲାଗେ। ଏକାଏକା ବାଟ ଚାଲିବାକୁ ହୁଏ। ଚିହ୍ନା ମୁହଁମାନଙ୍କ ଭିତରେ ମଧ୍ୟ ନିଜ ପରିଚୟ ଅଚିହ୍ନା ଲାଗେ। ଏହି ମର୍ମର ଗୀତକୁ ନେଇ ବର୍ତ୍ତମାନ ଶିଳ୍ପୀ ହେଲେ ଯୋଗେନ୍ଦ୍ର ମହାପାତ୍ର। ନିଜ ପରିଚୟ ଖୋଜୁଛି ମୁଁ ଆଜି ଏତେ ବଡ଼ ଦୁନିଆରେ, ନିଜ ମୁହଁ ଲାଗେ ଅଜଣା ଅଚିହ୍ନା ବିଶ୍ୱାସର ଆଇନାରେ। ଗୀତ ରଚନା ରଞ୍ଜନ କୁମାର ବେହେରା, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ, କଣ୍ଠଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର। 1988 ମସିହାରେ ଆକାଶବାଣୀ ଜୟପୁର କେନ୍ଦ୍ରରେ ଯୁବବାଣୀ ବିଭାଗରେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଭାବେ ଯୋଗ୍ୟତା ହାସଲ କରିବା ସହିତ 1995 ମସିହାରେ ଆକାଶବାଣୀ ଜୟପୁର କେନ୍ଦ୍ରର ବି ଗ୍ରେଡ୍ ଏବଂ ପରେ ପରେ ବି ହାଇ ଗ୍ରେଡ୍ କଣ୍ଠଶିଳ୍ପୀ ଭାବେ ସୌଭାଗ୍ୟ ଲାଭ କଲେ। କଣ୍ଠଶିଳ୍ପୀ ବ୍ୟତୀତ ସେ ଆକାଶବାଣୀ ଜୟପୁର କେନ୍ଦ୍ରର ବି ଗ୍ରେଡ୍ ଢୋଲକ ବାଦକ, ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଅନେକ ଜାତୀୟ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ପୁରସ୍କୃତ ସଙ୍ଗୀତ ରୂପକରେ କଣ୍ଠଦାନ କରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଲୋକନାଟରେ ସୂତ୍ରଧର ଭାବେ ଗୀତ ଗାଇବା ଶୈଳୀ ତାଙ୍କର ନିଆରା। କେବଳ କଣ୍ଠଶିଳ୍ପୀ ଭାବେ ନୁହଁ, ବରଂ ମଞ୍ଚ କଳାକାର ଭାବରେ ରାଜ୍ୟ ତଥା ରାଜ୍ୟ ବାହାରେ ସେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ବିଭିନ୍ନ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରି ମଧ୍ୟ ସେ ତାଙ୍କର ପରିଚୟ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ଶିଳ୍ପୀ ଯୀଶୁ ଓରଫ ଯୋଗେନ୍ଦ୍ର ମହା।

ବେଳେ ବେଳେ ଜୀବନରେ ଏମିତି ମଣିଷ ଆସନ୍ତି ଯାହାଙ୍କ ସ୍ୱଚ୍ଛତା, ସୌନ୍ଦର୍ଯ୍ୟ ଏବଂ ନିର୍ମଳତା ସବୁ ଅନ୍ଧାରକୁ ମଧ୍ୟ ଆଲୋକିତ କରିଦିଏ। ସେମାନଙ୍କର ଉପସ୍ଥିତ ହୁଏ ଜହ୍ନର ମୃଦୁ ଆଲୋକ ପରି, ଯାହାକୁ କେହି ଲୁଚେଇ ପାରେନା। ତେଣୁ ତ ଗୀତକାର ପ୍ରଫୁଲ୍ଲକର ଲେଖିଲେ, ଅନ୍ଧାର ତୁମକୁ ପାରେନା ଲୁଚେଇ, ଯେଣୁ ତୁମେ ଏକା ଜହ୍ନ, କଳଙ୍କ ତୁମକୁ ପାରେନାହିଁ ଛୁଇଁ, ଯେଣୁ ତପସ୍ୟାରୁ ତୁମେ ଜହ୍ନ। ଶିଳ୍ପୀ ହେଲେ ଦେବେନ୍ଦ୍ର ଅଧିକାରୀ। ଶିଳ୍ପୀ ଦେବେନ୍ଦ୍ର ଅଧିକାରୀ 1980 ଫୁଲ ଚାମୁଡ଼ି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ଯୁବବାଣୀରେ ଅଂଶଗ୍ରହଣ କରିଥିଲେ। 2018 ସୁଗମ ସଙ୍ଗୀତରେ ବି ଗ୍ରେଡ୍ ଏବଂ 2025 ବି ହାଇ ଗ୍ରେଡ୍ କଣ୍ଠଶିଳ୍ପୀ ଭାବେ ଉତ୍ତୀର୍ଣ୍ଣ ହୋଇ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଭିନ୍ନ ସଙ୍ଗୀତ ପରିବେଷଣ କରିଛନ୍ତି। ଲୋକନାଟ ଗୀତନାଟ୍ୟରେ ମଧ୍ୟ ଅଂଶଗ୍ରହଣ କରି ନିଜର ସୁନାମ ଅର୍ଜନ କରିଛନ୍ତି। ବିଭିନ୍ନ ଷ୍ଟେଜ୍ ପ୍ରୋଗ୍ରାମରେ ଗାଇଛନ୍ତି, ରାଜ୍ୟ ବାହାରେ ମଧ୍ୟ ସେ ଯାଇଛନ୍ତି ଏବଂ ବିଶେଷ କରି ଯୁକ୍ତରାଷ୍ଟ୍ର ଆମେରିକାରେ ଥିବାବେଳେ ସେ କିଛି ଷ୍ଟେଜ୍ ପ୍ରୋଗ୍ରାମ କରିଛନ୍ତି। ସ୍ୱାଗତ କରିବା ପରବର୍ତ୍ତୀ କଣ୍ଠଶିଳ୍ପୀ ଦେବେନ୍ଦ୍ର ଅଧିକାରୀ।

ପ୍ରେମ ଯିଏ କରିଛି ସେ ହିଁ ଜାଣିଛି ପ୍ରେମର ପରିଭାଷା। କେବେ ଏହା ପାଖରେ ଥିବା ପରି ସୁଖ ଦିଏ, ଆଉ କେବେ ଅଜଣା ଏକ ମିଠା ଭୟରେ ମନକୁ ଭରିଦିଏ। ପ୍ରିୟ ମଣିଷଟି ନିଜ ପାଖରେ ଥିବାର ଅନୁଭବ ହୃଦୟକୁ ଖୁସିରେ ଭରିଦିଏ। ତଥାପି ସେହି ଅନୁଭୂତିରେ ଲୁଚିଥାଏ ହରେଇବାର ଏକ ନୀରବ ଭୟ। ଗୀତଟି ହେଲା, ମୋତେ କାହିଁ ଆଜି ଲାଗେ ତୁମେ ଅଛ ପାଖେ ପାଖେ, ପାଖେ ପାଖେ ଅଛ ହେଲେ ଭାରି ଡର ଲାଗେ ମୋତେ। ଗାଇଛନ୍ତି ସଞ୍ଜୀବନୀ ପଣ୍ଡା ଏବଂ

ଏହି ପାପପୁଣ୍ୟ ସଂସାରରେ ପ୍ରଭୁଙ୍କ ସହ ଭକ୍ତର ସମ୍ପର୍କ ହେଉଛି ଅତ୍ୟନ୍ତ ନିର୍ମଳ ଏବଂ ଅମୂଲ୍ୟ। ଯେତେବେଳେ ଭକ୍ତ ହୃଦୟ ନିଜ ଦୁଃଖ, ନିଜ ଆକୁଳତା ଏବଂ ଅସହାୟତାକୁ ପ୍ରଭୁଙ୍କ ଚରଣରେ ସମର୍ପଣ କରେ, ସେଠାରୁ ଜନ୍ମ ନେଇ ଏମିତି ଭକ୍ତିର ଆଗ୍ରହ। ପ୍ରଭୁଙ୍କୁ ସେ ନିଜର ସବୁକିଛି ବୋଲି ଭାବିନି, ତାଙ୍କ ବିନା ଜୀବନର କୌଣସି ଅର୍ଥ ନାହିଁ ବୋଲି ଅନୁଭବ କରେ। ନୀଳାଚଳର କାଳିଆ ସାହାଙ୍କ ପ୍ରତି ଏହି ଅପାର ପ୍ରେମ, ଆସ୍ଥା ଏବଂ ଆତ୍ମସମର୍ପଣର ଭାବନାକୁ ଅତି ସୁନ୍ଦର ଏବଂ ସାବଲୀଳ ଶବ୍ଦରେ ଗଢ଼ାଯାଇଛି ଏହି ଭଜନ। ଘନ କାଳିଆରେ ନୀଳାଚଳିଆରେ ପୁରାତନ ରଚନାରୁ ଶିଳ୍ପୀ ଅନ୍ୟ ପଟ୍ଟନାୟକ।

କେବେ କେବେ ପ୍ରେମ ସମ୍ପୂର୍ଣ୍ଣ ଭାବରେ ନୁହେଁ, ଅଧା ଅଧା ଭାବନାରେ ବଞ୍ଚିଯାଏ। ଅଧା ଲେଖା ଚିଠି, ଅଧା କହିନଥିବା କଥା, ଆଉ ଅଳ୍ପ ଅଳ୍ପ ସ୍ୱପ୍ନରେ ଗଢ଼ା ଏକ ସୁନ୍ଦର ଜୀବନ। କେବେ ଗୀତରେ ହସି ଉଠେ ମନ, କେବେ ଚିଠିରେ ଲୁଚିଯାଏ ଅକୁହା କଥା, ଆଉ କେବେ ସ୍ୱପ୍ନରେ ଜୀବନ ନିଜେ ନୂଆ ରଙ୍ଗ ଧରେ। ଅଧା ଅଧା ଗୀତି ମୋର, ଅଧା ଅଧା ଚିଠି, ଅଳ୍ପ ଅଳ୍ପ ଗଳ୍ପ ମୋର, ଅଳ୍ପ ସ୍ୱପ୍ନ ନୀତି। ବସନ୍ତ ଦାସଙ୍କ ରଚନା, ଗାଇଛନ୍ତି ଯୋଗେନ୍ଦ୍ର ମହାପାତ୍ର, ସ୍ୱର ସଂଯୋଜନା ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ବେଳେବେଳେ ଲମ୍ବି ଯାଏ ଜୀବନର ସୀମାରେଖା, କେବେ ପୁଣି ଚଲାପଥ ହେଇଯାଏ ଅଙ୍କାବନଖା। ବାବାଜୀ ଚରଣ ଜେନାଙ୍କ ରଚନା, ଶିଳ୍ପୀ ଦେବେନ୍ଦ୍ର ଅଧିକାରୀ, ସଙ୍ଗୀତ ପରିଚାଳନା ସ୍ୱର ସଂଯୋଜନା ବିଜୟ କୁମାର ସାମନ୍ତରାୟ। ଜୀବନର ଯାତ୍ରା କେବେ ସିଧା ରାସ୍ତାରେ ଚାଲେନି, କେବେ କେବେ ଏହା ଲମ୍ବି ଯାଏ ଅଜଣା ସୀମାରେ, ଆଉ କେବେ ପୁଣି ହେଇଯାଏ ଅଙ୍କା ବଙ୍କା ମୋଡ଼ ଭରା ପଥ। ତଥାପି ସେହି ଭିତରେ ଲୁଚିଥାଏ ଜୀବନର ଅସଲ ସୌନ୍ଦର୍ଯ୍ୟ। ପ୍ରତ୍ୟେକ ପଥର ମୋଡ଼ରେ ରହିଛି ଏକ ଶିକ୍ଷା, ପ୍ରତ୍ୟେକ ଅଙ୍କା ବଙ୍କା ରାସ୍ତାରେ ରହିଛି ଏକ ଅନୁଭବ। ବାବାଜୀ ଚରଣ ଜେନାଙ୍କ ରଚନା, ଗାଇଛନ୍ତି ଦେବେନ୍ଦ୍ର ଅଧିକାରୀ।

ବର୍ତ୍ତମାନ କଣ୍ଠଶିଳ୍ପୀ ଡାକ୍ତର ଚନ୍ଦନ କୁମାର ଗନ୍ତାୟତ ଶିଳ୍ପୀ ଗାଇଛନ୍ତି ବାବାଜୀ ଚରଣ ଜେନାଙ୍କ ରଚନା ସ୍ୱର ସଂଯୋଗ ଜେନା ରଘୁନାଥ ପାତ୍ର ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ ଏହି ହୃଦୟରେ ନିଆଁ ଲାଗେ ଯେବେ କେବେ ସେ ତ ଲିଭେ ନାହିଁ ଜୀବନଟା ସାରା ଜଳିବାକୁ ହୁଏ ନିଜ ଲୁଭ ନିଜେ ପିଏ।

ଜୀବନର ଭିଡ଼ ଭିତରେ କେବେ କେବେ ମଣିଷ ଅନେକ ମୁହଁ ଦେଖେ, କିନ୍ତୁ ସବୁ ମୁହଁ ମନରେ ରହେ, କିଛି ପୁଣି ଭୁଲି ହୋଇଯାଏ, ଆଉ କିଛି ମୁହୂର୍ତ୍ତର ମନର ମଣିଷ ହୃଦୟରେ ଚିରକାଳ ପାଇଁ ରହିଯାଏ। ଗୀତିକାର ଗୌରବ ପଟ୍ଟନାୟକଙ୍କ ରଚନା ଦେଖା ହୁଏ ଭୁଲିଯାଏ, ମନେ ରହେ ନାହିଁ କିଛି, ଦେଖା ହୁଏ ମନେ ରହେ, ମନ ନିଏ ଯାହା ବାଛି। କଣ୍ଠଶିଳ୍ପୀ ହେଲେ ପ୍ରଜ୍ଞା ପ୍ରିୟଦର୍ଶନୀ ପଣ୍ଡା।

0: ବର୍ତ୍ତମାନ ଅନୁରୋଧ କରୁଛୁ ଆକାଶବାଣୀ ଜୟପୁର କେନ୍ଦ୍ରର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ୍ ଇଞ୍ଜିନିୟରିଂ ଶ୍ରୀ ବିଲ୍ଲୋ ମଙ୍ଗଳ ପ୍ରଧାନ ସାର୍ଙ୍କୁ ସେ ଆପଣମାନଙ୍କୁ ଧନ୍ୟବାଦ ଅର୍ପଣ କରିବେ।
1: ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆମ କେନ୍ଦ୍ରର ଅନୁଷ୍ଠ ଏହି ବିଶେଷ ସନ୍ଧ୍ୟାର ସଫଳ ରୂପାନ୍ତର ପାଇଁ ଅନୁଷ୍ଠାନ ତରଫରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ତା ସହିତ ଉଚ୍ଚ କର୍ତ୍ତୃପକ୍ଷ ଡାଇରେକ୍ଟର ଜେନେରାଲଙ୍କ ଠାରୁ ଆରମ୍ଭ କରି ଏଠିକାର କର୍ମକର୍ତ୍ତା ଏବଂ ସମସ୍ତଙ୍କ ପର୍ଯ୍ୟନ୍ତ ଧନ୍ୟବାଦ। ଜିଲ୍ଲା ପ୍ରଶାସନ, ପ୍ରେସ୍, ମିଡ଼ିଆ, ବନ୍ଧୁଗଣ, ଅଗ୍ନିଶମ ବିଭାଗ, ଟେଣ୍ଟ ହାଉସ୍, ସାଉଣ୍ଡ ସିଷ୍ଟମ, ଡିଜିଟାଲ ବଣ୍ଡ କାର୍ଡ଼, ବ୍ୟାନର ବ୍ୟବସ୍ଥା କରିଥିବା ବନ୍ଧୁମାନଙ୍କୁ ଧନ୍ୟବାଦ। ଆମ ନିମନ୍ତ୍ରଣ ରକ୍ଷା କରି କଳାକାର ପ୍ରଦର୍ଶନ କରିଥିବା କଳାକାରମାନଙ୍କୁ ଧନ୍ୟବାଦ। ସେଭଳି ଆପଣମାନଙ୍କ ସମସ୍ତଙ୍କୁ ବହୁ ସଂଖ୍ୟାରେ ଉପସ୍ଥିତ ଯୋଗଦାନ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଏଇଠି ମୁଁ ଘୋଷଣା କରୁଛି ଯେ ସଭା ସମାପ୍ତ କରିବା। ଧନ୍ୟବାଦ।
0: ଏଇଠି ଶେଷ କରୁଛୁ ଆଜିର ସୁଗମ ସଙ୍ଗୀତ ସନ୍ଧ୍ୟା ସମାରୋହ 2024।
2: ବର୍ତ୍ତମାନ ଯାଏଁ ଶୁଣୁଥିଲେ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ମେ ମାସ 12 ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଆକାଶବାଣୀ ଜୟପୁର କେନ୍ଦ୍ରର ପରିସରରେ ଅନୁଷ୍ଠିତ ସୁଗମ ସଙ୍ଗୀତ ସନ୍ଧ୍ୟା ସମାରୋହ 2026ର ସମ୍ପାଦିତ ଅଂଶ। ଏ ସମସ୍ତ କାର୍ଯ୍ୟକ୍ରମକୁ ଆକାଶବାଣୀ ଜୟପୁର କେନ୍ଦ୍ର ପକ୍ଷରୁ ରେକର୍ଡିଂ କରିଥିଲେ ଶରତ କୁମାର ପାଢ଼ୀ ଏବଂ ଏନ୍ ୟୋଗେନ୍ଦ୍ର।

ଆକାଶବାଣୀର ନବବର୍ଷ ଅବସରରେ ମେ ମାସ 12 ତାରିଖରେ ଆକାଶବାଣୀ ଜୟପୁର କେନ୍ଦ୍ରରେ ଅନୁଷ୍ଠିତ ସୁଗମ ସଙ୍ଗୀତ ସନ୍ଧ୍ୟା ସମାରୋହର ସମ୍ପାଦିତ ଅଂଶ ଶୁଣୁଥିଲେ। କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣୁଛନ୍ତି। ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ରାଜ ଚଳଚ୍ଚିତ୍ରରେ ଅଲକା ୟାଗ୍ନିକ୍।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଏଥର ଶୁଣନ୍ତୁ ଦିଲ୍ କା ରିସ୍ତା। ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ଗାଇଛନ୍ତି ଅଲକା ୟାଗ୍ନିକ, ଉଦିତ ନାରାୟଣ ଏବଂ କୁମାର ସାନୁ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ। ଆଜି ଦିନ 2:15 କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣୁଛନ୍ତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସୌରାଭାଷାର କାର୍ଯ୍ୟକ୍ରମ ତାରବା।

ସୁଭରାବାସର କାର୍ଯ୍ୟକ୍ରମ ତାର୍ବା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ହେଲେ ଜିତେନ୍ଦ୍ର ଠାକୁର, ଶିଳ୍ପୀ ଗାଇଛନ୍ତି ଧର୍ମାନନ୍ଦ ବେହେରାଙ୍କ ରଚନାରୁ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏଥର ଶୁଣନ୍ତୁ ଆଉ ଗୋଟିଏ ଭକ୍ତିଗୀତ, ଅଚ୍ୟୁତାନନ୍ଦଙ୍କ ରଚନାରୁ, ଶିଳ୍ପୀ ହେଲେ ମୀନା ମହାପାତ୍ର।

ଶୁଣିଲେ ଭକ୍ତିଗୀତ। ଶିଳ୍ପୀମାନେ ଥିଲେ ଜିତେନ୍ଦ୍ର ଠାକୁର ଏବଂ ମୀନା ମହାପାତ୍ର। କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣୁଛନ୍ତି। ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି ସମୟ ପରେ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଗଜଲ ଶୁଣିଲେ। ଶିଳ୍ପୀମାନେ ଥିଲେ ପଙ୍କଜ ଉଦାସ ଏବଂ ଭୂପିନ୍ଦର ସିଂ। ଆକାଶବାଣୀ ଜୟପୁର, ଶୁଣନ୍ତୁ ଚାଷବାସ କଥା।
1: ଚାଲନ୍ତୁ ଶ୍ରୋତାବନ୍ଧୁ, ଆଜି ଚାଷବାସ କଥାରେ ଆମେ ଜାଣିବା ମାଛ ଚାଷ ସମ୍ପର୍କରେ। ଓଡ଼ିଶାରେ ମାଛ ଚାଷ ଏକ ଅତ୍ୟନ୍ତ ଲାଭଜନକ ଏବଂ ପାରମ୍ପରିକ ବ୍ୟବସାୟ। ଆମ ରାଜ୍ୟରେ ଭୌଗୋଳିକ ସ୍ଥିତି, ପ୍ରଚୁର ଜଳ ସମ୍ପଦ ଏବଂ ମାଛର ଚାହିଦା ଯୋଗୁଁ ଏହା ଗ୍ରାମୀଣ ଅର୍ଥନୀତିର ଏକ ମୁଖ୍ୟ ସ୍ତମ୍ଭ ପାଲଟିଲାଣି। ବର୍ତ୍ତମାନ ଜାଣିବା ମାଛ ଚାଷର ଆବଶ୍ୟକତା ଏବଂ ଗୁରୁତ୍ୱ। ଓଡ଼ିଶାରେ ପ୍ରାୟ 90% ଲୋକ ମାଛ ଖାଇବାକୁ ଭଲ ପାଆନ୍ତି। ମାଛ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ଏହା ପ୍ରୋଟିନ୍, ଓମେଗା-3, ଫ୍ୟାଟି ଏସିଡ୍ ଏବଂ ଅନ୍ୟାନ୍ୟ ଜୀବସାରର ଏକ ପ୍ରଧାନ ଉତ୍ସ। କମ୍ ପୁଞ୍ଜି ଏବଂ ସ୍ୱଳ୍ପ ସମୟରେ ଅଧିକ ଲାଭ ମିଳୁଥିବାରୁ ଏହା ଏକ ଉତ୍ତମ ସ୍ୱୟଂ ନିଯୁକ୍ତିର ମାଧ୍ୟମ। ଚାଷ ପାଇଁ ପୋଖରୀ ପ୍ରସ୍ତୁତି। ମାଛ ଚାଷ ଆରମ୍ଭ କରିବା ପୂର୍ବରୁ ଆମେ ପ୍ରଥମେ ପୋଖରୀକୁ ସଠିକ୍ ପରିମାଣରେ ପ୍ରସ୍ତୁତି କରିବା ଆବଶ୍ୟକ। ପ୍ରଥମେ ଜାଣିବା ସ୍ଥାନ ନିରୂପଣ। ପୋଖରୀ ପାଇଁ ଚାଲୁଆ କିମ୍ବା ପାଣି ରହୁଥିବା ଜମି ଉପଯୁକ୍ତ। ମାଟି ଯଦି ଚିକିଟା ହୋଇଥାଏ ତେବେ ପାଣି ଧାରଣ କ୍ଷମତା ଅଧିକ ରୁହେ। ପୋଖରୀ ସଫା କରିବା। ପୁରୁଣା ପୋଖରୀ ହୋଇଥିଲେ ସେଥିରୁ କାଦୁଅ କାଢିବା ଏବଂ ଅଦରକାରୀ ମାଛ ଦଳ ସଫା କରିବା ନିହାତି ଆବଶ୍ୟକ। ଚୂନ ପ୍ରୟୋଗ। ଜଳର ଅମ୍ଳତା ଦୂର କରିବା ଏବଂ ରୋଗ ଜୀବାଣୁ ମରିବା ପାଇଁ ଏକର ପିଛା ପ୍ରାୟ 100-200 କିଲୋଗ୍ରାମ ଚୂନ ପ୍ରୟୋଗ କରାଯାଏ। ବର୍ତ୍ତମାନ ଜାଣିବା ଖତ ପ୍ରୟୋଗ। ପୋଖରୀରେ ପ୍ରାକୃତିକ ଖାଦ୍ୟ ସୃଷ୍ଟି କରିବା ପାଇଁ ଗୋବର ଖତ କିମ୍ବା ରାସାୟନିକ ସାର ବ୍ୟବହାର କରାଯାଏ। ଚାଷ କରାଯାଉଥିବା ପ୍ରଧାନ ମାଛର ପ୍ରକାର।

0: ଓଡ଼ିଶାରେ ସାଧାରଣତଃ ମିଶ୍ରିତ ମାଛ ଚାଷ କରାଯାଏ। ଏଥିରେ ବିଭିନ୍ନ ପ୍ରକାର ମାଛକୁ ଛଡ଼ାଯାଏ। ଉପର ସ୍ତର ଭାକୁର ଜଳର ଉପର ଭାଗରୁ ଖାଦ୍ୟ ଗ୍ରହଣ କରନ୍ତି। ମଧ୍ୟସ୍ତର ରୋହି ଏମାନେ ପୋଖରୀରେ ମଝି ଭାଗରେ ରୁହନ୍ତି। ନିମ୍ନ ସ୍ତର ମିରିକାଳି ଏମାନେ ପୋଖରୀର ତଳ ଭାଗରୁ ଖାଦ୍ୟ ଗ୍ରହଣ କରନ୍ତି। ଏହା ବ୍ୟତୀତ ଆଜିକାଲି ଜିଆଇ ତିଲପିଆ ଫାଙ୍ଗାସିଆସ ଓ ମାଗୁର ମାଛ ମଧ୍ୟ ବ୍ୟାପକ ଭାବରେ ବ୍ୟବହାର କରାଯାଏ। ବର୍ତ୍ତମାନ ଜାଣିବା ମାଛ ଜାଆଁଳ ଛାଡ଼ିବା ପ୍ରଣାଳୀ। ଜାଆଁଳ ଛାଡ଼ିବା ସମୟରେ କିଛି ସତର୍କତା ନିହାତି ଭାବରେ ଅବଲମ୍ବନ କରିବା ଆବଶ୍ୟକ। ଆଙ୍ଗୁଠି ମାପର ଜାଆଁଳ ଛାଡ଼ିଲେ ବଞ୍ଚିବାର ହାର ଅଧିକ ଥାଏ। ସକାଳ କିମ୍ବା ସନ୍ଧ୍ୟା ସମୟରେ ଅର୍ଥାତ୍ ଥଣ୍ଡା ପାଗରେ ଜାଆଁଳ ଛାଡ଼ିବା ଉଚିତ। ସିଧାସଳଖ ପୋଖରୀକୁ ନଢାଳି ଜାଆଁଳ ଥିବା ପ୍ୟାକେଟକୁ କିଛି ସମୟ ପାଣି ଭିତରେ ରଖି ତାପମାତ୍ରା ସମାନ ହେବା ପରେ ଛାଡ଼ିବା ଉଚିତ। ଖାଦ୍ୟ ଓ ପରିଚାଳନା ମାଛ ଶୀଘ୍ର ବଢ଼ିବା ପାଇଁ ପ୍ରାକୃତିକ ଖାଦ୍ୟ ସହ ପରିପୂରକ ଖାଦ୍ୟ ନିହାତି ଭାବରେ ଆବଶ୍ୟକ। ଖାଦ୍ୟ ଯେପରି ବାଦାମ ପିଡ଼ିଆ ଚାଉଳ ଗୁଣ୍ଡ ଏବଂ ବଜାରରେ ମିଳୁଥିବା ଫ୍ଲୋଟିଂ ପ୍ୟାଲେଟ୍ ଦିଆଯାଇପାରେ। ଜଳ ପରିଚାଳନା ପାଣିର ରଙ୍ଗ ଅଧିକ ଗାଢ଼ ସବୁଜ ହେଲେ ସାର ପ୍ରୟୋଗ ବନ୍ଦ କରିଯିବା ଉଚିତ। ପାଣିରେ ଅମ୍ଳଜାନର ଅଭାବ ହେଲେ ମାଛ ଉପରକୁ ଭାସନ୍ତି। ଏଥିପାଇଁ ଆଜିକାଲି ଏରେଟର ବ୍ୟବହାର କରାଯାଏ। ଆଧୁନିକ ମାଛ ଚାଷ ପଦ୍ଧତି ବାୟୋଫ୍ଲେକ୍ ଏହା ଏକ ବୈଜ୍ଞାନିକ ପଦ୍ଧତି ଯେଉଁଥିରେ ଖୁବ୍ କମ୍ ଜାଗାରେ ଟାଙ୍କି ଭିତରେ ବ୍ୟାକ୍ଟେରିଆ ସାହାଯ୍ୟରେ ମାଛ ଚାଷ କରାଯାଏ। ଏଥିରେ ପାଣି ଖର୍ଚ୍ଚ କମ୍ ହୁଏ। ଆର୍ଏସ୍ ଏଥିରେ ପାଣିକୁ ଫିଲ୍ଟର କରି ବାରମ୍ବାର ବ୍ୟବହାର କରାଯାଏ। ପଞ୍ଜୁରୀ ଚାଷ ବଡ଼ ଜଳଭଣ୍ଡାର କିମ୍ବା ହୀରାକୁଦ ପରି ଡ୍ୟାମ୍ ଭିତରେ ପଞ୍ଜୁରୀ ପକାଇ ମାଛ ଚାଷ କରାଯାଏ। ରୋଗ ପ୍ରତିକାର ମାଛର କାତି ଛାଡ଼ିବା ଦେହରେ ଲାଲ ରଙ୍ଗ ହେବା କିମ୍ବା ଲାଞ୍ଜ ପାଚିବା ପରି ରୋଗ ଦେଖାଗଲେ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଭାବରେ ଜରୁରୀ। ଜାଆଁଳ ଛାଡ଼ିବାର ସମୟ ବର୍ଷା ଦିନରେ ପ୍ରାୟ ସବୁ ପୋଖରୀରେ ଜାଆଁଳ ଛଡ଼ାଯାଏ। ଜାତୀୟ ମାଛ ଜାଆଁଳ ଉପଯୁକ୍ତ ସ୍ଥାନ ଏବଂ ଅନୁଷ୍ଠାନରୁ କିଣି ପୋଖରୀରେ ଛାଡ଼ନ୍ତୁ। ଜାଆଁଳ ଛାଡ଼ିବା ପରଠାରୁ ପୋଖରୀରେ ମାସିକ ହେକ୍ଟର ପିଛା 25 କିଲୋଗ୍ରାମ ଚୂନ ପାଣିରେ ଗୋଳାଇ ଥଣ୍ଡା କରି ପୋଖରୀରେ ପକାନ୍ତୁ। ଏହାଦ୍ୱାରା ପାଣିର ଗୁଣ ବଜାୟ ରହିବ। ଅତ୍ୟଧିକ ବର୍ଷା ଯୋଗୁଁ ପାଣି ଗୋଳିଆ ହେଲେ ଚୂନ ପକାଇବା ଦ୍ୱାରା ପାଣି ପରିଷ୍କାର ହୋଇଥାଏ। ଖାଦ୍ୟ ପାଇଁ ହେକ୍ଟର ପ୍ରତି ଦୈନିକ 1 କିଲୋଗ୍ରାମ 750 ଗ୍ରାମ କାଣ୍ଡିଆ ଗୁଣ୍ଡ ଏବଂ 1.750 ଗ୍ରାମ ଚିନାବାଦାମ ପିଡ଼ିଆର ମିଶ୍ରଣ ପକାନ୍ତୁ। ମାଛ ଚାଷ କେବଳ ଏକ ବ୍ୟବସାୟ ନୁହେଁ, ଏହା ଗ୍ରାମୀଣ ବିକାଶର ଏକ ମୁଖ୍ୟ ମାଧ୍ୟମ। ଯଦି ଜଣେ ଚାଷୀ ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ କରେ ତେବେ ସେ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବ। ଓଡ଼ିଶାର ଏହାର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜଳ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ମୈତ୍ରୀ ପ୍ରହରାଜ ଏବଂ କବିତା ମଞ୍ଜରୀ ପଲେଇ।

0: ନମସ୍କାର ଭଉଣୀ, ଘର ଘରଣୀର ସୁନ୍ଦର ପରିସରକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ମୋର ମଧ୍ୟ ନମସ୍କାର ଭଉଣୀ।
0: ଆରେ ମୈତ୍ରୀ, ଆସ ଆସ, ଏଇ ତ ଭଉଣୀଙ୍କ ସହ କଥା ହେବା ଆରମ୍ଭ କରୁଥିଲି, ତମେ ବି ଆସିଗଲ, ବହୁତ ଭଲ ହେଲା, ମିଶିକି କଥା ହେବା।
1: ହଁ ନିଶ୍ଚୟ, ଆଜି ଭଉଣୀମାନଙ୍କ ସହ ଅନେକ କିଛି କଥା ହେବା। ଆଉ ତୁମ ଖବର କ'ଣ କହିଲ? ଏମିତି କୋଉ କାମରେ ବ୍ୟସ୍ତ ରହୁଛ ଯେ ମୋ ସହିତ କଥା ହେବା ପାଇଁ ମଧ୍ୟ ତୁମ ପାଖରେ ସମୟ ନାହିଁ?
0: ସେମିତି କିଛି କାମ ତ ଆରମ୍ଭ କରିନି ମୈତ୍ରୀ, ହେଲେ ଭାବୁଛି ଆଗକୁ କିଛି ଗୋଟେ କରିବି।
1: କୋଉ କାମ କରିବ ବୋଲି ଭାବିଛ?
0: କହୁଛି, ଖାଲି ତମକୁ ନୁହେଁ, ଆମ ଭଉଣୀମାନଙ୍କୁ ମଧ୍ୟ କହିବି। ମୁଁ ତ ଭାବୁଛି ସେହି କାମ କଥା ତମେ ବି ଶୁଣିଥିବ, ଆଜି ସକାଳେ ଆମ ସାହିରେ ସ୍ୱୟଂ ସହାୟକ ଗ୍ରୁପର ମିଟିଂ ହୋଇଥିଲା, ମୁଁ ବି ସେଇଠିକୁ ଯାଇଥିଲି। ଲକ୍ଷପତି ଦିଦି ସହାୟିକା ଯୋଜନା ବିଷୟରେ ସେମାନେ କଥା ହେଉଥିଲେ।
1: ଲକ୍ଷପତି ସହାୟିକା ଯୋଜନା? ହଁ ହଁ, ଏ ବିଷୟରେ ମୁଁ ବି ଶୁଣିଥିଲି। 2023 ଅଗଷ୍ଟ ମାସ 15 ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ଆରମ୍ଭ କରିଥିଲେ, ହଁ ନା?
0: ହଁ, ସେହି ଯୋଜନା କଥା ହିଁ କହୁଥିଲି। ମହିଳାମାନଙ୍କୁ ସଶକ୍ତ କରିବା ଏବଂ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଏହି ଲକ୍ଷପତି ଦିଦି ଯୋଜନା ଘୋଷଣା କରିଛନ୍ତି, ଯାହାର ଉଦ୍ଦେଶ୍ୟ ଦେଶର 2 କୋଟି ମହିଳାଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରିବା।
1: ରାଜ୍ୟର 125,000 ମହିଳାଙ୍କୁ ଆତ୍ମନିର୍ଭର

0: ମୁକାବିଲା କରିବା ପାଇଁ ଏବଂ ସେମାନଙ୍କୁ ସ୍ୱୟଂ ସହାୟକ ସଂଗଠନ ସହ ଯୋଡ଼ିବା ଏହି ସରକାରୀ ଯୋଜନାର ମୂଳ ଲକ୍ଷ୍ୟ।
1: ଆତ୍ମନିର୍ଭରଶୀଳ ସହିତ ମହିଳାଙ୍କ ସାମାଜିକ ଏବଂ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ସହିତ ଗୋଷ୍ଠୀର ବିକାଶ ଏବଂ ପାରିବାରିକ ସ୍ଥିରତା ଆଣିବା ପାଇଁ ସାହାଯ୍ୟ କରିଥାଏ ଏହିସବୁ ଯୋଜନା।
0: ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ସହ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହି ପ୍ରଶିକ୍ଷଣ କେବଳ ମହିଳାଙ୍କ ରୋଜଗାର ସୃଷ୍ଟି କରିବା ପାଇଁ ନୂତନ ମାର୍ଗ ଖୋଲିବ, ତା ସହିତ ସେମାନଙ୍କୁ ଅତ୍ୟାଧୁନିକ ଦକ୍ଷତାରେ ସଜ୍ଜିତ କରିବ।
1: ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ଏଲ୍ଇଡି ବଲ୍ବ ଉତ୍ପାଦନ ଓ ଜଳ ଯୋଗାଣ ବ୍ୟବସ୍ଥା ଏବଂ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଭଳି କୌଶଳର ପ୍ରଶିକ୍ଷଣ ଦିଆଯିବ। ଲକ୍ଷପତି ଦିଦି ଯୋଜନା ପାଇଁ ଆବଶ୍ୟକ କାଗଜପତ୍ର ହେଲା ଆବେଦନକାରୀଙ୍କ ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋ, ଆକାଉଣ୍ଟ ପାସ୍ବୁକ୍, ପାନ୍ କାର୍ଡ ଏବଂ ଇମେଲ୍ ଆଇଡି।
0: ଆପଣ ଜାଣନ୍ତି ଶ୍ରୋତା ଭଉଣୀ, ଓଡ଼ିଶାରେ 10 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହି ଯୋଜନା ଦ୍ୱାରା ଉପକୃତ ହୋଇସାରିଲେଣି। କେବଳ ଏତିକି ନୁହେଁ, ଏହି ଯୋଜନା ମାଧ୍ୟମରେ କ୍ଷୁଦ୍ର ଶିଳ୍ପ, କୃଷି ଆଧାରିତ ବ୍ୟବସାୟ ଏବଂ ହସ୍ତଶିଳ୍ପ ଭଳି କ୍ଷେତ୍ରରେ କାର୍ଯ୍ୟ କରି ଆତ୍ମନିର୍ଭରଶୀଳ ହେଉଛନ୍ତି ଅନେକ ମହିଳା।
1: ସେଇଥିପାଇଁ ତ ମୈତ୍ରୀ ତମକୁ କାର୍ଯ୍ୟକ୍ରମ ଆରମ୍ଭରେ କହୁଥିଲି ଯେ ତମେ ବି ଶୁଣିଲେ ଏହି କାମଟି ଭଲ ଲାଗିବ। କଣ ଭାବୁଛ, ଏସ୍ଏସ୍ଜି ଗ୍ରୁପର ସଦସ୍ୟ ହେବାକୁ ଇଚ୍ଛା ହେଲାଣି ନା ତମକୁ ବି?
0: ହଁ, ଇଚ୍ଛା ତ ହେଲାଣି ଯେ ଏବେ ଇଚ୍ଛା ହେଉଛି ଗୋଟେ ସୁନ୍ଦର ଗୀତ ଶୁଣିବାକୁ। ହେଲେ ଆସ କବିତା, ତମେ, ମୁଁ ଆଉ ଆମ ଭଉଣୀମାନେ ସମସ୍ତେ ମିଶି ଏବେ ଗୀତ ଶୁଣିବା, ତାପରେ ଗ୍ରୁପ୍ ଗଠନ କଥା ଚିନ୍ତା କରିବା।

0: ସତ କଥା ହେଲା ମୈତ୍ରୀ, ମହିଳାମାନଙ୍କ ସୁବିଧା, ସୁଯୋଗ ଏବଂ ସମାଜରେ ସେମାନଙ୍କର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି।
1: ହଁ, ଯୋଜନା ତ କରାଯାଉଛି, ହେଲେ ଏବେ ମଧ୍ୟ ଆମର ଅନେକ ଭଉଣୀଙ୍କ ପାଖରେ ସେ ଯୋଜନା ପହଞ୍ଚି ପାରୁନାହିଁ। ତାହେଲେ ସେମିତି କିଛି ଯୋଜନା ବିଷୟରେ ଆମେ ଟିକେ ଅଧିକ ଜାଣିବା ଭଉଣୀ। ଶୁଣିବା ଗୋଟିଏ ସାକ୍ଷାତକାର, ମହିଳାମାନଙ୍କ ପାଇଁ ସରକାରୀ ଯୋଜନା।
2: ଭଉଣୀ ନମସ୍କାର।
3: ନମସ୍କାର।
2: ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଭଉଣୀ।
3: ଧନ୍ୟବାଦ ମ୍ୟାଡାମ।
2: ଭଉଣୀ, ଆପଣଙ୍କର ପରିଚୟ ଆମ ଶ୍ରୋତା ଭଉଣୀ ମାନଙ୍କୁ ଦେବେ।
3: ମୋ ନାଁ ହଉଛି କାଞ୍ଚନ ପଣ୍ଡା। ମୁଁ ବର୍ତ୍ତମାନ ସିଡିପିଓ ଜୟପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଭାବରେ କାର୍ଯ୍ୟରତ ଜୟପୁର ଠାରେ।
2: ଭଉଣୀ, ଆପଣ ଯେତେବେଳେ ମାନେ ସିଡିପିଓ ପୋଷ୍ଟରେ ଅଛନ୍ତି, ତ ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନା ବିଷୟରେ ଆପଣ ଭଲ ଭାବେ ଜାଣିଥିବେ, ଆଉ ଆପଣଙ୍କ ଦ୍ୱାରା କାର୍ଯ୍ୟକାରୀ ମଧ୍ୟ କରାଯାଉଛି।
3: ହଁ, ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ହିସାବରେ ଆମେ ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସବୁ ଯାହା ସରକାରଙ୍କ ନିର୍ଦ୍ଦେଶନା ରହିଛି ସେ ଅନୁସାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ଚାଲିଛି।
2: ତ ଭଉଣୀ, କିଛି ଯୋଜନା ଆଗରୁ ଚାଲି ଆସିଛି, ଆଉ କିଛି ଯୋଜନା ଏବେ ନୂଆରେ କାର୍ଯ୍ୟକାରୀ ହେଉଛି, ଏ ବିଷୟରେ ଆପଣ କଣ କୁହନ୍ତି? କୋଉ କୋଉ ଯୋଜନା ବର୍ତ୍ତମାନ କାର୍ଯ୍ୟକାରୀ କରାଯାଇ ପାରୁଛି, ଆଉ କୋଉ ଯୋଜନା ଦ୍ୱାରା ଭଉଣୀମାନେ ଅଧିକ ମାତ୍ରାରେ ଫଳପ୍ରଦ ହେଇପାରୁଛନ୍ତି?
3: ପ୍ରକୃତରେ କହିବାକୁ ଗଲେ ବର୍ତ୍ତମାନ ଆମର ସୁଭଦ୍ରା ଶକ୍ତି ଯୋଜନା ଯୋଉଟା, ସେଇଟା ନୂଆରେ କାର୍ଯ୍ୟକାରୀ ହେଇଛି, ଆଉ ଆ ଦ୍ୱାରା ବହୁ ସକ୍ଷମ ମହିଳାମାନେ ଲାଭବାନ ହେଇପାରୁଛନ୍ତି। ସୁଭଦ୍ରା ଯୋଜନାରେ ଆମର 21 ବର୍ଷରୁ 60 ବର୍ଷ ପର୍ଯ୍ୟନ୍ତ ମା ମାନଙ୍କୁ

0: 5,000 ଟଙ୍କା 6 ମାସ ଭିତରେ, ବର୍ଷକୁ 10,000, ଏମିତି ସେମାନେ 5 ବର୍ଷରେ 50,000 ଟଙ୍କା ପାଇବେ, ଯୋଉଟା କି ସେମାନେ ସେଇ ଯୋଉ ପୁଞ୍ଜିକୁ ବିନିଯୋଗ କରି ଛୋଟ ଛୋଟ ବ୍ୟବସାୟ ଆରମ୍ଭ କରିକି କେମିତି ନିଜର ମାନେ ବ୍ୟବସାୟକୁ ବଢେଇକି ମା ମାନେ ଆତ୍ମନିର୍ଭରଶୀଳ ହେଇପାରିବେ ସେଥିପାଇଁ ବୋଲି ପଦକ୍ଷେପ ମାନ ନିଆଯାଉଛି। ପୁଣି ଯେମିତି ଚାଲିଛି ବର୍ତ୍ତମାନର ନୂଆ ଯୋଜନା ଯୋଉଟା ମୁଁ କହିଲି ସୁଭଦ୍ରା ଯୋଜନା, ତାପରେ MKBY ଗୋଟେ ଯୋଜନା ଚାଲିଛି ଯୋଉଥିରେ କି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏଇଠି 18 ବର୍ଷରୁ ଉର୍ଦ୍ଧ ଯୋଉ ଝିଅମାନେ ବାହା ହଉଛନ୍ତି ସେମାନଙ୍କୁ ସାମୂହିକ ବିବାହ କରାଯାଇଛି। ସାମୂହିକ ବିବାହ କରାଯାଇକି ଆମର ନିକଟ ଅତୀତରେ କୋରାପୁଟ ଜିଲ୍ଲାରେ 32 ଜଣଙ୍କର ସାମୂହିକ ବିବାହ କରାଗଲା, ସେଇଠି ସେମାନଙ୍କୁ ସରକାରଙ୍କ ତରଫରୁ 35,000 ଟଙ୍କା ଆଉ 10,000 ଟଙ୍କାର ଗିଫ୍ଟ, ଯାହାକି ବାସନ କୁସନ, ପାଉଁଜି, ଶାଢୀ, ଚୁଡି ଏଗୁଡା ସବୁ ଦିଆହେଇଥିଲା ଆଉ ସାମୂହିକ ବିବାହ ଭୋଜି ସବୁ କରିଥିଲା। ଯୋଉ ପ୍ରୋଗ୍ରାମ କି CDPO ମାନଙ୍କ ଦ୍ଵାରା ଚିହ୍ନଟ କରାଯାଇଥିଲା ଏହି ହିତାଧିକାରୀ ମାନଙ୍କୁ, ତାକୁ ଶୋଭା NGO କାର୍ଯ୍ୟକାରୀ କରାଇଥିଲେ ବାହାଘରଟା ବିବାହଟା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଯାହାଫଳରେ କି ଆମର କମ ବୟସରେ ଯୋଉ ବାହା ହେଇଯାଉଛନ୍ତି ଝିଅମାନେ 18 ବର୍ଷରୁ କମ, ବାଲ୍ୟ ବିବାହ ପ୍ରଥାକୁ ଆମେ କେମିତି ବନ୍ଦ କରିବା କି କମ ବୟସରୁ ଝିଅମାନେ ବାହା ନ ହେବେ, ବାହା ହେଲା ମାନେ ସେମାନଙ୍କର ଶାରୀରିକ, ମାନସିକ, ଅର୍ଥନୈତିକ ସବୁ କ୍ଷେତ୍ରରେ ସେମାନେ ପଛୁଆ ପଡିଯାଉଛନ୍ତି, ତ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଏଇଟା ଗୋଟେ ଅଭିନବ ଯୋଜନା।
1: ହେଲେ ଭଉଣୀ, ଏ ଯୋଉ ଯୋଜନା ମାନେ ସବୁ ଆପଣ ମାନେ ଯେତେବେଳେ କାର୍ଯ୍ୟକାରୀ କରାନ୍ତି, ଅନ୍ୟ ଭଉଣୀ ମାନଙ୍କୁ କୋଉ କୋଉ ସବୁ ସ୍ତର ଦେଇକି ଗତି କରିବାକୁ ପଡେ, ମାନେ ତା ପାଇଁ ଡକ୍ୟୁମେଣ୍ଟ ରହିଥାଏ କି ନହେଲେ ପ୍ରଥମେ ନାଁ ଲେଖାଇବାକୁ ପଡିଥାଏ, ତ କେମିତି ସବୁ ଆବେଦନ କରନ୍ତି?
0: ସୁଭଦ୍ରା ପାଇଁ ତାର ଗୋଟେ ସୁଭଦ୍ରା ପୋର୍ଟାଲ ରହିଛି, ସୁଭଦ୍ରା ପୋର୍ଟାଲରେ ଗୋଟେ ସ୍ୱତନ୍ତ୍ର ଆବେଦନ ଫର୍ମ ରହିଛି, ସେଇ ଆବେଦନ ଫର୍ମରେ ସେମାନେ ପୂରଣ କରିକି ଦେବେ। ତାର କ୍ରାଇଟେରିଆ ବି ରହିଛି ସୁଭଦ୍ରା ଯୋଜନାର, କୋଉମାନେ ସବୁ ଇଲିଜିବୁଲ ହେବେ, ଯେ ଇଲିଜିବିଲିଟି କ୍ରାଇଟେରିଆକୁ ଦେଖିକି ସେମାନଙ୍କର ସାଙ୍କସନ କରାହୁଏ, ଆଉ ଯୋଉମାନଙ୍କର ସବୁ ଇଲିଜିବିଲିଟି କ୍ରାଇଟେରିଆ ବାହାରେ ରହୁଛନ୍ତି ତାଙ୍କର ସବୁ ରିଜେକ୍ଟ ହେଇକି ଆସେ। ପୁଣି ଯଦି କାହାର ଏକ୍ଚୁଆଲି ପାଇବା ଯୋଗ୍ୟ ହିତାଧିକାରୀ କିନ୍ତୁ ରିଜେକ୍ଟ ହେଇଯାଇଛି, ତାକୁ ପୁଣି ଆମର ଗୋଟେ ଟିମ୍ ଅଛନ୍ତି ଫିଲ୍ଡ ଭେରିଫିକେସନ ଟିମ୍, ସେ ଯୋଉ ଫିଲ୍ଡ ଏନକ୍ୱାରି କରିକି ସେମାନେ ତାକୁ ପୁଣି ଯେତେବେଳେ ପୋର୍ଟାଲରେ ଅପଲୋଡ କରାଯାଏ ସେମାନେ ପାଆନ୍ତି।
1: ତ ଭଉଣୀ, ଏଇ ଯୋଉ ଯୋଜନା ସରକାର ଯୋଉ କାର୍ଯ୍ୟକାରୀ କରୁଛନ୍ତି, ତାହା ଦ୍ଵାରା ଆପଣଙ୍କ ହିସାବରେ ଭଉଣୀ ମାନଙ୍କର ଆର୍ଥନୈତିକ କ୍ଷେତ୍ରରେ କିଭଳି ପରିବର୍ତ୍ତନ ଦେଖାଦେଇଛି?
0: ପରିବର୍ତ୍ତନ ତ ଆସିଛି ନିଶ୍ଚିତ ଭାବେ, ମାନେ ଆମେ ଯେତେବେଳେ ଯାଉଛୁ ଫିଲ୍ଡରେ ଇନକ୍ୱାରି କରିବା ପାଇଁ, କେତେ କେତେ ମା ଭଉଣୀ ମାନେ ଛୋଟ ଛୋଟ ବ୍ୟବସାୟ ମାନେ ଆରମ୍ଭ କରିଦେଇଛନ୍ତି, ଧରନ୍ତୁ ଟେଲରିଂ ହେଲା, ଫୁଲ ବ୍ୟବସାୟ ହେଲା, ଆହୁରି ଏମିତି ଅନେକ କିଏ ଚାହା ଦୋକାନ କରିଛି, କିଏ କିରାନ ଦୋକାନ କରିଛି, ଏମିତି ଛୋଟ ଛୋଟ ବ୍ୟବସାୟ ସବୁ, କୁକୁଡ଼ା ପାଳନ, ଛତୁ ଚାଷ, ଏଇ ଟାଇପ୍ର ଛୋଟ ଛୋଟ ସରକାରଙ୍କ ପୁଞ୍ଜି ପାଇଲେ ସେମାନେ 5,000, ପୁଣି ସେମାନେ ତାଙ୍କ ନିଜ ପୁଞ୍ଜି ଯଦି କିଛି ମିଶେଇଲେ ସେଥିରେ ସେମାନେ ବ୍ୟବସାୟକୁ ଆଗକୁ ନେଇଛନ୍ତି। ଆ ଭିତରେ ସୁଭଦ୍ରା ଯୋଜନାର 4ଟା କିସ୍ତି ପାଇସାରିଲେଣି, ତା ମା ମାନେ 20,000 ଟଙ୍କା ପାଇଲେଣି, ତ ତାକୁ ସେମାନେ ସବୁ ପୁଞ୍ଜି ବିନିଯୋଗ କରିକି ନିଜର ବ୍ୟବସାୟକୁ ଆଗକୁ ନେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପୁଣି ଆମର କାର୍ଯ୍ୟକ୍ରମ ସବୁ ଚାଲିଛି ବାଲ୍ୟ ବିବାହ ବନ୍ଦ କରିବା ପାଇଁ, ପ୍ରତି ଶନିବାର ଦିନ ଆମର ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଅଧିକା ସେସନ ହଉଛି, ଯୋଉଠି କି 10 ବର୍ଷରୁ 19 ବର୍ଷ ଭିତରେ କିଶୋରୀ ବାଳିକା ମାନଙ୍କୁ ସବୁ ବିଭିନ୍ନ ପ୍ରକାର ତାଙ୍କର 12 ମାସର କ୍ୟାଲେଣ୍ଡର ରହିଛି, ଆଉ ସେଇ କ୍ୟାଲେଣ୍ଡର ହିସାବରେ ସେମାନଙ୍କୁ ଆତ୍ମସୁରକ୍ଷା, ତାପରେ ଜୀବନ ଜିଇଁବାର କୌଶଳ, ସ୍ୱାସ୍ଥ୍ୟ ରକ୍ଷା ଏସବୁ ବିଷୟରେ ବି ସେମାନଙ୍କୁ ଶିକ୍ଷା ଦିଆଯାଇଥାଏ, ଯାହାଫଳରେ କି ଆମେ ସେମାନଙ୍କୁ ବାରମ୍ବାର ସଚେତନତା କରିକି ବାଲ୍ୟ ବିବାହ କେମିତି ବନ୍ଦ କରିପାରିବା। ଗୋଟେ ଚାଲିଛି ଅଧିକା ସେସନ, ୟା ବ୍ୟତୀତ ଆମର ଚାଲିଛି ମମତା ଯୋଜନା ଗୋଟେ, ଯୋଉଠି କି ହିତାଧିକାରୀ ମାନେ ପୁଅ ଜନ୍ମ ହେଲେ 10,000 ଟଙ୍କା ପାଆନ୍ତି ଏବଂ କନ୍ୟା ସନ୍ତାନ ଜନ୍ମ ହେଲେ 12,000 ଟଙ୍କା ପ୍ରୋତ୍ସାହନ ରାଶି ପାଆନ୍ତି।
1: ହେଲେ ଭଉଣୀ, ଏ ଯୋଉ ଯେତିକି ସବୁ ଯୋଜନା ରହିଛି ଯୋଉ ସରକାରଙ୍କର ଦ୍ଵାରା କାର୍ଯ୍ୟକାରୀ ହଉଛି, ଆପଣ ଯେହେତୁ ଫିଲ୍ଡରେ ବୁଲୁଛନ୍ତି, ତ ଆପଣଙ୍କର ହିସାବରେ କହିବେ କୋଉ ଭଳିଆ ଯୋଜନା ଏଡ୍ ହେଲେ ଆପଣ ଭାବୁଛନ୍ତି ଯେ ମାନେ ଅଧିକରୁ ଅଧିକ ଆମ ମହିଳାମାନେ ଉପକୃତ ହେଇପାରିବେ?
0: ପ୍ରକୃତରେ ବାଲ୍ୟ ବିବାହଟା ହଉଛି ଗୋଟେ କୁପ୍ରଥା ସମାଜକୁ କଳୁଷିତ ଯୋଉଟାକୁ କରୁଛି, ତ ଆମେ ଯେତେବେଳେ ଫିଲ୍ଡ ଲେଭେଲକୁ ଯାଉଛୁ ସେତେବେଳେ ବାଲ୍ୟ ବିବାହଟା କେମିତି ବନ୍ଦ କରାଯାଇପାରିବ, ଝିଅମାନେ ପାଠ ପଢିକି କେମିତି ଆଗକୁ ବଢିବେ, କାରଣ ବାଲ୍ୟ ବିବାହ ହେଲା ମାନେ ସେମାନଙ୍କ ପାଠ ପଢାରେ ଡୋରି ବନ୍ଧା ହଉଛି, ସ୍ୱାସ୍ଥ୍ୟଗତ ସମସ୍ୟା ହଉଛି, ବାଲ୍ୟ ବିବାହଟାକୁ କେମିତି ଏବେ ତ ସରକାର ସମସ୍ତ ଡିପାର୍ଟମେଣ୍ଟକୁ ଟାଇ ଅପ୍ କରିକି ବିଭିନ୍ନ ପ୍ରକାର ସଭା ସମିତି ତାଲିମ ସବୁ କରିକି କେମିତି ବାଲ୍ୟ ବିବାହଟାକୁ ବନ୍ଦ କରିବେ ବୋଲି ତା ପାଇଁ ସତତ ଚେଷ୍ଟିତ, ତାକୁ ଆଉ ଟିକେ କଡାକଡି ଭାବରେ କାର୍ଯ୍ୟକାରୀ କରାଗଲେ ଏଇଟା ଗୋଟେ ବହୁତ ଭଲ ହୁଅନ୍ତା, ଯେମିତି କେହି ବି 18 ବର୍ଷରୁ କମର ଝିଅ ବାହା ହେବେନି କିମ୍ବା 21 ବର୍ଷରୁ କମର ପୁଅ କେହି ବାହା ହେବେନି, ବାଲ୍ୟ ବିବାହଟାକୁ ରୋକାଯାଇପାରିବ, ତା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ପୁଣି ନିଆଗରେ ବହୁତ ଭଲ ହବ।
1: ଶିକ୍ଷା

0: କ୍ଷେତ୍ରରେ କିଛି ଯୋଜନାର ଆବଶ୍ୟକତା ଅଛି କି ମ୍ୟାଡାମ?
1: ଶିକ୍ଷା କ୍ଷେତ୍ରରେ ମ୍ୟାଡାମ ପିଲାମାନେ ତ ପଢୁଛନ୍ତି ଝିଅମାନେ, କିନ୍ତୁ ଯୋଉମାନେ ଡ୍ରପ୍ ଆଉଟ୍ ରହିଯାଉଛନ୍ତି, ଯୋଉ ଝିଅମାନେ ଅଧାରୁ ପାଠ ଛାଡୁଛନ୍ତି, ସେଇମାନଙ୍କୁ ଚିହ୍ନଟ କରିକି ସ୍କୁଲରେ ପୁଣି ପୁନର୍ଦାଖଲ କରିବା ପାଇଁ ବ୍ୟବସ୍ଥା ଯଦିଓ ରହିଛି, ତା ପାଇଁ ଆହୁରି ଅଧିକା କଣ ଟିକେ ବ୍ୟବସ୍ଥା କଲେ ଭଲ ହବ।
0: ଆମେ ପ୍ରତିଦିନ ନ୍ୟୁଜରେ ଦେଖୁଛେ, ସୋସିଆଲ ମିଡିଆରେ ବି ପାଉଛେ ଯେ ବହୁତ ଗୁଡିଏ ଏମିତି ମହିଳା ଅଛନ୍ତି ଯୋଉମାନେ କି ଯୌନ ଶୋଷଣର ଶିକାର ହଉଛନ୍ତି, ସେମାନଙ୍କ ପାଇଁ କିଛି ଯୋଜନାର ଆବଶ୍ୟକତା ରହିଛି କି?
1: ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଆଇନ କାନୁନ ସବୁ ରହିଛି, ଯୋଜନା ବି ଚାଲିଛି ସେମାନଙ୍କ ପାଇଁ, ୱାନ୍ ଷ୍ଟପ୍ ସେଣ୍ଟର ସେସବୁ ରହିଛି, କିନ୍ତୁ ସମାଜରୁ ଏଇ ନାରୀ ନିର୍ଯାତନାଟା କେମିତି ବନ୍ଦ ହବ ସେଇଟା ହଉଛି ସମସ୍ତଙ୍କର କର୍ତ୍ତବ୍ୟ। ମାନେ କେବଳ ଯେ ସରକାରୀ ଯୋଜନାରେ ଆମେ ତାକୁ ବନ୍ଦ କରିବା ସେଟା ନାହିଁ, ପ୍ରତ୍ୟେକ ନାଗରିକ ଏଥିପାଇଁ ସଚେତନ ହବା ଦରକାର, ଆଉ କେମିତି ନାରୀ ନିର୍ଯାତନାଟା ବନ୍ଦ ହବ, ଆଉ ଯୋଉ ଗଣଧର୍ଷଣ ଇତ୍ୟାଦିର ଶିକାର ଯେମିତି ନାରୀମାନେ ନ ହେବେ ସେଥିପ୍ରତି ସମସ୍ତେ ଚେଷ୍ଟିତ ରହିବା ଦରକାର।
0: ତ ଭଉଣୀ, ଆପଣ ତ ଏଇ କ୍ଷେତ୍ରରେ ଫିଲ୍ଡରେ ୱାର୍କ କରିକି ତ ଅନୁଭୂତି ରହିଛି ଯେ ଯୋଜନା କିଭଳି ସରକାରଙ୍କ ତରଫରୁ ଆସେ ଆଉ ଲୋକଙ୍କ ପାଖରେ ପହଞ୍ଚେ, ଏଇ ଭିତରେ ଆପଣଙ୍କଠୁ ଆମେ ଜାଣିବାକୁ ଚାହିଁବୁ ଯେ କଣ ସବୁ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚି ପାରୁଛି କି?
1: ଯୋଜନା ପହଞ୍ଚି ପାରୁଛି ମ୍ୟାଡାମ, କାହିଁକି ନା ତାର ବହୁଳ ପ୍ରଚାର ପ୍ରସାର କରାଯାଉଛି, ତା ଛଡା ଫିଲ୍ଡ ଲେଭେଲରେ ସମସ୍ତ କର୍ମଚାରୀମାନେ ଅଛନ୍ତି, ଏନ୍ଜିଓ ମାନେ ବି ଏଥିପାଇଁ କାମ କରୁଛନ୍ତି, ଆଶା ମାନେ କାମ କରୁଛନ୍ତି, ଅଙ୍ଗନୱାଡି ୱାର୍କର ମାନେ କାମ କରୁଛନ୍ତି, ତାପରେ ଆମର ମିଶନ ଶକ୍ତି ବିଭାଗ ଗୋଟେ ରହିଛି ଯୋଉଠିକି ସିଆର୍ପିଏମ୍ବିକେ ମାନେ ବି କାମ କରୁଛନ୍ତି, ତେଣୁ ଯୋଜନା ପହଞ୍ଚି ପାରୁଛି। ଆଉ ଯୋଜନା ଯଦି ନ ପହଞ୍ଚନ୍ତା ତାହେଲେ ଆମର ସୁଭଦ୍ରାରେ ଏତେ ହିତାଧିକାରୀମାନେ ଉପକୃତ ହେଇନଥାନ୍ତେ, ତେଣୁ ଯୋଜନାଟା ପହଞ୍ଚି ପାରୁଛି। ତାପରେ ବି ଆହୁରି ଯୋଜନା ଅଛି ଯେ ଯଦି ଜଣେ ମା ଗର୍ଭବତୀ ହେଲା, ଏକ ପେଡ୍ ମା କେ ନାମ ବୋଲି ଗୋଟେ ଯୋଜନା ଅଛି, ଯୋଉଠିକି ତା ପାଇଁ ଗୋଟେ ଗଛ ଲଗା ହବ, ସେ ଯୋଉ ଗର୍ଭ ଅବସ୍ଥାରେ ଯେମିତି ତାର ନ୍ୟୁଟ୍ରିସନ ର ଅଭାବ ନହୁଏ ସେଥିପାଇଁ ବୋଲି ବିଭିନ୍ନ ପ୍ରକାର ନ୍ୟୁଟ୍ରିସନ ପ୍ଲାଣ୍ଟ ଲଗେଇବାର ବ୍ୟବସ୍ଥା ରହିଛି। ପୁଣି ଗୋଟେ କନ୍ୟା ସନ୍ତାନ ଯଦି ହଉଛି ତା ପାଇଁ ଏକ ବ୍ୟକ୍ତି ପାଞ୍ଚ ପେଡ୍, ମାନେ ଗୋଟେ ଝିଅ ନାଁରେ ପାଞ୍ଚଟା ଗଛ ଲଗେଇବାର ବ୍ୟବସ୍ଥା ରହିଛି। ସୁଫଳ ପାଉଛନ୍ତି ହିତାଧିକାରୀ ମାନେ, ଆମେ ତ ଯାହା ଦେଖୁଛୁ।
0: ବହୁତ ବହୁତ ଧନ୍ୟବାଦ ଭଉଣୀ, ଆପଣ ଆମର କାର୍ଯ୍ୟକ୍ରମରେ ସାମିଲ ହେଲେ, ଆଉ ଆମ ଅନ୍ୟ ଶ୍ରୋତା ଭଉଣୀ ମାନଙ୍କୁ ଏଇ ସରକାରୀ ଯୋଜନା ସବୁ କଣ ରହିଛି ଆଉ ଏଇ ଯୋଜନା ଦ୍ଵାରା ଆମେ କେତେ ଲାଭବାନ ହେଇପାରୁଛେ, ଉପକୃତ ହେଇପାରୁଛେ, ସେ ବିଷୟରେ ଆପଣ ପୁରା ପ୍ରାଞ୍ଜଳ ଭାବରେ ଆମ ଶ୍ରୋତା ଭଉଣୀ ମାନଙ୍କୁ ଜଣେଇଛନ୍ତି, ଯାହାଦ୍ୱାରା ଯୋଉମାନେ ମଧ୍ୟ ଯଦି ଅକସ୍ମାତ କୌଣସି ଯୋଜନାରୁ ବାଦ ପଡି ଯାଇଥିବେ ତ ସେମାନେ ନିଶ୍ଚିତ ଭାବେ ଆଖପାଖ ସେବା କେନ୍ଦ୍ରରେ ଯାଇକି ଯୋଗାଯୋଗ କରିବେ ବୋଲି ଆମେ ଆଶା କରିବୁ। ଆପଣଙ୍କର ଏଇ ମୂଲ୍ୟବାନ ସମୟ ଆମ ଜୟପୁର ଆକାଶବାଣୀ କେନ୍ଦ୍ରକୁ ଦେଇଥିବାରୁ ଭଉଣୀ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ଧନ୍ୟବାଦ ଭଉଣୀ।

0: ତମେ ଦେଖିଥିବ କବିତା, ଏତେ ସୁବିଧା ସୁଯୋଗ ପରେ ବି କେତେକ ଅଞ୍ଚଳରେ କିଛି ଲୋକଙ୍କର ମାନସିକତାରେ ପରିବର୍ତ୍ତନ ହେଉନି। ଆଜି ବି ପୁରୁଣା ପରମ୍ପରା ପ୍ରଥା ନାଁରେ ବାଲ୍ୟ ବିବାହ ଭଳି ଘୃଣ୍ୟ ପ୍ରଥା ସମାଜରେ ପ୍ରଚଳିତ ହୋଇଆସୁଛି।
1: ହଁ ମୈତ୍ରୀ, ଆମେ ଯେତେ ବି ଆଗକୁ ବଢ଼ୁଛୁ ସେତିକି ପଛକୁ ମଧ୍ୟ ଚାଲିଯାଉଛୁ, କାହିଁକିନା ସବୁବେଳେ ଆମେ ପ୍ରଥା ଆଉ ପରମ୍ପରାକୁ ବିଶ୍ୱାସ କରୁଛୁ। ଯେତେ ପ୍ରଥା ଆଉ ପରମ୍ପରାକୁ ବିଶ୍ୱାସ କଲେ ବି ଯାହା ଯୋଗୁଁ ଆମେ ଅସୁବିଧାର ସମ୍ମୁଖୀନ ହେଉଛି ସେଗୁଡ଼ିକ ମଧ୍ୟ ଆମକୁ ଦେଖିବାକୁ ପଡ଼ିବ। ତେବେ ଆସନ୍ତୁ ଶୁଣିବା ବାଲ୍ୟ ବିବାହ ଏବଂ ତା'ର ପ୍ରଭାବ ବିଷୟବସ୍ତୁକୁ ନେଇ ଗୋଟିଏ ସାକ୍ଷାତକାର।
2: ମ୍ୟାଡାମ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
3: ନମସ୍କାର ମ୍ୟାଡାମ,
2: ପ୍ରଥମେ ଆପଣଙ୍କ ପରିଚୟ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
3: ମୋ ନାଁ ସ୍ମୃତିରେଖା ମହାନ୍ତି।
2: ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ବାଲ୍ୟ ବିବାହ ଏବଂ ତାର ପ୍ରଭାବ। ତେବେ ଆମେ ଜାଣିବାକୁ ଚାହିଁବୁ ପ୍ରଥମେ

0: ବାଲ୍ୟ ବିବାହ କ'ଣ?
1: ଫାର୍ଷ୍ଟ ତ ଜାଣିବା ଆମେ ବିବାହର ଅର୍ଥ କ'ଣ। ବିବାହର ଅର୍ଥ ଦି ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଏକ ସାମାଜିକ ଆଉ ଆଇନଗତା ଏବଂ ଭାବପ୍ରବଣ ମିଳନକୁ ଆମେ ବିବାହ କହିଥାଉ, ଯାହାକୁ ସାଧାରଣତଃ ଆଇନ, ସମାଜ ଆଉ ଧର୍ମ ଦ୍ୱାରା ସ୍ୱୀକୃତି ମିଳିଥାଏ। ଏବଂ ଏହି ବିବାହ ଦ୍ୱାରା ଗୋଟେ ପରିବାରର ମୂଳଦୁଆ ଗଠନ ହୋଇଥାଏ। ଏଥିରେ ପାରିବାରିକ ଅଧିକାର, କର୍ତ୍ତବ୍ୟ ଆଉ ଦାୟିତ୍ୱ ମଧ୍ୟ ସାମିଲ ଥାଏ। କିନ୍ତୁ ବାଲ୍ୟ ବିବାହର ଅର୍ଥ ମାନେ ଗୋଟେ ଶିଶୁ ସହ ଜଡିତ ଏକ ଅନୁଷ୍ଠାନ କିମ୍ବା ଅନୌପଚାରିକ ମିଳନ ବା ପରିପକ୍ୱ ହେଇନଥିବା ଶିଶୁମାନଙ୍କ ବାହାଘରକୁ ଆମେ ବାଲ୍ୟ ବିବାହ ବୋଲି କହିଥାଉ। ଆଉ ବାଲ୍ୟ ବିବାହ ଗୋଟେ ବଡ଼ ମାନେ ଘୃଣ୍ୟ ପ୍ରଥା। ଆଜି ବି ଆମ ସମାଜରେ ଅନେକ ସ୍ଥାନରେ ଏଇ ବାଲ୍ୟ ବିବାହ ପ୍ରଚଳିତ ହେଉଛି, ବଡ ଦୁଃଖର ବିଷୟ। ଯଦି କଞ୍ଚା ଇଟାରେ ଆମେ ଘରଟା କଲେ ଘରଟା ତ ମାନେ ଷ୍ଟ୍ରଙ୍ଗ ହେଇପାରିବନି, କି ଗୋଟେ କଷି ମଞ୍ଜିଟେ ସିଡ୍ସଟେ ତାକୁ ଆମେ ପୋତିଲେ ଗୋଟେ ଭଲ ସୁସ୍ଥ ଗଛଟେ ବି ହେଇପାରିବନି। ଯଦି ଅପ୍ରାପ୍ତ ବାଲ୍ୟ ବିବାହ ମାନେ କଣ, ଅପ୍ରାପ୍ତ ବୟସ୍କ ପିଲାମାନଙ୍କର ବାହାଘରକୁ ଆମେ ବାଲ୍ୟ ବିବାହ ବୋଲି କହିଥାଉ। ଅପରିପକ୍ୱ ଅପ୍ରାପ୍ତ ବୟସ୍କ ସେମାନଙ୍କର ବୁଝିବା ଶକ୍ତି ଏତେ ହେଇନଥାଏ, ଆଉ ସେମାନେ ବର୍ଡନ ମାନେ ନବାର କ୍ଷମତା ସେମାନଙ୍କର ନଥାଏ। ଡିସିସନ ଯୋଉଟା ଡିସିସନ ନେଇପାରିବେ ଠିକ ସେ, ସେଟା ସେମାନଙ୍କର ବିକାଶ ଘଟିନଥାଏ। ମାନସିକ ଶାରୀରିକ ସ୍ତରରେ ସେମାନଙ୍କର ସୁସ୍ଥତା ନଥାଏ, ଯାହାଫଳରେ ସେମାନଙ୍କର ସମ୍ପର୍କଟା ଷ୍ଟ୍ରଙ୍ଗ ହେଇପାରିନଥାଏ।
0: ତେବେ ଆମେ ଯଦି ଦେଖିବା ବାଲ୍ୟ ବିବାହ କେଉଁ କେଉଁ କାରଣ ଯୋଗୁଁ ହୁଏ,
1: ଏଇଟା ବଢିଆ କ୍ୱେଶ୍ଚିନ୍ ପଚାରିଲେ। ବାଲ୍ୟ ବିବାହଟା ଏଇଟା ଗୋଟେ ତ ଭୟାନକ ସାମାଜିକ କୁପ୍ରଥା କହିଲେ ମାନେ ଅତ୍ୟୁକ୍ତି ହବନି। କୋଉ କୋଉ କାରଣ ଯୋଗୁଁ ଆମେ ଦେଖିବାକୁ ପାଉଛୁ ବାଲ୍ୟ ବିବାହ? ଫାର୍ଷ୍ଟ ହେଲା ସାମାଜିକ ଆଉ ସାଂସ୍କୃତିକ ପରମ୍ପରା, ସେକେଣ୍ଡ ହେଲା ଦରିଦ୍ରତା, ଥାର୍ଡ ହେଲା ଶିକ୍ଷାର ଅଭାବ, ଫୋର୍ଥ ହେଲା ପାରିବାରିକ ଅସ୍ଥିରତା, ଆଉ ଫିଫ୍ଥ ହେଲା ଶାରୀରିକ ଆଉ ମାନସିକ ସମସ୍ୟା। ସାମାଜିକ ଆଉ ସାଂସ୍କୃତିକ ପରମ୍ପରା କ'ଣ? ସାମାଜିକ ଆଉ ସାଂସ୍କୃତିକ ପରମ୍ପରା ଆଜି ବି ରାଜସ୍ଥାନ ହଉ କି ଆମର ଏଇ କୋରାପୁଟ ଉପାନ୍ତ ଅଞ୍ଚଳରେ ଯୋଉ ଆଦିବାସୀ ଲୋକମାନେ ଅଛନ୍ତି, ଆଜି ବି ସେମାନଙ୍କ ଭିତରେ ବାଲ୍ୟ ବିବାହ ପ୍ରଥାଟା ପ୍ରଚଳିତ ଅଛି। ସେମାନେ କ'ଣ କରିଥାନ୍ତି, ଛୋଟବେଳୁ ସେମାନେ ବାହାଘର ଠିକ କରିଦେଇଥାନ୍ତି ଆଉ ବାହାଘର ପିଲାମାନଙ୍କୁ କରିଦେଇଥାନ୍ତି। ସେମାନେ ଭାବନ୍ତି ଏଇ ଗୋଟିଏ ଲୋକ ସହିତ ରହିଲେ ଅନ୍ୟ କୁଆଡେ ରିଲେସନରେ ଇଏ ପାଠ ପଢିଲେ କି ଯାହା କଲେ ଟିକେ ବଡ ହେଲେ ପ୍ରାପ୍ତ ବୟସ୍କ ହେଲେ ବି ଇଏ ଆଉ କୁଆଡେ ଯିବନି, ସେଇ ଯୋଗୁଁ ବି ବାଲ୍ୟ ବିବାହଟା ହେଇପାରୁଛି। ଆଉ ବେଳେବେଳେ ଯୌତୁକ ପ୍ରଥା ବି ଆସୁଛି। ଆଜିକାଲି ସମାଜରେ କେତେ ଲୋକ ଭାବନ୍ତି ଯେ ଝିଅ ପିଲାଟେ ଯଦି ଅଧିକା ପାଠ ପଢିଲା କି ଆଉ ଟିକେ ବଡ ହେଲା ତାକୁ ଭଲ ଘରେ ବାହାଘର କରିବା କହିଲେ ଅଧିକ ଡିମାଣ୍ଡ ଦେବାକୁ ପଡିବ। ଆଉ ରହିଲା ଗୋଟେ ଦରିଦ୍ରତା, ବେଳେବେଳେ ଦେଖିବାକୁ ମିଳେ ଯୋଉମାନେ ଗରିବ ଥାନ୍ତି ସେମାନେ ଲୋନ୍ କାଠୁ ନେଇଥାନ୍ତି, ସୁଝିପାରନ୍ତିନି, ଯାହାଠୁ ନେଇଥାନ୍ତି ତାଙ୍କର ପୁଅ କି ପୁତୁରା କି କିଏ ଥାନ୍ତି କି ଇଭିନ୍ ତାଙ୍କୁ ବି ବାହା ହବାକୁ ପଡିଥାଏ। ଯେହେତୁ ଗରିବ ଝିଅ ପିଲାମାନଙ୍କୁ ପାଠ ପଢି ପାରନ୍ତିନି, ସେମାନେ ବାଧ୍ୟ ହୋଇ ଝିଅମାନଙ୍କୁ ବାହାଘର କରିଦିଅନ୍ତି, ନା ଆମେ ତ ପାଳି ପୋଷି ପାରିବୁନି, ପାଠ ପଢେଇ ପାରିବୁନି, ବାହାଘର କରିଦେଲେ ଯିବ ବୋଲି ସେମାନେ ଯୋଉଠି ହେଲେ ସେଇଠି ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦିଅନ୍ତି। ଶିକ୍ଷାର ଅଭାବଟା ବି ବହୁତ ସମୟରେ ବାଲ୍ୟ ବିବାହକୁ ପ୍ରୋତ୍ସାହିତ କରୁଛି। ଝିଅ ପିଲାଟା ତ ପାଠ ପଢି କଣ କରିବ, ଯାହା ହେଲେ ବି ଝିଅ ପିଲାଟା ପରଧନ ପର ଘରକୁ ଯିବ, ସେଥିପାଇଁ ତାକୁ ଜଲ୍ଦି ବାହାଘର କରିଦେଉଛନ୍ତି। କିନ୍ତୁ ସେମାନେ ଜାଣୁନାହାନ୍ତି ଯେ ପ୍ରାପ୍ତ ବୟସ୍କ ହେଇନି ତାକୁ ବାହାଘର କରିଦେଲେ ତାକୁ କେତେ ପ୍ରକାର ସମସ୍ୟା ଫେସ୍ କରିବାକୁ ପଡିବ, ସେମାନେ ସେଟାକୁ ଚିନ୍ତା କରନ୍ତିନି। ଛୋଟ ଛୋଟ ପିଲାମାନଙ୍କର ଯୋଉ ଅପରିପକ୍ୱତା ସେମାନଙ୍କଠି ଥାଏ, ବେଳେବେଳେ କଣ ହୁଏ ତାଙ୍କର ପାରିବାରିକ ଅସ୍ଥିରତା ଦେଖାଯାଏ, ସେମାନେ ତ ଡିସିସନ ମେକିଂ ପାୱାରଟା ଶୀଘ୍ର ନେଇପାରନ୍ତିନି, ଯେହେତୁ ମାଡ଼ପିଟା ଛାଡିଦେବା ଏସବୁ ଗୁଡାକ ତାଙ୍କ ଭିତରେ ବାଲ୍ୟ ବିବାହ କଲେ ଦେଖା ଦେଇଥାଏ। ବାହାଘର ପରେ ସେମାନେ ମାତୃତ୍ୱ ଲାଭ କରନ୍ତି, ଯାହାଫଳରେ ସେମାନଙ୍କୁ ଶାରୀରିକ ଆଉ ମାନସିକ ସମସ୍ୟା ଦିଟାକ ହୋଇଥାଏ, ସେତିକି କାପାସିଟି ହେଇନଥାଏ ସେମାନେ ଆଉ ଗୋଟେ ଜୀବନକୁ ଜନ୍ମ ଦେବା ପାଇଁ।
0: ଆଜିର ଯୁଗରେ ଗୋଟେ ସୁରକ୍ଷାର ଡର ମଧ୍ୟ ରହୁଛି, ଝିଅ ହଉ ବା ପୁଅ ହଉ ସମସ୍ତଙ୍କ କ୍ଷେତ୍ରରେ, ସେଇଟା ମଧ୍ୟ ଗୋଟେ ବାଲ୍ୟ ବିବାହର କାରଣ କି?
1: ହଁ, ସେଟା ଭାବୁଛନ୍ତି କାଳେ ପିଲାମାନେ ଖରାପ ହେବେ, ଆଉ କୁଆଡେ ଅନ୍ୟ ଆଡେ ପଳେଇବେ, ବଡ ହେଲେ ପାଠ ପଢିଲେ ଆଉ କାହା ସହିତ ଖରାପ ରିଲେସନ ରଖିବେ, କି ଅନ୍ୟ ଜାତିରେ କି ଅନ୍ୟ ଧର୍ମରେ ପଳେଇବେ, ସେଥିପାଇଁ ମଧ୍ୟ ସେମାନେ କଣ କରନ୍ତି, ଛୋଟବେଳୁ ପିଲାମାନଙ୍କୁ ବାହାଘର କରିଦଉଛନ୍ତି।
0: ଯଦି ବାଲ୍ୟ ବିବାହ ହଉଛି ତାହେଲେ ପ୍ରଭାବ କେମିତି ପଡୁଛି ଝିଅ ଉପରେ, ପରିବାର ଉପରେ ବା ସମାଜ ଉପରେ?
1: ପ୍ରକୃତରେ ବିବାହ ତ ଗୋଟେ ପବିତ୍ର ବନ୍ଧନ, କିନ୍ତୁ ଯଦି ବାଲ୍ୟ ବିବାହ ହଉଛି ସେଇଟା ତ ଆମେ ଜାଣିଲେ ଦରିଦ୍ର ହଉ ଶିକ୍ଷା ହଉ ଆର ଅଭାବରେ ବାଲ୍ୟ ବିବାହ ହେଇପାରୁଛି। ଏହି ସମସ୍ୟାର ଗୋଟେ ସମାଧାନ ନିହାତି ଜରୁରୀ, ସବୁ ଜାଗାରେ ଜନ ସଚେତନତା ନିହାତି କରିବା ଦରକାର। କାହିଁକି ବାଲ୍ୟ ବିବାହ ହେଲେ କଣ ହେଲା, ଏମାନଙ୍କର ବୁଝିବା କି ଗୋଟେ ସମାଜକୁ ଠିକ ସେ ଗଢି ତୋଳିବା, ସେମାନେ ମାନସିକ ସ୍ତରରେ ପରିପକ୍ୱ ହେଇନଥାନ୍ତି। ଗୋଟେ ପରିବାରର ବର୍ଡନକୁ କେମିତି ମୁଣ୍ଡେଇ ପାରିବେ, ଗୋଟେ ସଂସାରଟାକୁ କେମିତି ଚଳେଇ ପାରିବେ, ଘରର ଦାୟିତ୍ୱ ପିଲାମାନଙ୍କ ମାନଙ୍କର ଦାୟିତ୍ୱ ସେମାନଙ୍କ ଉପରେ ପଡିଯାଏ, ଯାହା ଶାରୀରିକ ଆଉ ମାନସିକ ସ୍ତରରେ ସେମାନଙ୍କ ଉପରେ ଗଭୀର ପ୍ରଭାବ

0: ପଡ଼େଇ ଥାଏ, ଯାହା ପାଇଁ ସେମାନେ ଏତେ ପ୍ରସ୍ତୁତ ହେଇନଥାନ୍ତି ଏସବୁ ସମସ୍ୟାର ସମାଧାନ କରିବା ପାଇଁ। ତଥାପି ସେମାନଙ୍କ ଉପରେ ଏହିସବୁ ଦାୟିତ୍ୱ ଲଦି ଦିଆଯାଇଥାଏ। ଏମିତି ନୁହଁ ଯେ ଖାଲି ଝିଅମାନେ ମାନେ ନାବାଳିକା ବାହାଘର କଷ୍ଟ ପାଆନ୍ତି, ଏଟା ଝିଅମାନଙ୍କ ପାଇଁ ଯେମିତି ଗୋଟେ ଦଣ୍ଡନୀୟ ଅପରାଧ। ଗୋଟେ ପୁଅ ବି ଯଦି ଅପ୍ରାପ୍ତ ବୟସ୍କ ମାନେ 21 ବର୍ଷରୁ କମ୍ ହେଲା, ବାହାଘର ବି ତାକୁ କରିଦିଆଗଲା, ସେଇଟା ବି ଗୋଟେ ଦଣ୍ଡନୀୟ ଅପରାଧ ହିସାବରେ ଗଣାଯିବ। ଆଉ ଗୋଟେ ନାବାଳକ ପୁଅ ବି, ସେ ତ ପାଠ ପଢି ନଥାଏ, ତା ଉପରେ ପରିବାରର ଆର୍ଥିକ ଦାୟିତ୍ୱଟା ଲଦି ଦିଆଯାଏ। ତୁ ବାହା ହେଇସାରିଲୁ, ତୋ ସ୍ତ୍ରୀର କି ତୋ ପରିବାର ଦାୟିତ୍ୱ ନବୁ, ସେ କଣ କରିବ? ପାଠଟା ବ୍ଲକ ହେଇଯାଇ ତାର ପାଠ ପଢିବାରେ, ତାର ସେଠି କଣ ହେଲା? ତାର ବୌଦ୍ଧିକ ବିକାଶଟା ବ୍ଲକ ହେଇଗଲା, ବନ୍ଦ ହେଇଗଲା, ଶାରୀରିକ ମାନସିକ ଦିଟା ଯାକ କଷ୍ଟ ତାକୁ ମିଳିଲା।
1: ମାର ସ୍ୱାସ୍ଥ୍ୟ ଉପରେ କେମିତି କଣ ପ୍ରଭାବ ପଡିବ ଯଦି ବାଲ୍ୟ ବିବାହ?
0: ଯଦି ନାବାଳିକା ମାନେ କମ ବୟସରେ ଗର୍ଭବତୀ ହୁଅନ୍ତି, ଏଇଟା ମା ଆଉ ଶିଶୁଙ୍କର ସ୍ୱାସ୍ଥ୍ୟ ଉପରେ ବହୁତ କୁପ୍ରଭାବ ପକାଇଥାଏ। ମାନେ ବେଳେବେଳେ ପିଲାମାନଙ୍କ ରକ୍ତହୀନତା ଦେଖା ଦେଇଥାଏ, ଯେତେବେଳେ ଗର୍ଭରେ ଥାଏ ଛୁଆଟି ସେତିକି କୁପୋଷଣର ଶିକାର ହେଇଥାନ୍ତି, ସେମାନଙ୍କୁ ସେତିକି ପୋଷଣ ମିଳିନଥାଏ। କାହିଁକି ଯେହେତୁ ତାଙ୍କର ସବୁଯାକ ଅର୍ଗାନ ଗୁଡାକ ସେତିକି ଡେଭଲପ ହେଇନଥାଏ, ଗୋଟେ ଜୀବନକୁ ଠିକ ସେ ମାନେ ଗୋଟେ ଭଲ ସୁସ୍ଥ ଛୁଆଟିକୁ ଜନ୍ମ କରିବା ପାଇଁ କାପାସିଟି ସେମାନଙ୍କର ହେଇନଥାଏ। ଏମିତି ବି ଦେଖାଦିଏ ବେଳେବେଳେ ପିଲା ଅପଙ୍ଗ ଜନ୍ମ ହୁଅନ୍ତି, ଆଉ ମାର ଶାରୀରିକ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଛୋଟବେଳେ ଅପରିପକ୍ ବା ମାନେ ପ୍ରାପ୍ତବୟସ୍କ ନ ହେଇ ଯଦି ବାହା ହେଇଥାନ୍ତି ଛୁଆମାନେ, ସେମାନେ ଗର୍ଭବତୀ ହେଇସାରିଲା ପରେ ପରବର୍ତ୍ତୀ ସମୟରେ ଦେଖା ହେଇଛି ବେଳେବେଳେ ମା ଛୁଆ ଉଭୟ ମରି ବି ଯାଆନ୍ତି। ସେଇଥିପାଇଁ ଆମର ସରକାର ଏହାକୁ ବନ୍ଦ କରିବା ପାଇଁ 2006ରେ ଆମର ଗୋଟେ ବାଲ୍ୟ ବିବାହ ନିଷେଧ ଆଇନ ମଧ୍ୟ ସରକାର ପ୍ରଚଳିତ କରିଥିଲେ। ସବୁ ବ୍ଲକ ସ୍ତରରେ ଆମର ବାଲ୍ୟ ବିବାହ ନିଷେଧ ଅଧିକାରୀମାନେ ବି ଆପଏଣ୍ଟମେଣ୍ଟ ପାଇଛନ୍ତି, CMPO ମାନେ, ଏଇ ବାଲ୍ୟ ବିବାହକୁ ରୋକିବା ପାଇଁ। ଆଉ ଯୋଉଠି ସପୋଜ ବାଲ୍ୟ ବିବାହ ହେଇସାରିଛି, ସେଠିକାର ପ୍ରମାଣ ସଂଗ୍ରହ କରି କୋର୍ଟରେ ପିଲାମାନଙ୍କୁ ଆଉ ଅଭିଭାବକ ମାନଙ୍କୁ, ମାନେ ବାପା ମା ବି ଯଦି ଇନଭଲ୍ଭ ରହୁଛନ୍ତି, ଆଉ ଯଦି ଯିଏ ମାନେ ଟେଣ୍ଟ ହାଉସ ବି ଯଦି କରୁଛି ସେ ବାହାଘରରେ ସାହାଯ୍ୟ, ସିଏ ବି ମାନେ ଦଣ୍ଡନୀୟ ଅପରାଧରେ ଗଣା ହଉଛି, ତାକୁ ବି ଦଣ୍ଡ ଦିଆଯିବା ଉଚିତ ବୋଲି ଆମର ଯାହା ନିୟମ କହୁଛି। ଯଦି ପୁଅଟେ 21 ବର୍ଷରୁ କମ୍ ହେଇଥିବ କି ଝିଅଟେ 18 ବର୍ଷରୁ କମ୍ ହେଇଥିବ, ତାକୁ ଗୋଟେ ଦଣ୍ଡନୀୟ ଅପରାଧ ବୋଲି ଗଣାଯାଏ। ଆଉ ଦଣ୍ଡ ସେମାନଙ୍କୁ 1,00,000 ଟଙ୍କା ଜୋରିମାନା ଦେବାକୁ ପଡିଥାଏ, 2 ବର୍ଷ ଜେଲ ଯିବାକୁ ପଡିଥାଏ। ଆଉ ଏଇ ନିୟମଟା ଆମର November 1, 2007ରେ ବଳବତ୍ତର କରାଯାଇଛି। ଆଉ ଯଦି ବାଇ ଚାନ୍ସ ବାହାଘର ହେଇସାରିଛି ଗୋଟେ ମାନେ ଅପ୍ରାପ୍ତ ବୟସ୍କ ଝିଅର, ଆଉ ତାକୁ କଷ୍ଟ ହେଇଛି କି ସେମାନଙ୍କୁ ଦଣ୍ଡ ଦିଆଯାଇଛି, ତାପରେ କିଛି ଗୋଟେ ଅଘଟଣ ହେଇଛି ଏଇ ମାନେ ବାଲ୍ୟ ବିବାହ ଯୋଗୁଁ, ତାହେଲେ କଣ କରାହୁଏ ନା, ଆମର ଯୋଉ ଥାନ୍ତି ବାଲ୍ୟ ବିବାହ ନିଷେଧ ଅଧିକାରୀମାନେ, ସେମାନେ ସବୁ NGO ମାନଙ୍କ ସହିତ ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ ସେମାନଙ୍କୁ ହସ୍ତାନ୍ତର କରିଦିଅନ୍ତି।
1: ଆଜି ଆମର ଯୋଉ ଭଉଣୀ ମାନେ ଶୁଣୁଛନ୍ତି, ଏମିତି କୋଉ ଜାଗାରେ ବାଲ୍ୟ ବିବାହ ସେମାନେ ଦେଖିବାକୁ ପାଉଛନ୍ତି, ତ ସେମାନଙ୍କୁ କଣ କରିବା ଉଚିତ? ବା ଆମେ ମାନେ ବି ଯଦି କୋଉ ଜାଗାରେ ଦେଖୁଛେ, ଆମେ କଣ କରିବାକୁ ହବ?
0: ବେସିକାଲି ରାଜସ୍ଥାନରେ, ଆସାମରେ ଏଇ ରିସେଣ୍ଟ 2600 ବାଲ୍ୟ ବିବାହଟା ରୋକାଯାଇଛି। ଆମେ ଯଦି ଜାଣୁଛେ 21 ବର୍ଷରୁ କମ୍ ପୁଅ 18 ବର୍ଷରୁ କମ୍ ଝିଅଙ୍କ ସହିତ ବାହାଘର କିଏ କରୁଛନ୍ତି, ଆମେ ନିଶ୍ଚିତ ଭାବେ ସେଠି ପୋଲିସକୁ ଇନଭଲ୍ଭ କରିବା ଦରକାର, ସେଠି ବାହାଘରଟାକୁ ନିହାତି ଭାବେ ବନ୍ଦ କରିବା ଦରକାର, ଆଉ ଜନସଚେତନତା ସୃଷ୍ଟି କରିବା ଦରକାର। ଆଉ ଏଇ ଯୋଉ ଆମର ଅଛନ୍ତି ସବୁ CDPO ମାନେ, ଚାଇଲ୍ଡ ଡେଭଲପମେଣ୍ଟ ଅଫିସର ମାନେ ଅଛନ୍ତି, ବାଲ୍ୟ ବିବାହ ନିଷେଧ ଅଧିକାରୀମାନେ ଅଛନ୍ତି, ସେମାନଙ୍କୁ ସାଙ୍ଗେ ସାଙ୍ଗେ ଇନଫର୍ମ କରିବା ଦରକାର। ଆଉ ଯୋଉଠି ବାଲ୍ୟ ବିବାହ ଯୋଉ ଜାଗାରେ ହଉଛି ସେମାନଙ୍କର ଗାର୍ଡିଆନ ମାନଙ୍କୁ ବୁଝେଇବା ଦରକାର, ଆଉ କଣ ପାଇଁ ତାର ରୁଟ୍ କଜ୍ କଣ। ସପୋଜ ଦରିଦ୍ରତା, ନାଇଁ ଆମେ ଝିଅଟାକୁ ପାଠ ପଢେଇ ପାରୁନୁ, ରଖିପାରୁନୁ, ଆମେ ସେଥିପାଇଁ ବାହାଘର କରିଦଉଛୁ, ସେଠି ବି ଷ୍ଟେପ୍ ନବା ଗଭର୍ଣ୍ଣମେଣ୍ଟର ନିହାତି ଦରକାର। ନାହିଁ ତାଙ୍କୁ ଏଇ ଯୋଉ ଆମର ଶିଶୁ ମଙ୍ଗଳ ସମିତି ସବୁ ଅଛି, ସେମାନେ ବି ଏଜୁକେସନ ଦଉଛନ୍ତି ପିଲାମାନଙ୍କୁ, ପ୍ରାପ୍ତ ବୟସ୍କ ହବା ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ତାଙ୍କୁ ଦଉଛନ୍ତି, ଆଉ ଖାଇବା ପିଇବା ରହିବାର ସବୁ ବ୍ୟବସ୍ଥା ସେମାନେ କରୁଛନ୍ତି, ସେମାନଙ୍କର ଇନଷ୍ଟିଚ୍ୟୁସନ ଅଛି।
1: ଯାହା ହଉ ମ୍ୟାଡମ, ଆଜି ଆପଣଙ୍କର ବହୁମୂଲ୍ୟ ସମୟ ପ୍ରଦାନ କରି ବାଲ୍ୟ ବିବାହ ଏବଂ ତାର ପ୍ରଭାବ ବିଷୟରେ ଆମ ଭଉଣୀମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ।
0: ମୁଁ ବି ଧନ୍ୟବାଦ ଜଣାଉଛି।

0: ତେବେ ମୈତ୍ରୀ ସମୟ ତ ସରିବାକୁ ବସିଲାଣି, ଆସନ୍ତା କାର୍ଯ୍ୟକ୍ରମରେ ଅର୍ଥାତ୍ ରବିବାର 17 ତାରିଖ ଦିନ ଆମ କାର୍ଯ୍ୟକ୍ରମରେ କ'ଣ ରହିଛି ସେ କଥା ଆମ ଭଉଣୀମାନଙ୍କୁ ଜଣାଇବା?
1: ହଁ ନିଶ୍ଚୟ କବିତା, ଆସନ୍ତା ରବିବାର ଦିନ ଆମ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ସାଇବର ଅପରାଧରୁ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ଗୋଟିଏ ସାକ୍ଷାତକାର, ତା ସହିତ ସୁସ୍ଥ ସମାଜ ଗଠନରେ ନାରୀ, ଏ ସମ୍ପର୍କରେ ଶୁଣିପାରିବେ ଆପଣ ଆମର ଆଗାମୀ କାର୍ଯ୍ୟକ୍ରମରେ।
0: ତେବେ ଶ୍ରୋତା ଭଉଣୀ, ଆପଣଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା, ଆପଣଙ୍କର ମତାମତ ଆପଣ ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତୁକୁ ପଠାଇ ପାରିବେ। ଆପଣ ଆମକୁ SMS ମାଧ୍ୟମରେ, ହ୍ୱାଟ୍ସଆପ୍ ମେସେଜ୍ ମାଧ୍ୟମରେ ଏବଂ ଭଏସ୍ ଚାଟ୍ ମାଧ୍ୟମରେ ମଧ୍ୟ ଆପଣ ଆପଣଙ୍କ ମତାମତ ପଠାଇ ପାରିବେ। ଆପଣଙ୍କ ମତାମତ ଆମକୁ ପଠାଇବା ପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9438268568।
1: ନମ୍ବରଟି ପୁଣି ଥରେ କହି ରଖୁଛୁ, 9438268568।
0: ଶ୍ରୋତା ଭଉଣୀ, ଆଜି ତ ସମୟ ସରିବାକୁ ବସିଲାଣି, ପୁଣି ଥରେ ନୂଆ କିଛି କାର୍ଯ୍ୟକ୍ରମକୁ ନେଇ ଫେରିବାର ପ୍ରତିଶ୍ରୁତି ସହ ରହୁଛୁ ଆମେ ଦୁହେଁ। ମୁଁ କବିତା ମଞ୍ଜରୀ ପଲ୍ଲୀ
1: ଆଉ ମୁଁ ମୈତ୍ରୀ ପ୍ରହରାଜ।
0: ନମସ୍କାର।

ଆକାଶବାଣୀ ଜୟପୁର ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ ଦୁଇଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ସରିତା ସାହୁ। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଜାରି ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଭାରତର ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ବିଷୟ ରହିଛି ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧିମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ଏହି ଅବସରରେ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଶାନ୍ତି ଓ ସୁରକ୍ଷା ହେଉଛି ବୈଶ୍ୱିକ ବ୍ୟବସ୍ଥାର କେନ୍ଦ୍ରସ୍ଥଳୀ। ସେ କହିଛନ୍ତି ବର୍ତ୍ତମାନ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିକୁ କୂଟନୀତି ମାଧ୍ୟମରେ ସମାଧାନ କରାଯାଇପାରିବ। ଏଭଳି ଜଟିଳ ଏବଂ ଅନିଶ୍ଚିତତା ମଧ୍ୟରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଏଥିସହିତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମକୁ ସଂଗଠିତ ହେବାକୁ ପଡ଼ିବ।

0: ଡକ୍ଟର ଜୟଶଙ୍କର କହିଛନ୍ତି ଏଠାରେ ଯୋଗ ଦେଇଥିବା ବିଭିନ୍ନ ରାଷ୍ଟ୍ରର ଉପସ୍ଥିତି ଏବଂ ସହଯୋଗର ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯାଇପାରିବ ଏବଂ ପରସ୍କର ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରାଯାଇପାରିବ। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥଜନିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ସୟେଦ ଆବାସ ଅର୍ଗାଜି, ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନା, ମାଲେସିଆର ଦାତୋ ସେରି ଉତାମା, ମହମ୍ମଦ ବିନ୍ ହାଜି ହସନ୍ ପ୍ରମୁଖ ଯୋଗ ଦେଇଛନ୍ତି। ଇଜିପ୍ଟର ବୈଦେଶିକ ମନ୍ତ୍ରୀ ବଦର ଅବଦେଲାଟି ଏହି ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆଟ୍ 20 ନବସୃଜନ ସହଯୋଗ ଏବଂ ନିରନ୍ତରତା ସ୍ଥାପନ ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମଣ୍ଡଳୀ ମୁଖ୍ୟମାନେ ଅଂଶଗ୍ରହଣ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ ସେପ୍ଟେମ୍ବର 26 ତାରିଖ ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥିଲା ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତିଙ୍କ ଧ୍ୱଜା ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात।
2: ये सम्मान एनडीआरएफ के समस्त बल के सेवा, साहस, शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ଦୁଇ ବର୍ଷ ମଧ୍ୟରେ 10,500ରୁ ଅଧିକ ନାବିକଙ୍କୁ ଏନ୍ଡିଆର୍ଏଫ୍ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିଭିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତାଙ୍କର ପଞ୍ଚଦେଶୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୈତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର ସମ୍ଭାବନା ରହିଛି। ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ଉଚ୍ଚସ୍ତରୀୟ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପାକ୍ଷିକ ବୈଠକରେ ମିଳିତ ହୋଇଥିଲେ। ଗତ ଦଶନ୍ଧି ମଧ୍ୟରେ ଶେଖ୍ ମହମ୍ମଦ 5 ଥର ଭାରତ ଗସ୍ତ କରିଥିବାବେଳେ ଗତ ଜାନୁଆରୀରେ ତାଙ୍କର ଗସ୍ତ ୟୁଏଇ ରାଷ୍ଟ୍ରପତି ଭାବରେ ତୃତୀୟ ଥିଲା। ଦ୍ୱିପାକ୍ଷିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ଆରମ୍ଭରେ ଏଡିଏନ୍ଓସି ଗ୍ୟାସ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ମଧ୍ୟରେ ପ୍ରାୟ 3 ବିଲିୟନ୍ ଆମେରିକୀୟ ମୂଲ୍ୟର ଏକ 10 ବର୍ଷିଆ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। 2032 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $200 ବିଲିୟନ୍ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଭାରତରେ ଏକ ସୁପର କମ୍ପ୍ୟୁଟିଂ କ୍ଲଷ୍ଟର ସ୍ଥାପନ କରିବାରେ ସହଯୋଗ ପ୍ରଦାନ ନେଇ ୟୁଏଇ ସହମତ ହୋଇଥିବା ଜଣାପଡ଼ିଛି। ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ କହିଛନ୍ତି, ୟୁଏଇ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ୍ ରପ୍ତାନୀକାରୀ ରାଷ୍ଟ୍ର।

0: ଆନ୍ତର୍ଜାତିକ କାରବାର 37 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ବୋଲି ଶ୍ରୀ ମିତ୍ତଲ କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ 4 ନିୟୁତରୁ ଅଧିକ ଭାରତୀୟ ବସବାସ କରୁଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଥିବା ଶ୍ରୀ ମିତ୍ତଲ କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ବିଧାୟକ ଭିଡି ସତୀଶନ୍ ଶପଥ ଗ୍ରହଣ କରିବେ। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଶ୍ରୀ ସତୀଶନ୍ଙ୍କ ନାମ ଘୋଷଣା କରାଯାଇଛି। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଭାରତୀୟ ଖେଳାଳି ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ଏବଂ ପୁରୁଷ ମିଳିତ ବର୍ଗରେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଉନ୍ନୀତ ହୋଇଛନ୍ତି। ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ବିଶ୍ୱର 12 ନମ୍ଘର ମାନ୍ୟତାପ୍ରାପ୍ତ ଦୁଇଥରର ଅଲିମ୍ପିକ୍ସ ବିଜେତା ପିଭି ସିନ୍ଧୁ ଡେନ୍ମାର୍କର ଆମିଲିଏ ସ୍କୁଲ୍ସଙ୍କୁ ସିଧାସଳଖ 21-13 21-15 ସେଟ୍ରେ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ସିନ୍ଧୁ ଜାପାନର ଆକାନେ ଆମାଗୁଚିଙ୍କୁ ଭେଟିବେ। ପୁରୁଷ ମିଳିତ ବର୍ଗରେ ସାତ୍ୱିକ ଏବଂ ଚିରାଗ ମାଲେସିଆ ପ୍ରତିପକ୍ଷଙ୍କୁ ହରାଇ ପ୍ରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ବିଜେପି ଆପତ୍ତି ଉଠାଇଛି। ନୂଆଦିଲ୍ଲୀଠାରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଗତ 22 ବର୍ଷ ହେଲା ଶ୍ରୀ ଗାନ୍ଧୀ ସାଧାରଣ ଜୀବନ ବିତାଉଥିଲେ ମଧ୍ୟ 54 ଥର ବିଦେଶ ଗସ୍ତ କରିଛନ୍ତି। ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି, ଶ୍ରୀ ଗାନ୍ଧୀ ବିଦେଶ ଗସ୍ତ ପାଇଁ ବ୍ୟକ୍ତିଗତ ଭାବେ ପ୍ରାୟ 60 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India asserts BRICS expected to play a constructive role amid global uncertainty and economic challenges. Two-day BRICS foreign ministers meeting begins in New Delhi. India and UAE set to take bilateral ties to next level during Prime Minister Narendra Modi's visit to Abu Dhabi tomorrow. Congress leader V.D. Satishan to be Chief Minister of Kerala. Home Minister Amit Shah says India has emerged as a global leader and first responder in disaster management. U.S. President Donald Trump and Chinese President Xi Jinping hold crucial talks in Beijing. Iran war, global energy crisis, tariffs and trade tensions high on agenda. And in badminton, India's P.V. Sindhu and men's doubles pair of Sattvik Sairaj Rankireddy and Chirag Shetty enter quarterfinals of Thailand Open. India today asserted that expectations are growing for BRICS to play a constructive role amid global uncertainty and economic challenges. External Affairs Minister Dr. S. Jaishankar stated this in his opening remarks on the commencement of the two-day BRICS foreign ministers meeting in New Delhi today. The meeting is being chaired by Dr. Jaishankar. Foreign ministers and heads of delegation from BRICS member countries and

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

0: ಕೇವಲ ಆಕಾಶವಾಣಿ.
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଖଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସ ଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥାଏ। ରାଷ୍ଟ୍ରପତିଙ୍କ ଧ୍ୱଜ ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात।
2: ये सम्मान एनडीआरएफ के समस्त बल के सेवा, साहस, शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିଭିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଆଭାସୀ ଜରିଆରେ ବୈଠକରେ ସାମିଲ ହେବେ। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରମୁଖ ଉପସ୍ଥିତ ରହିବେ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ ଖର୍ଚ୍ଚ ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ସମାଧାନ ସମାରୋହ ଅଦାଲତ ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ସମାଧାନ ପାଇଁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଇନ ବିଭାଗର ସଚିବ ସମସ୍ତଙ୍କୁ ଅବଗତ କରାଇଥିଲେ। କୋରାପୁଟ ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ସମ୍ପର୍କିତ ପ୍ରାୟ 25ଟି ପ୍ରକଳ୍ପକୁ ବୈଠକରେ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ବିଭାଗର ସଚିବମାନେ ଆଲୋଚନା କରିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ରାଜ୍ୟରେ ବିଜେପି ସରକାରକୁ ଆସନ୍ତା ମାସ 12 ତାରିଖରେ 2 ବର୍ଷ ପୂରଣ ହେଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 2 ବର୍ଷର ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଛି। ମନ୍ତ୍ରୀମାନେ ବିଗତ 2 ବର୍ଷରେ ଉପଲବ୍ଧ କରିଥିବା ବିଭିନ୍ନ ସଫଳତାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବିଶ୍ୱବ୍ୟାପୀ ତୈଳ ସଂକଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଟ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀ

ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜୁଲାଇ ମାସ ପହିଲାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟ ଏସ୍ଆଇଆର୍ ନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବ। 3,94,000 ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ସର୍ଭେ କରିବେ। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ଓ ପଦକ୍ଷେପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଧାମନଗର ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଜନହିତକର ଯୋଜନାଗୁଡ଼ିକୁ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା। ଶ୍ରୀ ସୁରଜ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ବର୍ଷା ଋତୁ ଆସିବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଶିକ୍ଷାନୀତି ଦେଶରେ ଲାଗୁ ହେବା ପରେ ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶିକ୍ଷାକୁ ଅଗ୍ରାଧିକାର ପ୍ରଦାନ କରାଯାଇ ଭିଭିଭୂମି ସୁଦୃଢ଼ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଜି ନବରଙ୍ଗପୁର ଜିଲ୍ଲାସ୍ତରୀୟ ମେଧାବୀ ସମ୍ଭର୍ଦ୍ଧନା ସଭାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଆଜିର ଛାତ୍ର ଆସନ୍ତାକାଲିର ସୁନାଗରିକ, ସେମାନେ ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରୟାସ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ମୋଟ 69 ଜଣ ସିବିଏସ୍ଇ ଆଇସିଏସ୍ଇ ଓ 9 ଜଣ ବିଏସ୍ସି ବୋର୍ଡର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। 3 ରଥର 32 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥର 14 ଚକ ମଧ୍ୟରୁ 9 ଚକ ନିର୍ମାଣ ଶେଷ ହୋଇଥିବାବେଳେ ଦର୍ପଦଳନ ରଥର 10 ଚକ ଏବଂ ନନ୍ଦିଘୋଷ ରଥର 12 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ରଥର 3 ରଥର 4 ଲେଖାଏଁ ମୁହାଣ୍ଟ, 4 ଲେଖାଏଁ ନିରାଡ଼ି ଏବଂ 12 ଲେଖାଏଁ ଭୂଇଁ ଖମ୍ବିଗୁଡ଼ିକର ଚୌପଟ କାର୍ଯ୍ୟ ଶେଷ ହେବା ପରେ 3 ରଥର ଭୂଇଁ ଚଉତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରୂପକାର ସେବକମାନେ 3 ରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇଗୁଡ଼ିକର ପଲିଶ କାର୍ଯ୍ୟ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ ଟିକା ଉତ୍ପାଦନ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ପଶୁପାଳନ ଓ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗି ସମୀକ୍ଷା କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଦ୍ୱିତୀୟ ପ୍ରାଣୀ ଟିକା ଉତ୍ପାଦନ କେନ୍ଦ୍ର ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣ କରାଯାଉଛି। 52 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କେନ୍ଦ୍ର ଗାଈ, ଛେଳି ଓ ମେଣ୍ଢାଙ୍କ ଭଳି ବିଭିନ୍ନ ପଶୁଙ୍କୁ ସଂକ୍ରାମକ ଓ ବ୍ୟାକ୍ଟେରିଆ ଜନିତ ରୋଗର ପ୍ରତିକାର ପାଇଁ ଟିକା ପ୍ରସ୍ତୁତ ହେବ। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା, ଟେଲି ଯୋଗାଯୋଗ, ଶୁଖିଲା ଖାଦ୍ୟ ମହଜୁଦ, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଆବଶ୍ୟକ ଔଷଧ ମହଜୁଦ ଆଦି ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସହରାଞ୍ଚଳରେ ଥିବା ନାଳନର୍ଦ୍ଦମାକୁ ଯଥାଶୀଘ୍ର ସଫା କରି ବର୍ଷା ଜଳ ନିଷ୍କାସନର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଳ ପରିମଳ ମିଶନର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ବିଡିଓମାନେ ପ୍ରତ୍ୟେକ ଗ୍ରାମ ତଦାରଖ କରି ବେଆଇନ ଭାବେ ପାଣି ପମ୍ପ ଜବତ କରିବା ସହ ସମୟକ୍ରମେ ପ୍ରତି ଗ୍ରାମରେ ହର୍ ଘର୍ ଜଲ୍ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାରେ 11ତମ ପଞ୍ଚବାର୍ଷିକ କୃଷି ଜନଗଣନାର ତୃତୀୟ ପର୍ଯ୍ୟାୟର ବିଶ୍ଳେଷଣାତ୍ମକ ତଥ୍ୟ ମଞ୍ଜୁରୀ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ କୃଷି ଜନଗଣନା ଅନୁସାରେ ଜିଲ୍ଲାର କୃଷି କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଆଧୁନିକୀକରଣ, ଜଳସେଚନ ବ୍ୟବସ୍ଥା ଓ କୃଷି ଋଣ ପ୍ରାପ୍ତିରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି। ଜିଲ୍ଲାରେ କୃଷକମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇଥିବା ବୈଠକରେ ମତ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର 17 ଜଣ ଗ୍ରହଣଖଣ୍ଡିଆ ଶିଶୁଙ୍କ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପଦକ୍ଷେପ ଗ୍ରହଣ କରିଛି। ସମସ୍ତ ଶିଶୁଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ

ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ଜୁଲାଇ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବବାଣୀ ପ୍ରଚାର କରିବ ଅପରାହ୍ନ 5ଟାରେ। ଏଥିରେ ସ୍ପନ୍ଦନରେ ରହିଛି ପ୍ରତିକ୍ରିୟା ବିଷୟ ରହିଛି ଟେକ୍ନୋଲୋଜି ମାନବ ଜୀବନକୁ ସହଜ କରିଛି କି ଜଟିଳ। ଚୈତିଜନ୍ୟ କାର୍ଯ୍ୟକ୍ରମ ପ୍ରଚାର କରିବ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ଏଫ୍ଆଇଆର୍ ବୋଇଲେ କାଇଟା, ଭେଟଘାଟରେ ଶୁଣିବେ ବ୍ୟାଟେରୀ ଗାଡ଼ି ଘେନିଲେ କାଇ ସୁବିଧା ମିଳିଛି, ପରେ ସରକାରୀ ଓକିଲ ବାବୁର କାମ କାଇଟା ଏ ସମ୍ପର୍କରେ ସାକ୍ଷାତକାର। ଶ୍ରୀମଦ ଭାଗବତ ପ୍ରଚାର କରିବୁ 6:20। ବିକାଶ ମନ୍ତ୍ର ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 6:30। ରାତି 7ଟାରେ ଏବଂ ରାତି 8ଟାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:25। ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମ, ଏଥିରେ ଚାଷୀ ଭାଇଙ୍କୁ ବିପଦ କଥାରେ ଶୁଣିବେ କୁକୁଡ଼ା ପାଳନ ମାଧ୍ୟମରେ ଆତ୍ମନିର୍ଭରତା ବିଷୟରେ। ରାତି 8:15 ଶୁଣିବେ ଧାରାବାହିକ ନାଟକ ପରଜାର 6ଭାଗ, ମୂଳ ରଚନା ଗୋପୀନାଥ ମହାନ୍ତି, ପ୍ରଯୋଜନା ଅଶୋକ କୁମାର ମିଶ୍ର ଏବଂ ପଦ୍ମଲୋଚନ ଦାସ। ରାତି 9:30 ଶୁଣିବେ ସଜମୌଜ କାର୍ଯ୍ୟ

କାର୍ଯ୍ୟକ୍ରମ ରାତି 9:45 ଶୁଣିବେ ଦେଶିଆ ଗୀତ। ଶିଳ୍ପୀମାନେ ହେଲେ ରୀନା ମହାପାତ୍ର, ଶୈଳବାମ ମହାପାତ୍ର, ପ୍ରଶାନ୍ତ କୁମାର ସାମନ୍ତରାୟ, ନବକିଶୋର ବତ୍ରା, ଶ୍ରୀତମ ସାମନ୍ତରାୟ ଏବଂ ସ୍ନେହା ବେବର୍ତ୍ତା। ରାତି 10:00 ଶୁଣିବେ ବିଜ୍ଞାନିକା କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ମାୟାଧର ସ୍ୱାଇଁଙ୍କ ସହିତ ଆଲୋଚନା। ରାତି 10:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶୁଣିଲେ ଆମର ସାନ୍ଧ୍ୟ ଅଧିବେଶନର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ 2:48। ଏହି ଅଧିବେଶନ ଏଠି ଶେଷ କରୁଛୁ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବ ଆଜି ଅପରାହ୍ନ 5:00, କିନ୍ତୁ ବର୍ତ୍ତମାନଠାରୁ ଅପରାହ୍ନ 5:00 ପର୍ଯ୍ୟନ୍ତ ଆମର ଏଫ୍ଏମ୍ ପ୍ରସାରଣରେ ମାନେ 103.6 ମେଗାହର୍ଜ କେ ଶୁଣନ୍ତୁ ଆକାଶବାଣୀ ମୁମ୍ବାଇ ବିବିଧ ଭାରତର କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ନେଉଛୁ।

0: ପ୍ରିୟଙ୍କା, ତମ କଥା ଶୁଣି ମୋ ମନରେ ସୁନ୍ଦର ବିଚାରଟେ ଆସୁଛି।
1: ଆଉ ଡେରି କାହିଁକି କହୁନ।
0: ଜୀବନରେ କେବେ ବି ଅଯଥା ଟେନସନ୍ ନେବା ଠିକ ନୁହେଁ, ଏବଂ ଆମେ ଯେଉଁ ଏହି ସୁନ୍ଦର ଜୀବନ ଜିଉଛୁ ତାହା କେତେକଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି। ମଣିଷ ଜୀବନରେ ସୁଖ ଥାଏ, ଦୁଃଖ ଥାଏ। କଥାରେ ଅଛି ପରା, ଗୋଲାପ ଗଛରେ ମଧ୍ୟ କଣ୍ଟା ଥାଏ, କିନ୍ତୁ ଗୋଲାପକୁ ପ୍ରେମର ପ୍ରତୀକ ବୋଲି ମଧ୍ୟ ଗ୍ରହଣ କରନ୍ତି। ଠିକ୍ ସେମିତି ଆମ ଜୀବନରେ ଅନେକ ଦୁଃଖ ଆସିଲେ ମଧ୍ୟ ଏଡ଼େଇ ଦେଇ ଖୁସିର ବାଟ ଖୋଜିବା ଉଚିତ।
1: ସତ କହିଲ ନରେନ୍ଦ୍ର।

0: ଆରେ ପ୍ରିୟଙ୍କା, ଆଜି ଆମର କାର୍ଯ୍ୟକ୍ରମରେ ସ୍ପେଶିଆଲ କ'ଣ ଅଛି କହିଲ?
1: ଆରେ ନରେନ୍ଦ୍ର, ଆଜି ପରା ସ୍ପନ୍ଦନ କାର୍ଯ୍ୟକ୍ରମ, ଆଉ ତମେ ତ ଜାଣିଛ ଆଜିକାଲି ହଉଛି ଟେକ୍ନୋଲୋଜିର ଯୁଗ। ଆମେ ସକାଳେ ଉଠିଲାଠୁ ନେଇକି ରାତି ଶୋଇବା ଯାଇ ଟେକ୍ନୋଲୋଜି ସହିତ ଜଡ଼ିତ ହେଇକି ଅଛୁ। ତେବେ ଏହି ବିଷୟବସ୍ତୁ ଟେକ୍ନୋଲୋଜି ମାନବ ଜୀବନକୁ ସହଜ କରୁଛି ନା ଜଟିଳ, ଏହି ସମ୍ପର୍କରେ ଶୁଣିବା ପ୍ରତିକ୍ରିୟା।
2: ନମସ୍କାର ଶ୍ରୋତା ବନ୍ଧୁ, ମୁଁ ମଦନ ହରିଜନ। ଆଜିର ପ୍ରତିକ୍ରିୟାର ବିଷୟ ରହିଛି ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା ମାନବ ଜୀବନକୁ ସହଜ କରୁଛି କି ଜଟିଳ, ଏହି ବିଷୟ ସମ୍ପର୍କରେ ମୋର କିଛି ପ୍ରତିକ୍ରିୟା ରହିଛି। ଆଜିର ଯୁଗ ହେଉଛି ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟାର ଯୁଗ। ଆପଣ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଟେକ୍ନୋଲୋଜି ଆମ ଜୀବନର ପ୍ରତିଟି କ୍ଷେତ୍ରରେ ରହିଛି। କିନ୍ତୁ ଆଜିର ପ୍ରଶ୍ନ ହେଉଛି, ଟେକ୍ନୋଲୋଜି ପ୍ରକୃତରେ ମାନବ ଜୀବନକୁ ସହଜ କରୁଛି ନା ଜଟିଳ କରୁଛି? ଆସନ୍ତୁ ଏହାକୁ ଟିକେ ଗଭୀର ଭାବେ ଆଲୋଚନା କରିବା। ଏକଥା ସତ ଯେ ଟେକ୍ନୋଲୋଜି ଜୀବନକୁ ଅନେକାଂଶରେ ସହଜ କରିଛି। ଆଜି ଆମ ପକେଟରେ ସ୍ମାର୍ଟଫୋନ୍ ରହିଛି, ଯାହାଦ୍ୱାରା ଦୁନିଆର ଯେକୌଣସି ପ୍ରାନ୍ତରେ ଥିବା ବ୍ୟକ୍ତି ସହ ଆମେ ମାତ୍ର କିଛି ସେକେଣ୍ଡରେ ଭିଡ଼ିଓ କଲ୍ କରି କଥା ହୋଇପାରୁଛୁ। ପ୍ରଥମେ ଆମେ ଜାଣିବା ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା କିଭଳି ଭାବେ ମାନବ ଜୀବନକୁ ସହଜ କରିପାରିଛି। ଶ୍ରୋତା ବନ୍ଧୁ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୁହନ୍ତୁ, ପୂର୍ବରୁ ଯେଉଁ ରୋଗର ଚିକିତ୍ସା ଅସମ୍ଭବ ଥିଲା, ଆଜି ଅତ୍ୟାଧୁନିକ ମେସିନ୍ ଏବଂ ରୋବୋଟିକ୍ ସର୍ଜରୀ ଦ୍ୱାରା ତାହା ସହଜ ହୋଇପାରିଛି। ଶିକ୍ଷା କ୍ଷେତ୍ରରେ ଅନଲାଇନ୍ କ୍ଲାସ୍, ଇ ବୁକ୍ସ ଆମକୁ ଜ୍ଞାନର ଭଣ୍ଡାର ଘରେ ବସି ଯୋଗାଇ ଦେଉଛି। ଆଉ ଆମର ଦୈନନ୍ଦିନ କାର୍ଯ୍ୟ, ୱାସିଂ ମେସିନ୍, ମାଇକ୍ରୋୱେଭ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ଫୁଡ଼ ଡେଲିଭରି, ଏସବୁ କ'ଣ ଜୀବନକୁ ସହଜ କରିନାହିଁ? ଟେକ୍ନୋଲୋଜି ବଳରେ ଆଜି ସମୟ ବଞ୍ଚୁଛି ଏବଂ କାମ ଶୀଘ୍ର ହେଉଛି। ବର୍ତ୍ତମାନ ଆମେ ଜାଣିବା ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା କିଭଳି ଭାବେ ମାନବ ଜୀବନକୁ ଜଟିଳ କରିଛି। ଏହି ସହଜତା ପଛରେ କେଉଁଠି ନା କେଉଁଠି ଜୀବନ ଜଟିଳ ବି ହୋଇଯାଇଛି, ନୁହେଁ କି? ଆଜି ଆମେ ମେସିନ୍ ଉପରେ ଏତେ ନିର୍ଭରଶୀଳ ହୋଇଗଲୁଣି ଯେ ଆମେ ଆଳସ୍ୟ ହୋଇପଡ଼ୁଛୁ। ସୋସିଆଲ ମିଡ଼ିଆରେ ହଜାରେ ବନ୍ଧୁ ଥିଲେ ବି ପାଖରେ ବସିଥିବା ନିଜ ଲୋକଙ୍କ ସହ ଆମେ କଥା ହେବାକୁ ଭୁଲିଗଲୁଣି। ସାଇବର କ୍ରାଇମ୍, ଡାଟା ଲିକ୍ ଏବଂ ଟେକ୍ନୋଲୋଜି ଠାରୁ ଦୂରରେ ଥିବା ବୃଦ୍ଧ ବୃଦ୍ଧାଙ୍କ ପାଇଁ ଏହା ଏକ ଅଲଗା ପ୍ରକାରର ସଂଘର୍ଷ ସୃଷ୍ଟି କରୁଛି। କାମର ବୋଝ, ଅଫିସ କାମ ଆଜି ଘର ପର୍ଯ୍ୟନ୍ତ ଆସିଲାଣି। ଛୁଟି ଦିନରେ ବି ଇମେଲ ବା ହ୍ୱାଟ୍ସଆପ୍ ମେସେଜ ଆମକୁ ଶାନ୍ତିରେ ରହିବାକୁ ଦେଉନାହିଁ। ଏହା ନିଶ୍ଚିତ ଭାବେ ଜୀବନକୁ ଅଧିକ ଜଟିଳ ଏବଂ ଚାପଗ୍ରସ୍ତ କରିଛି। ଶ୍ରୋତାବନ୍ଧୁ, ଟେକ୍ନୋଲୋଜି କୌଣସି ଯାଦୁ ନୁହେଁ ଯାହା କେବଳ ଭଲ କିମ୍ବା ଖରାପ କରିବ, ଏହା ଏକ ଦୁଇଧାରୀ ଖଣ୍ଡା। ଯଦି ଆମେ ଟେକ୍ନୋଲୋଜିକୁ ଉପଯୋଗ କରିବା ତେବେ ଏହା ସହଜ, ଯଦି ଟେକ୍ନୋଲୋଜି ଆମକୁ ଉପଯୋଗ କଲା ତେବେ ଏହା ଜଟିଳ। ସହଜ କେବେ? ଯେତେବେଳେ ଆମେ ତାକୁ ସମୟ ବଞ୍ଚାଇବା ପାଇଁ ବ୍ୟବହାର କରୁ। ଜଟିଳ କେବେ? ଯେତେବେଳେ ଆମେ ନିଜର ମାନସିକ ଶାନ୍ତି, ଶାରୀରିକ ସ୍ୱାସ୍ଥ୍ୟ ଏବଂ ସାମାଜିକ ସମ୍ପର୍କକୁ ତା ପାଇଁ ବଳି ଦେଉ। ଆଜିର ପିଲାମାନେ ବାହାରେ ଖେଳିବା ବଦଳରେ ଭିଡ଼ିଓ ଗେମ୍ରେ ବ୍ୟସ୍ତ, ଏହା ଶାରୀରିକ ଅସୁସ୍ଥତା ସୃଷ୍ଟି କରୁଛି। ତେଣୁ ଟେକ୍ନୋଲୋଜି ଆମକୁ ବୁଦ୍ଧିମାନ ବନେଇଛି, କିନ୍ତୁ କିଛି ମାତ୍ରାରେ ଅସାମାଜିକ ମଧ୍ୟ କରିଦେଇଛି। ପରିଶେଷରେ ମୁଁ ଏତିକି କହିବି, ଟେକ୍ନୋଲୋଜି ଜୀବନର ଏକ ଅଭିନ୍ନ ଅଙ୍ଗ, ଏହାକୁ ଆମେ ଏଡ଼ାଇ ପାରିବା ନାହିଁ, କିନ୍ତୁ ଆମକୁ ସନ୍ତୁଳନ ରକ୍ଷା କରିବାକୁ ହେବ। ଟେକ୍ନୋଲୋଜିକୁ ନିଜର ଦାସ କରି ରଖନ୍ତୁ, ନିଜେ ତାର ଦାସ ହୁଅନ୍ତୁ ନାହିଁ। ସେତେବେଳେ ଯାଇ ଏହା ଜୀବନକୁ ସହଜ କରିବ, ଜଟିଳ ନୁହେଁ। ଧନ୍ୟବାଦ।
3: নমস্কার, মু অর্পিতা স্বাইঁ, বিক্রমদেব বিশ্ববিদ্যালয় স্নাতকোত্তর প্রথম বর্ষর ছাত্রী, মো ঘর কালিয়াগা। আজির প্রতিক্রিয়ার বিষয় হচ্ছে টেকনোলোজি মানব জীবনকে সহজ করুছি না জটিল। দেখুন, প্রথম কথা হচ্ছে বর্তমানের আধুনিক যুগকে টেকনোলোজির যুগ বলে কুহায়। বিজ্ঞান ও প্রযুক্তির উন্নতি মানব সমাজকে নূতন দিগ দিয়েছে। আজ মানুষের দৈনিক জীবন টেকনোলোজি বিনা প্রায় অসম্ভব। সকালু রাতে পর্যন্ত মোবাইল, কম্পিউটর, ইন্টারনেট, যাতায়াত ও আধুনিক যন্ত্রপাতি আম জীবনর অংশ হয়ে যাই। মনরে স্বত প্রশ্ন উঠে না, এ এক সাধারণ প্রশ্ন মধ্য, মানব জীবনকে টেকনোলোজি সহজ করুছে

ଏକ ପକ୍ଷରୁ ବିଚାର କଲେ ଜଣାପଡ଼ିବ, ଟେକ୍ନୋଲୋଜି ମାନବ ଜୀବନକୁ ବହୁ ମାତ୍ରାରେ ସହଜ ଓ ସୁବିଧାଜନକ କରିଛି। ପୂର୍ବରୁ ଯେଉଁ କାମ ପାଇଁ ଦିନ ଦିନ ଲାଗୁଥିଲା ସେହି କାମ ଆଜି କିଛି ମୁହୂର୍ତ୍ତରେ ସମ୍ଭବ ହେଉଛି। ମୋବାଇଲ ଓ ଇଣ୍ଟରନେଟ୍ ଦ୍ୱାରା ଦୂରରେ ଥିବା ଲୋକଙ୍କ ସହ ମୁହୂର୍ତ୍ତରେ ସଂଯୋଗ ସ୍ଥାପିତ ହେଉଛି। ଭିଡ଼ିଓ କଲ୍, ଇମେଲ ଓ ସୋସିଆଲ ମିଡିଆ ଯୋଗାଯୋଗକୁ ଅତ୍ୟନ୍ତ ସରଳ କରିଦେଇଛି। ଅନ୍ଲାଇନ୍ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ସହଜ ବୋଧ କରୁଛି। ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ଅବଦାନ ବିଶେଷ ଉଲ୍ଲେଖନୀୟ। ଅନ୍ଲାଇନ୍ କ୍ଲାସ୍ ଠାରୁ ଆରମ୍ଭ କରି ଡିଜିଟାଲ ଲାଇବ୍ରେରୀ ଓ ଶିକ୍ଷାମୂଳକ ଆପ୍ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଇଁ ଜ୍ଞାନ ବୃଦ୍ଧିରେ ସହାୟକ ହେଉଛି। ଯାତାୟାତ କ୍ଷେତ୍ରରେ ବିମାନ, ମେଟ୍ରୋ, ଟ୍ରେନ୍ ଓ ଆଧୁନିକ ଯାନବାହନ ଯାତ୍ରାକୁ ଦ୍ରୁତ ଓ ସୁବିଧାଜନକ କରିଦେଇଛି। ଚିକିତ୍ସା କ୍ଷେତ୍ରକୁ ଅନୁଧ୍ୟାନ କଲେ ଜଣାଯିବ, ନୂତନ ଯନ୍ତ୍ରପାତି ଦ୍ୱାରା ଜଟିଳ ରୋଗର ସମାଧାନ ହୋଇପାରୁଛି। ଅପରେସନ, ଏକ୍ସରେ, ସ୍କାନିଂ ଓ ଟେଲିମେଡିସିନ୍ ପରି ବ୍ୟବସ୍ଥା ଚିକିତ୍ସାକୁ ସହଜ ଓ ଦ୍ରୁତ କରିଛି। ବ୍ୟାଙ୍କକୁ ନ ଯାଇ ଜଣେ ବ୍ୟକ୍ତି ଅନ୍ଲାଇନ୍ ସାହାଯ୍ୟରେ ଟଙ୍କା ପଠାଇ ପାରୁଛି ଓ ଗ୍ରହଣ କରିପାରୁଛି। ସେହିପରି କୃଷି, ଶିଳ୍ପ, ଯାତାୟାତ କ୍ଷେତ୍ରରେ ମଧ୍ୟ ଟେକ୍ନୋଲୋଜି ଉତ୍ପାଦନକୁ ବଢ଼ାଇଛି ଓ ସମୟ ସଞ୍ଚୟ କରିଛି। କୋଭିଡ୍ ସମୟକୁ ଅନୁଧ୍ୟାନ କଲେ ଜଣାଯିବ, କୋଭିଡ୍ ସମୟରେ ଟେକ୍ନୋଲୋଜି ଓ ଶିକ୍ଷା ଓ କାର୍ଯ୍ୟକୁ ଅବ୍ୟାହତ ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭେଇଥିଲା। କିନ୍ତୁ ଅନ୍ୟ ପକ୍ଷରୁ ବିଚାର କଲେ ଜଣାପଡ଼ିବ, ଟେକ୍ନୋଲୋଜି ମାନବ ଜୀବନରେ ଅନେକ ଜଟିଳତା ମଧ୍ୟ ସୃଷ୍ଟି କରିଛି। ଅଧିକ ମୋବାଇଲ ଓ ସୋସିଆଲ ମିଡିଆର ବ୍ୟବହାର ମାନବ ସମାଜକୁ ଏକାକୀବୋଧ ସୃଷ୍ଟି କରିଛି। ପରିବାର ଓ ନିଜ ଲୋକଙ୍କ ସହ ସମୟ ବିତାଇବାର ପ୍ରବୃତ୍ତି କମିଯାଉଛି। ଯନ୍ତ୍ର ଉପରେ ଅଧିକ ନିର୍ଭରଶୀଳତା ଯୋଗୁଁ ମାନବର ସୃଜନଶୀଳତା ଓ ଦକ୍ଷତା ମୃତ ଅବସ୍ଥାରେ ରହିଛି। ଯେଉଁ କାମ ପୂର୍ବରୁ ମଣିଷ ନିଜେ କରୁଥିଲା ସେଗୁଡ଼ିକ ଆଜି ଯନ୍ତ୍ରପାତି କରୁଛି। ଫଳରେ କ'ଣ ହେଉଛି? ଅନେକ ଲୋକ କାମ ହରାଇ ବେରୋଜଗାରର ଶିକାର ହେଉଛନ୍ତି। ଛାତ୍ରଛାତ୍ରୀମାନେ ଅଧିକ ସମୟ ମୋବାଇଲ ବ୍ୟବହାର କରିବାରୁ ପାଠପଢ଼ାରେ ଅମନୋଯୋଗୀ ହେଉଛନ୍ତି। ସାଇବର ଅପରାଧ, ତଥ୍ୟ ଚୋରି, ଅନ୍ଲାଇନ୍ ଠକେଇ ପରି ସମସ୍ୟାମାନ ସମାଜରେ ମୁଣ୍ଡ ଟେକିଛି। ଦୀର୍ଘ ସମୟ ଧରି ମୋବାଇଲ ଆଉ କମ୍ପ୍ୟୁଟରର ବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଉଛି। ସେହିପରି ଟେକ୍ନୋଲୋଜି ମାନବ ଜୀବନକୁ ଗୋଟେ ପକ୍ଷରେ ସହଜ କରୁଥିବା ବେଳେ ଅନ୍ୟ ପକ୍ଷରେ କିଛି ଜଟିଳତା ମଧ୍ୟ ସୃଷ୍ଟି କରୁଛି। ଟେକ୍ନୋଲୋଜି ସ୍ୱୟଂ ଭଲ କିମ୍ବା ଖରାପ ନୁହେଁ, ତାହାର ବ୍ୟବହାର ଉପରେ ଏହା ନିର୍ଭର କରେ। ଯଦି ମଣିଷ ଟେକ୍ନୋଲୋଜିକୁ ସଠିକ୍, ସୀମିତ ଓ ସଚେତନ ଭାବରେ ବ୍ୟବହାର କରେ, ତେବେ ଏହା ମାନବ ସମାଜର ଉନ୍ନତି ଓ ସୁଖମୟ ଜୀବନର ମାର୍ଗ ପ୍ରସ୍ତୁତ କରିବ। ତେଣୁ ଟେକ୍ନୋଲୋଜିକୁ ମାନବ କଲ୍ୟାଣ ପାଇଁ ସୁବିବେଚନା ପୂର୍ବକ ବ୍ୟବହାର କରିବା। ଦେଖନ୍ତୁ, ଛୁରୀରେ ପରିବା କଟାଯାଇପାରେ, ଆଘାତ ବି କରାଯାଇପାରେ। ଠିକ୍ ସେହିପରି ଆମେ ଏହାକୁ କିପରି ଭାବେ ବ୍ୟବହାର କରିବା ତାହା ଆମ ଉପରେ ନିର୍ଭର କରେ। ତେଣୁ ଯଦି ଆମେ ସଚେତନ ହୋଇ ଟେକ୍ନୋଲୋଜି ବ୍ୟବହାର କରିବା, ତେବେ ନିଶ୍ଚିତ ଏହା ସମାଜ ପାଇଁ ଉପକାର ସାଧନ ହେବ। ଧନ୍ୟବାଦ।

ନମସ୍କାର, ମୋ ନାଁ ମାମୁନି ସାହୁ। ଟେକ୍ନୋଲୋଜି ମାନବ ଜୀବନକୁ ସହଜ କରୁଛି ନା ଜଟିଳ, ତାହା ଉପରେ ମୋର ମତ ମୁଁ ଆଜି ପ୍ରକାଶ କରିବାକୁ ଯାଉଛି। ଆମେ ବର୍ତ୍ତମାନ ଏକ ବୈଜ୍ଞାନିକ ଓ ଡିଜିଟାଲ ଯୁଗରେ ବସବାସ କରୁଛୁ। ଏହି ଯୁଗରେ ଟେକ୍ନୋଲୋଜି ଆମ ଜୀବନର ଅଂଶ ମାତ୍ର ନୁହେଁ, ବରଂ ଆବଶ୍ୟକତାରେ ପରିଣତ ହୋଇଯାଇଛି। ଆମେ

0: ଉଠିବା ମାତ୍ରେ ମୋବାଇଲର ଆଲାର୍ମ ଶୁଣୁଛୁ, ଫୋନରେ ଖବର ପଢ଼ୁଛୁ, ଅନଲାଇନ୍ ଖାଦ୍ୟ ଅର୍ଡ଼ର କରୁଛୁ, ଡିଜିଟାଲ ପେମେଣ୍ଟ କରୁଛୁ, ସନ୍ଧ୍ୟାରେ ଟିଭି ଦେଖୁଛୁ ଏବଂ ରାତିରେ ପୁଣି ମୋବାଇଲ ଧରି ହାତରେ ଶୋଇପଡ଼ୁଛୁ। ଏହା ଦେଖାଏ ଯେ ଟେକ୍ନୋଲୋଜି ଆମ ଜୀବନକୁ କେତେ ଗଭୀର ଭାବରେ ପ୍ରଭାବିତ କରୁଛି। କିନ୍ତୁ ପ୍ରଶ୍ନ ହେଉଛି ଏହା ଯେ ଟେକ୍ନୋଲୋଜି ଆମ ଜୀବନକୁ ସତରେ ସହଜ କରୁଛି ନା ଏହା ଆମକୁ ଜଟିଳତାର ଦିଗକୁ ନେଇଯାଉଛି। ମୋ ମତରେ ଟେକ୍ନୋଲୋଜିର ଦୁଇଟି ଦିଗ ଅଛି। ଯଦି ଆମେ ଟେକ୍ନୋଲୋଜିକୁ ସଠିକ୍ ଭାବରେ ବ୍ୟବହାର କରିବା ତେବେ ଏହା ଆଶୀର୍ବାଦ, କିନ୍ତୁ ଯଦି ଏହାକୁ ଆମେ ଭୁଲ ଭାବରେ ବ୍ୟବହାର କରିବା ଏହା ଅଭିଶାପ ପାଲଟିଯାଏ। ପୂର୍ବରୁ ଦୂରରେ ଥିବା ଲୋକଙ୍କ ସହ କଥା ହେବା ପାଇଁ ଚିଠି ଲେଖିବାକୁ ପଡ଼ୁଥିଲା। ଏହି ଚିଠି ଯିବାକୁ ଏବଂ ଆସିବାକୁ ଅନେକ ଦିନ ଲାଗୁଥିଲା, କିନ୍ତୁ ଆଜି ମୋବାଇଲ ଫୋନ, ଇଣ୍ଟରନେଟ୍ ଓ ସୋସିଆଲ ମିଡ଼ିଆ ଦ୍ୱାରା କିଛି ସେକେଣ୍ଡରେ ଆମେ ଦୂରରେ ଥିବା ଲୋକଙ୍କ ସହ କଥା ହେଇପାରୁଛୁ। ଭିଡ଼ିଓ କଲ୍ ଦ୍ୱାରା ଆମେ ମୁହଁ ଦେଖି ମଧ୍ୟ କଥା ହେଉଛୁ। ଏହା ନିଶ୍ଚୟ ମାନବ ଜୀବନକୁ ସହଜ କରିଛି। ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ଏକ ବିପ୍ଳବ ଆଣିଛି। ପୂର୍ବରୁ ଛାତ୍ରଛାତ୍ରୀମାନେ କେବଳ ପୁସ୍ତକ ଓ ଶିକ୍ଷକଙ୍କ ଉପରେ ନିର୍ଭର କରୁଥିଲେ, କିନ୍ତୁ ଆଜି ୟୁଟ୍ୟୁବ୍, ଗୁଗଲ୍, ଅନଲାଇନ୍ କ୍ଲାସେସ୍ ଏବଂ ସ୍ମାର୍ଟ କ୍ଲାସରୁମ୍ ଦ୍ୱାରା ଶିକ୍ଷା ବହୁତ ସହଜ ଓ ଆକର୍ଷଣୀୟ ହୋଇଯାଇଛି। ଉଦାହରଣ ସ୍ୱରୂପ କହିବାକୁ ଗଲେ କରୋନା ସମୟରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଥିଲା, କିନ୍ତୁ ଅନଲାଇନ୍ କ୍ଲାସ୍ ଦ୍ୱାରା ଶିକ୍ଷା ଚାଲୁ ରହିଥିଲା। ଯଦି ଟେକ୍ନୋଲୋଜି ନଥାନ୍ତା ସେ ସମୟରେ ଶିକ୍ଷା ପ୍ରାୟ ବନ୍ଦ ହୋଇଯାଇଥାନ୍ତା। ଟେକ୍ନୋଲୋଜି ଚିକିତ୍ସା ବିଜ୍ଞାନରେ ବହୁତ ଅଗ୍ରଗତି କରିଛି, ଯେପରିକି ଏକ୍ସରେ, MRI, CT ସ୍କାନ୍, ଲେଜର ସର୍ଜରୀ ପରି ଆଧୁନିକ ପ୍ରଣାଳୀ ଦ୍ୱାରା ରୋଗକୁ ଶୀଘ୍ର ଚିହ୍ନଟ କରାଯାଉଛି। ପୂର୍ବରୁ ଯେଉଁ ରୋଗର ଚିକିତ୍ସା କଠିନ ଥିଲା ଆଜି ସେହି ସବୁ ସହଜରେ ସୁସ୍ଥ ହୋଇଯାଉଛି। ବ୍ୟାଙ୍କିଙ୍ଗ ଓ ବ୍ୟବସାୟରେ ମଧ୍ୟ ଟେକ୍ନୋଲୋଜି ବହୁତ ପ୍ରଭାବଶାଳୀ ଅଟେ। ଆଜି ଆମେ ଘରେ ବସି ଅନଲାଇନ୍ ବ୍ୟାଙ୍କିଙ୍ଗ, UPI ଏବଂ ATM ଦ୍ୱାରା ଟଙ୍କା ଆଦାନ ପ୍ରଦାନ କରିପାରୁଛୁ। ବିଦ୍ୟୁତ୍ ବିଲ୍, ମୋବାଇଲ ରିଚାର୍ଜ, ଟ୍ରେନ୍ ଟିକେଟ୍ ସବୁକିଛି ମିନିଟ୍ରେ ହୋଇଯାଉଛି। କୃଷି କ୍ଷେତ୍ରରେ ଟ୍ରାକ୍ଟର, ଆଧୁନିକ ସିଞ୍ଚାଇ ପ୍ରଣାଳୀ ଚାଷୀକୁ ସହଜ କରିପାରୁଛି। ଚାଷୀମାନେ କୃଷି ବିଷୟରେ ମୋବାଇଲରୁ ସୂଚନା ପାଉଛନ୍ତି। ଶିଳ୍ପ କ୍ଷେତ୍ରରେ ମେସିନ୍ ଓ ରୋବୋଟର ବ୍ୟବହାର ଉତ୍ପାଦନକୁ ବଢ଼ାଇଛି। କିନ୍ତୁ ଟେକ୍ନୋଲୋଜିର ବହୁତ ବ୍ୟବହାର କରିବା ଦ୍ୱାରା ମନୁଷ୍ୟ କେତେକ ଖରାପ ଦିଗରେ ମଧ୍ୟ ଗତି କରୁଛି। ଆଜି ଅନେକ ଲୋକ ସୋସିଆଲ ମିଡ଼ିଆରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ପରିବାରକୁ ମଧ୍ୟ ସମୟ ଦେଇପାରୁନାହାନ୍ତି। ଲୋକମାନେ ସାମ୍ନାସାମ୍ନି କଥା ହେବା ପରିବର୍ତ୍ତେ ମୋବାଇଲରେ ବ୍ୟସ୍ତ ରହୁଛନ୍ତି। ପିଲାମାନେ ଖେଳ ମାଟିକୁ ଯିବା ପରିବର୍ତ୍ତେ ମୋବାଇଲ ଗେମ୍ରେ ସମୟ ବିତାଉଛନ୍ତି। ଏଥିରୁ ସେମାନଙ୍କ ଶାରୀରିକ ଓ ମାନସିକ ବିକାଶରେ ଖରାପ ପ୍ରଭାବ ପଡୁଛି। ଅତ୍ୟଧିକ ମୋବାଇଲ ଓ କମ୍ପ୍ୟୁଟର ବ୍ୟବହାର ଫଳରେ ଚକ୍ଷୁର ସମସ୍ୟା, ମୁଣ୍ଡ ବ୍ୟଥା, ଘୁମ ଘଟିବା ଏବଂ ମାନସିକ ଚାପ ବଢୁଛି। ଅନେକ ଲୋକ ମୋବାଇଲରେ ଏତେ ନିର୍ଭର ହୋଇଯାଇଛନ୍ତି ଯେ ଏକ ମୁହୂର୍ତ୍ତ ମଧ୍ୟ ଫୋନର ବିନା ରହିପାରୁନାହାନ୍ତି। ଠିକ୍ ସେହିପରି ଟେକ୍ନୋଲୋଜିର ଅଧିକ ବିକାଶ ହେବା ଦ୍ୱାରା ସାଇବର କ୍ରାଇମର ମଧ୍ୟ ଅଧିକ ବିକାଶ ହେବାରେ ଲାଗିଛି। ଅନଲାଇନ୍ ଠକେଇ, ATM ଫ୍ରଡ୍, ଡାଟା ଚୋରି, ଫେକ୍ ନ୍ୟୁଜ୍ ପରି ସମସ୍ୟା ସମାଜ ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇଛି। ଟେକ୍ନୋଲୋଜି ଦ୍ୱାରା ପରିବେଶ ଉପରେ ମଧ୍ୟ କେତେକ ପ୍ରଭାବ ପଡୁଛି। ଟେକ୍ନୋଲୋଜିର ଅତ୍ୟଧିକ ବ୍ୟବହାର ପ୍ରକୃତିକୁ କ୍ଷତି ପହଞ୍ଚାଉଛି। ସେହିପରି ଆମେ କହିପାରିବା ଯେ ଟେକ୍ନୋଲୋଜି ଏକ ଦୁଇଧାରୀ ତଲୱାର ଅଟେ। ଏହା ମାନବ ଜୀବନକୁ ସହଜ ମଧ୍ୟ କରିପାରେ ଏବଂ ଜଟିଳ ମଧ୍ୟ କରିପାରେ। ସବୁକିଛି ନିର୍ଭର କରେ ଆମେ ଏହାକୁ କିପରି ବ୍ୟବହାର କରୁଛୁ। ଯଦି ଆମେ ଟେକ୍ନୋଲୋଜିକୁ ଜ୍ଞାନ, ଶିକ୍ଷା, ଉନ୍ନତି ଓ ସମାଜର ଭଲ ପାଇଁ ବ୍ୟବହାର କରିବା ତେବେ ଏହା ଆମ ପାଇଁ ସହଜ ହୋଇଯାଏ, କିନ୍ତୁ ଯଦି ଏହାର ଦୁର୍ବ୍ୟବହାର କରିବା ତେବେ ଏହା ଆମ ପାଇଁ ଅଭିଶାପ ହୋଇଯିବ। ତେଣୁ ଆମ କର୍ତ୍ତବ୍ୟ ଟେକ୍ନୋଲୋଜିକୁ ସଠିକ୍ ଭାବରେ, ସୀମିତ ଭାବରେ ଓ ଦାୟିତ୍ୱ ସହ ବ୍ୟବହାର କରିବା। ତାହେଲେ ଟେକ୍ନୋଲୋଜି ସତରେ ମାନବ ଜୀବନକୁ ସୁନ୍ଦର, ସହଜ ଓ ସୁଖମୟ କରିପାରିବ। ଧନ୍ୟବାଦ।
1: ନମସ୍କାର, ମୁଁ ଦିଲୀପ କୁମାର ସାମଲ। ଆଜି ଆପଣଙ୍କୁ ଏକ ଏମିତି ଦୁନିଆକୁ ନେଇଯିବି ଯେଉଁଠି ଆମେ ପ୍ରତି ମୁହୂର୍ତ୍ତରେ ଯେଉଁଛେ, ହେଲେ ତାର ପ୍ରଭାବକୁ ବୁଝିବାରେ ବୋଧ ହୁଏ ପଛରେ ପଡ଼ିଯାଇଛେ। ବିଷୟଟି ହେଲା, ଟେକ୍ନୋଲୋଜି ମାନବ ଜୀବନକୁ ସହଜ କରୁଛି କି ଜଟିଳ। ସାଧାରଣତଃ ଲୋକେ କହନ୍ତି ଟେକ୍ନୋଲୋଜି ସମୟ ବଞ୍ଚାଉଛି, କିନ୍ତୁ ମୁଁ କହୁଛି ଟେକ୍ନୋଲୋଜି ସମୟ ବଞ୍ଚାଉ ନାହିଁ, ବରଂ ସେହି ବଞ୍ଚିଥିବା ସମୟକୁ ପୁଣି ଟେକ୍ନୋଲୋଜି ଭିତରେ ହିଁ ଖର୍ଚ୍ଚ କରିବାକୁ ଆମକୁ ବାଧ୍ୟ କରୁଛି। ନିଶ୍ଚିତ ଭାବରେ ଆଜି ଆମ ହାତ ପାପୁଲରେ ସାରା ବିଶ୍ୱ ଚିକିତ୍ସା ବିଜ୍ଞାନ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ଯାଏ ସବୁଠି ସଫଳ।

ଭଟ୍ଟାରଜୟ ଜ୍ଞାନ ପୂର୍ବରୁ ଯେଉଁ ଚିଠି ପହଞ୍ଚିବାକୁ ସପ୍ତାହେ ଅବା ମାସ ମାସ ଧରି ସମୟ ଲାଗୁଥିଲା ତାହା ଆଜି ସହଜ ହୋଇଯାଇଛି। ଆଜି ଏକ କ୍ଲିକ୍ରେ ତାହା ସୀମା ପାର୍ଥକ୍ୟକୁ ପୋଛି ଦେଉଛି। କିନ୍ତୁ ଏହି ସହଜ ସୁବିଧା ପଛରେ ଏକ ଅଦୃଶ୍ୟ ଜଟିଳତା ଲୁଚି ରହିଛି। ଆମେ ଶାରୀରିକ ଭାବେ ସୁବିଧା ପାଇଲେ ସତ, କିନ୍ତୁ ମାନସିକ ସ୍ତରରେ ଏକ ଡିଜିଟାଲ କାରାଗାରର କଏଦୀ ପାଲଟି ଯାଇଛୁ। ଏଠାରେ ଗୋଟିଏ କଥା ଚିନ୍ତା କରନ୍ତୁ, ଟେକ୍ନୋଲୋଜି ଯେତିକି ବଢୁଛି ମଣିଷର ଅପେକ୍ଷା କରିବାର ଧୈର୍ଯ୍ୟ ସେତିକି କମିବାରେ ଲାଗିଛି। ଏହା କଣ ଜୀବନକୁ ଜଟିଳ କରୁନାହିଁ କି? ପୂର୍ବରୁ ଜୀବନ ସରଳ ଥିଲା, ସୁନ୍ଦର ଥିଲା, କାରଣ ସେଠାରେ ନିରବତା ଥିଲା। ଆଜି ଟେକ୍ନୋଲୋଜି ଆମକୁ ଏତେ ସୂଚନା ଦେଉଛି ଯେ ଆମେ ଜ୍ଞାନ ଏବଂ ସୂଚନା ଭିତରେ ଥିବା ପାର୍ଥକ୍ୟକୁ ଭୁଲିଗଲେଣି। ଆଜିର ଯୁଗରେ ଆମେ ସେଲ୍ଫିରେ ହସୁଛୁ ସତ, କିନ୍ତୁ ସେହି ହସ ପଛରେ ଥିବା ଏକାକୀପଣକୁ ଲୁଚାଇବା ପାଇଁ ପୁଣି ନୂଆ ଫିଲ୍ଟର ଖୋଜୁଛୁ। ଟେକ୍ନୋଲୋଜି ଆମକୁ ସଂଯୋଗ କରୁଛି ସତ, କିନ୍ତୁ ସମ୍ପର୍କ ଗଢ଼ିବାରେ ସାହାଯ୍ୟ କରୁଛି କି? ଶେଷରେ ମୁଁ ଏତିକି କହିବି, ଟେକ୍ନୋଲୋଜି ନିଜେ ସହଜ କି ଜଟିଳ ନୁହେଁ, ଏହା ଏକ ଦର୍ପଣ ପରି। ଯଦି ଆମେ ଏହାକୁ ଗୋଲାମ ଭାବେ ବ୍ୟବହାର କରିବା, ତେବେ ଜୀବନ ସରସ ସୁନ୍ଦର ସହଜ ହୋଇଯିବ। କିନ୍ତୁ ଯଦି ଆମେ ଏ ଟେକ୍ନୋଲୋଜିର ଗୋଲାମ ପାଲଟିଯିବା, ତେବେ ଜୀବନ ଠାରୁ ଜଟିଳ ଗଣିତ ଆଉ କିଛି ହେବନି, ଜୀବନ ବେଶ ଯନ୍ତ୍ରଣାଦାୟକ ହୋଇଯିବ, ଭାରି କଷ୍ଟ ହେବ। ଆମକୁ ଟେକ୍ନୋଲୋଜି ଦରକାର ସୁବିଧା ପାଇଁ, ଅସ୍ତିତ୍ୱ ପାଇଁ ନୁହେଁ। ଆସନ୍ତୁ ମଣିଷ ପୁଣିଆକୁ ଖୋଜିବା ଏବଂ ଜୀବନକୁ ପୁଣି ଥରେ ସେହି ସହଜ ସରଳ ମାଟିର ସ୍ପର୍ଶରେ ଅନୁଭବ କରିବା। ଧନ୍ୟବାଦ।

ନମସ୍କାର, ମୁଁ ବିଜେତା ମନି। ଆଜି ମୁଁ ଟେକ୍ନୋଲୋଜି ମାନବ ଜୀବନକୁ ସହଜ କରୁଛି ନା ଜଟିଳ କରୁଛି ଏ ବିଷୟରେ କିଛି କହିବାକୁ ଯାଉଛି। ଆଧୁନିକ ଯୁଗକୁ ଯଦି ପ୍ରଯୁକ୍ତିର ଯୁଗ କୁହାଯାଏ ତେବେ ତାହା କୌଣସି ଅତିଶକ୍ତି ନୁହେଁ। ଆଜିର ମାନବ ଜୀବନର ପ୍ରତ୍ୟେକ ପଦକ୍ଷେପରେ ଟେକ୍ନୋଲୋଜି ଏକ ଅବିଭାଜ୍ୟ ଅଂଶ ହୋଇଯାଇଛି। ସକାଳର ଆଲାର୍ମ ଠାରୁ ଆରମ୍ଭ କରି ରାତିର ଶେଷ ସନ୍ଦେଶ ପର୍ଯ୍ୟନ୍ତ ଆମେ ପ୍ରଯୁକ୍ତିର ଆବରଣ ମଧ୍ୟରେ ବସବାସ କରୁଛୁ। ଏକ ପକ୍ଷରୁ ଦେଖିଲେ ଟେକ୍ନୋଲୋଜି ନିଶ୍ଚୟ ମାନବ ଜୀବନକୁ ବହୁତ ସହଜ କରାଉଛି। ଯେଉଁ କାମ ପୂର୍ବେ ଘଣ୍ଟା ଘଣ୍ଟା ସମୟ ନେଉଥିଲା ସେହି କାମ ଆଜି କେବଳ କିଛି ମିନିଟ୍ରେ ସମ୍ପନ୍ନ ହେଉଛି। ଶିକ୍ଷା କ୍ଷେତ୍ରରେ ଅନ୍ଲାଇନ୍ ଶିକ୍ଷା, ଡିଜିଟାଲ ପୁସ୍ତକ, ଭର୍ଚୁଆଲ କ୍ଲାସରୁମ୍ ଆଦି ଜ୍ଞାନର ଦ୍ୱାରକୁ ସଭିଙ୍କ ପାଇଁ ଖୋଲି ଦେଇଛି। ଚିକିତ୍ସା କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତି ଏବଂ ଟେଲିମେଡିସିନ୍ ଅସଂଖ୍ୟ ଜୀବନକୁ ରକ୍ଷା କରୁଛି। ଯୋଗାଯୋଗ ବ୍ୟବସ୍ଥାରେ ମୋବାଇଲ ଫୋନ୍ ଓ ଇଣ୍ଟରନେଟ୍ ସମଗ୍ର ପୃଥିବୀକୁ ମାନ ଗୋଟିଏ ମୁଠିରେ ଆଣିଦେଇଛି। ଏକ ସମୟ ଥିଲା ଯେତେବେଳେ ଚିଠି ପହଞ୍ଚିବାକୁ ସପ୍ତାହ ଲାଗୁଥିଲା, ଆଜି ଏକ ମୁହୂର୍ତ୍ତରେ ଆମେ ଭିଡ଼ିଓ କଲ୍ ମାଧ୍ୟମରେ ଦୂରତାକୁ ମିଟାଇ ଦେଇପାରୁଛୁ। ସତ୍ୟ କହିବାକୁ ଗଲେ ଟେକ୍ନୋଲୋଜି ସମୟକୁ ସଞ୍ଚୟ କରିବାର ସର୍ବଶ୍ରେଷ୍ଠ ଅସ୍ତ୍ର ଭାବେ ପରିଣତ ହୋଇଛି। ଆଜିର ଯୁବପିଢ଼ି ପାଇଁ ଟେକ୍ନୋଲୋଜି ଏକ ବଡ଼ ସୁଯୋଗର ଦ୍ୱାର ମଧ୍ୟ ଖୋଲିଦେଇଛି। ଏବେ ଜଣେ ଛାତ୍ର କେବଳ ନିଜ ଗାଁ କିମ୍ବା ନିଜ ସହରରେ ସୀମିତ ନୁହେଁ, ସେ ପୃଥିବୀର ଯେକୌଣସି କୋଣରୁ ଜ୍ଞାନ ଅର୍ଜନ କରିପାରୁଛି। ଅନ୍ଲାଇନ୍ କୋର୍ସ, ଡିଜିଟାଲ ଲାଇବ୍ରେରୀ ଓ ବିଭିନ୍ନ ସୃଜନଶୀଳ ପ୍ଲାଟଫର୍ମ ଆଜି ପ୍ରତିଭାକୁ ନୂତନ ପରିଚୟ ଦେଉଛି। ଯେଉଁ ସ୍ୱପ୍ନଗୁଡ଼ିକ ପୂର୍ବେ କେବଳ କଳ୍ପନାରେ ସୀମିତ ଥିଲା, ଟେକ୍ନୋଲୋଜି ସେଗୁଡ଼ିକୁ ସାକାର କରିବାର ଶକ୍ତି ଦେଇଅଛି। ଜଣେ ସାଧାରଣ ଛାତ୍ର ମଧ୍ୟ ଆଜି ନିଜ ଦକ୍ଷତା ଦ୍ୱାରା ସମଗ୍ର ବିଶ୍ୱରେ ନିଜ ପରିଚୟ ସୃଷ୍ଟି କରିପାରୁଛି। କିନ୍ତୁ ପ୍ରତ୍ୟେକ ମୁଦ୍ରାର ଦୁଇଟି ପାର୍ଟି ଥାଏ। ପ୍ରଯୁକ୍ତି ଯେଉଁଠି ସୁବିଧା ଆଣିଅଛି ସେଠି କିଛି ଜଟିଳତା ମଧ୍ୟ ସୃଷ୍ଟି କରିଛି। ଆଜି ମଣିଷ ଯନ୍ତ୍ରକୁ ନିୟନ୍ତ୍ରଣ କରୁନାହିଁ, ବରଂ ଅନେକ ସମୟରେ ଯନ୍ତ୍ର ମଣିଷକୁ ନିୟନ୍ତ୍ରଣ କରୁଛି ବୋଲି ଲାଗେ। ମୋବାଇଲ ଓ ସୋସିଆଲ ମିଡ଼ିଆର ଅତ୍ୟଧିକ ବ୍ୟବହାର ମାନବକୁ ଏକାକୀ କରୁଅଛି। ପରିବାର ମଧ୍ୟରେ ଥିବା ଆତ୍ମୀୟତା ଓ ସମ୍ପର୍କର ଉଷ୍ମତା ଧୀରେ ଧୀରେ କ୍ଷୀଣ ହେଉଅଛି। ଆଜି ଆମ ପାଖରେ ଅସଂଖ୍ୟ ଅନ୍ଲାଇନ୍ ସଂଯୋଗ ଅଛି, କିନ୍ତୁ ମନର ସଂଯୋଗ କମିଯାଉଛି। ଲୋକମାନେ ଅଧିକ

0: ସୂଚନାର ଭିଡ଼ିରେ ଥାଇ ସତ୍ତ୍ୱେ ମାନସିକ ଚାପ, ଅବସାଦ, ଅସ୍ଥିରତାର ଶିକାର ହେଉଛନ୍ତି। ସାଇବର ଅପରାଧ, ତଥ୍ୟ ଚୋରି, ଗୋପନୀୟତାର ହାନି ଆଦି ଆଜିର ଡିଜିଟାଲ ଯୁଗର ଗଭୀର ଚିନ୍ତାର ବିଷୟ। ଏହା ସହିତ ଆଉ ଏକ କଥା ଆମେ ଭୁଲିଯିବା ଉଚିତ ନୁହେଁ, ପ୍ରଯୁକ୍ତି ଯେତେ ଉନ୍ନତ ହେଉନା କାହିଁକି ମାନବୀୟ ଭାବନା ଓ ସ୍ନେହର ସ୍ଥାନ କେବେ ନେଇପାରିବ ନାହିଁ। ଏକ ମେସେଜ ହଂସକୁ ପଠାଇପାରେ କିନ୍ତୁ ହୃଦୟର ସ୍ପର୍ଶକୁ ନୁହେଁ। ସୋସିଆଲ ମିଡ଼ିଆରେ ହଜାର ଲାଇକ୍ ମିଳିପାରେ କିନ୍ତୁ ଏକ ସତ୍ୟ ସମ୍ପର୍କର ମୂଲ୍ୟ ସେଥିରେ ମିଳେ ନାହିଁ। ତେଣୁ ଆମେ ପ୍ରଯୁକ୍ତି ସହିତ ଆଗକୁ ବଢ଼ୁଥିବା ବେଳେ ମାନବିକତା, ସହାନୁଭୂତି ଓ ସମ୍ପର୍କର ଗଭୀରତାକୁ ମଧ୍ୟ ସାଥିରେ ନେବା ଆବଶ୍ୟକ। ତେଣୁ ପ୍ରଶ୍ନ ହେଉଛି, ଟେକ୍ନୋଲୋଜି ସହଜ କରୁଛି ନା ଜଟିଳ? ମୋର ମତରେ ଟେକ୍ନୋଲୋଜି ନା ଭଲ ନା ଖରାପ, ତାହାର ବ୍ୟବହାର ହିଁ ତାହାର ପରିଣାମ ନିର୍ଣ୍ଣୟ କରେ। ଛୁରୀ ଯେପରି ଫଳ କାଟିବାରେ ମଧ୍ୟ ବ୍ୟବହୃତ ହୁଏ ଓ କ୍ଷତି କରିବାରେ ମଧ୍ୟ, ସେହିପରି ପ୍ରଯୁକ୍ତି ମଧ୍ୟ ମଣିଷର ବିବେକ ଉପରେ ନିର୍ଭର କରେ। ଯଦି ଆମେ ପ୍ରଯୁକ୍ତିକୁ ଜ୍ଞାନ, ସୃଜନଶୀଳତା ଓ ମାନବ କଲ୍ୟାଣ ପାଇଁ ବ୍ୟବହାର କରିବା, ତେବେ ଏହା ଆଶୀର୍ବାଦ ସଦୃଶ। କିନ୍ତୁ ଯଦି ଆମେ ତାହାର ଦାସ ହୋଇଯିବା, ତେବେ ଏହା ଜୀବନକୁ ଜଟିଳ କରିଦେବ। କୌଣସି ବିଷୟର ଅତିରିକ୍ତତା ସଦା ହାନିକାରକ, ଏହି କଥା ପ୍ରଯୁକ୍ତି ପାଇଁ ମଧ୍ୟ ସମାନ ଭାବରେ ପ୍ରଯୁଜ୍ୟ। ଶେଷରେ ମୁଁ କେବଳ ଏତିକି କହିବି, ଟେକ୍ନୋଲୋଜି ମାନବ ଜୀବନର ପଥକୁ ସହଜ କରିପାରେ କିନ୍ତୁ ମାନବିକତା, ସମ୍ପର୍କ, ଅନୈତିକତାକୁ କେବେ ବି ପରିବର୍ତ୍ତନ କରିପାରେ ନାହିଁ। ପ୍ରଯୁକ୍ତି ଆମ ହାତରେ ଥିବା ଉଚିତ, ଆମେ ପ୍ରଯୁକ୍ତିର ହାତରେ ନୁହେଁ। ଧନ୍ୟବାଦ।
1: ନମସ୍କାର, ଜୟ ଜଗନ୍ନାଥ। ମୁଁ ଦେବୀ ପ୍ରସାଦ ପାଣିଗ୍ରାହୀ, ସମାଜଶାସ୍ତ୍ରର ଛାତ୍ର। ଆଜିର ପ୍ରତିକ୍ରିୟାର ବିଷୟ ରହିଛି, ଟେକ୍ନୋଲୋଜି ମାନବ ଜୀବନକୁ ସହଜ କରୁଛି କି ଜଟିଳ। ଏ ସମ୍ପର୍କରେ ମୁଁ କିଛି କହିବାକୁ ଚାହୁଁଛି। ବର୍ତ୍ତମାନର ଆଧୁନିକ ଯୁଗରେ ପ୍ରଯୁକ୍ତି ବିଦ୍ୟା ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି। ଆଜିର ସମାଜରେ ମୋବାଇଲ, କମ୍ପ୍ୟୁଟର, ଇଣ୍ଟରନେଟ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସୋସିଆଲ ମିଡ଼ିଆ ମଣିଷ ଜୀବନକୁ ବହୁତ ପ୍ରଭାବ ପକାଇଛି। ସକାଳୁ ଉଠିବା ଠାରୁ ରାତି ଶୋଇବା ପର୍ଯ୍ୟନ୍ତ ମଣିଷର ପ୍ରତ୍ୟେକ କାମ ପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି। ଏହା ମଣିଷ ଜୀବନକୁ ସହଜ ଓ ଦ୍ରୁତ କରିଥିବା ବେଳେ ଅନେକ ଖରାପ ପ୍ରଭାବ ମଧ୍ୟ ସୃଷ୍ଟି କରିଛି। ପ୍ରଥମେ ପ୍ରଯୁକ୍ତି ବିଦ୍ୟାର ଭଲ ପ୍ରଭାବ ବିଷୟରେ ଆଲୋଚନା କରିଲେ, ଶିଷ୍ୟ କ୍ଷେତ୍ରରେ ଏହାର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ଛାତ୍ରଛାତ୍ରୀମାନେ ପୁସ୍ତକାଳୟ ଯାଇ ପଢୁଥିଲେ, କିନ୍ତୁ ବର୍ତ୍ତମାନ ଇଣ୍ଟରନେଟ୍ ମାଧ୍ୟମରେ ଘରେ ବସି ସମସ୍ତେ ତଥ୍ୟ ପଢିପାରୁଛନ୍ତି। ଅନଲାଇନ୍ କ୍ଲାସ ହେଉ, ଡିଜିଟାଲ ନୋଟ୍ସ ଓ ଭିଡିଓ ଲେକ୍ଚର ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଅଧିକ ସହଜ କରିଦେଇଛି। କୋଭିଡ ସମୟରେ ଟେକ୍ନୋଲୋଜି ଥିବା ଶିଷ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା, କିନ୍ତୁ ସେହି ଟାଇମ୍ରେ ଅନଲାଇନ୍ କାମ ବହୁତ ସାହାଯ୍ୟ ଆମକୁ କରିଥିଲା। ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ବହୁତ ପ୍ରଯୁକ୍ତି ବିଦ୍ୟା ବିପ୍ଳବ ଆଣିଛି। ପୂର୍ବରୁ ଚିଠି ମାଧ୍ୟମରେ ସନ୍ଦେଶ ପହଞ୍ଚିବାକୁ ଅନେକ ଦିନ ଲାଗୁଥିଲା, କିନ୍ତୁ ଆଜି ହ୍ୱାଟ୍ସଆପ୍, ଭିଡିଓ କଲ୍ ଓ ସୋସିଆଲ ମିଡ଼ିଆ ମାଧ୍ୟମରେ କିଛି ସେକେଣ୍ଡ ମଧ୍ୟରେ ସନ୍ଦେଶ ପହଞ୍ଚି ଯାଉଛି। ଦୂରରେ ଥିବା ପରିବାର ସଦସ୍ୟ ଓ ବନ୍ଧୁଙ୍କ ସହ ସହଜରେ ସମ୍ପର୍କ ରହିବା ସମ୍ଭାବନା ହୋଇପାରିଛି। ଚିକିତ୍ସା କ୍ଷେତ୍ରରେ ମଧ୍ୟ ପ୍ରଯୁକ୍ତି ବିଦ୍ୟା ଅନେକ ଉନ୍ନତି ଆଣିଛି। ଆଧୁନିକ ଯନ୍ତ୍ର, MRI ସ୍କାନ୍, ରୋବୋଟ ସର୍ଜରୀ ଓ ଅନଲାଇନ୍ ପରାମର୍ଶ ମଧ୍ୟରେ ଡକ୍ଟର ମହତ ସହଜରେ ରୋଗ ଚିକିତ୍ସା ଆମେ କରିପାରୁଛୁ। କୃଷି ଓ ବ୍ୟବସ୍ଥା କ୍ଷେତ୍ରରେ ମଧ୍ୟ ଟେକ୍ନୋଲୋଜି ବହୁତ ଉପକାର ଆଣୁଛି। ଆଧୁନିକ ଯନ୍ତ୍ର ବ୍ୟବହାର କରିକି କୃଷକମାନେ ଅଧିକ ଫସଲ ଉତ୍ପାଦନ କରିପାରୁଛନ୍ତି। ଅନଲାଇନ୍ ବ୍ୟାଙ୍କିଂ ହେଉ, ଡିଜିଟାଲ ପେମେଣ୍ଟ ଓ ଇ କମର୍ସ ମାଧ୍ୟମରେ ବ୍ୟବସାୟ ଓ ଅର୍ଥ ଲେଣଦେଣ ଅଧିକ ସହଜ ହୋଇପାରିଛି। ତଥାପି ପ୍ରଯୁକ୍ତି ବିଦ୍ୟାର ଅନେକ ଖରାପ ପ୍ରଭାବ ମଧ୍ୟ ଦେଖାଯାଉଛି। ବର୍ତ୍ତମାନ ଯୁବା ପିଢ଼ି ମୋବାଇଲ ଓ ସୋସିଆଲ ମିଡ଼ିଆରେ ଅଧିକ ସମୟ ବ୍ୟୟ କରୁଛନ୍ତି। ଅନଲାଇନ୍ ଗେମ୍ ହେଉ, ଭିଡିଓ ହେଉ, ସୋସିଆଲ ମିଡ଼ିଆ ପ୍ରତି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅବନତି ଆଣୁଛି। ଅଧିକ ସମୟ ମୋବାଇଲ ବ୍ୟବହାର କରିବା ଫଳରେ ଆଖି ସମସ୍ୟା ବି ବହୁତ ସାରା ହେଉଛି। ମଣିଷ ମଣିଷ ମଧ୍ୟରେ ସମ୍ପର୍କ ମଧ୍ୟ ଦୁର୍ବଳ ହୋଇଯାଉଛି। ପରିବାର ସହ ସମୟ କାଟିବା ପରିବର୍ତ୍ତେ ଲୋକମାନେ ମୋବାଇଲ ଓ ଇଣ୍ଟରନେଟ୍ରେ ଅଧିକ ବ୍ୟସ୍ତ ରହୁଛନ୍ତି। ଆଜିକା ଯୁଗରେ ସାଇବର ଅପରାଧ ମଧ୍ୟ ଟେକ୍ନୋଲୋଜିର ଏକ ଗୁରୁତର ସମସ୍ୟା। ଅନଲାଇନ୍ ଠକେଇ ହେଉ, ହ୍ୟାକିଂ ହେଉ, ଭୁଲ ଖବର ହେଉ କି ସାଇବର ବୁଲିଙ୍ଗ ହେଉ, ଦିନକୁ ଦିନ ବହୁତ ବଢୁଛି। ଅନେକ ଲୋକ ଅନଲାଇନ୍ ଠକେଇର ଶିକାର ହେଉଛନ୍ତି। ଛୋଟ ପିଲାମାନେ ମଧ୍ୟ ଇଣ୍ଟରନେଟ୍ର ଖରାପ ବ୍ୟବସ୍ଥାକୁ ଦେଖି ପ୍ରଭାବିତ ହେଉଛନ୍ତି। ଯନ୍ତ୍ର ଓ ସ୍ୱୟଂଚାଳିତ ପ୍ରଣାଳୀ ବାଧିବାରୁ ବେରୋଜଗାର ସମସ୍ୟା ମଧ୍ୟ ବଢୁଛି। ସେହିପରି ପ୍ରଯୁକ୍ତି ବିଦ୍ୟା ପରିବେଶ ଦୂଷାସନର କାରଣ ମଧ୍ୟ ହେଉଛି। ଇଲେକ୍ଟ୍ରୋନିକ ୱେଷ୍ଟ ହେଉ, ପ୍ଲାଷ୍ଟିକ କାରଖାନା ହେଉ, ଧୂଆଁ ପରିବେଶକୁ ବହୁତ ସାରା କ୍ଷତି ପହଞ୍ଚାଉଛି।

0: କିନ୍ତୁ ତା ପୂର୍ବରୁ ଚାଲନ୍ତୁ ଶୁଣିନେବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଶ୍ରୋତାବନ୍ଧୁ, ଆଗାମୀକାଲି ଶୁକ୍ରବାର ସମ୍ପର୍କ କାର୍ଯ୍ୟକ୍ରମରେ ଶୁଣିବେ ଆପଣ ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଗୁଞ୍ଜନ।

ହଁ ସାଥୀ, ତେବେ ଆଜିର ଆମର ଏହି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଜଣାଇବାକୁ ଯେମିତି ନ ଭୁଲନ୍ତି। ଆପଣମାନେ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ପଠାଇ ପାରିବେ, ସେଥିପାଇଁ ଆମ ନମ୍ବରଟି ହେଉଛି 9438268568 ଏବଂ ଇମେଲ ଆଇଡିଟି ହେଉଛି airjaipur@gmail.com।

0: ତେବେ ସାଥୀ, ପୁଣି ଥରେ ଭେଟିବାର ପ୍ରତିଶ୍ରୁତି ନେଇ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ନରେନ୍ଦ୍ର ହରିଜନ
1: ଆଉ ମୁଁ ପ୍ରିୟଙ୍କା ପାତ୍ର,
2: ନମସ୍କାର।
3: ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନାରେ ଅଛନ୍ତି ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ପଞ୍ଚାନନ ଦାସ।

0: ସେମାନଙ୍କୁ ଭଲ ଡାଉ ମିଳିଛି ସେମାନଙ୍କୁ ଡାଉ ଆମକୁ ଉନା ମିଳିଛି ସରକାର କଲେ ଡାଉ ଉନା ଦରମା ହିସାବରେ ଯେତିକି ମିଳିଛି ସେତିକି ଆଗା ମାତ୍ର ସେମାନଙ୍କୁ ଟେଷ୍ଟ କେବେ ସେମାନେ ଡାଉ ନେବେ ମାତ୍ର ଏମାନେ ଆମେ ଶିଖାଇଲେ ଠିକ ଆମର ଲୋକ ଠିକ ରହିପାରିବେ ବୋଲେ ସଜା ହେଇଛି ସେଟା ଲୋକକେ ବୁଝାଇବା
1: ବୋଲେ ସରକାରୀ ଓକିଲ ଲଗେ ବୋଲେ ନ୍ୟାୟ ମିଳିଛି ହଁ ଆରେ କାଇ ଡାବୁ ନ ଲାଗେ ବାବୁ
0: ଡାବୁ ଡାବୁ ନ ଲାଗେ ଏବେ ତମେ କେସ୍ ଦେଲ ଆସେ ତମ କେସ୍ ଦେଲ ଆସେ ବୋଲେ ତମର କାମ ଆମର କାମ ହେଲା ସରକାର ତରଫ ନି ତମକେ କାଇସେ ଦେବାର ଅଛେ ଠିକ ବାଟ ନେଇକି ଦେଖାଇବାର ଅଛେ ଏଇଟା କରା ଏମିତି କୁହା ସେମିତି କୁହା ସେମିତି କୁହା ତମକେ ବିପକ୍ଷ ଓକିଲ ମିଶେ ତମକେ ଆସି କାହିଁକି ପଚାରିବା ମାତ୍ର ତାକୁ ଜାଗ୍ରତ କଥା କୁହା ବୋଲି କାମ କହିବା ସେମାନେ ଚଲି ଖାଉ ପରେ ଏମିତି କାହିଁ କହି କହିଦେଇଛି ଦେବା ସେମାନେ କଣ୍ଡେମ କରି କଥା ନଥି ଦେଲେ କେସ୍ ଉଲ୍ଟା ପାଲଟା ହେଇଯାଇଛି ଏବେ ବେଳାବାଡି କଥା କୁହା କି ଜମବାଡି କଥା କୁହା ସିଭିଲ କେସ୍ ଭିତରେ ଆଣି ସିଭିଲ ପୁରେଇ ଦେବା ତମେ ଜମବାଡି କେସ୍ କର ଆସେ କି ବୋଲେ ଆମେ କହିଲେ ତମ କେସ୍ ଉଲ୍ଟା ଉଡି ଯାଇଛି ସେଟା ପାଇଁ ଖଣ୍ଡେ ଜାଗ୍ରତ ରେଖା ଉତ୍ତର ଦେବାର ଅଛି ସେ ଜିନିଷ ମାନେ ଆମେ ଲୋକେ ଶିଖେଇବୁ
1: ଏବେ ଗୋଟେ କେସ୍ ଲଢ଼ବାର ଅଛେ ବାବୁ ଏବେ ଆମକେ ବୋଲା ମକେ ବୋଲା ଗୋଟେ କେସ୍ ଲଢ଼ବାର ଅଛେ ହେଲେ ମୁଇଁ କେମିତି ଜାଣିବି ଯେ ସରକାରୀ ବାବୁ ଓକିଲ କହନ୍ତି କହନ୍ତି ରହିଛି କି କହନ୍ତି ଯାଇ କହିବାର କି ଏଇ ପ୍ରାଇଭେଟ ଓକିଲ ଲଗେଇ ଯିବାର ଅଛେ ବୋଲି କେମିତି ଜାଣିବାର ଆର କହନ୍ତି ଯିବାର ଅଛେ
0: ଏବେ କେସ୍ ଦେବା ଲୋକ ସରକାର ଓକିଲ ଏବେ କେସ୍ ଦେଲା ସେ ଯେ କେସ୍ ଦେଲା ସେ ତାକେ ନୋଟିସ ଯାଇଛି ଯେ କେସ୍ ଯାହାର ବିରୋଧରେ କେସ୍ ହେଲା ସେ ତାକେ କୋର୍ଟ ବାଟ ନୋଟିସ ଯାଇଛି ଦୁଇ ଲୋକ ଯାକ ନୋଟିସ ଯାଇଛି ହେଲେ ଗୋଟେ ଦିନ ନା ଯାଏ ତାକେ ଆଗେ ପଠେଇକି ଯାଇଛି କେସ୍ ଦେବା ଲୋକ ତମେ ସବୁ ତମେ ଠିକରେ କେସ୍ ଦେଲା ସେ କି ଖାଇ ଖାଇ ହେଲା ସବୁ ତ ତମେ ଠିକରେ କହିବାର ଅଛେ ତମେ କହିଲାଟା ଆମ ସବୁଯାକ ସାକ୍ଷୀ ସନ୍ତକ ସବୁଯାକ ସରୁଛି ପୋଲିସ ମାନଙ୍କ ସାକ୍ଷୀ ସନ୍ତକ ସରୁଛି ସେ ଜାଗା କୋନ ଜାଗା ହେଲା କେଡ଼େ ବେଲେ ହେଲା କିଏ କିଏ ରହିଲା ଏ ସବୁ ଯାକ ସାକ୍ଷୀ ସନ୍ତକ ସବୁ ସରିଲା ଉତାରେ ତାର ଉତାରେ ସେଟା ତମକେ ବିପକ୍ଷ ଓକିଲ ସେଠି ବେଲେ ତମକୁ ପଚାରୁଛେ ସେଠି ବେଲେ ନେଇ ତମକେ ଜାଗ୍ରତ କରି ଉତ୍ତର ଦେବାର ସେ ଜିନିଷ ମାନେ ଆମେ ଶିଖେଇ ଦେବୁ ତମେ ଯଦି ଜାଗ୍ରତ କରି କହିଦେବା ବୋଲେ ତମର କେସ୍ ବଞ୍ଚ ନହେଲେ ସେମାନେ ଜିତ ଭାଇ ଖଣ୍ଡେ ଜାଗ୍ରତ କରିବା ପାଇଁ ଆମେ ଆମର କାମ ହେଲା ସେଟା ସରକାର ଓକିଲ ହିସାବରେ ଆରେ ସରକାର ଓକିଲ ସରକାର ତରଫ ତ ଅଲଗା ଅଲଗା ଅଛି ଯୋଜନା ମାନେ ଅଛେ ଏବେ ନୟବା ଲୋକ ମିଶା କାହିଁ ଲଢି ପାରବା ଏବେ କେସ୍ କରିଦେବେ କରିଦେବା ଏବେ ଅନ୍ୟାୟ ହେଲା କି ଅନ୍ୟାୟ ହେଲାନି ସେ ଜିନିଷଟା ଆମେ କହିବା ନା ପରେ ସ୍ପଷ୍ଟ ଏକା ହଁ ସାହେବ ମାନେ ବସିଲା ଉତାରେ ସାକ୍ଷୀ ପ୍ରମାଣ ସବୁ କାହିଁ ହେଲା ଉତାରେ ସେ ଜିନିଷ ମାନେ ଠିକ ଠାକ୍ ହେଲା କାହିଁ ନହେଲେ ତ କିଏ କହିବା ନା ପାର ସେଟା ସେଟା ପାଇଁ ବୋଲିକିରି ସରକାର ବିଷୟରେ ବିଭିନ୍ନ ପ୍ରକାର ଯୋଜନା ଆମର କଲା ଏବେ ନଈବା ଲୋକକେ ତାର କେସ୍ ଲଢ଼ବାକେ କେନ୍ ଓକିଲ କେ ଦେବାକେ ଦାବୁ ନାରେ ସେଟା ପାଇଁ ବୋଲି ମିଶା ଜିଲ୍ଲା ଜିଲ୍ଲା ଲେଭେଲ ନି ଲୋକ ସରକାର ଓକିଲ ମାନେ ଦେଲା ତମେ ଲେଖିଦେବା ସେଠିକି ବେଲେ ଯେ ନାଇଁ ଆମେ କେସ୍ ଲଢ଼ବା ପାଇଁ ମୋତେ ଡାବୁ ନାଇଁ ଆଜ୍ଞା ମୋତେ ଖଣ୍ଡେ ସାହାଯ୍ୟ କରା ମୁଁ ମୋତେ କେମିତି କାଇସି କରା ବୋଲି ଲେଖିକି ଦେଲେ ସରକାର ତମର ପାଇଁ ଗୋଟେ ଓକିଲ ଦେଇଛି ସେଟା ପାଇଁ ସେଠିକି ବେଲେ ସି ଓକିଲ ସେଟା ଆସିକି ତମର ପାଇଁ ସେ କେସ୍ ଲଢୁଛି ସେଟା ସେଟା ଅଲଗା ହେଇଛି ଆମର ଗୋଟେ ଅଲଗା ହେଇଛି ମାତ୍ର ସରକାର ସାହାଯ୍ୟ ସେଟା ଗୋଟେ ଅଲଗା ପ୍ରକାର ସାହାଯ୍ୟ ହେଇଛି ସରକାର ବାହାରି ସେଟା ଗୋଟେ
1: ହେଲେ ସରକାରୀ ବାବୁର କାମ ସେଟା ହେଲେ ଜନ ଆମକେ ତମର ଲଗେ ଗଲେ ମିଶା କାଇଟା ବୋଲେ ଆମକେ ଡାବୁ ନ ଲାଗେ ମାତ୍ର ପ୍ରାଇଭେଟ ଓକିଲ ଲଗେ ଗଲେ କାଇଟା ବୋଲେ ଜବର ଡାବୁ ଦେବାକେ ଲାଗ୍ସି ନେଇ କି ବାବୁ
0: ହଁ ସରକାର ଓକିଲ ଲଗେ ଗଲେ ସରକାର ଓକିଲ କେ ଡାବୁ ଦେବା ନା ପଡେ ମାତ୍ର ତମ ପ୍ରାଇଭେଟ ଓକିଲ ତମ ଘରେ ଦେବା ତମେ
1: ହଇ
0: ଏବେ କେସ୍ ତମେ ଦେଇଦେବା ସାର ଯାଇକି ନାଇଁ ମୋର କେସ୍ କାହିଁ ତାଳ ହଉ କାହିଁ କରିଦେବା ଓକିଲ ମନ୍ତ ତମେ ଜାଣିଦେବା ସେ ଓକିଲ ମନ୍ତ ଲଗେ କଲେ କଣ କାହିଁ କରିବା ଏକା ଖଣ୍ଡେ ଓକିଲ ଲୋକର ବୁଦ୍ଧି ତ ସେଟା ଖଣ୍ଡ ରହିଛି ଆମର ମିଶା ଦେଇଛି ବୋଲେ କି ନା ହେଲେ ମିଶା ଆରେ ଆରେ ଲୋକେ କେନ୍ତା କରି ମିଶା ଛଲି ଖାଇବାର ଅଛେ ବୋଲି ଟପି ପଳେଇ ଖାଲି ମିଶା ଖାଇବାର ଅଛେ କି ପ୍ଲାନ କାହିଁ କରବା ସେଟା ପାଇଁ ଖଣ୍ଡେ ଜାଗ୍ରତ ହେଇକିରି କଥା ହବାର ଅଛେ ସବୁ ଲୋକ ଆଜିକାଲି ସମାନ ନାଇଁ ସେ ଲୋକ କାହିଁ କର ଅଛେ ଯାଇକିରି ସରକାର ଓକିଲ ତମେ ଯଦି କେସ୍ ଦେଲା ଆସୁଛେ ବୋଲି ତାହେଲେ ନାଇଁ ବାବୁ ମୁଁ କେସ୍ ଦେବାର ଅଛି କେସ୍ ଦେଲି ଦେଇଦେଲି କି କେବେ କାହିଁ ହେଲା ସେ ଜିନିଷ ସବୁ କହିଲେ ସରକାର ଓକିଲ ମିଶ ଆରେ ତମେ ଯାଇ ବିପକ୍ଷ ଓକିଲ ଯାଇ ସବୁ ଯାକ କହିଦେବା ସବୁ ତମ କେସ୍ କାହିଁ ଲୁସ୍ ପୁଇ ଯାଇଛି କି
1: ନାଇଁ
0: ସେଟା ପାଇଁ ଖଣ୍ଡେ ଗଲାବେଳେ ଜାଗ୍ରତ ହେଇଛି କଟେ ଗଲାବେଳେ ଯାହାର ସାଙ୍ଗେ ତା ସାଙ୍ଗେ କଥା ହେଇଛି ଯୋଉଟା ସେଟା ଯାକେ ତାକେ ନା କହିବା
1: ନ କହିବାର ସତ କଥା ବାବୁ କହିଲା ବୋଲେ କୋର୍ଟ ଲଢ଼ବାର ଅଛେ ବୋଲେ ଆର ସବୁ ଆମେ ଆଗକୁ ଯାଇକି ଆମର କଥା ମାନେ ନ କହିବାର ମାତ୍ର କହିବା ଯେ ଖାଇଟା ବୋଲେ ଆମେ ଜଣେ ଓକିଲ କେ ବିଶ୍ୱାସ କରୁଛୁ ଏବେ ତମେ ଦେଖା ସରକାରୀ ଓକିଲ ହେଲା ଚାଷ ବାବୁ ଏବେ ତମର ଲଗେ ମୁଇଁ କହିବି ତମେ ମୋର କେସ୍ ଲଢ଼ଲାସନି ତମର ଲଗେ ମାତ୍ର ତ ସବୁ ସତ କଥା କହିବାର ଅଛେ ନହେଲେ ତ ତମେ ଆମର କେସ୍ ଲଢି ନ ପାର ମାତ୍ର ଅଲଗା ଲୋକ ପାଖରେ ନ କହିବାର ନେଇକି

0: ହଁ କହିବାର ଅଛି ତମକୁ ଏବେ କେସ୍ ଲଢ଼ବା କାଇଜ କଲା ସେ କେସ୍ ଦେଲା ସତ କଥା ମାତ୍ର କହ କେସ୍ ଦେଇ ଦେଇକି ତମେ କେସ୍ ଦେଲା ଉପରେ ଦିନକେ ଦିନକେ ଜବରଦିନ ହେଇଗଲା ଜବରଦିନ ହେଇଗଲେ ଇଚ୍ଛା ତମେ କେସ୍ କେ ପାଖ ଯାଇଦେବା ତମକେ ତମକେ ଆମର କାମ ହେଲା ଆମେ ହେଟ କରେଇଦେବୁ ଆରି ଯେ ଏମିତି ଏମିତି ହେଇଗଲା ତମେ ଗୁଟେ କଟ ଭିତରେ ଗଲେ ତମେ ଦେଖିଲେ ରାମନ ତମେ ଆସୁ କହିଦେବୁ ଯେ ଅମୁକ ଦିନେ ଏଣିକି ବେଲେ ସାତ ଘଣ୍ଟ ଅଧେ ବେଲେ ମୁଁ ଘରେ ଖାଇ ବସିଲି କି ବାଡ ବାଡ ଯାଇଦେଲି କି ବଜାର ନେଇ ଲେଉଥିଲି ସେଡ଼ିକି ବେଲେ ମୋତେ ସେ ଠେଙ୍ଗ ଧରିକି ଆଣିଲା କି ବାଡ଼ି ଧରି ଆଣିଲା କି ମୋଟରସାଇକେଲ ଛେଦି ଆଣି କାଛ ମାରିଲା କି ପିଟିଲା ଠିକ ଜିନିଷ ସେଟା ଚିନ୍ତା ଏଫଆଇଆର ଦେଇଦେବା ଚିନ୍ତା ମାନେ ଯେମିତି କେସ୍ ଦେଇଦେବା ସେ କେସ୍ କେ ସମ୍ମାନ କରି କିଛି କହିବାର ଅଛି ତେବେ ସେ ଜିନିଷ ତମର କେସ୍ ଦେବାର ମୂଲ୍ୟ ହେଇଥିବ ଆଉ ତମର ସାକ୍ଷୀ ସନ୍ତୋଷ ଯେନ୍ତା ମନ୍ତ୍ର ଭାଇ ଯେ ମନ୍ତ୍ର ଭାଇ ସେମାନେ ମିଶା ତମର କଥାକେ ସେ କଥାକେ ମିଶେଇକରି ଯଦି କହିବା ବୋଲେ କେସ୍ ରଙ୍ଗ ହେଇଛି ଆଟୁଆ ହେଇଛି
1: ଏଲେ ଆମେ ସରକାରୀ ଓକିଲ ବାବୁ ଲଗେଇଛନ୍ ଯଦି ମିଶା କେସ୍ ଦେବୁ ବୋଲେ ଆମକେ ଜିତବାକେ ଚାନ୍ସ ରହିଛି ବାବୁ
0: ସରକାର ଓକିଲ ଥାନେ କେସ୍ ଦେବା ହେଲା ନାହିଁ ତମେ ତମେ କେସ୍ ଦେବା ତାକୁ ଥାନା ଦେବା
1: କୋର୍ଟ ଡିସାଇଡ କରୁଛି କି ସରକାର ଓକିଲ ଆକେ ଦେବାର ଅଛେ ବୋଲିକି ନା କି ତମେ କହିଲା ପରେ ଆମେ ଲେଖିକି ନା ଦେବୁ ଆମକେ ଡାବୁ ନାହିଁ ଆରେ ଆମକେ ସରକାରୀ ଓକିଲ ଗୋଟେ ସେଟ କରିଦିଆ ବୋଲେ କୋର୍ଟ କରୁଛି ସେଟା
0: ହଁ ସେଟା କୋର୍ଟ କରୁଛି ସେଟା ଲେଖିଦେବା ପଡୁଛି ସେଟା ଜିଲ୍ଲା ଜିଲ୍ଲା ଅଫିସ ଲଗେ ଜିଲ୍ଲା କୋର୍ଟ ଯାଇ ଲେଖବାର ଅଛି ନା ବୋରିଂ ମା କୋର୍ଟ ଯାଇକି ଲେଖବାର ଲେଖିକି କାଇସେ କଲେ ସେଟା ନାଇଁ ଆମର ଲଗେ ଡାବୁ ନାହିଁ ଆଉ କେସ୍ ଲଢ଼ବାର ଡାବୁ ନାହିଁ ମୋତେ ତା ପାଇଁ ବୋଲିକି ମୋତେ ସାଙ୍ଗେ ସରକାର ତରଫ ସାହାଯ୍ୟ କରା ବୋଲି ସରକାର କାର୍ଯ୍ୟ କରିବା ସେଟା ସେଟା ହେଇଛି ସେଟା ସେଟା ସେମିତି ହେଇଛି ତାର ପାଇଁ ଅଲଗା ପାଠ ମନେ ଅଛି ତାର ପାଇଁ ବୋଲି ଆମର ସରକାର କାଛି ନୂଆ ନୂଆ ଲୋକେ ବରଷକେ ଦୁଇ ବରଷ କେମିତି ଦେଇ ଲାଗିଦେବା ଲୋକମାନେ ସାହାଯ୍ୟ କରିବା ପାଇଁ ବୋଲି ସରକାର ଯେଉଁ ମାନଙ୍କୁ ଦାବ ଭତନ ନାହିଁ ସେମାନେ ସାହାଯ୍ୟ କରିବା ପାଇଁ ସେ ଜିନିଷ ଦେଇଛି
1: ଆଲେ ବାବୁ ବଡେ ଧନ୍ୟବାଦ ଲାଗ ଆରି ତମେ ସରକାରୀ ଓକିଲ ବାବୁ କାମ ଖାଇଟା ବଡେ ନିକ କରି ବୁଝାଇ ଦେଲା ଆମେ ମିଶା ଜାଣବା କେଲା ଆମର ପାଇବନି ମିଶା ଜାଣବା ଯେ ବୋଲେ ସରକାରୀ ଓକିଲ କାଇ ସାଇଜ କରିପାରିଛି ଆମକେ ଆରେ ପ୍ରାଇଭେଟ ଓକିଲ ଲଗେଇ ଗଲେ କାଇ ହେଇଛି ସେଟା ଆମେ ବୁଝିପାରିଲୁ ତମକେ ଜବର ଧନ୍ୟବାଦ ଲାଗ ଆରି ଜୁହାର ଲାଗ
2: ମାନେ ବଢିଆ ବୁଝାଇଲା ପୁରା ବୁଝାଇ ଦେଲା
3: ବୁଝାଇ ଦେଲା ବୋଲେ ସରକାରୀ ସୁବିଧା କାଇ କାଟା ମିଳିଲାନି ସରକାରୀ ବାବୁ କାଇ କାମ କରୁଛି ଆଛେ ସେଟା ସବୁ ବୁଝାଇ ଦେଲା ହେଲେ ବାବୁ କେ ସାରଦା କଲା ପରା ଗୀତ ଗୁଡ ଶୁଣାଇ ଦଉ କି
2: ପଡୁଛି ତ

0: ଚାର୍ଜ ମାରିଦେବୁ ସେ ମୋବାଇଲ ଚାର୍ଜ କଲା ପରା ବୋଲ ତ ହେଲକା ନ ପାଲା ୟାର ସେଇଟା ସେ ଜିଗାଇ କରି ଆଣିଲି ଅଛି ସେମାନେ କହିଲା କିନେ ସେ ଗାଡି ଆଣିଥିଲି ସେମାନେ କହିଲା ଚାଲ ଶୁଣବେ ତୁଇ ମିଶା ଗାଡି ତିଆରି କରି
1: ବାବୁ ଜୁହାର ଲାଗ
2: ଜୁହାର
1: ବାବୁ ତମର ନା କାଇ ନା
2: ମୋର ନା ପାର୍ଥ ସାରଥି ପଣ୍ଡା
1: କାଇଟା କଲାସ୍ନି ବାବୁ ଆର କୁନ୍ ତିରିଲା
2: ମୁଁ ତ ଜଣେ ଟିଚର ଅଛି ବରିଗମା ବ୍ଲକ ରେ ହଁ ବରିଗମା ବ୍ଲକ ରେ ଆମର ସ୍କୁଲ
1: ଆଲେ ବାବୁ ତମର ସେ ଭାଇ ଗୋଟେ ବ୍ୟାଟେରୀ ଗାଡିର ଦୁକାନ ଅଛେ ବୋଲି ଶୁଣିଲୁ ଆମେ ସେଟାର ପାଇଁ ସି ଉପରେ ଖଣ୍ଡେ ଆମକେ ବୁଝାଇ ଦେବା ଯେ ବ୍ୟାଟେରୀ ଗାଡି ଆଣିଲେ ସରକାର କାଇ କାଇ ସୁବିଧା ଦେଲାନି ଆରି ବାବୁ ବ୍ୟାଟେରୀ ଗାଡି ଆଣିକରି ଚଲାଇ ବୁଲିଲେ କାଇ କାଇ ଲାଭ ମିଳିଛି ସେ ଉପରେ ଖଣ୍ଡେ ବୁଝାଇ କରି କହିଦିଅ
2: ଆଚ୍ଛା ଦେଖନ୍ତୁ ବ୍ୟାଟେରୀ ଗାଡି ଆଜି ଦିନରେ ବ୍ୟବହାର କରିବା ଆମ ପାଇଁ ବହୁତ ଲାଭଦାୟକ ଏବେ ଧୀରେ ଧୀରେ ଦେଖୁଛନ୍ତି ପେଟ୍ରୋଲ ରେଟ୍ ବଢି ବଢି ବଢି ବଢି ଯାଉଛି ଆଉ ଆମେ ଦେଖୁଛେ ଯେ ଆଜି ଯୁଦ୍ଧ ଯୋଉ ଚାଲିଛି ତାର କାରଣରୁ ବି ପେଟ୍ରୋଲ ମିଳିବା କଷ୍ଟକର ହଉଛି ଏଭଳିଆ ପରିସ୍ଥିତିରେ ଆମେ ଏକ ତ ଅଧିକ ରେଟ୍ ବି ଦଉଛେ ଆଉ ଆମେ ଯଦି ଦେଖିବା ତେଲ ପୋଡ଼ିବା ଦ୍ଵାରା ଯୋଉ ପ୍ରଦୂଷଣ ହଉଛି ଯୋଉ ପରିବେଶ ନଷ୍ଟ ହଉଛି ସେଟା ବି ଗୋଟେ ଦ୍ୱିତୀୟ କାରଣ ଆମେ ଯେତେବେଳେ ବ୍ୟାଟେରୀ ଗାଡି ବ୍ୟବହାର କରିବା ବ୍ୟାଟେରୀ ଗାଡିରେ ସେ ଦିଟା ଯାକ ଚାନ୍ସ କମିଯାଏ ହଉଛି ତେଲ କିଣିବାର ଆମକୁ ଆବଶ୍ୟକତା ପଡିବ ନାହିଁ ଦ୍ୱିତୀୟ କଥା ହଉଛି ଆମେ ପ୍ରଦୂଷଣ ମୁକ୍ତ ଗୋଟେ ବାତାବରଣ ତିଆରି କରିପାରିବା ଏଇ ଯୋଉ ଆମର ଯେତେବେଳେ ପେଟ୍ରୋଲ ପୋଡୁଛି କାର୍ବନ ମୋନୋକ୍ସାଇଡ ଭଳିଆ ଗ୍ୟାସ ବାହାରୁଛି ଯୋଉଟାକି ଆମ ପାଇଁ ବହୁତ କ୍ଷତିକାରକ ପ୍ରତିଦିନ ଦେଖିବା ଆଉ ହଜାର ହଜାର ଭେହିକଲ୍ସ ଗାଡି ମଟର ଯିବା ଆସିବା କାରଣରୁ ପ୍ରଦୂଷଣ ବଢି ବଢି ଚାଲୁଛି ଆଜି ଆପଣ ଲକ୍ଷ୍ୟ କରନ୍ତୁ ଯେତେବେଳେ ଗାଡି ଗୁଡା କମ୍ ଥିଲା ଆମର ଅଞ୍ଚଳର ବାତାବରଣ କେତେ ଥଣ୍ଡା ଥିଲା ଆଉ ଆଜି କେତେ ଗରମ ଅନୁଭୂତ ହଉଛି କୋରାପୁଟ ଜିଲ୍ଲା ଭଳିଆ ଜାଗାରେ ସେଠୁ ବି ଆମେ ରକ୍ଷା ପାଇପାରିବା ତେଣୁକରି ସରକାର ବି ଚାହୁଁଛନ୍ତି ଯେ ଆମର ଦେଶର ଲୋକମାନେ ଅଧିକରୁ ଅଧିକ ଇଲେକ୍ଟ୍ରିକ ଗାଡିର ବ୍ୟବହାର କରନ୍ତୁ ଯୋଉଫଳରେ କି କେନ୍ଦ୍ର ସରକାର ଆଉ ରାଜ୍ୟ ସରକାର ପ୍ରତି ରାଜ୍ୟରେ ରାଜ୍ୟ ସରକାର ଆଉ କେନ୍ଦ୍ର ସରକାର ମିଳିତ ଭାବରେ ଅଲଗା ଅଲଗା ସବସିଡି ଦଉଛନ୍ତି ଆମର ବର୍ତ୍ତମାନ ଫେମ୍ ଟୁ ସବସିଡି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଦଉଛନ୍ତି ଯୋଉଟା କି ତାର ଅବଧି ବର୍ତ୍ତମାନ ମାର୍ଚ୍ଚ ପର୍ଯ୍ୟନ୍ତ ଥିଲା ମାର୍ଚ୍ଚ 31 ପର୍ଯ୍ୟନ୍ତ ଥିଲା ଆଉ ପ୍ରତି ରାଜ୍ୟରେ କେନ୍ଦ୍ର ସରକାର କିଲୋ ୱାଟ ପିଛା 4,000 ରୁ 5,000 ସେଟା ଭିନ୍ନ ଭିନ୍ନ ରାଜ୍ୟର ସରକାର ଉପରେ ନିର୍ଭର କରେ ଆମର ସରକାର ଓଡ଼ିଶା ରାଜ୍ୟ ପାଇଁ ଗୋଟେ କିଲୋ ୱାଟର ବ୍ୟାଟେରୀ ପିଛା 5,000 ଟଙ୍କାର ସବସିଡି ସେ ଦଉଛନ୍ତି ରିହାତି ଦଉଛନ୍ତି ଧରି ନିଆଯାଉ ଆପଣ 3 କିଲୋୱାଟର ବ୍ୟାଟେରୀ ବିଶିଷ୍ଟ ଗୋଟେ ଗାଡି ଯଦି ଆଣିବେ ଆପଣ 15,000 ଟଙ୍କା ରିହାତି ପାଇପାରିବେ ତେଣୁକରି ସେଭଳିଆ ସରକାର ଚାହୁଁଛନ୍ତି ଯେ ଆମେ ସୁଯୋଗ ଦେବା ଆମର ଯୋଉ କଷ୍ଟମର ଅଛନ୍ତି ଗ୍ରାହକ ଅଛନ୍ତି ସେମାନେ ଇଲେକ୍ଟ୍ରିକ ଗାଡି ବହୁତ ବ୍ୟବହାର କରନ୍ତୁ ଯାହାଫଳରେ କି ଦେଖନ୍ତୁ ଆର ଆଉ ଗୋଟେ କାରଣ ହଉଛି ଯେତେବେଳେ ଆମେ ବିଦ୍ୟୁତ ଚାଳିତ ଗାଡି କରେଣ୍ଟ ଚାଲିବା ଗାଡି ଯଦି ବ୍ୟବହାର କରିବା ଆମର ପେଟ୍ରୋଲ ଡିଜେଲ କିଣିବାର ମଧ୍ୟ କମିବ ବିଦେଶରୁ ଆମେ ଯୋଉ ପେଟ୍ରୋଲ ଡିଜେଲ କିଣୁଛେ ବହୁତ ଆମର ପେମେଣ୍ଟ ହଉଛି ଡଲାରରେ ଯୋଉ ଫରେନ୍ କରେନ୍ସି ଆମର ହାତରୁ ଯାଉଛି ତା ଫଳରେ ଆମର ଅର୍ଥନୀତି ମଧ୍ୟ ଦୁର୍ବଳ ହଉଛି ଆମେ ଇଲେକ୍ଟ୍ରିକ ଗାଡି ଚଲେଇବା ଦ୍ଵାରା ଆମର ତ ଲାଭ କରିବା ପରିବେଶର ବି ଲାଭ ହବ କିନ୍ତୁ ରାଷ୍ଟ୍ରର ବି କାମରେ ଆସିବ ଯେ ସେ ବାହାରକୁ ଆଉ ବିଦେଶୀ ଟଙ୍କା ଆମେ ଅଧିକ ପେମେଣ୍ଟ ନ କରିକି ଆମର ଦେଶ ଭିତରେ ଆମର ଟଙ୍କାରେ ଆମେ ଚଳିପାରିବା ଇଏ ଗୋଟେ ଦ୍ୱିତୀୟ ସୁବିଧା ତାପରେ ଦେଖନ୍ତୁ ଇଲେକ୍ଟ୍ରିକ ଗାଡିରେ ମଧ୍ୟ 2-3 ପ୍ରକାର ଆସୁଛି ଗୋଟେ ହଉଛି ଲୋ ସ୍ପିଡ ଗାଡି ଯୋଉଥିରେ କି ଆପଣ ମାନଙ୍କର ଷ୍ଟୁଡେଣ୍ଟ ମାନଙ୍କୁ ଦିଆଯାଇପାରିବ ଓଲ୍ଡ ଏଜ୍ ଲୋକଙ୍କୁ ଦିଆଯାଇପାରିବ ଯାହା ପାଇଁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ନାହିଁ କିନ୍ତୁ ଯେତେବେଳେ ଆପଣ ସ୍ପିଡ ଅଧିକ ଥିବା ଗାଡି ଆଣିବେ ଏଜ୍ ୟୁଜୁଆଲ ଆମର ଇଲେକ୍ଟ୍ରିକ ଗାଡି ମାନେ ପେଟ୍ରୋଲ ଗାଡି ଭଳିଆ ଆପଣ ବି ତାର ଲାଇସେନ୍ସ ଦରକାର ତା ପାଇଁ ସେ ବି ବହୁତ ସ୍ପିଡରେ ଯାଇପାରେ ଆଜି ଦିନରେ ଆମର ଦୈନିକ ଆବଶ୍ୟକତାକୁ ପୂରଣ କରିପାରିଲା ଭଳିଆ 150-200 କିଲୋମିଟର ଚାଲିବା ଭଳି ଇଲେକ୍ଟ୍ରିକ ଗାଡି ଆସିଗଲାଣି ତେଣୁ ଆମେ ସେ ଦିଗକୁ ବର୍ତ୍ତମାନ ମୁଭ କରିବା ବା ଯିବା ବହୁତ ଭଲ ହବ
1: ଆଲେ ବାବୁ ଏବେ ପେଟ୍ରୋଲ ସରିଲାନି ବୋଲ ଭାଇ
2: ଦେଖନ୍ତୁ ଆପଣ ଯଦି ଥରେ ଚାର୍ଜ କରିବେ ବିଭିନ୍ନ କମ୍ପାନୀର ଗାଡି ଆସୁଛି ଆଜି ଦିନରେ ଦେଖୁଥିବେ କମ୍ପାନୀ ମାନେ ବି ନିଜ ଆଡୁ ତାର ଆଡଭର୍ଟାଇଜମେଣ୍ଟ କରୁଛନ୍ତି ତାର ସବସିଡି ବ୍ୟବସ୍ଥା ଜଣାଉଛନ୍ତି ତା ସହିତ ନିଜ କମ୍ପାନୀର ଅଫର ଗୁଡାକ ବି ସେମାନେ ଦଉଛନ୍ତି ଏ ସରକାରୀ ସୁବିଧା ବାଦେ କମ୍ପାନୀର ଅଫର ମାନେ ବି ଆପଣ ପାଇପାରିବେ ସେଥିରେ ସେମାନେ ମେନସନ କରୁଛନ୍ତି ଗାଡିର ଚାର୍ଜର ଗୁଡାକ ଥାଏ ଭିନ୍ନ ଭିନ୍ନ କେପାସିଟିର 3-4 ଘଣ୍ଟା 5 ଘଣ୍ଟା ସମୟ କିଛି ହାଇ ସ୍ପିଡ ଚାର୍ଜର କିଛି ଲୋ ସ୍ପିଡ ଚାର୍ଜର ଥାଏ ତ ହାଇ ସ୍ପିଡ ଚାର୍ଜର ଗୁଡାକରେ 1-2 ଘଣ୍ଟାରେ ଚାର୍ଜ ହେଇଯିବ ଗାଡି ଆପଣଙ୍କର ଆଉ ଲୋ ସ୍ପିଡରେ ଆପଣଙ୍କର 5-4 ଘଣ୍ଟା 5 ଘଣ୍ଟା ସମୟ ସେ ନିଏ ଯୋଉଥିରେ କି ଆପଣଙ୍କର 4-5 ୟୁନିଟ୍ କରେଣ୍ଟ ଖର୍ଚ୍ଚ ହବ ଯଦି ଗୋଟେ 4 କିଲୋୱାଟ ବ୍ୟାଟେରୀ ଆପଣ ଚାର୍ଜ କରୁଛନ୍ତି

0: ଆପଣଙ୍କର ମ୍ୟାକ୍ସିମମ୍ 5 ୟୁନିଟ୍ କରେଣ୍ଟ ଖର୍ଚ୍ଚ ହେବ। ଯଦି ଆପଣ ଦେଖିବେ ଆମ ରାଜ୍ୟର ଯୋଉ ଇଲେକ୍ଟ୍ରିକ୍ ଖର୍ଚ୍ଚକୁ ଯଦି ଦେଖିବେ, 4 ଟଙ୍କା 50 ପଇସା ବା 5 ଟଙ୍କା ହିସାବରେ ଆପଣଙ୍କର 20 ଟଙ୍କା ଖର୍ଚ୍ଚ ହେଲା, ଯୋଉଥିରେ କି ଆପଣ 150 କିଲୋମିଟର ଯାଇପାରିବେ। କିନ୍ତୁ ପେଟ୍ରୋଲ ଚାଳିତ ଗାଡ଼ିରେ ଆପଣ 150 କିଲୋମିଟର ଯିବା ପାଇଁ ମିନିମମ୍ 2 ରୁ 3 ଲିଟର ତେଲ ଦରକାର, ଯାହାଫଳରେ ଦେଖନ୍ତୁ ଆପଣ ଦୈନିକ 3 ଲିଟର ମାନେ 300 ଟଙ୍କା, 300 ଟଙ୍କା ଖର୍ଚ୍ଚ କଲେ, କିନ୍ତୁ ଏଥିରେ କଣ କଲେ 20 ଟଙ୍କା ଖର୍ଚ୍ଚ କଲେ, ଦୈନିକ ଆପଣ ସେଇ ହିସାବରେ 280 ଟଙ୍କା ସଞ୍ଚୟ କରିପାରୁଛନ୍ତି। ଆଜ୍ଞା।
1: ଏବେ ଯେମିତି ବାବୁ ଗାଡି ଲଗେ ତେଲ।

0: ଚଲଉଛନ୍ତି ସେଠି ଆପଣ 100% ଚାର୍ଜ କରି ବାହାରିଲେ ଆପଣ କେତେ କିଲୋମିଟର ଚାଲିଲା ପରେ ଆଉ କେତେ କିଲୋମିଟର ପରସେଣ୍ଟେଜ ବାକି ଅଛି, ଆପଣ ତାକୁ ଦେଖିକି ନିଜେ ସ୍ଥିର କରିବା ଦରକାର ଅଛି। ଧରି ନିଆଯାଉ 20% ରୁ କମିଗଲା ଆପଣ ବ୍ୟାଟେରୀ ଚାର୍ଜ, ତାହେଲେ ଆପଣ କୋଉଠି ଗୋଟେ ଚାର୍ଜ କରିଦେବା ଦରକାର।
1: ବୋଇଲେ ମୋବିଲ ମାନକେ ଯେନ୍ ତାର ଦେଖାଇଛି ସେମିତି ବ୍ୟାଟେରୀ ଦେଖାଇଛି।
0: ହଁ, ମୋବାଇଲରେ ଯେମିତି ଦେଖଉଛି ଆପଣଙ୍କର ସେମିତି ସିଏ ବ୍ୟାଟେରୀ ଚାର୍ଜ ଦେଖଉଥିବ। ଆମେ ମୋବାଇଲ ଯେମିତି ସରିଗଲା ପରେ ଆଉ ଥରେ ଚାର୍ଜ କରୁଛେ, ତାକୁ ପୁରା ସରିବା ପର୍ଯ୍ୟନ୍ତ ଜଗିବା ଅପେକ୍ଷା 20% ରୁ ଚାର୍ଜ କମିଗଲେ ଆମେ ଚାର୍ଜ କରିଦେବା ଦରକାର।
1: ଆର ସେ ସୁଲୁ ଗାଡି ବୋଲ ସେଟା ଲାଇସେନ୍ସ ଦରକାର ନାଇଁ ବୋଲୁ
0: ଲୋ ଗାଡି ଗୁଡାକ ସାଧାରଣତଃ ବୟସ୍କ ଲୋକମାନଙ୍କ ପାଇଁ ଆଉ କଲେଜ ଯିବା ଆସିବା ପିଲାଙ୍କ ପାଇଁ ତିଆରି କରାଯାଇଥିଲା, ଯୋଉଥିରେ କି ତାର ସ୍ପିଡ ଲିମିଟ 20ରୁ କମ ଥିବ, 20 କିଲୋମିଟର ଘଣ୍ଟାରେ ଅପେକ୍ଷା ଯାଉଥିବ, ତା ପାଇଁ ଯେମିତି ସାଇକେଲ ର ସ୍ପିଡ ସେଇଭଳିଆ ତାକୁ ଲାଇସେନ୍ସ ର ଆବଶ୍ୟକତା ନଥାଏ। ନାଇଁ, ସବୁ ଗୁଡାକ ଦେଖନ୍ତୁ, ଝିଅ ପିଲା ଆଉ ପୁଅ ପିଲା ପାଇଁ ଅଲଗା ବୋଲି କିଛି ଚିନ୍ତା କରାଯାଇ ପାରିବ ନାହିଁ। ଉଚ୍ଚତା ହିସାବରେ ଆଉ ଦେହର ଓଜନ ହିସାବରେ ଆମେ ଗାଡି ବାଛିବା ଦରକାର। ଆମର ଧରି ନିଆଯାଉ ଆଉ ଗୋଟେ 6 ଫୁଟ ଉଚ୍ଚତାର ଲୋକ ଆଉ ଟିକେ ଓଜନିଆ ଲୋକ ଯଦି ଅଛନ୍ତି, ସେ ଟିକେ ଭଲ ମାନେ ସେ ଯୋଉ ବସିବାର ସୁବିଧା ଥିବା ଭଳିଆ ଗାଡିଟେ ବାଛିବା ଦରକାର। ହେଲେ ମାର୍କେଟରେ ଆଜି ଦିନରେ ବହୁତ କମ୍ପାନୀ ଆସିଗଲାଣି, ପ୍ରାଇଭେଟ କମ୍ପାନୀ ଗୁଡାକ, ଯୋଉମାନେ କି ବହୁତ ଭଲ ଭଲ ଗାଡି ଦଉଛନ୍ତି। ଆମ ଗୋଟେ କଷ୍ଟମର ଯେତେବେଳେ ଯାଉଛି ମାର୍କେଟରେ, ତାର ନିଜର ମାର୍କେଟରେ ଯୋଉ ଯୋଉ ଗାଡି ଏଭେଲେବଲ ଅଛି, ତା ସେଇଠୁ ସିଏ ବାଛିବା ଦରକାର, ନିଜେ ନିଜେ ବସିକି ଦେଖିବା ଦରକାର, ଯୋଉ ଗାଡି ନିଜ ପାଇଁ କମ୍ଫର୍ଟେବଲ ହଉଛି ସେଇଟା ହିଁ ନେବା ଉଚିତ। ଦ୍ୱିତୀୟ କଥା, ଆପଣ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ ହଉଛି, ଯେତେବେଳେ ଗାଡି କିଣିବେ କମ୍ପାନୀରେ ଦଉଥିବା ସୁଯୋଗ ସୁବିଧାକୁ ଭଲସେ ବୁଝିବା ଦରକାର। କମ୍ପାନୀ ମାନେ ବ୍ୟାଟେରୀ ଜନିତ ବହୁତ ସୁବିଧା ଦିଅନ୍ତି, କି ବ୍ୟାଟେରୀ ପଛରେ ୱାରେଣ୍ଟି ଦିଅନ୍ତି ଆଉ ତାର ସର୍ଭିସିଂ କଥା କୁହନ୍ତି, କିନ୍ତୁ ଯୋଉ କିଣିଲା ପରେ ଯଦି ନ କରନ୍ତି ତା ପାଇଁ ଆମେ କଣ କରିବା? ସେ ଆଜି ପର୍ଯ୍ୟନ୍ତ ଆମର ପେଟ୍ରୋଲ ଗାଡିର ଅଭ୍ୟାସ ଅଛି, ବ୍ୟାଟେରୀ ଗାଡିର ଅଭ୍ୟାସ ନାହିଁ। ତ ବ୍ୟାଟେରୀ ଗାଡିରେ ଆମେ କଣ କରିବା ଦରକାର? ବ୍ୟାଟେରୀର ୱାରେଣ୍ଟି ଆଉ ତାକୁ କ୍ଲେମ କରିବା କମ୍ପାନୀ ପାଖରେ ଜାଣିଥିବା ଦରକାର। କମ୍ପାନୀ ଯଦି ଆମର କ୍ଲେମ ସେଟେଲ ନ କରୁଛି ଆମେ କଣ କରିବା? ଆପଣ ସିଧାସଳଖ ଭାବରେ ଗୋଟେ କଞ୍ଜୁମର ଫାଇଲ ଅଛି, କଞ୍ଜୁମର ଫର୍ମ ଅଛି, ତାକୁ ଫିଲ୍ ଅପ୍ କରିକି ପୋଲିସ ଷ୍ଟେସନ ଦେଇପାରିବେ। ଯଦି ଆପଣଙ୍କର କେସ୍ ଠିକ ଅଛି, ମାନେ ଆପଣଙ୍କର କମ୍ପ୍ଲେନ୍ ଠିକ ଅଛି, ତାହେଲେ କମ୍ପାନୀ ଆପଣଙ୍କର କ୍ଲେମକୁ ସେଟେଲ କରିବା ପାଇଁ ବାଧ୍ୟ ରହିବ। ତେଣୁକରି କିଣିବା ସମୟରେ, ଆମେ ଇଲେକ୍ଟ୍ରିକ ଗାଡି କିଣିବା ସମୟରେ ଏଇଟା ବି ଜାଣିଥିବା ଦରକାର, କେବଳ ଗାଡି ଭଲ ଦେଖାଯାଉଛି ଭଲ ଅଛି ସେ ଜାଣିବା ସହିତ ତାର ବ୍ୟାଟେରୀ ୱାରେଣ୍ଟି କଣ ଦଉଛି, ମୋଟର ୱାରେଣ୍ଟି କଣ ଦଉଛି, ତାର ସେଟେଲମେଣ୍ଟ କେମିତି କରୁଛି କମ୍ପାନୀ, ସେସବୁ ଜାଣିବା ପରେ ଆମେ କିଣିବା ଉଚିତ।
1: ଆଲେ ବାବୁ, ବ୍ୟାଟେରୀ ଗୋଟେ ଖରାପ ହେଇଗଲା ବୋଲି କେତେ ବର୍ଷ ସେ ମନ
0: ହଁ ଦେଖନ୍ତୁ, ଭିନ୍ନ ଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ ପ୍ରକାର ବ୍ୟାଟେରୀ ୱାରେଣ୍ଟି ଦିଅନ୍ତି। ଏବେ ଧରି ନିଆଯାଉ ବାଜାଜ କମ୍ପାନୀ କିଏ 3 ବର୍ଷ ୱାରେଣ୍ଟି ଦେଲା, TVS କମ୍ପାନୀ ବୋଧେ 5 ବର୍ଷ ଦେଲା, ଅନ୍ୟ କମ୍ପାନୀ ଗୁଡାକ ଅଛନ୍ତି 8 ବର୍ଷ ୱାରେଣ୍ଟି ଦଉଛନ୍ତି ବ୍ୟାଟେରୀ ଉପରେ, ବା କିଲୋମିଟର 80,000 70,000 କିଲୋମିଟର ଚାଲିବା ପର୍ଯ୍ୟନ୍ତ ୱାରେଣ୍ଟି ରହୁଛି। ତାପରେ ସେ ପିରିୟଡ ଭିତରେ ଯଦି ବ୍ୟାଟେରୀ ଖରାପ ହେଇଯାଏ, ଏଟା ହଉଛି କମ୍ପାନୀର ଦାୟିତ୍ୱ ଆପଣଙ୍କୁ ଗୋଟେ ଠିକ୍ ଠାକ୍ ନୂଆ ବ୍ୟାଟେରୀଟି ଆପଣଙ୍କ ଗାଡ଼ିରେ ଲଗେଇ ଦେବ। ଅଦରୱାଇଜ ଯଦି 7-8 ବର୍ଷ କମ୍ପ୍ଲିଟ ହେଇଗଲା, ବାସ୍ କମ୍ପାନୀ ଦେଇଥିବା ଟର୍ମ କମ୍ପ୍ଲିଟ ହେଇଗଲା, ତାପରେ ଯଦି ଖରାପ ହଉଛି, ତାହେଲେ ଆପଣଙ୍କୁ ନିଜକୁ ଗୋଟେ ବ୍ୟାଟେରୀ ଏଫୋର୍ଡ କରିବାକୁ ପଡିବ।
1: ଆଲେ ବାବୁ, ଖାର ମନ ମିଶା ଏମିତିଟା ବାର୍ଲା ଅଛେ ବୋଲି କହିବେ?
0: ବହୁତ ସୁନ୍ଦର କଥା ପଚାରିଲେ ଆପଣ, କେବଳ ବାଇକ୍ ନୁହଁ କାର ବି ଆଜି ଦିନରେ ଇଲେକ୍ଟ୍ରିକ କାର ଗୁଡାକ ଏଭେଲେବଲ ହେଲାଣି। ଆମର ଜୟପୁର ମାର୍କେଟରେ ମଧ୍ୟ ଯୋଉ ଗାଡି ଗୁଡାକ 400-500-600 କିଲୋମିଟର ପର୍ଯ୍ୟନ୍ତ ଥରେ ଚାର୍ଜ କଲେ ଯାଇପାରିବ, ଆମେ ଯୋଉ ଦିନକୁ 200-300-400 କିଲୋମିଟର ଅଫିସ କାମରେ ବା ପାରିବାରିକ କାମରେ ଯାଉଛେ, ସେଥିପାଇଁ ଇଲେକ୍ଟ୍ରିକ କାର ଗୁଡା ବ୍ୟବହାର କରିବା ବହୁତ ଭଲ, ଆପଣଙ୍କର ଖର୍ଚ୍ଚ ପାଇଁ ବି ଆଉ ପରିବେଶ ପାଇଁ ବି।
1: ଆଲେ ବାବୁ, ବଡେ ନିକ ସବୁ କହିଦେଲା, ବଡ ସୁନ୍ଦର ବୁଝାଇ ଦେଲା, ଧନ୍ୟବାଦ ଲାଗବାର ଜୁହାର।
2: ଦେଖିଲୁ କେମିତି ଶସ୍ତାରେ ମୋବିଲ ଚଲାଇଲା ପାରା, ଗାଡି ଚାର୍ଜି ମାରିକି ବୁଲୁଛୁ, ଆରି
3: ଭଲ ଅଛି ନିକି? ତେଲ ତୁଲା ଆର ଗେନ ବାକି ନ ପଡେ, ଆଜିକାଲି ତ ନ ମିଳିଲାନି ଏଲେ କାଇ ବୋଲେ କଥାବାର୍ତ୍ତା ହେବା କେ ସାରଦା କାଶିନା ଭାଇବନି ସାଙ୍ଗେ, ମାତ୍ର ବେଲି
2: ବାଟେ ନାହିଁ କେତକ ବେଲି ଗଲା ଜୁ ଜୁ ଜୁ।
3: ଆଲେ ଭାଇବନି ମନ ଗଲୁନି, ଆରି ଗର୍ଦିନ ଆଇସ କରି ବେଟ ଗାଟେବୁ ଗଲୁନି, ତେବେ ଜୁଆ ଲାଗ।

ଶୁଣନ୍ତୁ ଗୋଟିଏ ଘୋଷଣା। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ 2027 ଜାନୁଆରୀ 26 ତାରିଖ ଗଣତନ୍ତ୍ର ଦିବସରେ ପଦ୍ମ ପୁରସ୍କାର ପାଇବାକୁ ସୁପାରିଶ ନିମନ୍ତେ 2026 ଜୁଲାଇ ମାସର 31 ତାରିଖ ସୁଦ୍ଧା ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନପତ୍ର ଆହ୍ୱାନ କରାଯାଉଛି। ନାମାଙ୍କନପତ୍ର ଏବଂ ସୁପାରିଶ ପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ awards.gov.in ଲଗ୍ଇନ୍ କରିବାକୁ ପଡ଼ିବ। ଏଥିପାଇଁ ଆଇଡି ହେଲା କ୍ୟାପିଟାଲ A2524467042। ଆଇଡି ମନେ ରଖନ୍ତୁ, କ୍ୟାପିଟାଲ A2524467042। ଆଉ ପାସୱାର୍ଡ ହେଲା କ୍ୟାପିଟାଲ A_U779#157। ପାସୱାର୍ଡ ମନେ ରଖନ୍ତୁ, କ୍ୟାପିଟାଲ A_U779#157। ପୁଣିଥରେ କହି ରଖୁଛୁ, ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଲା ଚଳିତ 2026 ଜୁଲାଇ ମାସର 31 ତାରିଖ। ଏ ଘୋଷଣାଟି ଶେଷ ହେଲା। ଏଥର ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ରାତି 8। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ କୁକୁଡ଼ା ପାଳନ ମାଧ୍ୟମରେ ଆତ୍ମନିର୍ଭର ବିଷୟରେ ଆଲୋଚନା। ରାତି 8:15 ଶୁଣିବେ ଧାରାବାହିକ ନାଟକ ପରଜାର 6ଭାଗ। ମୂଳ ରଚନା ଗୋପୀନାଥ ମହାନ୍ତି, ପ୍ରଯୋଜନା ଅଶୋକ କୁମାର ମିଶ୍ର ଏବଂ ପଦ୍ମଲୋଚନ ଦାସ। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଖୟାଲ ଶିଳ୍ପୀ ନିଶାର ହୁସେନ ଖାନ ଏବଂ ସର୍ଫରାଜ ହୁସେନ ଖାନ, ରାଗ ଛାୟାନଟ। ରାତି 9:30 ଶୁଣିବେ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜ ମଉଜ, ଉପସ୍ଥାପନା ରଞ୍ଜନ କୁମାର ବେହେରା, ପ୍ରଯୋଜନା ମନୋଜ କୁମାର ପୂଜାରୀ। ରାତି 9:45 ପ୍ରଚାର କରିବୁ ଦେଶିଆ ଗୀତ, ଶିଳ୍ପୀମାନେ ହେଲେ ରୀନା ମହାପାତ୍ର, ଶୈଳଭାମା ମହାପାତ୍ର, ପ୍ରଶାନ୍ତ କୁମାର ସାମନ୍ତରାୟ, ନବକିଶୋର ଭତ୍ରା, ଶ୍ରୀତମ ସାମନ୍ତରାୟ ଏବଂ ସ୍ନେହା ବ୍ୟବର୍ତ୍ତା। ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା, ପ୍ରସାରଣ ସମୟ ଆଜି ରାତି 10, ଏଥିରେ ଶୁଣିବେ ମାୟାଧର ସ୍ୱାଇଙ୍କ ସହିତ ଆଲୋଚନା। ରାତି 10:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ ପୁଣି ଥରେ ଆମ କେନ୍ଦ୍ରରୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ରାତି 10:30। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 80ତମ ଭାଗ।

ଦୀତି କାଶ୍ୟପ ସମ୍ବାଦ ଭିତରେ ଅନୁତପ୍ତ ଦୀତିଙ୍କୁ ଆଗକୁ କ'ଣ ଘଟିବ, କିପରି ଶ୍ରୀବିଷ୍ଣୁଙ୍କ ଦ୍ୱାରପାଳ ଜୟ ବିଜୟ ନିଜର ଅସଂଯତ ବ୍ୟବହାର ପାଇଁ ବ୍ରହ୍ମା କୁମାରଙ୍କ ଅଭିଶାପରେ ଭାଗି ହେବେ, ଅସୁର ଭାବରେ ଭୟଙ୍କର ରୂପ ନେଇ ଜନ୍ମ ନେବେ, ଆଉ ନାମ ହେବ ହିରଣ୍ୟକଶିପୁ ଆଉ ହିରଣାକ୍ଷ, ପୁଣି କରୁଣାମୟ ଶ୍ରୀହରି କିପରି ଅବତାର ନେଇ ଦୁହିଁଙ୍କୁ ଉଦ୍ଧରିବେ ସେ ବିଷୟ ମୈତ୍ରେୟଙ୍କଠୁ ବିଦୁର ଶୁଣିଥିଲେ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣୁଥିଲେ ଏହାର 80ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ ଯୋଗେ, ଏଫ୍ଏମ୍ର 103.6 ମେଗା ହର୍ ଯୋଗେ, ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ 6:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରାୟୋଜିତ

ସଂକ୍ଷିପ୍ତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପରେ ପରେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ କିଛି ମୁହୂର୍ତ୍ତ ଭିତରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆଜି ଆମେ କଥାବାର୍ତ୍ତା ହେବା ଜଣେ ପ୍ରଗତିଶୀଳ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ଧାନ, ମାଣ୍ଡିଆ, ପନିପରିବା, ଡାଲି ଜାତୀୟ ଫସଲ, ଏମିତି ଅନେକ ପ୍ରକାର ଚାଷ ସହିତ ସରକାରଙ୍କ ଯୋଜନାରେ ସାମିଲ ହୋଇ ମାଛ ଚାଷ ମଧ୍ୟ କରି ସଫଳ ଉଦ୍ୟୋଗୀ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟ ନେଇଯିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ ଭାଇ।
1: ମୋ ନାଁ ଲକ୍ଷ୍ମଣ ନାୟକ।
0: କୋଉଠି ରହୁଛନ୍ତି ଭାଇ?
1: ବଦାପୁଟ, ଆମର ବଦାପୁଟ ପଞ୍ଚାୟତ ବଳକ ବୋଇପଡ଼ା।
0: ଆଜ୍ଞା, ବୟସ କେତେ ହବ ଭାଇ ଆପଣଙ୍କର?
1: ମୋର 61।
0: 61 ବର୍ଷ ହେଲାଣି। ଚଳାଚଳ କେମିତି ଭାଇ, କଣ କରିକି ଚଳିବାଟା?
1: ଚାଷ କରିକି ଚଳୁନି।
0: ନିଜର ଜମି କହିଲେ କେତେ ଅଛି?
1: 7-8 ଏକର କଲନି। କାଲ ଜମି ଆସେ, ଡେପ ଜମି ଆସେ, ଏମିତି ଆସେ, ଆମିଷାମିଶି।
0: କି କି ଚାଷ ହଉଛି ଭାଇ ସେ ସବୁ ଜମିରେ?
1: ଧାନ ଚାଷ, ଛୋଟିଆ ଧାନ ନା ବଡ ଧାନ, ଏମିତି ଧାନ ଚାଷ ସବୁ।
0: ଏଥର ବି ଧାନ ଲଗେଇଛନ୍ତି?
1: ହଁ, ଧାନ।
0: କୋଉ ବିହନଟା ବ୍ୟବହାର କରୁଛନ୍ତି, ଆମର ଦେଶୀ ନା ହାଇବ୍ରିଡ?
1: ଏବେ ତ ହାଇବ୍ରିଡ ସବୁ ହେଇଗଲାନି, ହାଇବ୍ରିଡ ଏକା।
0: କେତେ ବର୍ଷ ହେଲାଣି ଚାଷବାସ କଲେଣି ଭାଇ?
1: ଏମିତି ଚାଲିଲା, ସେ ପରମ୍ପରା ଜନ୍ମରୁ କଲୁଣି ଆର ଏମିତି।
0: ଯେବେଠୁ ତମେ ଚାଷ କରୁଛ, ସେବେ ମାଟିର ଅବସ୍ଥା କେମିତି ଥିଲା, ଏବେ ମାଟି କେମିତି ଅଛି, କଣ ତଫାତ ଦେଖୁଛ?
1: ଆଗେ ବୋଲେ ଆମେ ଗୋବର କା ଦେଇକରି ଚାଷ କରୁଥିଲେ ଭଲ କରବର, ଏବେ ୟୁରିଆ ଗୁରୁମୁର ମାଟି ତ ମାଟି ମାନେ ଏମିତି ଆସ୍ତେ ଆସ୍ତେ ଆଣ୍ଟୋଇ ଆଣିଲାନି, ମିଠା ଅଂଶ ଗଲାନି।
0: ଆଗରେ ବାପା ଦାଦା ଅମଳରେ ଯେତେବେଳେ କରୁଥିଲ, କଣ କଣ ବ୍ୟବହାର କରୁଥିଲ ଭାଇ?
1: ଗୋବର ଖତ ଦେଇ କାଲି ବୁଣି ଦେଇଥିଲା, ତେଣୁ କିଛି ନାଇଁ ଆବକା, କାଲି ଗୋବର ଖତ।
0: ସେତେବେଳେ ଆବକା ଗୋବର ଖତରେ ଭଲ ହଉଥିଲା?
1: ସେ ଏମିତି ଏବେ ପରା ଇନକମ ସେତେ ନାହିଁ ଆର,
0: ଏବେ ଟିକେ ଆୟ ଅଧିକ ହେଲା,
1: ସାର ପାର ଦେଇ ଆୟ କାଣ୍ଡା ଏବେ ବେଶୀ ହେଲାନି ଆର।
0: ଆଗର ପରା ଏମିତି ବୁଣି ଦଉଛ ନା ଏବେ ନୂଆ ପଦ୍ଧତିରେ ଚାଷ କରୁଛ?
1: ନାଇଁ ନାଇଁ, ନୂଆ ପଦ୍ଧତି ମ୍ୟାଡମ, ଏବେ ତ ପଲା କାରବାର, ପଲା ପକାଇ ତାକେ ଉପାଡି କାଲି ରୁଆ ଏକା।
0: ଧାଡି ରୁଆ କରୁଛ କି ମାମୁଲ ରୁଆ?
1: ଏମିତି ମାମୁଲ ରୁଆ କଲୁନି।
0: ବିହନ କୋଉଠୁ ଆଣୁଛ ଭାଇ?
1: ବୋଇପଡ଼ାନି ଏକା।
0: ସାର ବୋଇଲେ କି କି ସାର ବ୍ୟବହାର କରୁଛ ଭାଇ ଏବେ?
1: ଏବେ ଆମେ 28-28 ଗ୍ରୁମର ୟୁରିଆ ପଟାସ ତିନିଟା ଜିନିଷ ବ୍ୟବହାର କଲୁନି।
0: ଯେତିକି ବିକ୍ରି ବଟା ବୋଇଲେ ଧାନର କୋଉଠି କରୁଛ ଭାଇ?
1: ଆମେ ମାଣ୍ଡିରେ ଏକା।
0: ମାଣ୍ଡିର ବ୍ୟବସ୍ଥା ବୁଝି ହଉଛି ଭାଇ, ସୁବିଧାରେ ବିକ୍ରି ବଟା ହେଇପାରୁଛି?
1: ଆମ ପଞ୍ଚାୟତ ଭିତରେ ମାଣ୍ଡି ହେଲାନି ପାଇଁ ସୁବିଧାରେ ବିକିଲୁନି।
0: ଖାଲି ଧାନ ଚାଷ କରିବା ଜମି ଏକା ଅଛି କି ପନିପରିବା ମିଶାର ହଉଛି?
1: ଏବେ ପିଆଜ, ବାଇଗଣ, କାରଲା, କଦଳୀ, କୁମୁଡା କେତେ ପ୍ରକାର ଆସେ ମ୍ୟାଡମ, ଏମିତି କଲେଇଛି, ମରିଚ ବି ଗୋଟେ ଗୋଟେ ଆସେ, ବୋଲେ ଯତ୍ନ ନେବି ମ୍ୟାଡମ, ସବୁବେଳେ ଭଲ ହେଲାନି।
0: ଯତ୍ନ ବୋଲେ କି କି ପ୍ରକାର ଯତ୍ନ ନଉଛ ଭାଇ, ଯେ ତମର ଭଲ କିନା ଚାଷ ହଉଛି? ଏତେ ବର୍ଷର ତ ସିଆନ ଚାଷୀ ନା ତମେ?
1: ଯତ୍ନ ବୋଲେ ମ୍ୟାଡମ ଏବେ ଦେଖିବି, ଏବେ ପିଆଜ କି ସେ ବାଇଗଣ କି ଏବେ କରଲା ଏମିତି ବିଭିନ୍ନ ପ୍ରକାର ଲାଗିଲିଛି, ମଛି ମଛି ମଛା ବସିବା ବୋଲି ଗୋଟେ ପ୍ରିୟକାର ବି ଗ୍ରାମ ସଭା ପାସାର ବି କଣ ମେଡିସିନ କହିଛି, ସେ ମେଡିସିନ ପ୍ରିୟକାର ଦେଲେ ରୋଗ ପୋକ ବସ୍ତେନି।
0: ତମର ପନିପରିବା ବିକ୍ରି ବଟା ବୋଲେ କୋଉଠି ଭାଇ?
1: ଦରାଗୁଡା ସୋମବାର ବୁଧବାର ଆଡେ ଦଶମନ୍ତପୁର।
0: ଆରେ ଗାଁ ବାଟେ ତମର ଅଧିକ ଯଦି ପନିପରିବା ହେଲା, ତାକୁ ସଂରକ୍ଷିତ କରି ରଖବାର ଅଛି, ତାକୁ ଯତ୍ନ କରି ରଖବାର ଅଛି, ଆଇଲା ଦିନ କେ ବିକିବି ବୋଇଲେ ହଉଛି କି ନାଇଁ ଭାଇ?
1: ଆମର ବାଟେ ଶୀତଳ ଭଣ୍ଡାର ରହିଲେ ଭଲ ହେଇଥା, ଏମିତି ଉତ୍ତର ବାଟେ ଆସେ ଓ ଦକ୍ଷିଣ ବାଟେ ମାଲି ବେଶୀ ଚାଷ ଆସେ, ତାଙ୍କର ଏମିତି ଶୀତଳ ଭଣ୍ଡାର ନାଇଁ ପାଇଁ ବେଶୀ ଜୟପୁର ନେଲାନି, ଦରାଗୁଡା ବୁଧବାର ନାଇଁ ବେଶୀ କହିବି ଗଲାନି।
0: ଯେତିକି ନୂଆ ସରକାରୀ ଯୋଜନାରେ କେବେ ସାମିଲ ହେଇଛ କି ନାଇଁ ସରକାର ବାବୁ ମନଠୁ ମିଶିକିନା?
1: ସରକାର ସୁବିଧା ବୋଲେ ମାଛ ଚାଷରେ ପାଇଲି ମ୍ୟାଡମ।
0: ମାଛ ଚାଷ କରୁଛ?
1: ହଁ।
0: ହେଲେ ମାଛ ଚାଷ କରିବ ବୋଲି କି କେମିତି ମନରେ ଧାରଣା ଆଇଲା ଭାଇ?
1: ମାଛ ଚାଷ ବୋଇଲେ ଗୋଟେ ଉତ୍ତର ଏମିତି ସଟିଆ ଗୋଟେ କାଲି କମ ଡାବୁରେ ଛାଡ଼ିଲି, ଏତିକି ଗୋଟେ 800-900 ଏମିତି ବିକିଲି, ଗୋଟେ ଲାଭ ହେଲା। କିସେରେ ଆଜ୍ଞା ଦାରିଲି ଯେ ନାଇଁ ଲୋନ ଗୋଟେ କର ବନ୍ଦ ପାଇଁ ତୁ ଭଲ ସୁବିଧା ବୋଇଲା ଗେ, ମୁଇଁ ଲୋନ ବେଶୀ ଡାର ମ୍ୟାଡମ ନିଛି ବୋଇଲି, ସେ ଗ୍ରାମ ସଭା ଆଜ୍ଞା କହିଲା କି ନାଇଁ ମୁଇଁ ଲେଖାଲେଖି କରିବି, ଯେବେ ପଇସା ପାଇବୁ ସେଦିନ ଡାକି ନେବି ବୋଇଲା, ସବୁ କାରଣ ମୁଇଁ ଯାଇନାଇନି ଟୋଟାଲ ବସେ, ଯେବେ ଡକୁମେଣ୍ଟ କାଢ଼ବା ସେଦିନ ନାଇଁ ଯୋଉ ବୋଇଲା, ଆଜି ଡକୁମେଣ୍ଟ କାଢ଼ ବୋଲେ କାଲି ପରା ପଇସା ଦେଇଦେଲେ 25,000 ଶିବ ଅଧା।

0: ଅଧା ବାନ୍ଧବାର,
1: ବୋଲେ ସବସିଡି ମିଳିଲା ଅଧା?
0: ହଁ ସେ ପଇସାରେ ଆଣିଲି ଗୋଟେ 40 ସେଣ୍ଟ ନା 50 ସେଣ୍ଟ ପଇସି, 50 ସେଣ୍ଟ ପଇସି ଗୋଟେ ବନ୍ଧ ମାରିଲି, ମାଛ ଚାଷରେ ବହୁତ ଲାଭବାନ ପାଇଲିନି।
1: ଯାହା ହଉ ଭଲ କଥା ଭାଇ, ଚେଷ୍ଟା କଲ ନୂଆ ରକମର ଚାଷ କରିବି। ଆଗଠୁ କେବେ ମିଶାରୁ ମାଛ ଚାଷ କରିଥିଲ କି ନା କାଠ ଦେଖିକି ଶିଖିଲ ଭାଇ?
0: ଏମିତି ଇ ପିଆଜ କାଣ କାଣ ଲଗାଇବାର ପାଇଁ ଶିଖିଲି, ମାନେ ପାଣି ଗୋଟେ ରଖିବି ବୋଲି ବୋଲି ଏଗା ମାଛ କାଲ ମାଛ ଲାଗୁଛି। ଏବେ ପିଆଜ କି ଏମିତି ପନିପରିବା ଲଗାଇଲି, ପିଆଜ ଏମିତି ପନିପରିବା ପାଇଛି, ଏଇ ପରିସ୍ଥିତି ଭାବିକାରି ମୁଇଁ ଯେ ବନ୍ଦ ମାରିଲି,
1: ଭଲ
0: ମାନେ
1: କଥା।
0: ପନିପରିବା ପାଇଲି ଏଗା, ମାଛ ଚାଷରେ ଲାଭ ପାଇଲି ଏଗା। ପିସ୍ତେର ଅଫିସର ସାନେ ଆମର ସେ ଯୋଗାଯୋଗ କଲି, ମାନେ ବୈପାରଡା ଯାଇକାରି ବିହନ ସେ ନିଜେ ଦେଲା ସବସିଡ୍ରେ, ଆରି ଚାଷ ଲୋନ 3-2 ବର୍ଷ ବି ଦେଲା, ଅଧା ଛାଡ଼ିଲା ଅଧା ବାନ୍ଧିଦେଲି, ପଛେ ମାଛ ଚାଷ ବି ଦେଲା, ମାଛ ବି ଦେଲା ଛାଡ଼ରେ ଜାଁଳ
1: ଜାଁଳ ଦେଲେ ହେଲେ ଜାଁଳ ବିଷୟରେ ଫିସରେ ଅଫିସରୁ ପାଇଲ?
0: ହଁ ପିସେର ଅଫିସ ନା ଜୟପୁର ନି।
1: ହଁ ହଁ ହେଲେ ତାକୁ ଯତ୍ନ ବୋଲେ କେମିତି ନେବାର ଭାଇ? ଆଣିକିନା ଏମିତି ଛାଡି ଦେବାର କି ଆହୁରି ଧୀରେ ଧୀରେ ଛାଡ଼ବାର?
0: ଜାଣିଲେ ଧୀରେ ଧୀରେ ଛାଡ଼ବାର ମ୍ୟାଡମ, ଧୀରେ ଧୀରେ ଛାଡିକରି ତାକେ ଗୋଟେ ମାସେ କି 15 ଦିନ କେ ଆମେ ଦାରି ଦେଖତେ ରହିବୁ, ବେମାର ହେଲାନି କି କଣ୍ଟା ବଡ ଲାଗି ନାଇଁ ବୋଲି ଖାଦ୍ୟ ଦେଇତେ ରହିବୁ, ଦେଖତେ ରହିବାର ଆସେ
1: ମଝିରେ ମଝିରେ ଦେଖୁଥିବାର ଅଛି।
0: ହଁ ମଝିରେ ମଝିରେ ଦେଖତେ ରହିବାର ଆସେ। ପରୁ ବର୍ଷ ସେମିତି ହେଇଗଲା ମ୍ୟାଡମ, ଆମର ପିସେର ଆଜ୍ଞା ଦାରି ଦାରି ଦେଖଲା ବେଲେ ଉକୁଣି ହେଇଗଲା, ପୁଣି ସେମିତି ମାସକେ ଉକୁଣି ହେଇଗଲା, ସବୁ ମାସ ଦେଖିଲେ ଉକୁଣି, ଏମିତି ସବୁ ମରିଯିବେ। କହିଲୁ କେମିତି କାରୁ କେମିତି କାରୁ ବୋଲି ଗୋଟେ ଆମର ସେ ପୁଅ ଆସି ଫୋନ କଲା ପିସେର ଆଜ୍ଞା, ଫୋନ କଲା ଆଜ୍ଞା ଆମର ମାସ ଏମିତି ଏମିତି ହେଇଗଲା, କେମିତି କଲ ସି ବୋଇଲା ଆଜ୍ଞା, ଫୋନ କଲା ଯେ ଅମକ ମେଡିସିନ ଗୋଟେ ଆଣ ବୋଲି ସେ ଫୋନ କଲା, ଗୋଟେ ମେଡିସିନ ଦେଲା ମ୍ୟାଡମ ସେ ଉକୁନି କେନେ କାଇଟା କେନେ ନିର୍ମଳ ମାସ ବୋଲି ହେଇଗଲା।
1: ସବୁ ଜାଳ ଏମିତି ମିଶାମିଶି କରିକି ଦେଲେ ନା ଗୋଟେ ରକମର ମାଛ ଏକା ଦେଲେ?
0: ନାଇଁ ଏମିତି ମିଶାମିଶି କରି ମ୍ୟାଡମ, ଭାକୁର ରୋହି କାର୍ପିଓ ଏମିତି ମିଶେଇକରି
1: ଖାଦି ବୋଲେ କିସ କିସ ଦେବାର ଭାଇ ମାଛ ଚାଷ କଲେ?
0: ମାଛ ଦାନା ବୋଲି ଗୋଟେ ଆସେ ମ୍ୟାଡମ ସେ ପିଡିଆ ରୁମଟା, ସେଟା ଆଗାମ ଦେବାର ଆସେ କିଣି ଆଣିକରି ଆର ପିସେର ଆଜ୍ଞା 2 ବର୍ଷ ଦେଲା, ସେଟା ବି
1: ସେଟା ବି ତମେ ସରକାର ସୁବିଧାରେ ପାଇପାରିଲ?
0: ହଁ ସରକାର ସୁବିଧାରେ ପାଇଲୁ, ନ କେଟିଲେ ଏମିତି କିଣି ଆଣିଲୁ ନି ଆର।
1: ବୋଲେ କେତେ ଦଫା ଦେବାର ମାଛ ମାନଙ୍କୁ ଖାଦି ବୋଇଲେ?
0: 3 ଓଳି ମ୍ୟାଡମ, ସକାଳେ ଗୋଟେ ତୋର ଦେବୁ, 12ଟା ବେଳେ ସନ୍ଧ୍ୟା ବେଳେ ଏମିତି ଦେବୁ। ଏସବୁ ବର୍ଷ ପିସେର ଆଜ୍ଞା ସାଙ୍ଗେ ଯୋଗାଯୋଗ କଲା, ଗୋଟେ 40,000 ଗୋଟେ ଦେଲା ସବସିଡାରୀ, ଏମିତି ଜାଲ ଗୋଟେ ପାଇବୁ ଶୋଇଲା ବୋଲି, ତୁ ନିଜେ କିଣି ଆଣୁ ବୋଲେ ଆମେ 20,000 ଦେଇ ଜାଲ ଗୋଟେ କିଣିଲି।
1: ଜାଲ କିଣିବା ପାଇଁ ମିଶନ ସୁବିଧା ହେଲା?
0: ହଁ ଜାଲ କିଣିବା ପାଇଁ ପଛେ ଆରେ ଆଜ୍ଞା ସବସିଡ୍ରେ ଆରି 20,000 ମୋର ଆକାଉଣ୍ଟ ରେ ଛାଡ଼ିଦେଲା,
1: ଭଲ
0: ସେ ଜାଲ ବି ଫ୍ରିରେ ପାଇଲି। 8 ଦିନ କି 15 ଦିନ ଦାରି ଦାରି ଦେଖତେ ରହିବୁ,
1: ସେ ଜାଲ ପକେଇକି ଦେଖୁଥିବାର କେତେ ଲେଖା ବୋଲିକିନା। ହେଲେ ଏସବୁ ଯୋଜନାରେ ସାମିଲ ହେଲେ ଲାଭ ହବ ବୋଲିକି ତମକୁ କିଏ କହିଲେ?
0: ଆମର ଗ୍ରାମ ସଭା ଆଜ୍ଞା ଆରି ପିସେର ଆଜ୍ଞା ସହିତ ମିଶିଲେ ମ୍ୟାଡମ, 2 ଲୋକ କହିଲେ ଲାଭବାନ ହେଇଛି, ତୁ ଏମିତି କର ବୋଲି ବୋଲି ଶିଖାଇଲେ ସେ କଥା ଆଗା।
1: ଚାଷୀ ମାନଙ୍କର ମିଟିଂ ହଉଛି?
0: ହଁ ହେଲାନି ମ୍ୟାଡମ।
1: ଯାଉଛ?
0: ହଁ
1: ମିଟିଂ ରେ କିସ କିସ ବିଷୟ ଶିଖୁଛ ଭାଇ, କି କି କଥା ହଉଛ?
0: ଟାଇମ ଦେଖି ବିରି ମୁଗ ସବୁ ଦେଲେ, ଏବେ ଇଟା ବି କରିଥିଲି ବିରି ଦେଲା ଗ୍ରାମସଭା ମ୍ୟାଡମ, ବିରି ଛାନା ମୁଗ ସେଟା ବି କରିଲା, ସେଟା ବି ଲାଭ ବାନେ ସବୁ ପାଇଲେ, ଛାନା ମୁଗ ବିରି ସବୁ କାଲିଛି।
1: କେବେ ମିଶାରୁ ଆର କିଛି ଲୋନ୍ ପାଇଛ କି ଭାଇ ସରକାର ତରଫରୁ, ଆମର ଓଲେମ୍ସ ତରଫରୁ?
0: ଲୋନ୍ ଆଣିଲେ ମ୍ୟାଡମ ସବୁ ସୁଝ ଦେଲି, ଏବେ ଆଣି ନାହିଁ ଲୋନ୍, ଆରି ଆଣି ନାହିଁ,
1: ମାତ୍ର ଲୋନ୍ ମନେ ଦେଲେ ଆହୁରି ଏତିକି ଯୋଉ ଛାଡ ଦଉଛନ୍ତି, ଅଧା ତମର ଖର୍ଚ୍ଚ କର ଅଧା ଆମେ ସରକାର ବହନ କରିବୁ, ତାହେଲେ କି ସୁବିଧା ହଉଛି ଭାଇ ଚାଷୀ ମାନଙ୍କୁ?
0: ଚାଷୀ ଜାଣିଲେ ସୁବିଧା ମ୍ୟାଡମ, ବୋଲେ ଆମେ ଲୋନ୍ ଆଣିକରି ଅଧା ଛାଡ ଅଧା ବାନ୍ଧବାର ବୋଲେ ଆଣିକରି ଚାଷରେ ଆଗ ଲଗାଇବାର ଆସେ, ସୁବିଧା ଆଗା ସେଟା ବି।
1: ଆଗକୁ ଆହୁରି କଣ ନୂଆ ଯୋଜନା ଅଛି ଭାଇ, ଆହୁରି କି କି ରକମର ଚାଷ କରିବାର ଇଚ୍ଛା ଅଛି?
0: ସୋଲାର ବୋରୱେଲ ହେଲେ ବୋଲିଥାନ୍ତା ମ୍ୟାଡମ, ଆହୁରି ଗୋଟେ ସବୁ ଡେପ୍ ଜମିରେ ବୋଲେ ସୋଲାର ରେଷ୍ଟଟା ଗୋଟେ ସୁବିଧା ହେଇଥାନ୍ତା ବୋଲେ, ସେତିକି ପନିପରିବା ଏମିତି ଲଗାଇ ସୁବିଧା କାରଣ ସେତିକି ବୋଲରେ ପାଇଥାନ୍ତି ବୋଲବା କଥା।
1: ହେଲେ ଆମର ଜମିକୁ ଉର୍ବର ରଖବାର ଅଛି ଆଗର ପରା, ଆଗରେ ଯେମିତି ଥିଲା ଆମର ମାଟି ଫସଫସିଆ ଥିଲା, ଆହୁରି ମାଟିରେ କେଞ୍ଚୁଆ ଥିଲେ, ସେମିତି ରକମର ଆଣିବା ପାଇଁ ବୋଲେ ଆମେ ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ କଣ କରିବାର ଅଛି ଭାଇ?
0: କୃଷି ବିଭାଗ ତରଫରୁ ଏବେ ଦନିଶା 12 ପ୍ରକାର ବିହାନ ଦେବୁ ବୋଇଲେ ଆସ, ଏବେ ସେଟା ତୁମେ ସାର ମାରା ନାଇଁ, 12 ପ୍ରକାର ବିହାନ ଦେବୁ, ଏବେ କଷୁ କଷୁ ପାଣି ତ ପଡିଲା ମ୍ୟାଡମ, ଏବେ ବୁନ୍ଦ ଦେଇକରି କଷି ଦିଆସ ରୁଆ ବେଲେ ସେଟା କଷିଲେ ସାର ଏସି ସେଟା ସାର ସେ ଜାଗାରେ ଦିଅ ନାହିଁ, ଯେତେ ଆସ୍ତେ ଗୋଟେ ବର୍ଷ ପାଇଁ ଦେଖା, ଆର ଏମିତି ଆସ୍ତେ ଆସ୍ତେ ସବୁ ବର୍ଷ ଏମିତି ସାର ଅଲପ ଛାଡି ନିଆ, କାଲି ବିଷାକ୍ତ ଜିନିଷ ଖାଇଲୁନି, ଡାନରେ ବିଷାକ୍ତ ପନିପରିବା ଯାହା ବିଷାକ୍ତ ଜିନିଷ କିଣି ଆଣିଲେ ବିଷାକ୍ତ ଜିନିଷ ଖାଇଲୁନି, ଏଟା କମାଇ କମାଇ କମାଇ ନାଇଁ ଜମିକି ଉର୍ବର କରିବୁ ବୋଲି ସେମିତି ମିଟିଂ ମାନେ ଡାକି ଡାକି କହିଲେନି। ଏଟା
1: ଆମର ଅନୁଷ୍ଠାନ ପାଇଁ ସମୟ ଦେଲ, ଆଉ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ନିଜର ଅନୁଭୂତିର କଥା କହିଲ, ତେଣୁ ଆମ ଅନୁଷ୍ଠାନ ତରଫରୁ ଆଉ ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଭାଇ, ରହିଲୁ, ନମସ୍କାର ଭାଇ।
0: ନମସ୍କାର ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ 1 ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ 2 ପୂର୍ତ୍ତିକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି। ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ଆସନ୍ତା 31 ତାରିଖରୁ ଆରମ୍ଭ ହେବ ବିମାନ ସେବା। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶାରେ ଆସନ୍ତା ଜୁଲାଇ 1 ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟରେ ହେବାକୁ ଥିବା ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବୁଥ୍ରେ ଜଣେ ଲେଖାଏଁ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହେବେ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅପରାଧ ଓ ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇବା ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶେଷକରି ସଂଗଠିତ ଅପରାଧକୁ ରୋକିବା ଏବଂ ପୁଲିସ୍ ବାହିନୀର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉପରେ ବୈଠକରେ ଆଲୋଚନା ହେଉଛି। ବୈଠକରେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଏବଂ ବରିଷ୍ଠ ଅଧିକାରୀ ଆବଶ୍ୟକ ତଥ୍ୟ ଏବଂ ରିପୋର୍ଟ ସହ ଆଭାସୀ ଜରିଆରେ ସାମିଲ ହୋଇଛନ୍ତି। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ଆସନ୍ତା ମାସ 12 ତାରିଖରେ 2 ପୂରଣ ହେବ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ସବ ପାଳନ ନ କରିବାକୁ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଆସନ୍ତା ମାସ 12-21 ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସଫଳତା ନେଇ ତଥ୍ୟ ଓ ସୂଚନା ପ୍ରସାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଜୁନ୍ 1 ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ରିପୋର୍ଟ କାର୍ଡ ଉନ୍କୋଚନ କରିବେ ଏବଂ ମନ୍ତ୍ରୀ ଓ ସଚିବ ରିପୋର୍ଟ କାର୍ଡ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବେ। ବିଭିନ୍ନ ବିଭାଗର ସଫଳତାକୁ ଆଧାର କରି 7 ଥିମ୍ ଶକ୍ତି ଓଡ଼ିଶା, ସମୃଦ୍ଧ କୃଷି ଓଡ଼ିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉତ୍କର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ, ଖର୍ଚ୍ଚ, ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ଶ୍ରୀମତୀ ଗର୍ଗ କହିଛନ୍ତି,
1: ସୋ ଅଲ୍ ସେକ୍ରେଟେରୀ ମିଟିଂରେ ଆମେ ପ୍ରାୟ ଏଭ୍ରି 15 ଡେଜ୍ରେ ଆମର ଏକ୍ସପେଣ୍ଡିଚର ଓ ରେଭିନ୍ୟୁ, କେତେ ଆମର ଏକ୍ସପେଣ୍ଡିଚର ହେଉଛି, କେତେ ଆମର ରେଭିନ୍ୟୁ ବଢ଼ିଲା ଘଟିଲା କ'ଣ ହେଲା, ତ ସେଇଟା ଆମେ ରିଭ୍ୟୁ କରୁ ସବୁ ସେକ୍ରେଟେରୀମାନଙ୍କ ସାଙ୍ଗରେ, ସେଇଟା ପ୍ରଥମ। ଏବେ ସୁପ୍ରିମକୋର୍ଟ ଗୋଟେ ଅଦାଲତ ବଢ଼ିଆ ଯେଉଁଥିରେ କେସେସ୍ ରିଜଲ୍ଭ କରିବେ, ତ ଆମେ ସମସ୍ତଙ୍କୁ ସେଟା ଜଣାଇଲେ, ଲ ସେକ୍ରେଟେରୀ ସେଟା ଜଣାଇଲେ।
0: ବିଶ୍ୱବ୍ୟାପୀ ତୈଳ ସଂକଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଡ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ବିମାନ ସେବା ଆସନ୍ତା 31 ତାରିଖରୁ ଆରମ୍ଭ ହେବ। ସପ୍ତାହକୁ 6 ଦିନ ବିମାନ ଚଳାଚଳ କରିବ। କେବଳ ବୁଧବାର ଦିନ ସେବା ବନ୍ଦ ରହିବ। ଝାରସୁଗୁଡ଼ାରୁ 11:10 ବିମାନ ଛାଡ଼ି ଅପରାହ୍ନ 12:00 ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ 12:30 ବିମାନ ଛାଡ଼ି ଅପରାହ୍ନ 1:20 ଝାରସୁଗୁଡ଼ାରେ ପହଞ୍ଚିବ। ଅନ୍ୟପକ୍ଷରେ ହାଇଦ୍ରାବାଦରୁ 8:40 ବିମାନ ଉଡ଼ାଣ କରି ଝାରସୁଗୁଡ଼ାରେ 10:25 ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ 1:50 ବାହାରି ଅପରାହ୍ନ 3:35 ହାଇଦ୍ରାବାଦରେ ପହଞ୍ଚିବ। ଏହାଦ୍ୱାରା ଯାତ୍ରୀମାନେ ଦୀର୍ଘ ସମୟ ଅପେକ୍ଷା ସମସ୍ୟାରୁ ମୁକ୍ତି ପାଇବେ ଏବଂ ଅଳ୍ପ ସମୟ ମଧ୍ୟରେ ସିଧାସଳଖ ଯାତ୍ରା କରିପାରିବେ। ରାଜ୍ୟରେ ଆଦୌ ତୈଳ ସଙ୍କଟ ନାହିଁ, ତେଣୁ ଲୋକମାନେ ଭୟଭୀତ ହୋଇ ତେଲ ନ କିଣିବାକୁ ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି। ସମ୍ପ୍ରତି 22 ପେଟ୍ରୋଲ ଟାଙ୍କିରେ ତେଲ ନଥିବା ଅଭିଯୋଗ ହେବା ପରେ ସଚିବ ଶ୍ରୀ ସିଂ କହିଛନ୍ତି, ସ୍ୱାଭାବିକ ସ୍ଥିତିରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ରାଜ୍ୟରେ ଥିବା 2800 ତେଲ ଟାଙ୍କିରେ ସ୍ୱାଭାବିକ ଭାବେ ତେଲ ବିକ୍ରି ହେଉଥିବା ସେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା କଟକ ଚାନ୍ଦବାଲି ରାଜ୍ୟ ରାଜପଥରେ 3 ସେତୁ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୃକ୍ତ ରାଜ୍ୟ ରାଜପଥରେ ଦୁର୍ଘଟଣା ହ୍ରାସ କରିବା ଓ ଗମନାଗମନ ସୁଗମ କରିବା ଲାଗି ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ ଉପରେ ସେତୁ ନିର୍ମାଣ କରାଯିବ। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଗୋପାଳପୁର ଓ ପତ୍ରପୁର ପଞ୍ଚାୟତର ବିଲିକଣାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି 3 ସେତୁ ନିର୍ମାଣ ଦାୟିତ୍ୱରେ ଥିବା ରାଜ୍ୟ ସେତୁ ନିର୍ମାଣ ନିଗମର ଅଧିକାରୀ ଓ କେନ୍ଦ୍ରାପଡ଼ା ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଏବଂ ତହସିଲଦାର ଜମି ଅଧିଗ୍ରହଣ ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବାକୁ ଥିବା ସେତୁ ପାଇଁ 306.86 କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖରସ୍ରୋତା ନଦୀ ଉପରେ ସେତୁ ପାଇଁ 284.56 କୋଟି ଓ ବୈତରଣୀ ନଦୀ ଉପରେ ସେତୁ ପାଇଁ 319.42 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆସନ୍ତା 3 ବର୍ଷ ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶେଖରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଜଣେ ଦାୟିତ୍ୱବାନ ଅଧିକାରୀଙ୍କୁ ସ୍ୱଚ୍ଛତା ୱାର୍ଡେନ୍ ଭାବେ ମନୋନୀତ କରାଯିବ। ସମ୍ପୃକ୍ତ ଅଧିକାରୀ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ମୁଖ୍ୟ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସମ୍ପୃକ୍ତ ସ୍ୱଚ୍ଛତା ୱାର୍ଡେନ୍ଙ୍କ ନାମ, ପଦବୀ ଏବଂ ମୋବାଇଲ୍ ନମ୍ଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟରେ ଚିରନ୍ତନ ବାଡ଼ି ବଗିଚା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୋମନା ବ୍ଲକର 5 ପଞ୍ଚାୟତର 17 ଗ୍ରାମରେ ଘରବାଡ଼ି ପଛପଟେ ଥିବା ଅଦରକାରୀ ଜମିର ସଦୁପଯୋଗ କରି ଚିରନ୍ତନ ବାଡ଼ି ବଗିଚା ସୃଷ୍ଟି କରିବା ନେଇ ସଚେତନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଡଙ୍ଗରଭେଜା ଏବଂ କୋଷାଗୁମୁଡ଼ା ବ୍ଲକର ବଡ଼ ଆମ୍ବଡ଼ାଠାରେ ଜନ ଆକ୍ରୋଶ ସମାବେଶ ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀଙ୍କ ନେତୃତ୍ୱରେ ନାରୀବନ୍ଧନ ଅଧିନିୟମକୁ ବିରୋଧ ପରିପ୍ରେକ୍ଷୀରେ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ବର୍ଷା ଋତୁ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏସ୍ଏଆଇ ପକ୍ଷରୁ ଦେଶବ୍ୟାପୀ ଜନସମ୍ପୃକ୍ତି ଅଭିଯାନ ଆରମ୍ଭ ହୋଇଛି। ଖେଳୁଆଡ଼ ମନୋଭାବ, ସୃଜନଶୀଳତା ଏବଂ ଯୁବ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି। ଅଭିଯାନ ଅଂଶସ୍ୱରୂପ ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ମଶାଲ ଡିଜାଇନ୍ ପ୍ରତିଯୋଗିତା, ସିଡବ୍ଲ୍ୟୁଜି ରିଏଲ୍ ଚ୍ୟାଲେଞ୍ଜ ଏବଂ କ୍ୱିଜ୍ରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମାଇ ଭାରତ ପୋର୍ଟାଲ୍ ଉପଭୋକ୍ତାଙ୍କ ପାଇଁ ଖୋଲା ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଓ ଜାତୀୟ ଗୌରବର ଭାବନା ସୃଷ୍ଟି କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ ପାଇଁ ସାମୁହିକ ଉତ୍ସାହକୁ ପ୍ରୋତ୍ସାହିତ କରିବା ଏହି 3 ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ କେତେକ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବାବେଳେ ବଜ୍ରପାତ ସହ ବର୍ଷା ହେବା ନେଇ ସାତଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ଅପରାହ୍ନ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ

0: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ବଜ୍ରପାତ ସହ ବର୍ଷା ହେବା ନେଇ ସାତଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ଅପରାହ୍ନ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ ପହିଲାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ 2 ପୂର୍ତ୍ତିକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି। ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ହାଇଦ୍ରାବାଦକୁ ଆସନ୍ତା 31 ତାରିଖରୁ ଆରମ୍ଭ ହେବ ବିମାନ ସେବା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ କୃତ୍ରିମ ବୁଦ୍ଧିମତା ଆଧାରିତ ଆର୍ଥିକ ସମାବେଶୀ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦେଶର ଆର୍ଥିକ ସମାବେଶୀ ଯାତ୍ରା ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛି। ସଶକ୍ତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ କୃତ୍ରିମ ବୁଦ୍ଧିମତା ସମନ୍ୱୟ ଦ୍ୱାରା ଏହି ପରିବର୍ତ୍ତନ ଗତିଶୀଳ ହେଉଛି। ମୁଖ୍ୟତଃ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଥିବା ଏଭଳି ପଦକ୍ଷେପ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମରେ ବିକଶିତ ହୋଇଛି। ଦକ୍ଷ ସମାବେଶୀମୂଳକ ଏବଂ ବାସ୍ତବ ସମୟ ଆର୍ଥିକ ସେବା ପ୍ରଦାନ କରିବା ଉପରେ ଏହା କେନ୍ଦ୍ରୀଭୂତ। ଡିଜିଟାଲ ଭିତ୍ତିଭୂମି, ଉନ୍ନତ ବିଶ୍ଳେଷଣ ଏବଂ ସମ୍ମତି ଭିତ୍ତିକ ତଥ୍ୟ ଆଦାନ ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ କୃତ୍ରିମ ବୁଦ୍ଧିମତା ଏଆଇ ଆର୍ଥିକ ସେବାଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି ଏବଂ ପରିଚାଳନାର ବ୍ୟବସ୍ଥା କରୁଛି। ସେଗୁଡ଼ିକ ମଧ୍ୟରେ ଦକ୍ଷତା ବିକାଶ, କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ଏବଂ ବ୍ୟକ୍ତିଗତ ଆର୍ଥିକ କ୍ଷେତ୍ର ସମାଧାନକୁ ତ୍ୱରାନ୍ୱିତ କରିବା ଅନ୍ତର୍ଭୁକ୍ତ। ଏଭଳି ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରିଛି। ସୂଚନା ଅସମାନତାକୁ ହ୍ରାସ କରି ପାରମ୍ପରିକ କ୍ରେଡିଟ୍ ମୂଲ୍ୟାୟନ ମଡେଲକୁ ପରିବର୍ତ୍ତିତ ଢଙ୍ଗରେ କୃତ୍ରିମ ବୁଦ୍ଧିମତା ପ୍ରବର୍ତ୍ତନ କରିପାରୁଛି, ଫଳରେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସୃଷ୍ଟ ଆହ୍ୱାନ ସମାଧାନ ହେବା ସହ ପରିଚାଳନାଗତ ଏବଂ ନିରନ୍ତରତା ଆଧାରିତ ବିକାଶ ସମ୍ଭବ ହୋଇପାରୁଛି। ଭାରତ ଏକ ଡିଜିଟାଲ ସଶକ୍ତ ଅର୍ଥନୀତି ଆଡ଼କୁ ଅଗ୍ରଗତି କରୁଥିବାରୁ କୃତ୍ରିମ ବୁଦ୍ଧିମତା ଆର୍ଥିକ ସମାବେଶୀ କ୍ଷେତ୍ରକୁ ତ୍ୱରାନ୍ୱିତ କରୁଛି। ଏଥିସହ ଆର୍ଥିକ ଇକୋସିଷ୍ଟମକୁ ଅଧିକ ପ୍ରତିକ୍ରିୟାଶୀଳ, ସୁରକ୍ଷିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୂପରେଖ ନିର୍ମାଣ କରାଯାଇପାରୁଛି। ଆର୍ଥିକ ସମାବେଶ ହେଉଛି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନକୁ ସୁନିଶ୍ଚିତ କରିବା। ମୁଖ୍ୟତଃ ସମାଜର ଦୁର୍ବଳ ବର୍ଗ ଏବଂ ନିମ୍ନ ଆୟକାରୀ ଗୋଷ୍ଠୀ ଏହାର ସୁଫଳ ପାଇପାରୁଛନ୍ତି। ସମୟୋଚିତ, ପର୍ଯ୍ୟାପ୍ତ ଏବଂ ସୁଲଭ ଢଙ୍ଗରେ ସେମାନେ ଋଣ ସୁବିଧା ଉପଲବ୍ଧ କରିପାରୁଛନ୍ତି। ଏହାଦ୍ୱାରା ଦେଶର ଡିଜିଟାଲ ପ୍ରଥମ ବାସ୍ତବତାରେ ପରିଣତ ହୋଇଛି। ଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ପରିଚୟ ଯାଞ୍ଚଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ବିନା ପ୍ରତିବନ୍ଧକରେ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଏହାର ଏକ ଉଦାହରଣ। ଜନଧନ ଆଧାର ମୋବାଇଲ ଜେଏଏନ୍ ହେଉଛି ଏକ ସାର୍ବଜନୀନ ବ୍ୟାଙ୍କ ଆକାଉଣ୍ଟ ଯାହା ବାୟୋମେଟ୍ରିକ୍ ପରିଚୟ ଏବଂ ମୋବାଇଲ ନମ୍ବର ସଂଯୋଗର ଏକ ମୂଳ ସଂସ୍କରଣ। ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର ଆର୍ଥିକ ପରିଚୟ ପ୍ରଦାନ କରିବା ସହିତ ରାଜ୍ୟ ସହ ସମନ୍ୱୟ ମାଧ୍ୟମରେ ଏହାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା। ଗତ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ସୁରକ୍ଷିତ ପ୍ରମାଣୀକରଣ ପାଇଁ 144 କୋଟିରୁ ଅଧିକ ଆଧାର ନମ୍ବର ସୃଷ୍ଟି କରାଯାଇଛି। ଜନଧନ ଆକାଉଣ୍ଟଗୁଡ଼ିକର ସଂଖ୍ୟା 2015 14,71,00,000 ଥିବାବେଳେ ଗତ ଏପ୍ରିଲ 29 ତାରିଖ ସୁଦ୍ଧା ଏହା 58,16,00,000କୁ ବୃଦ୍ଧି ପାଇଛି। ଏଥିସହ ଏହି ସମୟ ସୁଦ୍ଧା ମୋଟ ଜମା ପରିମାଣ 3,02,000 କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଭାବେ ଦେଶର ଅର୍ଥନୀତିରେ ସାମିଲ କରିବାରେ ଏହା ପ୍ରମାଣ କରୁଛି। ସେହିଭଳି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର ଅଧିକ ସହଜ ଓ ସୁଗମ ହୋଇପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା 2,264,11,00,000 ୟୁପିଆଇ ମାଧ୍ୟମରେ ପ୍ରାୟ 29,53,00,000 ଆର୍ଥିକ କାରବାର ହୋଇଛି। ଏହି ପ୍ଲାଟଫର୍ମରେ 691 ବ୍ୟାଙ୍କ ସାମିଲ ହୋଇଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ଡିବିଟି ମାଧ୍ୟମରେ ସରକାରୀ ସବ୍ସିଡି ଏବଂ କଲ୍ୟାଣକାରୀ ସୁଫଳ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେଉଛି। ଏହି ଯୋଜନା ଅଧୀନରେ ଗତ ଜାନୁଆରୀ ସୁଦ୍ଧା

0: 5 ଲକ୍ଷ 9000 କୋଟି ଟଙ୍କା ସ୍ଥାନାନ୍ତରିତ ହୋଇଛି। ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବାରେ ଆଞ୍ଚଳିକ ଭାଷା ବ୍ୟବହାର ବୃଦ୍ଧି ଲକ୍ଷ୍ୟ ନେଇ ଗତ ଫେବୃୟାରୀ ମାସରେ ଡିଜିଟାଲ୍ ଇଣ୍ଡିଆ, ଭାଷିନୀ ବିଭାଗ ଏବଂ ଆର୍ବିଆଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦେଶର ସମସ୍ତ 22 ଅନୁସୂଚିତ ଭାରତୀୟ ଭାଷାରେ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଗତବର୍ଷ ଅକ୍ଟୋବର ମାସରେ ଘୋଷିତ ହୋଇଥିବା ମିଶନ ଡିଜିଟାଲ୍ ଶ୍ରମ ସେତୁ ହେଉଛି କୃତ୍ରିମ ବୁଦ୍ଧିମତା ଚାଳିତ ଏକ ବ୍ୟବସ୍ଥା, ଯାହାକି ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କୃତ୍ରିମ ବୁଦ୍ଧିମତା ନେତୃତ୍ୱାଧୀନ ଆର୍ଥିକ ସମାବେଶୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ କୃତ୍ରିମ ବୁଦ୍ଧିମତା ଆଧାରିତ ଆର୍ଥିକ ସମାବେଶୀ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ରାତି 7:02। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଲେଲା ଓ ଲେଲା ଏହି ଚଳଚ୍ଚିତ୍ରର ଗୀତଟି ଶୁଣନ୍ତୁ ଶିଳ୍ପୀ ହ୍ୟୁମାନ ସାଗର ଏବଂ ନିବେଦିତା। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ବୈଦ୍ୟନାଥ ଦାସ।

ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ। କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. സംവാദ പഠുചന്തി മളയരഞ്ജൻ മിശ്ര. മുഖ്യ സംവാദ: ബ്രിക്സ് ബൈഠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ. ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ. ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ. ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି ୟୁଏଇ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ. ଆମେରିକା ରାଷ୍ଟ୍ରପତି ଓ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ବେଇଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ. ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ କେତେକ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି. ସେମାନଙ୍କ ମଧ୍ୟରେ ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭାରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ଆବ୍ବାସ୍ ଅର୍ଘାଚି, ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ରୋନାଲ୍ଡ ଲାମୋଲା ଏବଂ ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା ଆଦି ଅନ୍ତର୍ଭୁକ୍ତ. ବ୍ରିକ୍ସ ବୈଠକରେ ପ୍ରାରମ୍ଭିକ ବକ୍ତବ୍ୟ ରଖି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଶାନ୍ତି ଏବଂ ସୁରକ୍ଷା ହେଉଛି ବୈଷୟିକ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ. ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଷୟିକ ସଂଘର୍ଷଜନିତ ପରିସ୍ଥିତିକୁ ପ୍ରତିହତ କରାଯାଇପାରିବ ବୋଲି ସେ କହିଛନ୍ତି. ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନ, ଆର୍ଥିକ ଅନିଶ୍ଚିତତା ଆଦି ବିଶ୍ୱ ପରିଦୃଶ୍ୟକୁ ମୁକାବିଲା କରିବାରେ ବ୍ରିକ୍ସ ଏକ ଗଠନମୂଳକ ଏବଂ ନିରନ୍ତର ଭୂମିକା ଗ୍ରହଣ କରିବ ବୋଲି ଡକ୍ଟର ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି. ଅଂଶଗ୍ରହଣକାରୀ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଡକ୍ଟର ଜୟଶଙ୍କର ସହଯୋଗିତା ଏବଂ ନିରନ୍ତର ଅଙ୍ଗୀକାରବଦ୍ଧତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି. ଭାରତର ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତାକାଲି ଦ୍ୱିତୀୟ ଦିବସରେ ବ୍ରିକ୍ସ @20 ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ ଶୀର୍ଷକ ଆଲୋଚନାରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରର ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିବେ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ। ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ମିଶାଇ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ୍, ତ୍ରିପୁରା, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡ ରହିଛନ୍ତି। ଦିଲ୍ଲୀ, ଚଣ୍ଡୀଗଡ଼, ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିୟୁ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏହି ପର୍ଯ୍ୟାୟରେ ଭୋଟର ତାଲିକା ସଂଶୋଧନ କରାଯିବ। ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ 3,94,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ 3,42,000 ବୁଥ୍ସ୍ତରୀୟ ଏଜେଣ୍ଟ ସାମିଲ ହେବେ। ଏହି ପର୍ଯ୍ୟାୟରେ 36,73,00,000 ଭୋଟରଙ୍କ ପାଖକୁ ଯାଇ ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ଲଦାଖ ବ୍ୟତୀତ ଏହି ତୃତୀୟ ପର୍ଯ୍ୟାୟକୁ ମିଶାଇ ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟ ସମ୍ପନ୍ନ ହେବ। ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଶେଷ ହେବା ପରେ ପାଗ ପରିସ୍ଥିତିକୁ ବିଚାରକୁ ନେଇ ଏହି 2 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ନେଇ କାର୍ଯ୍ୟସୂଚୀ ସ୍ଥିର କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ରାଜନୈତିକ ଦଳଗୁଡ଼ିକର ପୂର୍ଣ୍ଣ ଅଂଶଗ୍ରହଣକୁ ନିଶ୍ଚିତ କରିବା ଲକ୍ଷ୍ୟ ନେଇ କମିଶନଙ୍କ ପକ୍ଷରୁ ସବୁ ଦଳଗୁଡ଼ିକୁ ପ୍ରତ୍ୟେକ ପୁଲିଂ ବୁଥ୍ ପାଇଁ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ପ୍ରଥମ 2 ପର୍ଯ୍ୟାୟରେ 13 ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ପ୍ରାୟ 69,00,000 ଭୋଟରଙ୍କ ଲାଗି 6,30,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ 9,20,000 ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ବିଭିନ୍ନ ପର୍ଯ୍ୟାୟରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଷୟିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଓଲ୍ଫ

ক্রিস্টারসন সহ আলোচনা করে উভয় দেশ মধ্যে দ্বিপাক্ষিক সম্পর্কর সমস্ত দিগুড়ি সে সমীক্ষা করবে। চতুর্থ পর্যায়ে প্রধানমন্ত্রী সোমবার দিন তৃতীয় ভারত নর্ডিক শিখর সম্মেলনী এবং দ্বিপাক্ষিক আলোচনা নরওয়ে পৌঁছবে। গস্তর শেষ পর্যায়ে প্রধানমন্ত্রী মঙ্গলবার দিন ইটালি গস্ত যার কার্যসূচী রয়েছে। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ୍ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ ଆଜି ଚୀନ୍ର ବେଜିଂଠାରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ଆହ୍ୱାନ ସତ୍ତ୍ୱେ ଦ୍ୱିପାକ୍ଷିକ ତଥା ବୈଷୟିକ ସହଯୋଗିତା ନେଇ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିବା ଜଣାପଡ଼ିଛି। ଶ୍ରୀ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ ଅବସରରେ ଏହା ହେଉଛି ପ୍ରଥମ ଚୀନ୍ ଗସ୍ତ। ହ୍ୱାଇଟ୍ ହାଉସ୍ ଦେଇଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀକୁ ଉନ୍କକ୍ତ ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ହୋଇଥିବା ହ୍ୱାଇଟ୍ ହାଉସ୍ କହିଛି। ବୈଠକ ପରେ ସମାବେଶକୁ ସମ୍ବୋଧନ କରି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ କହିଛନ୍ତି, ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ନେଇ ସୃଷ୍ଟ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚୀନ୍ ଏବଂ ଆମେରିକାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର ନ କରି ଅଂଶୀଦାର ଭାବେ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଚୀନ୍ ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ର ବୃଦ୍ଧି କରିବାକୁ ଆମେରିକା ଆଗ୍ରହୀ ବୋଲି ସେ କହିଛନ୍ତି। ଇରାନ୍ ସଂଘର୍ଷ ପରିସ୍ଥିତି ଏବଂ ୱାଶିଂଟନ୍ ସହ ବୃଦ୍ଧି ପାଉଥିବା ରାଜନୈତିକ ଚାପର ପୃଷ୍ଠଭୂମିରେ ଚୀନ୍କୁ ଆମେରିକା ରାଷ୍ଟ୍ରପତିଙ୍କ ଏହି ତିନିଦିନିଆ ଗସ୍ତ ଗୁରୁତ୍ୱ ବହନ କରୁଛି। ଶ୍ରୀ ଟ୍ରମ୍ପଙ୍କ ସହ ସେଠାକାର ପ୍ରମୁଖ ବ୍ୟବସାୟିକ ନେତୃମଣ୍ଡଳୀ ଚୀନ୍ ଗସ୍ତରେ ଯାଇଛନ୍ତି। ଶ୍ରୀ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ତାଙ୍କର ପ୍ରଥମ ବେଜିଂ ଗସ୍ତ ଅବସରରେ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ୱିଙ୍କ ସହ ଆଲୋଚନା କରିଥିଲେ। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କୃଷି ଓ ଗ୍ରାମୀଣ ବିକାଶ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ମନ୍ତ୍ରୀସ୍ତରରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସୁନା କ୍ରୟ ନ କରିବାକୁ ନିଷ୍ପଭି ଗ୍ରହଣ କରାଯାଇଛି। ସାର୍ବଜନୀନ ଏବଂ ଜାତୀୟ ସ୍ୱାର୍ଥ ଆଧାରିତ ବିଦେଶ ଗସ୍ତ ବ୍ୟତୀତ ଅନ୍ୟ କୌଣସି ବିଦେଶ ଗସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପଭି ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ସାର୍ବଜନୀନ ପରିବହନକୁ ବ୍ୟବହାର କରିବା ଲାଗି ବିଭାଗୀୟ କର୍ମଚାରୀଙ୍କୁ ପ୍ରୋହାହନ ପ୍ରଦାନ କରାଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି, ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। 750,000 ନୂତନ ଗ୍ରାହକ ପିଏନ୍ଜି ସଂଯୋଗ ପାଇଁ ପଞ୍ଜିକରଣ କରିଛନ୍ତି। ଶ୍ରୀମତୀ ଶର୍ମା କହିଛନ୍ତି, ଗତ ପହିଲାରୁ ଏପର୍ଯ୍ୟନ୍ତ ପ୍ରାୟ 83,500 ଟନ୍ ବାଣିଜ୍ୟିକ ଏଲ୍ପିଜି ବିକ୍ରି ହୋଇସାରିଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ସଚିବ ମୁକେଶ ମଙ୍ଗଲ କହିଛନ୍ତି, 90,000 ମେଟ୍ରିକ୍ ଟନ୍ରୁ ଅଧିକ ଏଲ୍ପିଜି ବହନକାରୀ ଦୁଇଟି ଜାହାଜ ଗତକାଲି ରାତିରେ ହର୍ମୁଜ୍ ପ୍ରଣାଳୀ ପାର କରିଛି। ଆସନ୍ତା 16 ତାରିଖରେ ଜାହାଜ ଦୁଇଟି ଭାରତରେ ପହଞ୍ଚବାର ଆଶା କରାଯାଉଛି। ସୋମାଲିଆରୁ ସାରଜା ଅଭିମୁଖେ ଯାତ୍ରା କରୁଥିବା ଭାରତୀୟ ବାଣିଜ୍ୟ ଜାହାଜ ଏମ୍ଏସ୍ବି ହାଜିଅଲି ଗତକାଲି ଭୋର ସମୟରେ ଓମାନ ଜଳସୀମାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜାହାଜଟିରେ ନିଆଁ ଲାଗିଯିବା ସହ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ଜଣାପଡ଼ିଛି। ତେବେ ଓମାନ ତଟରକ୍ଷୀ ବାହିନୀ ଦ୍ୱାରା ଜାହାଜର ସମସ୍ତ 14 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ। ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି ୟୁଏଇ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରପତି ଓ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ବେଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ଭାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ନୂଆପଡ଼ା ଜିଲ୍ଲା ନ୍ୟାସନାଲ୍ କଲେଜ ଅଡିଟୋରିୟମ୍ଠାରେ ଦଶମ ବୋର୍ଡ ପରୀକ୍ଷାରେ A1 ଗ୍ରେଡ୍ରେ ଉତ୍ତୀର୍ଣ୍ଣ 13 ଜଣ ଏବଂ A2 ଗ୍ରେଡ୍ରେ ଉତ୍ତୀର୍ଣ୍ଣ 226 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାସ ଓ ଏସ୍ପି ଅମୃତପାଲ ସିଂ ଯୋଗଦେଇ ଜିଲ୍ଲା ଟପର ପୁନମ ମେହେର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଅଂଶୁମାନ ବାରିକ ଏବଂ ତୃତୀୟ ସ୍ଥାନରେ ଥିବା ରାହୁଲ କାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗତବର୍ଷ ଜିଲ୍ଲାରୁ ମାତ୍ର 2 ଜଣ A1 ଓ 13 ଜଣ A2ରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚଳିତ ବର୍ଷ ନିୟମିତ ଶିକ୍ଷାଦାନ, ସାପ୍ତାହିକ ପରୀକ୍ଷା ଏବଂ ଚାପମୁକ୍ତ ପରୀକ୍ଷା ପ୍ରଣାଳୀ ଫଳରେ ଉଲ୍ଲେଖନୀୟ ସଫଳତା ମିଳିଥିବା ଜିଲ୍ଲାପାଳ ମଧୁସୂଦନ ଦାସ କହିଥିଲେ।
2: ବର୍ଷ A1 13 ଜଣ ପାଇଛନ୍ତି, A2 226 ଜଣ ପାଇଛନ୍ତି, 249 ସଂଖ୍ୟା। ଗତବର୍ଷ 101ରୁ 249, ଗତବର୍ଷର ଆମର ସଫଳତାରେ ଷ୍ଟେଟ୍ ଲେବଲ୍ ପୋଜିସନ୍ ଥିଲା 14, ଏଥରକ ଇମ୍ପ୍ରୁଭମେଣ୍ଟ ନେଇକି 6 ହେଇଛି ଏବଂ ଏଥିପାଇଁ ଅଭିଭାବକଙ୍କୁ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏବଂ ଛାତ୍ରଛାତ୍ରୀଙ୍କୁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି।
1: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଜିଲ୍ଲା ଧାନ କ୍ରୟ କମିଟିର ରବି ଫସଲ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଯଦୁମଣି ପାଣିଗ୍ରାହୀଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। କମିଟିର ଅନୁମୋଦନ କ୍ରମେ ଆସନ୍ତା 20 ତାରିଖରେ ଖରିଆରରେ ରବି ମଣ୍ଡିର ଉଦ୍ଘାଟନ କରାଯିବା ସହ 25 ତାରିଖରୁ ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କ୍ରୟ ଆରମ୍ଭ କରାଯିବ। ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ରବି ଧାନ ବିକ୍ରୟ ପାଇଁ 19,347 ଜଣ ଚାଷୀ ପଞ୍ଜିକୃତ ହୋଇଥିବାବେଳେ ଏହା ଗତବର୍ଷ ତୁଳନାରେ 6,050 ଜଣ ଅଧିକ ଏବଂ ପ୍ରାୟ 45% ବୃଦ୍ଧି ପାଇଛି। ଚଳିତ ବର୍ଷ ରବି ଧାନ ସଂଗ୍ରହ ପାଇଁ ପ୍ରଥମ କିସ୍ତିରେ ସରକାର 4,437 ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ସୂଚନା ମିଳିଛି। ଖଡ଼ିଆଳ କଲ୍ୟାଣ ମଣ୍ଡପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ମହିଳା କମିଶନ ଓ ଖଡ଼ିଆଳ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳାମାନେ ନିଜ ଅଧିକାର ହାସଲ କରିବା ପାଇଁ ଆଇନ ସମ୍ବନ୍ଧୀୟ ସଚେତନତା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ ସୁଭଦ୍ରା ଶକ୍ତି, ବେଟି ବଚାଓ ବେଟି ପଢ଼ାଓ, ନାରୀ ଶକ୍ତି ବନ୍ଧନ ଯୋଜନା ଏବଂ ବାଳିକା ସମୃଦ୍ଧି ଯୋଜନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥିବା କୁହାଯାଇଥିଲା। ଏହି ସମସ୍ତ ଯୋଜନା ମାଧ୍ୟମରେ ମହିଳାମାନେ ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ବିଶେଷ ଭାବେ ଯୋଗ ଦେଇଥିଲେ। ରାଜ୍ୟ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁ ଯୋଗଦେଇ ମହିଳା ସୁରକ୍ଷା ଓ ଆଇନଗତ ଅଧିକାର ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
3: କମିଶନ ଦ୍ୱାରା ଆୟୋଜିତ ଆଇନ ସଚେତନା କାର୍ଯ୍ୟକ୍ରମ ନୂଆପଡ଼ା ଜିଲ୍ଲାର ଆମର ରାଜଖରିଆ ବ୍ଲକ ସାଙ୍ଗେ ହେଇଛେ। ଆମର କୋଡିନେଟ୍ କରିଛନ୍ TSW ମ୍ୟାଡମ୍ ନୂଆପଡ଼ା। ଆଜିକା ଆମର ମେନ୍ ଉଦ୍ଦେଶ୍ୟ ହେଉଛି ମହିଳାମାନେ ତାଙ୍କର ଆଇନ ଗୁଡାକ ଜାଣୁ, ଆଇନ ଜାଣିଲେ ବେଲେ ଯେ ତାମାନେ ଆଇନର ସାହାଯ୍ୟ ନେଇପାରିବେ। ଗ୍ରାସ ରୁଟ୍ ଥି ଯେନ୍ ମହିଳାମାନେ ଅଛନ୍, କେନ୍ସି ବି ଡୋମେଷ୍ଟିକ ଭାଇଲାନ୍ସ ର ଶିକାର ହଉଛନ୍, କେନ୍ ମହିଳା ଯେତେବେଳେ କାର୍ଯ୍ୟକ୍ଷେତ୍ର ଥିନ୍ ଶିକାର ହଉଛେ, ତ ସେ ମହିଳାମାନେ ତାଙ୍କର ଆଇନର ଗୁଡାକ ଜାଣିବେ ବେଲେ ଯେ ତାହାକୁ ସାହାଯ୍ୟ ପାଇପାରିବେ।
1: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଦୌରାଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରାଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ରାଜସ୍ୱ ବିଭାଗ ଓ ଖାଉଟି ଅଦାଲତର ଅଂଶଗ୍ରହଣରେ 5,796 ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ, ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ଖାଉଟି ଓ ରାଜସ୍ୱ ମାମଲାର ବିଚାର କରାଯାଇଥିଲା। ଏଥିରୁ 1,83,24,020 ଟଙ୍କାର ଆପୋଷ ସମାଧାନ ହୋଇଥିଲା। ସେହିପରି 178 ବ୍ୟାଙ୍କ ବକେୟା ଋଣ ଏବଂ ବିଦ୍ୟୁତ୍ ଶୁଳ୍କ ଦେୟ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ 38,22,829 ଟଙ୍କା ଆଦାୟ କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନୂଆପଡ଼ାରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ପକ୍ଷରୁ ଅନ୍ଲାଇନ୍ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ୍ ବୁଲିଂ ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା ସଦ୍ଭାବନା ଗୃହଠାରେ ଅନୁଷ୍ଠିତ ହୋଇଥିଲା। ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ। କର୍ମଶାଳାରେ ସାଇବର ଠକେଇରୁ କିପରି ସଚେତନ ରହିହେବ ଓ ତା'ର ପ୍ରତିକାର ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସହ ଜିଲ୍ଲାର 7 ସ୍ଥାନରେ ହେଲମେଟ୍ ହବ୍ର ଶୁଭାରମ୍ଭ କରାଯାଇଛି। ଖଡ଼ିଆଳ ନୂତନ ବସ୍ ଷ୍ଟାଣ୍ଡରେ ଏହାର ଉଦ୍ଘାଟନ ହୋଇଥିଲା। ବାଇକ୍ ଚାଳକମାନଙ୍କୁ 50 ଟଙ୍କା ଦେଇ ହେଲମେଟ୍ ନେଇ ନିଜ

0: କାର୍ଯ୍ୟରେ ଯିବାକୁ ଆହ୍ୱାନ କରାଯାଇଥିବା ବେଳେ କାର୍ଯ୍ୟ ସାରି ଫେରିବା ପରେ ହେଲମେଟ୍ ଜିମା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
1: କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 7:31। ପ୍ରଚାର କରୁଛୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନାରେ ଅଛନ୍ତି ଅରୁଣ ସିଂ ଏବଂ ସୁପ୍ରଭା ପାତ୍ର।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଖାଇବା ଜିନିଷ ତ ଆଣିଛି, କାହିଁକି ଖରାଦିନ ବୋଲେ ମୋର ପାଖରେ ଥିବ, ଯେମିତି ହେଲେ ତରଭୁଜ ଟିକେ, କମଳା ଟିକେ ଥିବ, ତା ବାଦେ ଓଆରଏସ ମିଶା ପାଣି।
2: ବୋଲେ ପୁରା ଆଗୁଆ ସତର୍କ ନେଇକି,
1: ହଇ ଯେମିତି ଖରା ହଉଛି ଏତିକି ନ ଧରିଲେ ହବ କି?
2: ସତେ ତ
1: ଏଡେ ପାଣି ପିଲା ବେଳୁ ଏଡେ ପାଟି ଓଠ ଶୁଖି ଯାଉଛି।
2: ହଇ ହଇ ହଇ ହଇ ଦିଅ ତ ମତେ ମିଶାରେ ଟିକେ ପାଣି ଟିକେ ପିଇଦେବି।
1: ତମେ ଆଣିନ କି?
2: ଆଣିଛି ଯେ ଗାଡିରେ ଡିକି ଭିତରେ ରଖିଦେଇଛି ପରା, ବାହାରେ ଅଛି ଗାଡି।
1: ହଇ ହଇ ହଇ ହଉ ହେଲେ ନିଅ ପିଅ, ଏବେ ତ ଏମିତି ଖରାଦିନ ପାଣି ଦେଲେ ଟିକେ ମତେ ବି ପୁଣ୍ୟ ଯିବ ଆଉ।
2: ହାଇ ଲାଗିଲା ସତ କଥା ଆଗା ତ, ଆହୁରି କାହିଁକି ବୋଇଲେ ଏଇଟା ଗୋଟେ ପୁଣ୍ୟ କାମ ଆକା। ଏବେ ଦେଖ ଯୋଉ ରକମର ଖରା ହଉଛି, ଦିନକୁ ଦିନ ଖରାର ପରିମାଣ ବଢୁଛି, ଏଇ ଟାଇମରେ ଆମେ ଯଦି ଟିକେ ସତର୍କ ରହିବା ନାହିଁ ବୋଇଲେ ଆମର ଦେହ ପା ଖରାପ ହବ।
1: ସତ କଥା ଏକା,
2: ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଉଛି। ଦେହ ଭଲ ଥିଲେ ତ ଆମେ ସବୁକିଛି କରବା ନାଇଁ କି? ସେଟା ପାଇଁ ଆମେ ସବୁବେଳେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଅଛି। ଏବେ ବିଶେଷ କରି ଖରାଦିନେ ଆମର ଯୋଉ ସାନ ସାନ ପିଲାମାନେ ଅଛନ୍ତି, କି ବୁଢା ବୁଢୀ ମାନେ ଅଛନ୍ତି, କି ଟିକେ ଯାହାକୁ ରୋଗବାତ ହେଇଛି ବୋଲେ ରୋଗୀମାନେ ଅଛନ୍ତି, ତାଙ୍କମାନେ ଟିକେ ବିଶେଷ ସତର୍କ ରହିବାକୁ ପଡ଼ିବ।
1: ସତ କଥା କା, କାହିଁକି ଏମିତି ଖରାରେ ବାହାରିବେ ବୋଲେ ତାଙ୍କୁ ସାଙ୍ଗେ ସାଙ୍ଗେ ଅଂଶୁଘାତ ହେଇଯିବ।
2: ସତ କଥା କା, ହେଲେ ଏଇ ଅଂଶୁଘାତରୁ ରକ୍ଷା ପାଇବା କେମିତି, ବା ଅଂଶୁଘାତ ନ ହବା ପାଇଁ କିସ କିସ କରିବା କୁହ ତ?
1: ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ ସାଙ୍ଗରେ ଆମେ ଓଦା ଗାମୁଛା ଧରିବା, ଛତା ଧରିବା, ଏଡେ ଜୋତା ତ କେବେ ବି ପାସରିବନି, ତା ସହିତ କଳା ଚଷମା, ଆଉ ଯଦି ତମେ ଚାଲିଲା ବେଳୁ ହାଲିଆ ଲାଗୁଛି କୋଉ ଗୋଟେ ଛାଇକୁ ଦେଖିକି ରହିଯିବ, ଆଉ ଯଦି ସେଠି ତମ ପାଖରେ ଯଦି ଆଜିକାଲି ତ ଜଳ ଛତ୍ର ଚାଲିଛି, ସେଠି ଯଦି ଅଛି ଗୋଟେ ମାଟି ହାଣ୍ଡି ପାଣି ଅଛି, ଫାଷ୍ଟ ତମେ ମୁଣ୍ଡକୁ ଧୋଇଦବ, ତାପରେ ତମେ ବସିବ, ଦେଖିବ କେମିତି ଆରାମ ଲାଗିବ।
2: ସତ କଥା କହିଲ, ଆର ଗୋଟେ କଥା ଆମେ ଧ୍ୟାନ ଦେବା ଯେ ଆମେ ଯାହା ଆମର କାମ ଧନ୍ଦା ଅଛି ତାକୁ ଆମେ ଦିନ ଏଗାରଟା ଭିତରେ ଯେମିତି ସାରିକିନା ଏଗାରଟା ବେଳକୁ ଘରେ ଖେଟି ଦେଇଥିବାର ଅଛି।
1: ହଁ, ଏଗାରଟାରୁ ତିନିଟା
2: ଯୋଉ ସମୟ ରହିଛି ସେ ଭିତରେ

0: ଖବର ଖରା ହଉଛି
1: ହେ
0: ଭୀଷଣ ଖରାରେ ଆମେ ଯଦି ବାହାରିବା ବୋଲି କହିଲେ ତମେ କହିଲା ରକମର ଅଂଶୁଘାତ ହେବାର ସମ୍ଭାବନାଟା ଅଧିକ ହେବା। ଏଇଟା ମାନେ ତ ଆମେ ସବୁବେଳେ କଥାବାର୍ତ୍ତା ହଉଛୁ ନାଇଁ କି, ଯିଏ ସଚେତନ ହେଲା ତାର ସ୍ୱାସ୍ଥ୍ୟ ଭଲ ରହିଲା,
1: ସତ କଥା।
0: ଆଉ ଯିଏ ହେଳା କଲା ବୁଡ଼ିବ ବେଳା।
1: ଏ ତ ହେଲା ଭାଇ ଅଂଶୁଘାତ, ହେଲେ ତମ ପାଖରେ ଆରୁ ଗୋଟେ କାମ ଥିଲା, ପଚାରି ପଚାରି ବି କହୁଛି, ହେଲେ ତମେ ଦବ କି ନାଇଁ ବୋଲି ମୁଁ ଭାବୁଛି ଟିକେ।
0: ବୋଲେ କିସ୍ଟା ଦେବି?
1: ଏବେ ତ ଧାନ ପାଚି ଆସିଲାଣି, ତାକୁ ଅମଳ କରିବାର ଅଛି, ହେଲେ ଯଦି ଏବେ ମୁଁ ଅମଳ ନ କଲି କେତେବେଳକୁ ବର୍ଷା ପଳି ଆସିବ, ବର୍ଷାର ତ ଠିକଣା ନାହିଁ ନା। ହେଲେ ତମ ପାଖରେ ସେ ଯନ୍ତ୍ର ଅଛି ପରା ଧାନ କାଟିବାଟା?
0: ଓହୋ, ଧାନ ଅମଳ ଯନ୍ତ୍ର? ଧାପେ ଧାପେ ଯୋଉ କାଟିଦବ? ପରା ଆଣିଛି ଗୋଟେ 2 ବର୍ଷ ପରା ହେଲା, ତାକୁ ଭଡ଼ାରେ ବୁଲଉଛି ଟିକେ।
1: ମୁଇ ବି ଦେବି,
0: ମୁଇ କହିଲି କି ଭଡ଼ା ଦବ ନାହିଁ ବୋଲି, ନବ ଦବ ଆକା ଯେ, ମାତ୍ର ଏଇଟା ଆଣିଲା ପରେ ବଡ ସୁବିଧା ହେଲା ପୁଣି, ବୁଝିଲ କି?
1: କାହିଁକି ଲେବର ମାନେ ବି ମିଳୁନାହାନ୍ତି, ସେମାନଙ୍କୁ ଜଗିଲା ବେଳକୁ ଇଆଡ଼େ ବର୍ଷା ପଳି ଆସୁଛି, ଏ ମେସିନ ଦେଲ ଫଟ ଫଟ ଫଟ କାଟି କାଟି ଚାଲିଲା।
0: ସେଟା ପାଇଁ ପରା ମୁଁ ଏଥର ଗୋଟେ ସଂକଳ୍ପ କରିଛି, ସବୁ ବର୍ଷ ଚେଷ୍ଟା କରିବି ଗୋଟେ କରି ଯନ୍ତ୍ରପାତି ଜମାଇବି, ବୁଝିଲ କି? ଯେତିକି କୃଷି ଯନ୍ତ୍ରପାତି ମାନେ ଆମର ପାଇଁ ତିଆରି ହେଇଛି ସରକାରଙ୍କ ତରଫରୁ ରିହାତିର ବ୍ୟବସ୍ଥା ମିଶାଇ ରହିଛି, ଯଦି ଆମେ ଚେଷ୍ଟା କରିବା ଗୋଟେ ମିଶାଇବା ପାଇଁ ବୋଇଲେ ଆମର କାମ ଜାଗା ସୁରୁଖୁରୁରେ ହବ କି ନାଇଁ?
1: ସତ କଥା କା, ହେଲେ ସମସ୍ତେ ତ ଏମିତି ଯନ୍ତ୍ରପାତି କିଣିପାରିବେନି ନା?
0: କାହିଁ କିଣିପାରିବେନି, ଇଚ୍ଛା ଅଛି ବୋଲେ ସବୁ ହବ। ଦେଖ ଡାବୁ ନାହିଁ ବୋଇଲେ ବ୍ୟାଙ୍କ ଅଛି ଆମର ପାଇଁ, ବ୍ୟାଙ୍କକୁ ଆମେ ଯାଇକିରି ଯଦି ଲୋନର ବ୍ୟବସ୍ଥା କରିବା ବୋଇଲେ ଡାବୁ ମିଳିବ କି ନାହିଁ ତମକୁ? ଡାବୁ ତମେ ବ୍ୟାଙ୍କରୁ ଧରି ଆଇବ, ଏଇ ବାଟେ ଅନ୍ୟ ବାଟେ ଖର୍ଚ୍ଚ କରିକିନା ତାକୁ ଉଡେଇଦବ ଖାଇଦବ ବୋଲି ହବ କି? ଦେଖ ବିଭିନ୍ନ ରକମର ଯନ୍ତ୍ରପାତି ମାନେ ଅଛି, ଆମେ ସେଇ ଯନ୍ତ୍ରପାତି ମାନଙ୍କୁ ଯଦି ଆମେ କୃଷି କ୍ଷେତ୍ରରେ ବ୍ୟବହାର କରିବା ବୋଇଲେ ଏକ ତ କାମ ଠିକ ଟାଇମରେ ସମାନ ଟାଇମରେ ବେଗି ବେଗି କାମ ହେଇଯିବ, ଦ୍ୱିତୀୟରେ ଆମର ଯୋଉ ନଷ୍ଟି ହବ ନାହିଁ। ଫସଲକୁ ଯଦି ଆମେ ସମାନ ଟାଇମରେ ଅମଳ କରିବା ନାହିଁ, ସମାନ ଟାଇମରେ ରୁଆ କରିବା ନାହିଁ, ସମାନ ଟାଇମରେ ଘାସ ବାଛିବା ନାହିଁ, ସମାନ ଟାଇମରେ ସାର ଦେବା ନାହିଁ, ସମାନ ଟାଇମରେ ପାଣି ଦେବା ନାହିଁ ବୋଲେ ସେ ଆମକୁ ଗଛ ଭଲ ଆଦାୟ ଦେବ ବୋଲେ କୁବାଟରୁ ଦେବ କୁହ?
1: ନାଇଁ ତାକୁ ବି ତ ସେମିତି ଯତ୍ନ ନେବାର ଅଛି ନା,
0: ଯତ୍ନ କଲେ
1: ରତ୍ନ ମିଳେ।
0: ସେଟା ପାଇଁ ଆମେ ସବୁବେଳେ ଧ୍ୟାନ ଦେବା ଯେ ଆମେ କେମିତି ଆମର ଚାଷକୁ ସୁରୁଖୁରୁରେ କରିବା, ଭଲ ଭାବରେ କରିବା, ନାଇଁ କି? ଯେ ଭଉଣୀ ଆମେ ଏମିତି କଥା ହଉଥିବା ନା, ଆମର ବୈଠକର ଆଲୋଚନା ମିଶାର ଦେଖିବା?
1: ନାଇଁ ନାଇଁ ଆଲୋଚନା ବି ଦେଖିବା ନା, ଦେଖ ଆମେ ତ ବୈଠକ ଆସିଲା ବୋଲେ ଆମେ କଥା ସରିବନି, ଚାଲିଥିବ। ହେଲେ ଆଜିର ଆଲୋଚନାରେ ଅଛି ଆମର କୁକୁଡ଼ା ପାଳନ।
0: ଓହୋ,
1: କୁକୁଡ଼ା ପାଳନ କରି କେମିତି ଆତ୍ମନିର୍ଭରଶୀଳ ହଉଛନ୍ତି ସେ ବିଷୟରେ ଆମର ବୈଠକରେ ଅଛନ୍ତି କହିବା ପାଇଁ।
0: ଓହୋ,
1: ଡାକ୍ତର ଭଉଣୀକୁ ଡାକିଛି, ଏଇଠି ଆସି ମୋର ସହିତ ଆସିକି ବସିଛନ୍ତି।
0: ବଢିଆ କଥା, ବଢିଆ କଥା।
1: ହେଲେ ଶୁଣିଦବା କି?
0: ହଇ ତମେ ଏକା ଟିକେ ପଚରା ଉଚରା କର, ଆମେ ବସିକିରି ଶୁଣୁଛୁ।
2: ମ୍ୟାଡାମ ନମସ୍କାର।
3: ନମସ୍କାର,
2: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୁଁ ବର୍ତ୍ତମାନ ପ୍ରାଣୀ ଚିକିତ୍ସା ଅଧିକାରୀ ଭାବରେ ସାକ୍ଷୀ ଉପାଳ ପୁରୀ ଠାରେ ଅବସ୍ଥାପିତ ଅଛି। ମୋ ନାଁ ଡକ୍ଟର ଲିପିକା ପ୍ରିୟଦର୍ଶିନୀ।
2: ମ୍ୟାଡାମ ଆମର ତ ଅନେକ ପ୍ରକାର ଚାଷ ହଉଛି, ହେଲେ ସେଥି ଭିତରୁ କୁକୁଡ଼ା ପାଳନ କହିଲେ କଣ?
3: ହଁ, ଆମେ ତ ବିଭିନ୍ନ ପ୍ରକାର ଗୃହପାଳିତ ପଶୁ ପ୍ରାଣୀ ସମ୍ପଦ ଆମେ ରଖୁଛୁ ଆମ ପାଖରେ, କିନ୍ତୁ ବର୍ତ୍ତମାନ ସ୍ତରରେ ସାମାଜିକକୁ ନେଇ ଏବେ ଅର୍ଥନୈତିକ କ୍ଷେତ୍ରରେ ଆମେ ଏଇ ଯୋଉ ପ୍ରାଣୀମାନଙ୍କୁ ଆମ ପାଖରେ ଗୃହପାଳିତ କରି ରଖୁଛୁ ତାକୁ ଆମେ ଅର୍ଥନୈତିକ କ୍ଷେତ୍ରକୁ ମଧ୍ୟ ସମ୍ପ୍ରସାରଣ କରିଛୁ। ଆପଣ କହିଲେ ଯେ କୁକୁଡ଼ା ପାଳନ କହିଲେ ଆମେ କଣ ବୁଝିବା, ସାଧାରଣତଃ କୁକୁଡ଼ା ଆମେ ଆଗରୁ ବାଡ଼ି ଅଗଣାରେ ଆମର କୁକୁଡ଼ା ପାଳନ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଆମେ ତାକୁ ସାମାଜିକ ଭାବରେ ଅର୍ଥନୈତିକ ସ୍ତରକୁ ଯେହେତୁ ସମ୍ପ୍ରସାରିତ କରିଛୁ, ତାର ଅଣ୍ଡା ଏବଂ ମାଂସ ଉତ୍ପାଦନ ପାଇଁ ଆମେ କୁକୁଡ଼ା ପାଳନ କରିବା ପାଇଁ ଆମେ ପ୍ରୋତ୍ସାହିତ କରୁଛୁ ଚାଷୀମାନଙ୍କୁ। ସେଥିପାଇଁ ସରକାରୀ ସୁବିଧା ମଧ୍ୟ ମିଳୁଛି ଏବଂ କିଛି ସବସିଡି ଆକାରରେ ମଧ୍ୟ ସରକାର ଯୋଗାଇ ଦେଉଛନ୍ତି, ଏବଂ ଯଦି ଆପଣ ଚାହିଁବେ ବାଡ଼ି ଅଗଣାରେ ମଧ୍ୟ ଆମ କୁକୁଡ଼ା ପାଇଁ କୁକୁଡ଼ା ଛିଆଁ ମଧ୍ୟ ଯୋଗାଇ ଦିଆଯାଉଛି। ତେଣୁ କୁକୁଡ଼ା ପାଳନ କହିଲେ ଆମେ ବ୍ୟବସାୟିକ କ୍ଷେତ୍ରରେ ଏବଂ ନିଜର ଯେମିତିକି ନିଜ ପାଇଁ ମଧ୍ୟ, ନିଜ ଖୁସି ପାଇଁ, ନିଜ ସଉକ ପାଇଁ ମଧ୍ୟ ଆମେ କୁକୁଡ଼ା ପାଳନ କରିପାରିବା।
2: କୁକୁଡ଼ା ପାଳନ ଆମେ ଛୋଟ ଜାଗା ବଡ଼ ଜାଗା ଯୋଉଠି ହେଲେ ବି କରିପାରିବା?
3: ନାଇଁ, ଆମେ ସାଧାରଣତଃ ଯଦି ଆପଣ ଗୋଟେ ଫାର୍ମ କରିବା ପାଇଁ ଯଦି ଚାହୁଁଛନ୍ତି ତାହେଲେ ଗୋଟିଏ କୁକୁଡ଼ା ପାଇଁ ଆମକୁ ସାଧାରଣତଃ ଗୋଟେ ଫିଟ୍ର ଜାଗା ଦରକାର ହୋଇଥାଏ। ତେଣୁ ସେହି ଅନୁସାରେ ଯଦି ଆପଣ 100 ରଖୁଛନ୍ତି ତ ସେତିକି ସ୍କୋୟାର ଫିଟ୍ର ଜାଗା ରହିବା ଦରକାର, ଯଦି ଆପଣ 1000 କରୁଛନ୍ତି ତାହେଲେ 1000 ସ୍କୋୟାର ଫିଟ୍ର ଜାଗା ରହିବା ଦରକାର, କିନ୍ତୁ ଯଦି ଆପଣ ଅଣ୍ଡା ଦିଆ କୁକୁଡ଼ା ପାଳନ କରୁଛନ୍ତି ତାହେଲେ ତାଙ୍କ ପାଇଁ ଆଉ ଟିକେ ଅଧିକ 1.5 ବା 1.5 ଫୁଟ୍ରୁ 2 ଫୁଟ୍ ଭିତରେ ଜାଗା।

0: ଆବଶ୍ୟକ ରହିଛି, କିନ୍ତୁ ଛୋଟ ବଡ ଜାଗାର କଥା ନୁହେଁ। ଆପଣ ଯୋଉ ଜାଗାରେ କୁକୁଡ଼ା ଫାର୍ମ ଟି କରିବେ ସେ ଜାଗାଟି ନିଶ୍ଚିତ ଭାବରେ ଜନବସତି ଠାରୁ କିଛି ଦୂରତାରେ ରହିବା ଆବଶ୍ୟକ। କାରଣ ଯେଉଁ କୁକୁଡ଼ା ମାନଙ୍କର ଯୋଉ ମଳମୂତ୍ର ଯୋଉ ଥାଏ ସେଥିରୁ ଯୋଉ ଗ୍ୟାସ ନିର୍ଗତ ହୁଏ ତାହା ଆମ ପାଇଁ ଲାଭଦାୟକ ନୁହେଁ। ତେଣୁ ସେଠି ନିଶ୍ଚିତ ଭାବରେ ଟିକେ ଦୂର ରହିବା ଦରକାର, ଛାଇ ସ୍ଥାନ ହେଇଥିବା ଦରକାର। ତେଣୁ ବିଭିନ୍ନ ପ୍ରକାର ଦିଗ ଅଛି, ତା ପ୍ରତି ଧ୍ୟାନ ଦେଇକି ଆମେ କୁକୁଡ଼ା ପାଳନ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିଥାଉ।
1: ହେଲେ କୁକୁଡ଼ା ପାଳନ କରିବା ଦ୍ୱାରା ଲାଭ କଣ ହଉଛି?
0: କୁକୁଡ଼ା ପାଳନ ଦ୍ୱାରା ଲାଭ ଆମର ଏହା ହଉଛି ଯେ ସାଧାରଣତଃ ଆମେ ଏଥିରୁ ଆମେ ଯେମିତି ସମସ୍ତେ ଜାଣିଛେ ଯେ ଅଣ୍ଡା ଏବଂ ମାଂସ ଆମେ ଆଦୃ ପାଇଥାଉ। ଅଣ୍ଡା ଏକ ପ୍ରୋଟିନ ଜାତୀୟ ଜିନିଷ ଯାହାକି ଗର୍ଭବତୀ ମହିଳାଙ୍କଠାରୁ ଆରମ୍ଭ କରି ଶିଶୁ ଏବଂ ବୟସ୍କ ବ୍ୟକ୍ତିମାନଙ୍କ ପର୍ଯ୍ୟନ୍ତ ଆବଶ୍ୟକ ହୋଇଥାଏ। ଅଣ୍ଡାରେ 7 ଗ୍ରାମ ପ୍ରୋଟିନ, ଗୋଟିଏ ଅଣ୍ଡାରେ 7 ଗ୍ରାମ ପ୍ରୋଟିନ ରହିଥାଏ। ତେଣୁ ଅଣ୍ଡା ଦେହ ପାଇଁ ବହୁତ ଭଲ, ସେଥିପାଇଁ ମେନ୍ ତ ଆମେ ଅଣ୍ଡା ଓ ମାଂସ ମାଧ୍ୟମରେ ହିଁ ଆମେ ଯଦି ଜଣେ ଚାହିଁବେ ଆକୁ ନେଇକି ଭଲ ରୋଜଗାର କରିପାରିବେ ଏବଂ କମ୍ ଖର୍ଚ୍ଚରେ ମଧ୍ୟ ଏଟା ଆରମ୍ଭ କରିହବ। ଏବଂ ଯେହେତୁ କୁକୁଡ଼ା ମାନେ ଯୋଉମାନେ ବ୍ରଏଲର କୁକୁଡ଼ା ଯୋଉମାନେ କି ବହୁତ ଶୀଘ୍ର ବଢିଯାଆନ୍ତି ସେମାନଙ୍କ ଠାରୁ ଆମେ ମାଂସ ଆମେ ବହୁତ ଶୀଘ୍ର ପାଇଥାଉ। ତେଣୁ ସାଧାରଣତଃ ଆମେ ମାଂସ ଏବଂ ଅଣ୍ଡାର ଉତ୍ପାଦନ ପାଇଁ କରିବା ପାଇଁ ଆମେ ଏଇ କୁକୁଡ଼ା ପାଳନ ଦ୍ୱାରା ଲାଭବାନ ହୋଇଥାଉ।
1: ହେଲେ ଅଣ୍ଡା ଦେଉଥିବା କୁକୁଡ଼ା ଓ ମାଂସ ପାଇଁ ପାଳିତ କୁକୁଡ଼ା ମଧ୍ୟରେ ପାର୍ଥକ୍ୟ କଣ?
0: ହଁ, ଅଣ୍ଡା ଦେଉଥିବା କୁକୁଡ଼ା ସାଧାରଣତଃ ଆମେ କେବଳ ସେ ଅଣ୍ଡା ହିଁ ଉତ୍ପାଦନ କରିବା, ତାକୁ ଆମେ ମାଂସ ପାଇଁ ବ୍ୟବହାର କରିବା ନାହିଁ। ତେଣୁ ଆମର ରହିଛି ଲେୟାର ରହିଛି, ଲେୟାର ମାନେ ହେଲା ଯୋଉ ଗୁଡିକ ଅଣ୍ଡା ଦିଆ କୁକୁଡ଼ା, କିନ୍ତୁ ଯୋଉ ଗୁଡିକ ହେଲା ମାଂସ ପାଇଁ ଯୋଉ ଗୁଡିକ ସେଗୁଡିକ ଆମେ ସାଧାରଣତଃ ବ୍ରଏଲର ବୋଲି କହୁ, ମାନେ ଦୋକାନରେ ଆମେ ଯୋଉ ବୁଝିଥାଉ। ଆଉ ଅଣ୍ଡା ଦେଉଥିବା କୁକୁଡ଼ାଟି ସାଧାରଣତଃ ଧୀରେ ଧୀରେ ଟିକେ ବଢେ, କିନ୍ତୁ ମାଂସ ଦେଉଥିବା କୁକୁଡ଼ା 1-2 ୱିକ୍ ଭିତରେ ବହୁତ ବଡ ହେଇଯାନ୍ତି, 1.5 କେଜି ପାଖାପାଖି ହେଇଯାନ୍ତି, ତ ଦ୍ରୁତ ଗତିରେ ସେମାନେ ବଢନ୍ତି। ଆଉ ଅଣ୍ଡା ଦେଉଥିବା କୁକୁଡ଼ାଙ୍କର ଓଜନ ଟିକେ ସାଧାରଣତଃ କମ ଥାଏ, କିନ୍ତୁ ମାଂସ ଦେଉଥିବା କୁକୁଡ଼ା ମାନଙ୍କର ଓଜନ ଟିକେ ଅଧିକ ଥାଏ। ଯେମିତିକି ଯୋଉମାନେ ଅଣ୍ଡା ଦଉଥାନ୍ତି ସେମାନେ ଟିକେ ବହୁତ ଦିନ ପର୍ଯ୍ୟନ୍ତ ରୁହନ୍ତି, ମାର୍କେଟିଂ ତାଙ୍କୁ କରାଯାଏନି, କିନ୍ତୁ ମାଂସ ଯିଏ ଦବ ତାକୁ ଆମେ ଅତି ଶୀଘ୍ର ମଧ୍ୟ 1-2 ୱିକ୍ ପରେ ଆମେ ତାକୁ ବିକ୍ରି କରିପାରିବା ପାଇଁ ସିଏ ହେଇପାରିବ। ଏହା ହେଲା ଡିଫରେନ୍ସ ତାଙ୍କ ଭିତରେ, ଏହା ହେଲା ପାର୍ଥକ୍ୟ ଅଣ୍ଡା ଦେଉଥିବା କୁକୁଡ଼ା ଏବଂ ମାଂସ ଦେଉଥିବା କୁକୁଡ଼ା ମଧ୍ୟରେ ଏହା ହିଁ ପାର୍ଥକ୍ୟ ରହିଛି।
1: ଆଚ୍ଛା, ହେଲେ କୁକୁଡ଼ା ପାଳନରେ ଉପଯୁକ୍ତ ଖାଦ୍ୟ ମାନ କଣ?
0: ସାଧାରଣତଃ ଆମେ ଆକ୍ଚୁଆଲି କୁକୁଡ଼ା ପାଳନରେ ଆମେ ବିଶେଷ ଧ୍ୟାନ ଦେଇଥାଉ, ଯେମିତିକି ସେମାନଙ୍କର ରହିଛି ଷ୍ଟାର୍ଟର ଫିଡ୍, ଗ୍ରୋୟର ଫିଡ୍ ଏବଂ ଫିନିସର ଫିଡ୍ ମଧ୍ୟ ରହିଛି। ଯୋଉ କୁକୁଡ଼ା ମାନେ ସାଧାରଣତଃ ଆମର ହୋଇଥାନ୍ତି 0-3 ସପ୍ତାହ ଭିତରେ ଯୋଉ କୁକୁଡ଼ା ମାନେ ହୋଇଥାନ୍ତି ତାଙ୍କୁ ଆମେ ଷ୍ଟାର୍ଟର ଫିଡ୍ ଦେଇଥାଉ। ଯୋଉମାନେ 3-6 ସପ୍ତାହ ପାଇଁ ଭିତରେ ହେଇଥିବେ ତାଙ୍କୁ ଏକ ଗୋଟେ ସନ୍ତୁଳିତ ଖାଦ୍ୟ ବା ସମତୁଲ ଖାଦ୍ୟ ତାଙ୍କୁ ଯୋଉଟାକି ଆମେ ଗ୍ରୋୟର ଫିଡ୍ ବୋଲି କହିଥାଉ। ଆଉ ଗୋଟେ ହେଲା ଫିନିସର ଫିଡ୍, ଯୋଉଟାକି ଆମର ମାଂସ ବଢିବା ପାଇଁ ଆମେ ସେ ଫିଡ୍ଟିକୁ ଦେଇଥାଉ ଏବଂ ଲେୟାର ପାଇଁ ମଧ୍ୟ ଯେଉଁଥିରେ କି ବହୁତ ପରିମାଣରେ ଅଧିକ ପରିମାଣରେ କ୍ୟାଲସିୟମ ଯାହାକି ଅଣ୍ଡା ପାଇଁ ଦରକାର ହୋଇଥାଏ ଆମେ ସେଇଟିକୁ ଲେୟାର ଫିଡ୍ ହିସାବରେ ଦେଇଥାଉ।
1: ମାନେ କୁକୁଡ଼ା ଘର ବା ପଲିସେଡ୍ କେମିତି ହେବା ଦରକାର?
0: ସାଧାରଣତଃ ମୁଁ ଯେମିତି କହିଲି କି ଆପଣଙ୍କର କୁକୁଡ଼ା ଘରଟି ଜନବସତି ଠାରୁ ଟିକେ ଦୂର ରହିବା ଦରକାର। ଆପଣଙ୍କର ସେଇ ଯୋଉ କୁକୁଡ଼ା ଘରଟି ଯୋଉଠି କରିବେ ସେ ଟିକେ ଛାଇ ସ୍ଥାନରେ ରହିବା ଦରକାର, କାରଣ କୁକୁଡ଼ା ଘରୁ ଯୋଉ ପଲ୍ୟୁସନ ସବୁ ନିର୍ଗତ ହୁଏ ସେଥିପାଇଁ ଗୋଟେ ମାନେ ଗୋଟେ ସାର୍ଟିଫିକେଟ ଆକ୍ଚୁଆଲି ସରକାରଙ୍କ ତରଫରୁ ମିଳେ, ବା ଲୋକ ଯଦି କମ୍ପ୍ଲେନ୍ କରିବେ ଯଦି ଆପଣ ଠିକ ଜାଗାରେ ନ କରୁଥିବେ ତା ଦେହରେ ଯୋଉ ଗ୍ୟାସ ନିର୍ଗତ ହବ ତାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ସେଥିପାଇଁ କୁକୁଡ଼ା ଘରକୁ ସାଧାରଣତଃ ଟିକେ ଜନବସତିଠାରୁ ପ୍ରଥମ କଥା ହେଲା ଦୂରରେ ରଖିବେ। ଆଉ ଯେତେବେଳେ କୁକୁଡ଼ା ଘର ଆପଣ କରୁଛନ୍ତି ଆପଣଙ୍କୁ ସ୍ପଟ ଭାବରେ ଭେଣ୍ଟିଲେସନ ହବ, ଆଉ ବାୟୁ ଚଳାଚଳ ଭଲ ଭାବରେ କରିପାରିବ। ଆଉ କୁକୁଡ଼ା ଘର ଭିତରେ ଆପଣ ଟେମ୍ପରେଚରକୁ ନିଶ୍ଚିତ ଭାବରେ ମେଣ୍ଟେନ କରିକି ରଖିବେ, ଯୋଉଟାକି ନିଶ୍ଚିତ ଭାବରେ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଶୀତ ଦିନ ଆଉ ଖରା ଦିନ, ଅତ୍ୟଧିକ ଶୀତ ହେଲେ ସେମାନେ ମରିଯିବେ, ଅତ୍ୟଧିକ ଗରମ ହେଲେ ବି ସେମାନେ ମରିଯିବେ। ସେଥିପାଇଁ ଟେମ୍ପରେଚର ସାଧାରଣତଃ ଆମର 32 ଡିଗ୍ରୀ ଭିତରେ ହିଁ ଟେମ୍ପରେଚର ରହିବା ଦରକାର, ଆଉ ଶୀତଦିନେ ମଧ୍ୟ ଟେମ୍ପରେଚର ମାଇନସ ତଳକୁ ନ ଯିବା ଦରକାର। ତେଣୁ ଏଇସବୁ ଭିତରେ ତାଙ୍କୁ ପାଣି, ତାଙ୍କର ଖାଦ୍ୟ ତାକୁ ଠିକ ଭାବରେ ସନ୍ତୁଳିତ କରି ତାଙ୍କୁ ଦେବା ଉଚିତ।
1: ଆଚ୍ଛା, କୁକୁଡ଼ାକୁ ସାଧାରଣତଃ କି କି ରୋଗ ହୋଇଥାଏ ଓ ତାର ପ୍ରତିକାର ମାନେ?
0: କୁକୁଡ଼ାକୁ ସାଧାରଣତଃ ବିଭିନ୍ନ ପ୍ରକାର ରୋଗ ତ ହୋଇଥାଏ, ସେଥିପାଇଁ ଆମେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ରୋଗ ପାଇଁ ତାକୁ ଆମେ ଟୀକାକରଣ କରିଥାଉ। ଯେମିତିକି ଡେ 1 ରୁ ଆମେ ମ୍ୟାରେକ୍ସ ଡିଜିଜ୍ ପାଇଁକି ତାଙ୍କୁ ମ୍ୟାରେକ୍ସ ଏକ ଡିଜିଜ୍ ରହିଛି, ତ ସେଇ ଡିଜିଜ୍ ପାଇଁ ଆମେ ତାଙ୍କୁ ଡେ 1 ଯୋଉ ଦିନ କୁକୁଡ଼ା ଝିଆଟି ମାନେ ଆସିଲା ସେଇଦିନ ହିଁ ଡେ 1 ରୁ ତାଙ୍କୁ ଦିଆଯାଏ। ତାଙ୍କୁ 7th ଡେ ରେ ଆମେ ତାଙ୍କୁ ଲାସୋଟା ଭ୍ୟାକ୍ସିନ୍ ବା ଯୋଉଟା ରାଣୀ କେତେ ନ୍ୟୁକାଷ୍ଟଲ ଡିଜିଜ୍ ଆମେ କହୁଛୁ

0: ତା ତାଙ୍କୁ ଆମେ 7th day 7 ଦିନ ଦିନ ତାଙ୍କୁ ଦେଇଥାଉ। 14 ଦିନ ଦିନ ଗୁମ୍ବର ଡିଜିଜ ପାଇଁ କି ଆମେ ତାଙ୍କୁ ଗୋଟେ ଗୁମ୍ବର ରୋଗ ଅଛି ତା ପାଇଁ ଭ୍ୟାକ୍ସିନ ଦେଇଥାଉ। ତାପରେ 21st ଯେତେବେଳେ 21 ଦିନ ହେଇଗଲା ପୁଣି ତାର ଗୋଟେ ବୁଷ୍ଟର ଡୋଜ ଦିଆଯାଏ ରାଣୀକ୍ଷେତ୍ର ସେକେଣ୍ଡ ତାକୁ ଦିଆଯାଏ। ଏଇଭଳି ଭାବରେ ଫାଉଲ ପକ୍ସ ହେଲା ଏଇଭଳି ଭାବରେ ତାଙ୍କୁ ଭ୍ୟାକ୍ସିନେସନ ଦିଆଯାଇଥାଏ। ତା ସହିତ ଡିୱର୍ମିଂ ବା ଯୋଉଟା ଆମେ କହୁଛି କୁର୍ମି ନାଶକ ଔଷଧ ମଧ୍ୟ ତାଙ୍କୁ ପ୍ରତି ମାସ ହିଁ ପ୍ରତି ମାନେ ପ୍ରଥମରୁ ହିଁ ତାଙ୍କୁ ଦିଆଯାଏ। ତାପରେ ପୁଣି କିଛି ଦିନ ବଢିଲା 1.5 ମାସ ପରେ ପୁଣି ତାକୁ ରିପିଟ କରାଯାଏ। ଆପଣ ଯଦି ତାଙ୍କୁ ଟୀକା ଦଉଛନ୍ତି ତା ପୂର୍ବରୁ ତାଙ୍କୁ ଡିୱାର୍ମିଂ ବା କୃମିନାଶକ ଔଷଧ ଦେବା ମଧ୍ୟ ନିହାତି ଭାବେ ଦରକାରୀ। ଆମର କୃମିନାଶକ ଔଷଧ ରୂପେ ପାଇପରାଜିନ ର ଛୋଟ ଛୋଟ 30 ml ବାଲା ଔଷଧ ମଧ୍ୟ ଆସୁଛି ଯାହାକି ମାନେ ଆମର ଆଖପାଖରେ ପାଖ ମେଡିସିନ ଷ୍ଟୋର ରେ ମିଳିପାରିବ। କିମ୍ବା ଯଦି ଆପଣମାନଙ୍କ ପାଖକୁ ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସା ସେବା ଗାଡି ଯାଉଛି ସେଠି ମଧ୍ୟ ଏଇ ପାଇପରାଜିନ ଭଳିଆ ଜିନିଷ କିଛି ଉପଲବ୍ଧ ରହୁଛି ଆପଣ ସେଠି ମଧ୍ୟ ନେଇପାରିବେ।
1: ହେଲେ କୁକୁଡ଼ାକୁ ଟୀକାକରଣ କଣ ଦରକାର ଜରୁରୀ?
0: ନିଶ୍ଚିତ ଭାବରେ କୁକୁଡ଼ାକୁ ଟୀକାକରଣ ନିଶ୍ଚିତ ଭାବରେ ଜରୁରୀ। ସେଥିପାଇଁ 0 day ରୁ ଯୋଉଦିନ ଜନ୍ମ ହେଲା ସେଇ ଦିନରୁ ହିଁ ଆମେ ତାକୁ ଟୀକାକରଣ କରୁ। 0 day ରୁ 0 day ରୁ 35 1.5 ମାସ ମାନେ ମାସେ ପର୍ଯ୍ୟନ୍ତ ହିଁ ଆମେ ତାକୁ କଣ୍ଟିନ୍ୟୁଅସଲି କିଛିଟା ରୋଗର ଟୀକାକରଣ ଅଛି ତାକୁ ନିହାତି ଭାବରେ ଦବା ଦରକାର। ତା ମଧ୍ୟରେ ସବୁଠାରୁ ଇମ୍ପୋର୍ଟାଣ୍ଟ ଡିଜିଜ ହେଉଛି ରାଣୀକ୍ଷେତ୍ର ପାଇଁ ଯୋଉ ନ୍ୟୁକାଷ୍ଟଲ ଡିଜିଜ ମ୍ୟାରେଜ ଡିଜିଜ ଆଉ ଫାଉଲ ପକ୍ସ ଏଗୁଡିକ ନିଶ୍ଚିତ ଭାବରେ ଦବା।
1: କୁକୁଡ଼ାର ଯତ୍ନ କିପରି ନବା ଦରକାର?
0: କୁକୁଡ଼ାର ଯତ୍ନ ଯେମିତିକି ଆମେ ଛୋଟ ଛୁଆଟିକୁ ଯେମିତି ମା ଠାରୁ ଜନ୍ମ ହେଲେ ଆମେ ଯେମିତି ଯତ୍ନ ନଉ ସେଇଭଳି ଭାବରେ ସେମାନଙ୍କର ଯତ୍ନ ନେବା ଆବଶ୍ୟକ। ଯେମିତିକି କୁକୁଡ଼ା ଘର ଭିତରକୁ ପ୍ରଥମେ ଯେତେବେଳେ ଆପଣ ଗୋଟେ କୁକୁଡ଼ା ଘର କରୁଛନ୍ତି ଫାର୍ମ କରୁଛନ୍ତି ତା ଆଗରେ ଗୋଟେ ବାଥ କୁଣ୍ଡ ଟାଇପ୍ର କରନ୍ତୁ ଯୋଉଥିରେ କି ଆପଣ ଡିସ୍ଇନ୍ଫେକ୍ଟାଣ୍ଟ ସେଥିରେ କିଛି ପକେଇବେ ବିଶୋଧକ ବିଶୋଧନ କିଛି ପକେଇବେ ତା ଉପରେ ପାଦ ରଖିକି ଆପଣ କୁକୁଡ଼ା ଘର ଭିତରକୁ ଯିବେ। ଏଇଟା ହେଉଛି ଗୋଟେ ପ୍ରଥମ କଥା। ଆପଣ ତାଙ୍କୁ ଯେତେ ଆପଣ ସ୍ୱଚ୍ଛ ଭାବରେ ରଖିବେ ପରିଷ୍କାର ଭାବରେ ରଖିବେ ତାଙ୍କର ଯୋଉ ଲିଟର ମାଟେରିଆଲ ଯୋଉଟା ତଳେ ପଡେ ଯାହା ଉପରେ କୁକୁଡ଼ା ଯୋଉ କରତ ଗୁଣ୍ଡ ଯାହା ବି ହେଲା ଯୋଉ ପଡେ ତାକୁ ଆପଣ ପ୍ରତି 15 ଦିନକୁ ଥରେ ଲେଉଟାଇ ଦେବେ। ଆଉ ସେମାନଙ୍କୁ ଭଲ ଭାବରେ ତାପମାତ୍ରାକୁ ନିଶ୍ଚିତ ଭାବରେ ନିୟନ୍ତ୍ରଣରେ ରଖିବ। ଅଧିକ ତାପମାତ୍ରା ସେମାନେ ସହିପାରନ୍ତିନି ଖରାଦିନେ କି କମ୍ ତାପମାତ୍ରା ମଧ୍ୟ ରଖିପାରନ୍ତିନି। ସେଥିପାଇଁ ଶୀତ ଦିନେ ଆପଣ ତାର ଆପଣ ତା ପାଇଁ ଟିକେ ଉଷୁମ ଯେମିତି ଜାଗାରେ ଯେମିତି ଲାଇଟ ଲଗେଇକି ସେମାନେ ଗୋଟେ ଜାଗାରେ ମାନେ ଉଷୁମ ବହୁତ ଗୋଟେ ଲାଇଟ ଲଗେଇବେ ଯାହାଫଳରେ କି ସେମାନେ ଲାଇଟ ଟୁ ତାପମାନ ପାଇପାରିବେ। ଖରାଦିନେ ତାଙ୍କ ପାଇଁ ସଫିସିଏଣ୍ଟ ପାଣି ଆପଣ ରଖିବେ ବିଶୁଦ୍ଧ ପାଣି ସେଥିରେ କିଛି ଇଲେକ୍ଟ୍ରିକ ପାଉଡର ମିଶେଇ ପାରିବେ କିମ୍ବା ଚିନି ଲୁଣ କିମ୍ବା ଇଲେକ୍ଟ୍ରିକ ପାଉଡର ବଜାରରେ ଉପଲବ୍ଧ ଅଛି ଆପଣ ତାକୁ ଆଣିକି ମିଶେଇକି ତାଙ୍କୁ ଦେବେ। ଗୋଟେ କୁକୁଡ଼ା ସାଧାରଣତଃ 250 ml ର ପାଣି ପିଇଥାଏ। ତ ସେଇ ହିସାବରେ ଆପଣ ପ୍ରାଣୀ ଖାଦ୍ୟ ଏବଂ ଯୋଉଥିରେ ଆପଣଙ୍କର ଯୋଉ ପାଇପ ପାଣି ଯଦି ଫାର୍ମକୁ ଆପଣଙ୍କର ଯାଉଛି ସେ ପାଇପ ପାଣିକୁ ମଧ୍ୟ ପାଇପକୁ ମଧ୍ୟ ଆପଣ ଭଲ ଭାବରେ ବିଶୋଧନ କରିବେ। କାରଣ ପାଇପ ବାଟେ ଯଦି ପାଣି ଆପଣଙ୍କର ଖରାପ ଆସିବ ସେ ପାଣି ଯଦି ଭଲ ଭାବରେ ବିଶୋଧନ ନ ହେଇଥିବ ତାଦ୍ୱାରା ମଧ୍ୟ ଖାଦ୍ୟ ଏବଂ ପାଣି ଦ୍ୱାରା ମଧ୍ୟ କୁକୁଡ଼ା ମାନଙ୍କୁ ବହୁତ ପ୍ରକାରର ରୋଗ ବ୍ୟାପିଥାଏ ଯାହାଫଳରେ କି ସେମାନେ ମରିଯାଆନ୍ତି। ତେଣୁ ଏସବୁ ଖାଦ୍ୟ ପାଣି ଏବଂ ତାପମାତ୍ରା ଏଇ 3ଟି ଜିନିଷକୁ ଆପଣଙ୍କୁ ନିଶ୍ଚିତ ଭାବରେ ଧ୍ୟାନ ରଖିବାକୁ ପଡିବ।
1: ଆଚ୍ଛା, ହେଲେ ଦେଶୀ କୁକୁଡ଼ା ଆଉ ବ୍ରଏଲର କୁକୁଡ଼ା ମଧ୍ୟରେ ପାର୍ଥକ୍ୟ କଣ?
0: ଦେଶୀ କୁକୁଡ଼ା ସାଧାରଣତଃ ଆମେ ନିଜେ ବାଡି ଅଗଣାରେ ପାଳନ କରିଥାଉ କିନ୍ତୁ ବ୍ରଏଲର କୁକୁଡ଼ା ଯୋଉଟାକି ମୁଁ ଆପଣଙ୍କୁ ପ୍ରଥମରୁ କହିଥିଲି ଯେ ସେମାନେ ବହୁତ ଶୀଘ୍ର ବଢିଯାଆନ୍ତି ତାଙ୍କୁ କେବଳ ମାଂସ ଉତ୍ପାଦନ ପାଇଁ ହିଁ ଆମେ ବ୍ୟବହାର କରିଥାଉ। ତେଣୁ 2 week ପରେ ସେମାନେ 2 to 4 week ଭିତରେ ସେମାନେ ବଢିଯାଆନ୍ତି ତାଙ୍କର ମାର୍କେଟିଂ ପାଇଁ ନେଇଥାଉ। ଦେଶୀ କୁକୁଡ଼ା ସାଧାରଣତଃ ଆମେ ଆମର ଏମିତି ବାଡି ଅଗଣାରେ ସାଧାରଣତଃ ଭାବରେ ପାଇଥାଉ।
1: ଅଣ୍ଡା ଉତ୍ପାଦନ କେବେ ଆରମ୍ଭ କରିଥାଏ କୁକୁଡ଼ା?
0: 6 ରୁ 8 ସପ୍ତାହ ଭିତରେ ହିଁ ସେମାନେ ଲେୟର ଯୋଉଟାକୁ ଆମେ କହୁଛୁ ସେମାନେ ସାଧାରଣତଃ ଅଣ୍ଡା ଦେବା ଷ୍ଟାର୍ଟ କରନ୍ତି।
1: କୁକୁଡ଼ା ପାଳନର ପ୍ରଣାଳୀ କଣ ଅଛି କି?
0: କୁକୁଡ଼ା ପାଳନରେ ଯେତେବେଳେ ଆପଣ କୁକୁଡ଼ା ଛିଆଁ ଆଣୁଛନ୍ତି ପ୍ରଥମେ ହେଲା ଯେମିତିକି ଭ୍ୟାକ୍ସିନ ଦେବେ ତାକୁ ଟୀକା day 1 ରୁ ଟୀକାକରଣ କରେଇବେ। ତାପରେ ତାର ଯୋଉ କହିଲି ଆପଣଙ୍କୁ ଗୋଟେ ବିଶୋଧନ ଗୋଟେ ଟପ୍ ରହିବ ଯେମିତି ଫୁଟ ବାଥ ଯେମିତି ପାଦ ପକେଇବେ ତାପରେ ତା ଭିତରେ କୁକୁଡ଼ା ଘର ଭିତରକୁ ଯିବେ ତାପମାତ୍ରାକୁ ନିୟନ୍ତ୍ରଣ କରିବେ। ତାଙ୍କର ଖାଦ୍ୟ ପାନୀୟକୁ ସମ୍ପୂର୍ଣ୍ଣ ଭାବରେ ଯେତେ ମାତ୍ରାରେ ଆପଣ ପାଉଛନ୍ତି ସମ୍ଭବ ହେଇପାରୁଛି ତାକୁ ସେତେ ମାତ୍ରାରେ ଆପଣ ସ୍ୱଚ୍ଛ ରଖିବେ। ଏହିସବୁ ଜିନିଷ ପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ।
1: ଠିକ ଅଛି ମ୍ୟାଡମ, ଆପଣ ଆମ କାର୍ଯ୍ୟକ୍ରମରେ ବହୁ ମୂଲ୍ୟ ସମୟ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ।
2: କିସ ଭାଇ ପୁରା ମନ ଧ୍ୟାନ ଦେଖି ଶୁଣି ଚାଲିଛ,
3: ଲେଖିକିରି ମିଶା ରଖିଛି କେତେଟା ବୁଝିଲ କି ନାଇଁ? କୁକୁଡ଼ା ପାଳନ କେବେ ମୁଇଁ କରି ନାଇଁ, ମାତ୍ର କୁକୁଡ଼ା ମିଶାରୁ ଆମେ ଶିଖିବାଟା ଭଲ କି ନାଇଁ, ଦରକାର ପଡିଲା ବୋଲି କରବା ଆଗା।
2: କୁକୁଡ଼ା ଏମିତି ଗୋଟେ ଜିନିଷ ତାକୁ ଆମେ ଫାର୍ମରେ କରିପାରିବା ଛୋଟ ଜାଗାରେ ବି କରିପାରିବା।
3: ସେଟା ଆଗା ମୁଇଁ ମିଶା ଚିନ୍ତା କରୁଥିଲି, ଆମର ବାଡି ଅଗଣାରେ ପାଳିଲା ଭଳିଆ କୁକୁଡ଼ାକୁ ଆମେ ଯଦି ପାଳି ପାରିବା ବୋଲେ 2 ପଇସା ସିବାଟରୁ ମିଶା ମିଳିବ କି ନାଇଁ?
2: ହଇ ସତ କଥା।

0: ଚାରି ବାଟରୁ ମିଶିଲେ ତ ଯାଇକିରି ଘର ଟିକେ ବୋଲିକିରି ଚଳିବ କି ପିଲା ଜିଲ୍ଲା ମାନଙ୍କୁ ଭଲ ପାଠ ସାଠ ମାନେ ପଢେଇ ପାରବା
1: ନେଇକି କଥାବାର୍ତ୍ତା କା ଚାଲିଥିବ କି ଆମର କଣ ବ୍ୟବସ୍ଥା ହେଇଛି
0: ବୁଝିଲି ତମର ମନର କଥା ଯେ ବଢିଆ ପଲ୍ଲୀ ଗୀତ ଏକା ଗୋଟେ ବ୍ୟବସ୍ଥା ହେଇଛି ହଁ ତମେ ଆଗ ଶୁଣ ତାପରେ କେମିତି ଲାଗିଲା ମତେ କହିବ।

0: ଖାଇଲା ଭଳିଆ ଲାଗିଲା
1: ନେଇକି ଚିତ ପିଠା ବଡ ମଜା ମାତ୍ର
0: ନେଇକି
1: ହେଲେ ଭଉଣୀ ଗୀତ ତ ଶୁଣିଦେଲୁ ଏବେର ଆମର ସବୁଦିନ ଆମେ ଗୋଟେ ଚାଷୀର ଅନୁଭୂତିର କଥା ମିଶାର ଶୁଣୁଛୁ ହେଲେ ଆଜି ମିଶା ସେମିତି ଆମର ଆଜିର ଚାଷୀରେ ଗୋଟେ ଚାଷୀ ଭାଇ ସାଙ୍ଗରେ ମୁଁ ଭେଟିଥିଲି ମଝିରେ ଇଏ ଆମର ବୋରିଗୁମା ବ୍ଲକର ଗୋଟେ ଚାଷୀ ସାଙ୍ଗରେ ତାଙ୍କର ସାଙ୍ଗେ କିସ କଥା ହେଇଥିଲି ଶୁଣିଦବା କି
0: ଚାଲ ଶୁଣିଦବା
1: ହଉ
2: ଭାଇ ନମସ୍କାର
3: ଆଜ୍ଞା ନମସ୍କାର
2: ପରିଚୟ ଟିକେ ଦବ ଭାଇ
3: ମୁଁ ଝଡ଼ିଗୁଡ଼ା ଥିଲା ଆଜ୍ଞା ଝଡ଼ିଗୁଡ଼ା ରଘୁନାଥଗଡ଼
2: ଏଇଟା କୋଉ ବ୍ଲକରେ ଯାଉଛି
3: ଏଇଟା ବୋରିଗୁମା ବ୍ଲକ
2: ବୋରିଗୁମା କଣ କରୁଛ ଭାଇ
3: ଖାଲି ଚାଷ କରୁଛ ଆଜ୍ଞା
2: କିଛି ଆଚ୍ଛା କେତେ ଜମି ଅଛି
3: ଅଛି ଆଜ୍ଞା 8-15 acres ଅଛି
2: ଓହୋ ଆମେ ଏଠି ତ ଦେଖୁଛୁ ଏଇଟା ପନିପରିବା ଲାଗିଛି ବାଇଗଣ ଲାଗିଛି ଭଲ ଲାଗୁଛି
3: ବାଇଗଣ କଲରା ଟିକେ ଅଛି ମକା ଟିକେ ଅଛି ମରିଚ ଟିକେ
2: ବୋଲେ ଏଇଟା ଏବେ କୋଉଟା ଅମଳ ହେଲାଣି ଏବେ
3: ବାଇଗଣ ଅମଳ ହେଲାଣି ଆଜ୍ଞା
2: ମାର୍କେଟକୁ ଛୋଟ
3: ମାର୍କେଟ ଦେଇଛି
2: ଆଉ କଲରା
3: କଲରା ଟିକେ ଟିକେ ଖାଇଲା ପରିବା ଖାଉଛି ବେଶୀ ନାଇଁ ବର୍ଷା ପାଇଁ ଟିକେ ଖଣ୍ଡେ ଖରାପ ହେଇଗଲା
2: ବାଇଗଣ ଟିକେ ଅଧିକ କରାଯାଇଛି
3: ବାଇଗଣ ଟିକେ ଅଧିକ କରାଯାଇଛି
2: ଆର ଆଗରୁ କିଛି ଲାଗିଥିଲା ଏଠି
3: ଆଗରୁ କିଛି ନାହିଁ ଆଜ୍ଞା ଆଗରୁ ମକା ଥିଲା ମକା କରିଥିଲି
2: ଏବେ ଆଉ ଥରେ ମକା ଲାଗିଛି
3: ହଁ ଏବେ ମକା ଲାଗିଛି
2: ଖରାଟିଆ ମକା ସରିଲା ପରେ ବର୍ଷା ଆର ସାଙ୍ଗରେ ଆହୁରି ଧାନ ଜମି ଅଛି କି
3: ହଁ ଧାନ ଜମି ଅଛି ଆଜ୍ଞା ତଳି ପକେଇଛି
2: କେତେ ଜାଗାରେ ଧାନ ହଉଛି

0: କେତେ ଜାଗାରେ ପନିପରିବା ଚାଷ ହେଉଛି?
1: ପନିପରିବା 5 ଏକର ପରେ ହେଉଛି ଆଜ୍ଞା, ମକା, ଏଇ କାନ୍ଦୁଳ, ଏଇ ବିରି ଆଉ ଧାନ ହେଉଛି ବାକି 10 ଏକର।
0: ଓ ବୋଲେ ଡାଲି ଜାତୀୟ ଫସଲ ମିଶା ହେଉଛି?
1: ନେଇ ହେଉଛି ଆଜ୍ଞା।
0: ଆଚ୍ଛା, ହେଲେ ଭାଇ ଏବେ ତ ପନିପରିବା ମିଶାରୁ ଲଗାଉଛ ଆକା, ଧାନ ମିଶାରେ କରୁଛ ଆକା,
1: ଆଜ୍ଞା
0: ଲାଭ କେମିତି କାହିଁ ରହୁଛି ବେଶୀ?
1: ପନିପରିବାରେ ଲାଭ ହବ ଆଜ୍ଞା, ମକାରେ ଲାଭ ହବ ବହୁତ, ବୋଲେ ମକାରେ ବେଶୀ ଲାଭ,
0: ମକାରେ ବେଶୀ ଲାଭ,
1: ଅଠା ପଇସା ବୋଲେ ମକାରେ ମିଳିବ।
0: ବୋଲେ ଗୋଟେ ଏକର କେତେ ପୁରା ଖର୍ଚ୍ଚ ହଉଥିବ ମକାରେ, ଆଉ କେତେ ଲେଖା ଲାଭ ମିଳୁଥିବ?
1: ଏକରକୁ ଆମ ପରିଶ୍ରମ କଲେ 15,000 ଖର୍ଚ୍ଚ ହବ ଆଜ୍ଞା, ନିଜେ ପରିଶ୍ରମ କଲେ 15,000 ଖର୍ଚ୍ଚ ହେଇଥିବ, 30-35,000।

0: ମିଳିବ ଜୟପୁର ମିଳିବ କୋରାପୁଟ ମିଳିବ ଯୋଉଠି ମିଳିବ
1: ଯୋଉ ବିହନ ବିକ୍ରୟ କେନ୍ଦ୍ରରୁ ଆଣୁଛ
0: ଭାଇ ଦୋକାନରୁ ଆଣିଛୁ
1: କୋଉଟା ହାଇବ୍ରିଡ୍ କି କେମିତି
0: ହାଇବ୍ରିଡ୍ ମକା ଆଜ୍ଞା ସିପି 3x3 ସବୁଠୁ ଫାଷ୍ଟ ମାରିଛି
1: ହେଲେ ଗୋଟେ ଏକରାରେ ଯଦି ନେବାର ଛୁଆ କେତେ ବିହନ ଦେବାକୁ ପଡିବ
0: ଗୋଟେ ଏକରାକୁ ଦୁଇ ପ୍ୟାକେଟ୍
1: ଲାଗିବ
0: ଦୁଇ ପ୍ୟାକେଟ୍ 8 kg
1: 8 kg
0: 4 kg ଲାଗିବ
1: ଲଗେଇଲା ବେଳକୁ କଣ କଣ କରିବାକୁ ପଡୁଛି
0: ଏକରକୁ 2 ବସ୍ତା ଡିଏପି ନିହାତି ଦେବାକୁ ପଡିବ ଆଜ୍ଞା ପଟାସ ଟିକେ ମିଶାଇଲେ ହବ
1: ବୋଲେ ଫାଷ୍ଟ ଲଗେଇଲା ବେଳକୁ
0: ୟୁରିଆ ପଟାସ ଆଉ 20-25 ଦିନ ଭିତରେ ୟୁରିଆ ପଟାସ ଡିଏପି ନ ଦେଲେ ବି ଚଳିବ ୟୁରିଆ ପଟାସ ଏକରୁ ଗୋଟେ 4 ବସ୍ତା ଦରକାର
1: ମଞ୍ଜି ଲଗେଇଲା ବେଳକୁ ଗୋଟେ ଥର ଦଉଛ
0: ଦଉଛ 20-25 ଦିନ ହେଲା ପରେ ଗୋଟେ ଥର ଦେବାର ଆଉ ପଠରା ହେଲା ବେଳକୁ ଟିକେ ଗୋଟେ ପାଣ୍ଡ ଦେବାର ଅଛି ଆଉ ସେତିକି କାମ ସରିଲେ ତାର ସିଗିଲା
1: ଧାଡ଼ିରେ ତ ଏଇଟା ଲଗାଉଥିବ
0: ହଁ ଟ୍ରାକ୍ଟର ଲାଇନ କରିଦେବ ତ ଟ୍ରାକ୍ଟର ଲାଇନରେ ତ ଲୋକ
1: ଧାଡ଼ିକୁ ଧାଡ଼ି ଆରେ ଗଛ ଗଛ କେତେ ଲେଖା ଦୂରତା ରଖୁଛ ଭାଇ
0: ଯେତେ ପତଳା ଥିଲେ ସେତେ ଅମଳ ହବ ଆଜ୍ଞା ଯେତେ ମୋଟା ବଳ ହେଇଯିବ ବୋଲେ ସେଟା ହବ ନା
1: ଯେ ହିସାବ କେତେ ଗୋଟେ ଥିବ କେତେ ଲେଖା
0: ଗୋଟେ ଫୁଟ ଯଦି ଥିବ ଗଛ ଏମିତି ଲୋକ ଯାଇ ହେଲା ପରା ରାସ୍ତା ଥିବ ପବନ ବାଜିବ ବୋଲେ ମସ୍ତ ହବ ଆଉ ଲୋକ ପାଖାପାଖି ହେଇଗଲା ବୋଲେ ମକା ସରୁ ହେଇଯିବ
1: ହେଲେ ମକାରୁ ଯେତିକି ଆଦାୟ ହଉଛି
0: ଧାନରେ ହବ ନାହିଁ ଆଜ୍ଞା
1: ନାଇଁ
0: ଧାନରେ ହବ ନାହିଁ
1: ହବ ନାହିଁ ହେଲେ ମକା ଅମଳ ହେଲା ପରେ ତାକୁ କୋଉଠି ବିକାବିକି କରୁଛ
0: ଅମଳ ହେଲା ପରେ ଏବେ ନେଉଛୁ ଆଜ୍ଞା କମ୍ପାନୀ ନେଉଛି
1: ବୋଲେ ମଞ୍ଜି ଛଡେଇକିରି ବିକୁଛ
0: ମଞ୍ଜି ଛଡେଇକିରି ବିକୁଛ
1: ମଞ୍ଜି ଛଡେଇକିରି ଓହୋ ଏଇଟା ବୋଲେ ଏଇ ପାଖରେ କୋଉଠି ଦେଇ ଦଉଛ ନା ବାହାରେ ନେଇକି ବିକୁଛ
0: ନା ଏ ପାଖରେ ଘରକୁ ଆସିବେ ଆଜ୍ଞା
1: ଘରକୁ ଆସିବେ
0: ଘରକୁ ଆସିବେ ନେଇଛି
1: କୋଉ ହିସାବରେ ନେଉଛନ୍ତି ସେଟା ରେଟ୍ କେମିତି ଥାଉଛି
0: ରେଟ୍ 2100 ଦେଲୁ ଏଇ ଖରା ମକା 1800 ଦେଲୁ
1: ବେଲେ ଏଇଟା କେତେ କେଜି
0: କୁଇଣ୍ଟାଲକୁ ହଇ ତାଙ୍କର ବସ୍ତା ତାଙ୍କର ଲେବର ତାଙ୍କର ଗାଡ଼ି ସବୁ ଘରେ ଆସିକି ନେଇଛି
1: ବୋଲେ ସୁବିଧା ମିଶାର ଅଛି ବିକାବିକି ପାଇଁ
0: ସୁବିଧା ଅଛି ଆଜ୍ଞା ମକା ଯେତେ ଥିଲେ ବି ଖୋଜିକି ନେବେ
1: ଆଚ୍ଛା ଚାଷ କରୁଛ ତମେ ଏବେ ମକା ହଉ ଧାନ ହଉ ପନିପରିବା ହଉ ଆର ପାଇଁ ସରକାରୀ ସୁବିଧା ସୁଯୋଗ କିଛିଟା ମିଳିଛି ତମକୁ
0: ନା ଆଜ୍ଞା କିଛି ମିଳୁନି
1: ନାଇଁ
0: ନାଇଁ
1: କେବେ ଚେଷ୍ଟା କରିଛ ସରକାରଙ୍କ ତରଫରୁ ଯାହା ସବୁ ସୁବିଧା ମିଳୁଛି ତାକୁ ନେବା ପାଇଁ ବୋଲି
0: ନା ଆଜ୍ଞା କାହା ପାଖରେ ଯୋଗାଯୋଗ କରିପାରୁନୁ କାହା ସହିତ ମିଶିଲେ ମିଳିବ ସେଇଟା କହିପାରୁନୁ
1: ଆଉ ଏବେ ଲୋନ୍ ର ବ୍ୟବସ୍ଥା ମିଶା ରହୁଛି ଚାଷୀମାନଙ୍କ ପାଇଁ ବୋଲିକରି ଲୋନ୍ ଫୋନ୍ କେବେ ଉଠାଉଛ ନା ନାଇଁ
0: ସେ ଲେମ୍ପ ଚାଷ ଲୋନ୍ ବୋଲିକରି ଲେମ୍ପ କରୁଛି ଆକୁ ଲୋନ୍ ନାହିଁ
1: ଓହୋ ବୋଲେ ଚାଷ କରିବା ଆଗରୁ ଲୋନ୍ ଆଣିବା କଥା ଚାଷ ହେଲା ପରେ ଆଉ ଥରେ
0: ସୁଧ
1: ନାଇଁ ତ ଏଇଠି ଅଦିନିଆ ପନିପରିବା ଚାଷ ଟିକେ କଲେ ଲାଭ ଟିକେ
0: ଲାଭ ଟିକେ ନାଇଁ କି ଚଳିବ ଆଜ୍ଞା ଆମେ ବାଇଗଣ ବିକୁରୁ ଆମେ ଯିବ ଅନ୍ୟ ଜିନିଷ କିଛି ଆମେ ବଞ୍ଚିବା ପାଇଁ ଯିବ
1: ସତ କଥା ବୋଲେ ବର୍ଷ ଜାଗର ପଡିଆ ହବ ନାଇଁ
0: ହବ ନାଇଁ
1: ନାଇଁ ହେଲେ ଧାନ କେତେ ଲେଖା ପାଚି ଆସୁଛି ଗୋଟେ
0: ଏକରକୁ 20-22 କୁଇଣ୍ଟାଲ ଲେଖା ହବ ଆଜ୍ଞା ବେଶୀ 30-25 ଆସିବ ନାଇଁ ଆମର ଲୋକ
1: ହଉ ଭାଇ ଚାଷ ବିଷୟରେ ଆମକୁ କହିଲ ସେଥିପାଇଁ ଧନ୍ୟବାଦ ନମସ୍କାର
0: ନମସ୍କାର ଆଜ୍ଞା
1: ହେଲା କି
2: ଭାଇ ସେ ତାହେଲେ ତମେ ମକା ଚାଷ ବିଷୟରେ କଥା ହେଇଥିଲ କି
1: ଦେଖ ସିଏ କେତେ ରକମର ଚାଷ କରୁଛନ୍ତି ଧାନ ମିଶା କରୁଛନ୍ତି ଏକା ମକା ମିଶାର କରୁଛନ୍ତି ଏକା ଆହୁରି ପନିପରିବା ମିଶା କରୁଛନ୍ତି ଏମିତି ଏକା ସବୁ ରକମର କଲେ ଏକା ଆମକୁ ବର୍ଷ ଜାଗାରେ ଆଦାୟ ମିଳିବ
2: ଆଉ ନହେଲେ କେମିତି ମିଳିବ ଖାଲି ଗୋଟେ କଲେ ତ ହବନି ହେଲେ ଏମିତି କା କଥାବାର୍ତ୍ତା ହଉଥିବା ଟିକେ ସମୟ ଆଡେ ଦେଖ
1: ତମେ କୁଆଡେ ଭୋଜି ଅଛି ବୋଲି କହୁଥିଲ ତ
2: ଉଠିବା ହେଲେ ଚାଲ ଯିବା
1: ହଉ ଯିବା
3: এই কার্যক্রমর প্রায়োজক থিলে কৃষি মন্ত্রণালয় ভারত সরকার।

ମୁକ୍ତି ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ ମହମ୍ମଦ ସିକନ୍ଦର ଆଲମ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଥିଲେ ପ୍ରଫୁଲ୍ଲ କର। ଏଥର ଚଳଚ୍ଚିତ୍ର ସୌତୁଣୀ। ଶିଳ୍ପୀ ହେଲେ ତାନସେନ ସିଂ ଏବଂ ଏସ୍ ଜାନକୀ। ବୃନ୍ଦାବନ ଜେନାଙ୍କ ଗୀତ, ସଙ୍ଗୀତ ବାସୁଦେବ ରଥ।

ସୂର୍ଯ୍ୟ ଚଳଚ୍ଚିତ୍ରର ଏହି ଗୀତଟି ସହିତ ଏଠି ଶେଷ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 8:15। ପ୍ରଚାର କରୁଛୁ ଧାରାବାହିକ ନାଟକ ପରଜା। ଆଜି ଆସନ୍ତୁ ଶୁଣିବା ଏହାର ଷଷ୍ଠ ଭାଗ। ମୂଳ ଉପନ୍ୟାସ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ।

0: ଦାରିଦ୍ର୍ୟର କାହାଣୀ ଆପଣମାନେ ଶୁଣିଥିଲେ। ଅବସ୍ଥା ଚକ୍ରରେ ପଡ଼ି ସେମାନଙ୍କର ଦୁଇ ଭାଇ ଓ ବାପା ଗୋତି ହେଲେ। ତାପରେ ଅନେକ କଷ୍ଟରେ ତୋଟାଗୁଡ଼ା ସାହୁକାର ଶୁକ୍ରୁ, ମାଣ୍ଡିଆ ଓ ଟିକ୍ରାକୁ ସାତ ଦିନ ପାଇଁ ସର୍ଷୁପଦରେ ଯିବା ପାଇଁ ଅନୁମତି ଦେଲା। ଗାଁରେ ପହଞ୍ଚି ଶୁକ୍ରୁ ଫେରିଗଲା ତାର ଅତୀତକୁ। ଏଣେ ଝିଲିର ସ୍ୱପ୍ନ ତା ସାଥେ ସାଥେ ମାଣ୍ଡିଆର ସ୍ୱପ୍ନ ବି ଭାଙ୍ଗିଗଲା। କାଜୁଡ଼ି ପାଇଁ ମାଣ୍ଡିଆର ମନ ଥିଲା, ତେଣେ ବାଗ୍ଲା ପାଇଁ ଝିଲିର ମନ ଥିଲା। ହେଲେ ଶେଷରେ ବାଗ୍ଲା କାଜୁଡ଼ିକୁ ଜୋର ଜବରଦସ୍ତ ନେଇଗଲା। ଏ ବିଧି ତ ପରଜାକୂଳରେ ଯୁଗ ଯୁଗ ଧରି ଚାଲିଆସିଛି, ସେଥିକି ଆଉ କାହାର କି ଉପାୟ। ଆଉ ତାପରେ
1: ତୋର ପାଇଁ ପରା ପାଗଲାର ବାପା ଘର ତିଆରି କରୁଛି, ଆ ଟିକେ ଦେଖି କରି ଯା।
2: ମୁଇଁ କିସ ପାଇଁ ରହିବି, ମୁଇଁ ତ ଗାଲିନି ପାଣି ଘାଟକୁ।
3: ଏ ଛିଲି ବାପା, ଆଓ ପିଠି ରଗଡ଼ି ଦେବି। କେମିତି ଏମିତି ହେଲା ବାପା, କିଛି ମିଶା ଆମକୁ ଜାଣା ନାଇ। ବାଗଲା ତତେ ବିବାହ ହବା କଥା ପରା, ସେ କେମିତି ତ ତୋର ବୋଉ ହେବା କାଜୋଡ଼ିକି ଉଦଲିଆ ନେଲା। ଛି, କେମିତି ଅଣ୍ଡ୍ରା ମାଇକିନା ସେମାନଙ୍କେ ଜାଣି, ଗୋଟେ ଲୋକର ଭାତରେ ଧୂଲି ଦେଲେ ସେମାନଙ୍କୁ ଧର୍ମ ସହିବ।

0: ଜମିନ ରିବନି ଆସି ଶିସ୍ତୁ ଆରି 4 ଟଙ୍କା ବୁଡ଼ାଇ ଦେଲେ ପୁଣି ଓ ହେ ସେଇଟା ଆକା ମନେ ବିଚାରିଲିନି ମୁଇଁ। ଭୂମି ପଛେ ବନ୍ଧା ପଡ଼ିଲେ ପଡ଼ୁ, ମାତ୍ର ଏ ଗତି ଖଟି ହବ ନାହିଁ ମାଣ୍ଡିଆ।
1: ଏମିତି କଥା କହୁଛୁ ବା ତୁଇ, ହେ ଭୂମିର କଥା କହିଲି ତ ତୁଇ କେତେ ଥର ରିସାଇଛୁ, ହେ ଏବେ ବନ୍ଧା ଦେବା କଥା କେମିତି କହୁଛୁ ତ?
0: ନାଇଁ ମାଣ୍ଡିଆ, ତୁଇ ବୁଝୁନୁ, ସେତେବେଳେ କଥା ଭିନ୍ ଥିଲା, ବୁଝିଲୁ କି? ତୁଇ ମନେ ବିଚାର କର କି ନା। ହେ ଦେ ମାଣ୍ଡିଆ
2: କହ,
0: ଟକି ଦୁଇଟା ଘରେ ଅଛତ, ହେ ଆମେ ତ ସେ ଲୋକକେ କିଛି ଦେଲାର ନାହିଁ, ହେ ସେ ଲୋକ କେମିତି ବଞ୍ଚବେ ହ? ଆରେ ସାଇ ପଡ଼ିଶା ଗୋଟେ ଅଣି ଦବା ଲୋକ ମିଶା କେ କେମିତି ବଞ୍ଚବେ ସେ ମନ? ହେଲେ ଭୂମି ବାନ୍ଧା ପକାଇ ଦେଲେ ମୁକୁଳି ଗଲେ ତ ଭୁଲ ହେଇତା ବୋଲନି,
1: ମୁକୁଲେ ତ ଭୁଲ ଥାନ୍ତା,
0: ମାତ୍ର ଜମି ବାନ୍ଧା ପକାଇ ଦେଲା ଉତାରେ ଆରି ହାତକୁ ଆଇସି କି ନାଇଁ ସେଟା ମାତ୍ର ଠିକଣା ନାଇଁ ହ। ନାଇଁ ଯାଇ ହେଲେ ହ, ଜମି ମାତ୍ର ଛାଡ଼ବା ନାହିଁ କି କାଇ ବୋଲୁଛନି?
1: ଜମି କେନ ଛାଡ଼ୁ,
0: ସେ ଜମି ତେନେ ର, ବୁଝିଲୁ କି? ଆମେ ଇତି ଗତି ଖଟୁ, ଇଏ ମାଣ୍ଡିଆ ଇତି ସାହୁକାର ଆରି କାଇ ସେ କୋନ ମନର ପୁରାଣ କହିବି ଶୁନ। ହେଲେ କେମିତି ହେଲା ବୋଲବୁ, ଏ ହଲଦି ଗୁଡ଼ାର କନ୍ଦ ମନେ ମଦ ଖାଇ ଖାଇ ପୁଣି ସେ ମନର ଜମି ସବୁ ବିକିଲେ ସାହୁକାରକେ
1: ସାହୁକାରକେ।
0: ହେଲେ ତାର ଉତାରେ ଗୋଟେ ବାୟା ସାହିବ ଆସିକିରି କନ୍ଦ ମନକେ ମେଡୁଆ ବୁଦ୍ଧି ଶିଖାଇ ଦେଲା।
1: କାଇ ବୋଲି ଶିଖାଇଲା?
0: ହେଲେ କାଇ ବୋଲି କହିଲା, ସରକାର ଅନୁମତି ନେ ରହିକିରି ଏ ଜମି ବିକ୍ରି ହେଲା ଯେ ସେଟା ପାଇଁ ସେ ବିକ୍ରି ଚଲବ ନାହିଁ ବୋଲି କହିଲା,
1: ସେ ରଦ୍ଦ ଦେଇଯାଇଛି ବୋଲା।
0: ହେଲେ ଏ କନ୍ଦ ମନ କେ ଆରି କାଇ ବୋଲା, ତୁମେ ତୁମର ଜମି ଚାଷ କରା ବୋଲା।
1: ଓହୋ, ହେଲେ ଏ ମନକେ ଲାଭ ହେଇଗଲା ଖାଇ?
0: ସେଟା ପାଇଁ କନ୍ଦ ମନେ ଚାଷ କଲା ଅଛ, ବୁଝିଲୁ କି? ହେଲେ ଏବେ ଏ ଚାଲା କି କିଏ? ସାହୁକାର।
1: ସାହୁକାର
0: ସାହୁକାର ଗତି ମନକୁ ସେ ଜମିରେ ଜବରଦସ୍ତି ହୋଳ କରବାକେ କହିଲାନି, ବୁଝିଲୁ ତ?
1: ଓହୋ,
0: ସେଟା ହେଲା କନ୍ଦ ଆରି ଏ ସାହୁକାର ପୁରାଣ, ବୁଝିଲୁ କି?
1: ବୁଝିଲି ବୁଝିଲି।
3: ଜ୍ୱର ହଉଥିଲା, ଛାଡ଼ିଲା କି ନାଇଁ?
1: ଛାଡ଼ିଲା, ଔଷଧ ଦେଲୁ,
0: ଆଜି ହିଣ୍ଡିଲା।
3: ତାକୁ ବାନ୍ଧିଥିଲ କି ନାଇଁ?
0: ବାନ୍ଧିଲୁ
3: ବାନ୍ଧିଲ
1: ବାନ୍ଧିଲୁ
0: ସହକାର
3: ଖଣ୍ଡା ପାଣି ଦେଲ କି ନାଇଁ?
0: କହିଲୁ
1: ପିରି ମିଶା କହିଲୁ ସହକାର,
3: ସତ କରି
0: କହିଲୁ।
3: ଏରେ ସେ ପିରି କୁପାର କିଏ ନିଆଁ ଲଗାଇଲା?
0: ବେଡା
3: କସଲ କି ନାଇଁ?
0: ବେଶୀ
3: ଚାଲାକି ଚାଲାକି କଥା କହୁନ, ସବୁ କରୁଛ ତ? ସତ
0: କୁହଲା,
3: ଶୁଣ ମୁଇଁ ବେଶୀ ଆଜି ଶ୍ରଦ୍ଧା ହେଇଛି। ତମେ ସବୁ କରିଦେଲ ତ କନ୍ଦ ମନର ବେଡା ଖୋସି ଦେଲ?
1: ଖୋସିଲୁ
3: ହେଠି ଗୋଟେ ଟଙ୍କା ଦେଲି ନିଅ,
0: ବୁଝିଲୁ କି?
1: ଖାଲି ରାତିରେ
0: ଏଇଟା ରାତିରେ ପୁରାଣ ଏଇଟା,
1: ମୁଇଁ ବୁଝିଲି।
0: ନହେଲେ ଇ କଟି ଆହୁରି ଗୋଟେ ଟଙ୍କା ମରି ଯାଇଛି, ଏତେ ନାଇଁ ଖାଇଲା, ଏତେ ନାଇଁ କେମିତି କରିବି? ମୋର ଜମି ବାଘ ଧରବାକୁ ଗାଁରେ ଲୋକ ନାଇଁ ବୋଲାଇନି।
1: ବାଘ କାହିଁକି? ତୁଇ ନିଜ ନା ଧରିଲେ କି ଛାଡ଼ିଦେବୁ ଆଜି ନହେଲେ କାଲି,
0: କେମିତି ହେଇସି?
3: ହେଇସି ନାଇଁ ବୋଲେ ଆଉ
0: ଏଇ ମାଣ୍ଡିଆ
1: ନାଇଁ ନାଇଁ ସେଟା ନହେ, ସେଟା ହବ ନାଇଁ।
3: ଦେଖ ତ ମୋର ମନ
4: ଗୋଟେ ଦିନ ଏମିତି ଖାଇବୁ, ଆମର ବାବା ଆମର ଭୂମି ମିଶା ଛାଡ଼ିଦବ, ଚାଷ କରବାକେ ଡାବୁଥିଲେ ତ ଜମି ଚୁଚା ପଡ଼ିଆ ଖାଯିବ, ଏ ଭୂମି ଶିସ୍ତୁଆରି କେମିତି ଦେବେ? ଘରେ ତ ଖାଇବାକେ କିଛି ନାହିଁ, ୟାମଟାକୁ କେ ନେଇକରି ଜନା ପାଣିରେ ବତୁରାଲେ ତ ତାକେ ଖାଇବାକେ ଅସି

0: ପ୍ରଚାରକଲୁ ଧାରାବାହିକ ନାଟକ ପରଜା। ଆଜି ଶୁଣୁଥିଲେ ଏହାର ଷଷ୍ଠ ଭାଗ। ମୂଳ ଉପନ୍ୟାସ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଶାସ୍ତ୍ରୀୟ ସଂଗୀତର କାର୍ଯ୍ୟକ୍ରମରେ ଆଜି ପ୍ରଚାର କରୁଛୁ ଖାଲ ରାଗ ଛାୟାନଟ। ଶିଳ୍ପୀ ହେଲେ ନିସାର ହୁସେନ ଖାନ ଏବଂ ସରଫରାଜ ହୁସେନ ଖାନ। ତବଲାରେ ଅଛନ୍ତି ଫୈଜ ଧଲପୁରୀ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 megahertz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 9:30
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜ ମଉଜ, ପ୍ରସ୍ତୁତି ରଞ୍ଜନ କୁମାର ବେହେରା।

0: ସମସ୍ୟାକୁ ନେଇ ଆମେ ପ୍ରାୟ ଡାକ୍ତରଙ୍କ ପାଖକୁ ଯାଉ, ଆଉ ଡାକ୍ତର ବି ପରାମର୍ଶ କରନ୍ତି ଆପଣ ଟିକେ ଦୟାକରି ଓଜନ କମାନ୍ତୁ। ଓଜନ କମେଇଲେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ, ମାନେ ଦେହର ଯାହା ରୋଗ ଅଛି ତାହା ଆସ୍ତେ ଆସ୍ତେ ଭଲ ହୋଇଯିବ। ଏଇ ଓଜନ ସମସ୍ୟାକୁ ନେଇ ଥରେ ଜଣେ ରୋଗୀ ଡାକ୍ତରଙ୍କ ପାଖକୁ ଗଲା, କାରଣ ଆସ୍ତେ ଆସ୍ତେ ତାର ଓଜନ ବଢ଼ିବାରେ ଲାଗିଲା, ଶରୀର ଆସ୍ତେ ଆସ୍ତେ ମୋଟା ହେବାକୁ ଲାଗିଲା ଏବଂ ପେଟ ମଧ୍ୟ ବଢ଼ିବାକୁ ଲାଗିଲା। ତେଣୁ ସାଙ୍ଗସାଥି, ସାଇ, ପଡ଼ିଶା, ଅଫିସ ଷ୍ଟାଫ ଆଉ ଯେତିକି ବି ବନ୍ଧୁ ବାନ୍ଧବ ଅଛନ୍ତି ସମସ୍ତେ ଟାହି ଟାପରା କଲେ, ଯାହାଫଳରେ ତାକୁ ଏତେ ଲାଜ ମାଡ଼ିଲା ସେ ବାଧ୍ୟ ହୋଇକରି ଡାକ୍ତରଙ୍କ ପାଖକୁ ଯାଇ ନିଜର ସମସ୍ୟା ସମ୍ପର୍କରେ ଅବଗତ କରାଇଲା। ଡାକ୍ତର କହିଲେ, ବୁଝିଲେ, ଆପଣ ପ୍ରଥମେ ଓଜନ କମାନ୍ତୁ, ଆଉ ଓଜନ କମାଇବାକୁ ହେଲେ ଆପଣଙ୍କୁ ପ୍ରତିଦିନ ଗୋଟିଏ ରୁଟି ଖାଇବାକୁ ପଡ଼ିବ। ରୋଗୀଟି ସାର୍ଙ୍କୁ ଅର୍ଥାତ୍ ଡାକ୍ତରଙ୍କୁ ପଚାରିଲା, ସାର୍ ସାର୍, ଏଇ ଯେଉଁ ଆପଣ ରୁଟି ଖାଇବା କଥା କହିଲେ, ସେଇଟା ଭାତ ଖାଇବା ଆଗରୁ ଖାଇବି ନା ଭାତ ଖାଇସାରିଲା ପରେ? ଆଜ୍ଞା, ଏମିତି ସବୁ ହସ କଥା ମଜା କବିତାକୁ ନେଇ ଆରମ୍ଭ କରିବା ଆଜିର ହାସ୍ୟରସର କାର୍ଯ୍ୟକ୍ରମ ସଜ ମଉଜ। ଆପଣମାନେ ଜାଣିଛନ୍ତି, ଆମେ ପ୍ରତି ଗୁରୁବାର ରାତି 9:30 ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ସଜ ମଉଜ। ଆମେ ବାରମ୍ବାର କହୁଛୁ ଯେ ଆପଣମାନଙ୍କ ପାଖରେ ଯଦି ହସ କଥା ଅଛି, ମଜା କବିତା ଅଛି, ଦୟାକରି ପଠାନ୍ତୁ। ଆମର ନମ୍ବର ହେଲା 9438268568। ତେବେ ସଜ ମଉଜରେ ଆଜି ଆମେ ଅଛୁ। ମୁଁ ହେଲି ରଞ୍ଜନ କୁମାର ବେହେରା।
1: ମୁଁ ଆଜ୍ଞା ଉଦୟ ଶଙ୍କର ଜାନେ।
2: ଆଉ ମୁଁ ସୁପ୍ରଭା।
3: ଆଉ ମୁଁ ମୃତ୍ୟୁଞ୍ଜୟ।
4: ଆଉ ମୁଁ ସୁଶୀଲ।
0: ଆମ ତରଫରୁ ଆପଣ ସମସ୍ତଙ୍କୁ
5: ନମସ୍କାର।
0: ହଁ, ଆଜି ସଜ ମଉଜରେ ରହିଛି ହସ କଥା ବ୍ୟଙ୍ଗ କବିତା। ତାହେଲେ ପ୍ରଥମେ ହସ କଥାରୁ ଆରମ୍ଭ କରିବା। ଆଜ୍ଞା, କ୍ଲାସରୁମକୁ ଯିବା। କ୍ଲାସରୁମରେ ତ ସାର୍ ମାନେ ବା ମ୍ୟାଡ଼ାମ ମାନେ ପିଲାଙ୍କୁ ନାନା ପ୍ରକାର ପ୍ରଶ୍ନ ପଚାରନ୍ତି, କିନ୍ତୁ ଏଇ ଯେଉଁ କ୍ଲାସ ବିଜ୍ଞାନ କ୍ଲାସଟେ, ଆଉ ମ୍ୟାଡ଼ାମ ପିଲାମାନଙ୍କୁ କୋଶ୍ଚିନ୍ କରୁଛନ୍ତି, ପିଲାମାନେ କ'ଣ ଆନ୍ସର ଦେଉଛନ୍ତି ଟିକେ ଶୁଣନ୍ତୁ।
6: ଆରେ ରାଜୁ।
7: ହଁ, କହୁନୁ।
6: କହୁନୁ କ'ଣ ଆଜି କ'ଣ କ୍ଲାସ ଅଛି ଜାଣିଛୁ ନା? ନାଇଁ,
7: କିଏ ଜାଣେ କ'ଣ ଗୋଟେ ଥିବ।
6: ଏ, ତୁ ପାଠ ପଢୁଛୁ ନା କ'ଣ ପଢୁଛୁ? ବିଜ୍ଞାନ କ୍ଲାସ ଅଛି ରେ।
7: ହଁ, ବିଜ୍ଞାନ।
6: ମ୍ୟାଡ଼ାମ ଆସିବେ, ପ୍ରଶ୍ନ ପଚାରିବେ, ଆଉ ଥରେ ଖୋବଣା ଦେବେ।
7: କିଛି ନାହିଁ, ମୁଁ ପୁରା
6: ପଢିଦେଇଛୁ।
7: କି
6: କ'ଣ କ୍ଲାସ ଥିଲା ଜାଣିନି, ପୁଣି ପାଠ ପଢିଦେଇଛୁ।
2: ତୁ ବେଶୀ ପାଠ ପଢୁଛୁ ତ?
6: ନମସ୍କାର ମ୍ୟାଡ଼ାମ,
2: ନମସ୍କାର। ଆଚ୍ଛା, ଏହା ପୂର୍ବରୁ କୋଉ କ୍ଲାସ ଥିଲା କି?
6: ଆ ପୂର୍ବରୁ ମ୍ୟାଥ କ୍ଲାସ ଥିଲା।
2: ମ୍ୟାଥ ଥିଲା?
0: ମ୍ୟାଡ଼ାମ ଭିତରକୁ ଆସିବି କି?
2: ଆସୁନ। କୁଆ ଯାଇଥିଲୁ?
0: ଡେରି ହେଇଗଲା ମ୍ୟାଡ଼ାମ, ଗାଡି ଟିକେ ଲେଟ ହେଇଗଲା।
6: ଆମ୍ବ ତୋଟାରେ ଥିଲା, ମୁଁ ଦେଖିଲି।
0: ଦୁଇଟା ବ୍ୟାଗ ରଖୁଛି,
2: ଲୁଣ ଲଙ୍କା ଆଣିଥିବୁ, ଆଣିଛୁ? ଆଉ କ୍ଲାସ ସରିଯାଉ।
0: ହଁ ମ୍ୟାଡ଼ାମ,
2: ଆଣିଦେବୁ।
0: ଇଏ ସବୁବେଳେ ମୋର ସହିତ ଲାଗୁଛି ମ୍ୟାଡ଼ାମ।
2: ପାଠ ପଢିବା ନା ସେ ଆମ୍ବ ତୋଳୁଥିବ, ତୁ ଲାଗୁଥିବ, ସେ ହସୁଥିବ?
7: ପାଠ ପଢିବା ମ୍ୟାମ,
2: ପଢିବା।
0: ପଚାରନ୍ତୁ ମ୍ୟାଡ଼ାମ, ଆଜି ଯୋଉଟା କହିଲେ
2: ପଚାରନ୍ତୁ। ଆଚ୍ଛା ହଉ, ଏଇଟା କୋଉ କ୍ଲାସ ଯେ?
0: ବିଜ୍ଞାନ।
2: ଯା ହଉ, ଓହୋ, ଧନ୍ୟ ହେଇଗଲି, ମନେ ଅଛି ତାର ନାଇଁ? ହଁ, କାଲି ଆମେ କଣ ପାଠ ପଢିଥିଲେ? ଗରମ ଥଣ୍ଡା ପାଠ ପଢିଥିଲେ ନା?
0: ପୁରା ପୁରୀ ମନେ ଅଛି।
2: ପାଠ ପଢିଛ ତାହେଲେ? ଘରେ ଯାଇ ପାଠ ପଢୁଛ କି
7: ନାଇଁ?
2: ହଉ, ହେଲା, ମୁଁ ଗୋଟେ ଜିନିଷ ପଚାରିବି, ଗୋଟେ ପ୍ରଶ୍ନ
0: ଜଣକୁ ମ୍ୟାଡ଼ାମ ନା ସମସ୍ତଙ୍କୁ,
2: ପଚାରି ଦେଖିବା କିଏ ଉତ୍ତର ଦଉଛି।
7: ମୁଁ ତ କହିବି।
2: କେତେ ପାଟି କରୁଛ ରେ?
6: ଇଏ ବିଚାର କରୁଛି
2: ହେଲା, ଏମିତି ଗୋଟେ ଜିନିଷର ନା କୁହ ଯୋଉଟା ଥଣ୍ଡା ଥିଲା ବେଳେ ପୁରା ତରଳ ଅବସ୍ଥାରେ ଥିବ। କଣ କହିଲି?
7: ଥଣ୍ଡା ଥିଲା ବେଳେ ତରଳ ଅବସ୍ଥାରେ।
2: ବାଃ, ଭେରି ଗୁଡ, ଭଲ ଶୁଣୁଛ। ଆଉ ଗରମ କଲା ପରେ ସେଟା କଠିନ ହେଇଯିବ,
0: ବୋଲେ ଟାଣ ହେଇଯିବ,
2: ଟାଣ ହେଇଯିବ।
0: ଏଇଟା ଗୋଟେ କ୍ୱେଶ୍ଚିନ୍ ମ୍ୟାଡ଼ାମ, ଏଇଟା ତ ସମସ୍ତେ କହିଦେବେ।
2: କାଇଁ ଦେଖି କହିଲୁ?
0: ଏଇଟା ଟିକେ ଆଗରୁ ଜାଣିଥିଲି ମ୍ୟାଡ଼ାମ, ଭୁଲିଗଲି ଏବେ ମନେ।
2: ଏତିକି ତ ସବୁବେଳେ ଜାଣିଥାଉଛୁ, ସମାନ ଟାଇମରେ ମନେ ପଡୁନି ନା?
6: ପାଠ ସାଠ କିଛି ନାହିଁ ମ୍ୟାଡ଼ାମ,
2: ପଣ୍ଡିତ ତ ତୁ, ପଣ୍ଡିତ ତୁ କହ, ତୁ କହ, ତୁ କହ, ଦେଖିବା।
6: ମୁଁ କହୁଛି ମ୍ୟାଡ଼ାମ,
2: କହ, ଭାବି କହ।
6: ତରଳ ଥିବ
2: ବୋଲେ ଆଜି ପିରିୟଡ ରେ ସରିଯିବ?
6: କହିବି ନା ମ୍ୟାଡ଼ାମ, ହଁ କହିବି। ଥଣ୍ଡା ବେଳେ ତରଳ

ସମସ୍ତଙ୍କୁ ନମସ୍କାର, ସଦିଚ୍ଛା, ଶୁଭେଚ୍ଛା ଏବଂ ଜୁହାର। ଆଜ୍ଞା, ଆଜିକାଲି ପ୍ରାୟ ସମସ୍ତଙ୍କର ଗୋଟିଏ ସମସ୍ୟା ମାନେ ମେଦ ବୃଦ୍ଧି। ଆପଣ ଦେଖିଥିବେ ବର୍ତ୍ତମାନ ଆମର ଜୀବନଶୈଳୀ ଏମିତି ହୋଇଗଲାଣି, କିଏ ତ ମୋଟା, କାହାର ପେଟ ବଡ଼, ଆଉ କାହାର ଶରୀରର ଗଠନ ଅଲଗା ଅଲଗା। ତେବେ ଏମିତି

0: ଥିବ ଗରମ ହେଇଗଲେ କଠିନ
1: ହେଇଯିବ
0: ପଡିଗଲା ମ୍ୟାଡମ ମନେ ପଡିଗଲା ମୁଁ ପୁରା କାଲି ଦେଖିଛି କାଲି ଦେଖିଛି
1: ଏକ୍ସପେରିମେଣ୍ଟ କରିଥିଲି ନା କେମିତି
0: ନାଇଁ ନାଇଁ କାଲି ମୁଁ ଦେଖିଥିଲି ମୋର ମା ନାଇଁ କି ପକୁଡି ପକଉଥିଲା
1: ମୋର ପ୍ରଶ୍ନ ସହିତ ପକୁଡିର କି ସମ୍ପର୍କରେ
0: ଆରେ ମ୍ୟାଡମ ଆପଣ ଯୋଉ ପ୍ରଶ୍ନ ପଚାରିଲେ ତାର ଉତ୍ତର ଦେବାର ପକୁଡି ପକୁଡି ନାଇଁ କି ବେସନଟା ଯେତେବେଳେ ଗୋଳେଇଥିବେ ସେତେବେଳେ କଣ ଥାଉଛି ତରଳ ଥାଉଛି
1: ଥଣ୍ଡା ଥାଉଛି
0: ଯେତେବେଳେ ତାକୁ ଆମେ ପକୁଡିଟାକୁ ଯେତେବେଳେ ତେଲରେ ପକେଇ ଦଉଛେ ଯେତେବେଳେ ଗରମ ହେଇଯାଉଛି କଣ ହେଇଯାଉଛି କଠିନ ହେଇଯାଉଛି ନା
1: ହେ ଭଗବାନ ତୁ ପାଗଳ ହେଇଯିବୁ ନା ମୁଁ ପାଗଳ ହେଇଯିବି
2: କ୍ଲାସରୁମରୁ ବର୍ତ୍ତମାନ ଯିବା ବ୍ୟାଙ୍କକୁ ଆଚ୍ଛା ବ୍ୟାଙ୍କରେ ତ ସମସ୍ତେ ଯାଆନ୍ତି କିଏ ଟଙ୍କା ଡିପୋଜିଟ୍ କରିବା ପାଇଁ କିଏ ଟଙ୍କା ଉଠେଇବା ପାଇଁ ବର୍ତ୍ତମାନ ସେଇ ବ୍ୟାଙ୍କରେ କଣ ହେଇଛି ଟିକେ ଆପଣମାନେ ଧୈର୍ଯ୍ୟ ଧରି ଶୁଣନ୍ତୁ
0: ଓହୋ ଦଶଟା ହେଲାଣି ଏ କଣ ଅଫିସ କିଏ ଆସିନାହାନ୍ତି ଏମାନେ ସବୁ କାମ କରୁଛନ୍ତି ନା କଣ କରୁଛନ୍ତି ଏ ରାଧୁ ରାଧୁଆ କଣ ଆଜ୍ଞା ଦଶଟା ହେଲାଣି କଣ କିଏ ଆସିନାହାନ୍ତି ସଫା ସଫି ତୁ କରୁଛୁ ନା ନାଇଁ ଝାଡୁ ଫାଡୁ କରିଦେଇଛୁ ତ ହଁ ହଉ ହଉ ଠିକ ଅଛି ଦେଖୁଛି ମୁଁ ଟିକେ କାଳେ କିଏ ଆସିଥିବେ କୋଉଠି ବସିଥିବେ ହଁ ଦେଖେ ଟିକେ ଏ ବାବୁଟା ପୁଣି କିଏ କଣ ଘୁଙ୍ଗୁଡ଼ି ମାରୁଛି ଓ ବାବୁ ଓ ଓ
3: ଆରେ
0: ହଇ ହଉ ବାବୁ
3: ହେ
0: ଓ ବାବୁ ବାବୁ ଶୁଣ ଶୁଣ ଏଇଟା ତମର ବେଡରୁମ ନାହିଁ ଏଇଟା ବ୍ୟାଙ୍କ
3: ଜାଣିଛି ତ ସାର୍ କଣ ହେଲା କଣ ହେଲା କୁହନ୍ତୁ
0: ହେଲେ ଏଇଟା ଏଠି ବ୍ୟାଙ୍କକୁ ଲୋକମାନେ ଟଙ୍କା ପଇସା କାରବାର କରିବା ପାଇଁ ଆସୁଛନ୍ତି ଆପଣ ଏଠି ଶୋଇଛନ୍ତି କଣ
3: ଆରେ ଆପଣ କଣ ଜାଣିନାହାନ୍ତି କି ସାର୍
0: କଣ
3: ଆପଣ ମୋତେ ଜାଣିନାହାନ୍ତି ଆଉ
0: ମୁଁ ବ୍ୟାଙ୍କରେ ଚାକିରି କରୁଛି ମୁଁ ଜାଣିନି ତମେ ଜାଣିଛ କି
3: କାଲି ଆଗ ମୁଁ ଆଡଭର୍ଟାଇଜମେଣ୍ଟ ଶୁଣିଥିଲି ହିନ୍ଦୀରେ
0: ହଁ
3: ଆପଣ ବ୍ୟାଙ୍କର ପରା
0: ଆମ ବ୍ୟାଙ୍କର ଆଡଭର୍ଟାଇଜମେଣ୍ଟ କଣ ଲୋନ୍ ଫୋନ୍ କରିବା ଆସିଛନ୍ତି କି ଲୋନ୍ କରିବେ କେତେ ଟଙ୍କା ଲୋନ୍ କରିବେ କହୁନାହାନ୍ତି ମୁଁ କରେଇଦେବି ମୁଁ ବେଶୀ କମିଶନ ମୁଁ ନିଏନି ଆରାମସେ କରେଇଦେବି କଣ କଣ ଲୋନ୍ ନେବେ କହୁନାହାନ୍ତି କୁହନ୍ତୁ କୁହନ୍ତୁ
3: ହେଲା ଆପଣ ତ ଦେବେ ମୁଁ ତ କାମ କରିସାରିଲିଣି ଆଉ
0: କାମ କରିସାରିଲି
3: ହଁ ସେ ହିନ୍ଦୀରେ ଶୁଣିଲି ମୁଁ ଆଡଭର୍ଟାଇଜମେଣ୍ଟ କହୁଛି ପରା
0: ହଁ ହଁ
3: ୟହାଁ ସୋନେ ପେ ଲୋନ୍ ମିଳିତା ହେଁ ମୁଁ ତ ଶୋଇସାରିଲିଣି ଆପଣ ଲୋନ୍ଟା ଦେଇଦେବେ କେତେ କଣ ହଁ
0: ଶୋଇଲେ ଲୋନ୍ ହେ ଭଗବାନ
2: ସଜ ମଜରେ ବର୍ତ୍ତମାନ ଶୁଣିବା ମଜା କବିତା ଆଉ ସବୁଥର ପରି ଏଥର ବି ମଜା କବିତା ପଢି ଶୁଣୁଛନ୍ତି ବଡ ଭାଇ ଉଦୟ ଶଙ୍କର ଜାନି
4: ଆଉ ୟାକୁ ପଠେଇଛନ୍ତି ଅନିଲ କୁମାର ପଟ୍ଟନାୟକ କବିତା ଇଭେଣ୍ଟ ମ୍ୟାନେଜମେଣ୍ଟ ଇଭେଣ୍ଟ ମ୍ୟାନେଜମେଣ୍ଟ
5: କରିବା
4: ଭାଇ ଅନିଲ କୁମାର ପଟ୍ଟନାୟକଙ୍କ ଲେଖା ସାହି ଲୋକ ସବୁ ବିଚାର କଲେ କରିବା ଫଙ୍କସନ ଟିଏ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କଲେ ଯୁବକ ସଂଘ ଗୃହେ ପ୍ରତ୍ୟେକ ଘରୁ ଜଣେ ଲେଖାଏଁ ସଭ୍ୟ ହେଲେ ବାହାର କାର୍ଯ୍ୟ ଖସଡ଼ା ତିଆରି କଲେ କରି ବିଷଦ ବିଚାର ଦାୟିତ୍ୱ ସବୁ ବଣ୍ଟନ ହେଲା କିଏ ତୁଲାଇବ କଣ କମିଟି ସବୁ ଗଠନ ହେଲା ପ୍ରତ୍ୟେକରେ ପାଞ୍ଚ ଜଣ ଅତିଥି ଦାୟିତ୍ୱ ଦିଆଗଲା ତହୁଁ ମଙ୍ଗୁଳି ସାହୁ ବାବୁଙ୍କୁ ଅତିଥି ଦାୟିତ୍ୱ ମଙ୍ଗୁଳି ସାହୁ ଅର୍ଥ କାମଟି ତୁଲାଇବା ପାଇଁ ବାଛିଲେ ଦୁଇ ଜଣଙ୍କୁ ମଣ୍ଡପ ନିର୍ମାଣ ସାଜସଜ୍ଜା କାମ କଣ୍ଡୁରୀ ବେହେରା ନେଲେ କଣ୍ଡୁରୀ ବେହେରା ଫୁଲ ତୋଡ଼ା ଆଉ ଫୁଲହାର ମାଳ ସୁବାସ ମାଳି କଲେ
0: ଯାହାକୁ ତାକୁ କାମ ବାଣ୍ଟିଦେଲେ
4: ଚାହା ଜଳଖିଆ ଭୋଜନ ଦାୟିତ୍ୱ ସାହୁ ହୋଟେଲ ହାତେ ଟେଣ୍ଟ ଚେୟାର ମାଇକି କାମ କାଳିଆ ଭାଇନା ସାଥେ ତୀର ହେଲା ଜାଣ ମୁଖ୍ୟ ଅତିଥି ବିଧାୟକ ଅଞ୍ଚଳର ମୁଖ୍ୟ ବକ୍ତା ବଛା ହୋଇଛନ୍ତି ରାମାରାଓ ସାହୁକର ସମ୍ମାନିତ ଅତିଥି ହେବେ କଲେଜ ପ୍ରିନ୍ସିପାଲ ସଭା କାର୍ଯ୍ୟଟିକୁ ତୁଲାଇବେ ବାବୁ ଶ୍ରୀମାନ ଶାନ୍ତିଲାଲ ଶାନ୍ତି ଶୃଙ୍ଖଳା ମେଡିଆ ଦାୟିତ୍ୱ ବୁଝିବେ ପଣ୍ଡା ବାବୁ ସାହିର ମୁଖ୍ୟ ଦାସ ବାବୁଙ୍କର ଆନୁଷଙ୍ଗିକ ସବୁ ଆସନ୍ତା ମାସର 20 ତାରିଖ ଫଙ୍କସନ ହୋଇଲା ସ୍ଥିର ସଭା କାର୍ଯ୍ୟ ସାରି ଚାଲିଗଲେ ସବୁ ଯେ ଯାହାର ଘର ଫଙ୍କସନ ଦିନ ପାଖେଇ ଆସିଲା ଚାନ୍ଦା ଆଦାୟ କଲେ ଆନନ୍ଦର ସହ ଆଲୋଚନା କରି ସଭି ଅର୍ଥ ଦେଲେ ଯିଏ ଯାହା ଦିଏ ମିଶ୍ର ବାବୁଙ୍କୁ ରଖି ଦିଅନ୍ତି ବ୍ୟାଗ ଭିତରେ ତ୍ରିପାଠୀ ବାବୁ ଆଦାୟ ଅର୍ଥ ଲେଖି ରଖନ୍ତି ଖାତାରେ ରାତି ରାତି ରହି କଣ୍ଡୁରୀ ବାବୁ ଷ୍ଟେଜ ତୟାର କଲେ ନାଟ ସଜ ସହ ପ୍ଲାଷ୍ଟିକ ମାଳି ମେଞ୍ଚା ମେଞ୍ଚା ଭରିଦେଲେ।

0: ଆମ୍ବ ତୋରଣ ଝାଲର ପତକା ଚାରିଆଡେ ବାନ୍ଧିଦେଲେ, ଗାଉଁଲି ନାଟର ମଣ୍ଡପ ସଜେଇ 10,000 ନେଇଥିଲେ। ସକାଳୁ ସକାଳୁ ଦେଖେଣ ମଣ୍ଡପ ସଭିଏ ହୋଇଲେ ରୋଷ, ଦିନ 2ଟାରେ ମିଟିଂ ଅଛି ଆଉ କରିବ ବା କିସ। ଦିନ 12ଟାରେ ଖାଦ୍ୟ ପହଞ୍ଚିଲା, ଆଣିଲେ ହୋଟେଲ ସାହୁ, କହିଲେ ଗ୍ୟାସ ଅଭାବରେ କାଠରେ ରାନ୍ଧିଛି ମୋହରି ସାନ ବୋହୁ। ଉଷୁନା ଚାଉଳ, ମସୁର ଡାଲି, ଚଣା ଆଳୁ ତରକାରୀ, 50 ଟଙ୍କିଆ ମିଲ୍ସ ବୋଲି ଲଙ୍କା ଗୁଣ୍ଡ ଦେଇଛି ଭରି। ଲୁଣ ରାଗ ଦିଆ ତିଅଣ ଖାଇ ସଭିଏ ହେଲେ ତୟାର, ଅତିଥି ଆମ ପ୍ରିୟ ବିଧାୟକ ପହଞ୍ଚିବେ 2ଟାର। କାଳିଆ ଭାଇନା ଜୋକି ସାରିଛନ୍ତି ଲାଇଟ ମାଇକ ତାର, ଟେଣ୍ଟ ସାଙ୍ଗକୁ ବିଭିନ୍ନ ରଙ୍ଗର ଦରି ପ୍ଲାଷ୍ଟିକ ଚେୟାର, ଅତିଥିଙ୍କ ପାଇଁ ସଜାଇଛନ୍ତି ଶାଗୁଆନ କାଠ ସୋଫା, ଗୋଟିଏ ଗୋଡର ବୈଠି ନାହିଁ, ଲଡ଼ ଲଡ଼ ହୁଏ ରଖା। ଦାସ ବାବୁଙ୍କ ବିବିଧ ଦାୟିତ୍ୱ ମିଳୁନାହିଁ ଦେଖା ଜାଣ, ଟେବୁଲ ସଜା ଫୁଲଦାନୀ ସେଣ୍ଟ ଟାବାଲ ଆସିନି ପୁଣ। ଖବର ଆସିଲା ପହଞ୍ଚି ଯିବେ ବିଧାୟକ କିଛି ସମୟରେ, ଧାଇ ଦାସବାବୁ ତହିଁ ପହଞ୍ଚିଲେ ଆସି ସ୍ଟେଜ ଉପରେ, ତରତର ହୋଇ ସଭାସ୍ଥଳକୁ ସଜାଡି ଚାଲିଥିଲେ, ତଉଲିଆଟିକୁ ଭୁଲିଯାଇ ଦେଖ ଲୁଙ୍ଗିଟେ ନେଇ ଆସିଲେ। ଯେନ ତେନ କରି ବୁଦ୍ଧି ଖଟେଇ ତୁଲାଇଲେ କାମତକ, ସୁବାସ ବାହିନା ପହଞ୍ଚିଗଲେ ବୁକେ ଫୁଲ ଆଣି ଦେଖ, ବାଟୁଳି ଫୁଲର ହାର ଆଣିଛନ୍ତି, ସମସ୍ତେ ଦେଖିବ ଆସ, ନାଟି ତାଙ୍କର ସୁବାସ କିନ୍ତୁ ଫୁଲରେ ନାହିଁ ତ ବାସ। କାର୍ଯ୍ୟ ବ୍ୟସ୍ତରେ ମୁଖ୍ୟ ଅତିଥି ସଭାରେ ପହଞ୍ଚିଗଲେ, ଟେବୁଲ ଉପରେ ହୋଟେଲ ସାହୁ ଜଳଖିଆ ଥୋଇଦେଲେ, ଉପସ୍ଥିତ ସବୁ ଭଦ୍ର ମଣ୍ଡଳୀକୁ ଠୁଙ୍ଗାରେ ଜଳଖିଆ ଦେଇ ଦାସବାବୁ ପାଣି ପ୍ୟାକେଟ ବାଣ୍ଟିଲେ, ନିଜେ ଧାଡ଼ିରେ ଯାଇ ଠୁଙ୍ଗାଟିରୁ କିଏ ଅଧା ଖାଇଲା, କିଏ କରିଦେଲା ଖାଲି, କିଏ ଫୋପାଡ଼ିଲା ଚେୟାର ତଳେ, ସୁସ୍ୱାଦୁ ହେଇନି ବୋଲି। ଶାନ୍ତିଲାଲ ବାବୁ ସଭା କାର୍ଯ୍ୟଟିକୁ ଆସ୍ତେ ଆରମ୍ଭ କଲେ, ପ୍ରିନ୍ସିପାଲ ସାର ବିଶଦ ଭାବେ ଶିକ୍ଷା କଥାଟି କହିବ, ରାମାରାଓ ବାବୁ ଭାଷଣରେ ନିଜ ବେପାର ବଖାଣି ଗଲେ, ଗାଁରେ କିଏ କେତେ ଟଙ୍କା ନିଏ ସବୁତକ କହିଗଲେ, ବିଧାୟକ ତୁ କହି ଚାଲିଥିଲେ ତାଙ୍କରି ଦଳର ବାର୍ତ୍ତା, ହଠାତ୍ ସେଇଠୁ ଲାଇନ ଚାଲିଗଲା, ଶୁଭିଲାନି କିଛି କଥା, ସମସ୍ତେ ସେଠି ହୋ ହଲ୍ଲା କଲେ, କିଏ କରିବ କଣ, କାଳିଆ ଭାଇନା ଆଣି ନାହାନ୍ତି ଜେନେରେଟରଟି ଜାଣ, ଗାଁର ଉନ୍ନତି ହେଇପାରୁନାହିଁ ଅର୍ଥାଭାବ ମୁଣ୍ଡ ବ୍ୟଥା, ଆସନ୍ତା ରଥକୁ ପୁଣି ଜିତିଲେ କରିବେ ରାସ୍ତାଘାଟର ବ୍ୟବସ୍ଥା, ଅବ୍ୟବସ୍ଥିତ ହେଉ ପଛରେ ଫଙ୍କସନ ଶେଷ ହେଲା। ଶାନ୍ତିଲାଲ ବାବୁ ଧନ୍ୟବାଦ ଦେଲେ, କରେଣ୍ଟ ତ ହୁଁ ଆସିଲା, ସାମ୍ବାଦିକ ଭାଇ ପାଣି ପାଇଁ ବୋଲି ହୋଇଗଲେ ତ ରୋଷ, ପଣ୍ଡା ବାବୁଙ୍କୁ ପ୍ରଶ୍ନ ପଚାରି କରିଲେ ଅଣନିଶ୍ୱାସ, ଫଙ୍କସନ ପରେ କମିଟି ବସିଲେ ହିସାବ ନିକାଶ ଦେଖି, ତ୍ରିପାଠୀ ବାବୁ ହିସାବ ଦେଲେ ଯାହା ଲେଖିଥିଲେ ରଖି, ମିଶ୍ର ବାବୁଙ୍କୁ ପଚରାଗଲା ଆୟବ୍ୟୟ ବିବରଣୀ, ମିଶ୍ର ବାବୁଙ୍କ ଗୁଳିଆ ମିଶ୍ରଣ କେହି ନ ପାରିଲେ ଜାଣି, କେତେ ଲୋକଙ୍କ ବକେୟା ରହିଲା ନ ପାରିଲେ ତ ସୁଝି, ଆୟୋଜକଙ୍କ ମୁଣ୍ଡ ଟିଣ ନିଜେ ଅର୍ଥ ଦାୟିତ୍ୱ ନ ବୁଝି, ଆୟବ୍ୟୟର ସମୀକ୍ଷା ଲେଖାରେ ନ ରହିଲା ତ ମେଳ, ଅର୍ଥ ଯୋଉଠି ଅନର୍ଥ ସେଇଠି, ଏବେ ଆୟୋଜକଙ୍କ ପାଇଁ କାଳ। ଇଭେଣ୍ଟ ମ୍ୟାନେଜମେଣ୍ଟ ଭାଇ ସତରେ କେତେ ଯେ ମିଠା, ଆୟୋଜକ ବାବୁ ପୋଷୁଛନ୍ତି ହେଲେ ଛାଡ଼ୁନି ଜମାରୁ ଲଠା।
1: ଏଇ ଯୋଉ ମଜା କବିତା ପଠେଇଥିଲେ ଆମର ସଜମଜର ନିୟମିତ ଶ୍ରୋତା ଜୟପୁର ପାନ୍ନଳ ସାହିରୁ ଅନିଲ କୁମାର ପଟ୍ଟନାୟକ, ତାଙ୍କୁ ଅନେକ ଅନେକ ଅନେକ ଧନ୍ୟବାଦ। ଆଜ୍ଞା, ଏ ଥିଲା ଏଇ ଗୁରୁବାରର ହସ କଥା ଆଉ ମଜା କବିତା। ପୁଣି ଥରେ ଅନୁରୋଧ କରୁଛୁ, ଆପଣମାନେ ଦୟାକରି କିଛି କିଛି ହସ କଥା ମଜା କବିତା ନିଜେ ଲେଖି ଆମ ପାଖକୁ ନିଶ୍ଚୟ ପଠାନ୍ତୁ। ଆମ ପାଖକୁ ପଠାଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ସମସ୍ତେ, ମାନେ ମୁଁ ରଞ୍ଜନ କୁମାର ବେହେରା,
2: ମୁଁ ଆଜ୍ଞା ଉଦୟ ଶଙ୍କର ଜାନି,
3: ଆଉ ମୁଁ ସୁପ୍ରଭା,
4: ଆଉ ମୁଁ ମୃତ୍ୟୁଞ୍ଜୟ,
5: ଆଉ ମୁଁ ସୁଶୀଲ,
6: ନମସ୍କାର।

0: ପ୍ରଚାର କଲୁ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜ ମଉଜ, ପ୍ରସ୍ତୁତି ରଞ୍ଜନ କୁମାର ବେହେରା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଦେଶିଆ ଗୀତ। ପ୍ରଥମେ ଶିଳ୍ପୀ ହେଲେ ପ୍ରଶାନ୍ତ କୁମାର ସାମନ୍ତରାୟ, ଗୀତ ରଚନା ଅଶୋକ ମିଶ୍ରା।

ଏଥର ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ଶ୍ରୀତମ ସାମନ୍ତରାୟ ଏବଂ ସ୍ନେହା ବେବର୍ତ୍ତା। ଗୀତ ରଚନା ଗଣେଶ ଚନ୍ଦ୍ର ବିଶୋଇ, ସଙ୍ଗୀତ ନିହାର ରଞ୍ଜନ ମହାନ୍ତୀ।

0: ହୋଇଥିବା ମାସିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକାକୁ ସ୍ୱାଗତ କରୁଛି। ମୁଁ ଉପସ୍ଥାପକ ରାଜେଶ ରାୟ, ନମସ୍କାର। ଏଥର ବିଜ୍ଞାନିକାରେ ଆପଣଙ୍କ ପାଇଁ ରହିଛି ସମ୍ପାଦକୀୟ ଅଂଶୁଘାତର ଅଜଣା କଥା। ପରେ ଶୁଣିବେ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ର ପତିଙ୍କ ବିଶେଷ ଆଲୋଚନା। ଏହାପରେ ରହିଛି ଆର୍ଟେମିସ୍ ଟୁ ମିଶନକୁ ନେଇ ବିଜ୍ଞାନ ଲେଖକ ମାୟାଧର ସ୍ୱାଇଁଙ୍କ ସହ ସାକ୍ଷାତକାର, ଏବଂ ଶେଷରେ ଶୁଣିବେ ବିଜ୍ଞାନ କବିତା। ତେବେ ଚାଲନ୍ତୁ ଆରମ୍ଭ କରିବା ଆପଣଙ୍କର ପ୍ରିୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା। ପ୍ରଥମେ ସମ୍ପାଦକୀୟ, ଖରାଦିନେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଦେଖାଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ଅଂଶୁଘାତ। ଅଂଶୁର ଅର୍ଥ ସୂର୍ଯ୍ୟକିରଣ ଏବଂ ଘାତର ଅର୍ଥ ଆଘାତ କରିବା। ତେଣୁ ସୂର୍ଯ୍ୟଙ୍କ ଗରମ କିରଣ ପ୍ରଭାବରେ ହେଉଥିବା ରୋଗକୁ ଅଂଶୁଘାତ ବା ସନ୍ଷ୍ଟ୍ରୋକ୍ ବୋଲି କୁହାଯାଏ। ଆସନ୍ତୁ ଜାଣିବା ଏହାର କିଛି ଅଜଣା କଥା। ଅଂଶୁଘାତ ସମୟରେ ମଣିଷ ଶରୀରର ତାପମାତ୍ରା 40 ° ସେଲସିୟସ୍ ବା 104 ° ଫାରେନହାଇଟ୍ ଅତିକ୍ରମ କରିଥାଏ। ଅଂଶୁଘାତ ହେଲେ ହଠାତ୍ ଶରୀରରୁ ଝାଳ ବାହାରିବା ବନ୍ଦ ହୋଇଯାଏ। ଅତ୍ୟଧିକ ଗରମରେ 10 ରୁ 15 ମିନିଟ୍ ମଧ୍ୟରେ ଅଂଶୁଘାତ ହୋଇଥାଏ। ଅଂଶୁଘାତ କେବଳ ବାହାରେ ହୁଏନି, ବରଂ ପାର୍କିଂ କାର୍ ମଧ୍ୟରେ କିମ୍ବା ଦୁର୍ବଳ ବାୟୁ ପ୍ରବାହ ଥିବା ଘରେ ହୋଇଥାଏ। ଅଂଶୁଘାତ ସମୟରେ ଶରୀରର ମସ୍ତିଷ୍କ ପ୍ରଥମେ ପ୍ରଭାବିତ ହୋଇଥାଏ। ସାଧାରଣତଃ ଆମେ ଭାବିଥାଉ ଯେ ବୟସ୍କ ଲୋକଙ୍କୁ କେବଳ ଅଂଶୁଘାତ ହୁଏ ବୋଲି, କିନ୍ତୁ ଛୋଟ ପିଲା ଏବଂ ଯୁବବର୍ଗର ଲୋକମାନଙ୍କୁ ମଧ୍ୟ ଅଂଶୁଘାତ ହୋଇଥାଏ। ଅଂଶୁଘାତ କେବଳ ତାପମାତ୍ରା ଯୋଗୁଁ ହୁଏନି, ବରଂ ଅତ୍ୟଧିକ ଆର୍ଦ୍ରତା ଯୋଗୁଁ ମଧ୍ୟ ହୋଇଥାଏ। ଶ୍ରୋତାବନ୍ଧୁ, ଇଏ ଥିଲା ଅଂଶୁଘାତର କିଛି ଅଜଣା କଥା। ତେବେ ଖରାଦିନେ ବାହାରକୁ ଗଲେ ସତର୍କତାର ସହିତ ଯାଆନ୍ତୁ ଏବଂ ଅଂଶୁଘାତରୁ ନିଜକୁ ସୁରକ୍ଷା ଦିଅନ୍ତୁ। ବନ୍ଧୁ, ବର୍ତ୍ତମାନ ସମୟରେ ଆମ ପାଖେ ଆଧୁନିକତାର ଏକ ବଳିଷ୍ଠ ଉପହାର ଭାବେ ପ୍ରଯୁକ୍ତି ବିଦ୍ୟା ରହିଛି, ଯାହା ଆମ ଜୀବନର ଅନେକ ଜଟିଳତାକୁ ସରଳରେ ପରିଣତ କରୁଛି। ପ୍ରଯୁକ୍ତି ବିଦ୍ୟାର ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇଥିବା ବୈଜ୍ଞାନିକ, ଗବେଷକ ଏବଂ ଯନ୍ତ୍ରୀମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ ମାସ 11 ତାରିଖକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଉଛି। ତେବେ ପ୍ରଯୁକ୍ତି ବିଦ୍ୟାକୁ ନେଇ ଆସନ୍ତୁ ଶୁଣିବା ଏକ ଆଲୋଚନା। ଆଲୋଚକ ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ରପତି, ଇଲେକ୍ଟ୍ରୋନିକ୍ ଆଣ୍ଡ କମ୍ୟୁନିକେସନ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ, ଏନ୍ଆଇଟି, ରାଉରକେଲା।
1: ମୋର ମତରେ ପ୍ରଯୁକ୍ତି ବିଦ୍ୟାମାନେ ମଣିଷର ଜ୍ଞାନ, ଅନୁଭବ, ବୁଦ୍ଧିମତା ଓ ବୈଜ୍ଞାନିକ ଚିନ୍ତାଧାରାକୁ ବ୍ୟବହାର କରି ସମସ୍ୟାର ସମାଧାନ କରିବାର ଏକ ପ୍ରକ୍ରିୟା। ଏହା କେବଳ ଯନ୍ତ୍ର, ଉପକରଣ କିମ୍ବା ଡିଜିଟାଲ ସାଧନ ନୁହଁ, ବରଂ ଏହା ଏକ ଏମିତି ପ୍ରଣାଳୀ ଯେଉଁଠାରେ ଆବିଷ୍କାର, ନବୀନତା, ପରୀକ୍ଷା ନିରୀକ୍ଷା ଓ ବ୍ୟବହାରର ସମଗ୍ର ପ୍ରକ୍ରିୟା ଅନ୍ତର୍ଭୁକ୍ତ ଅଟେ। ପ୍ରଯୁକ୍ତି ବିଦ୍ୟା ମଣିଷର ଜୀବନରେ ଥିବା ଜଟିଳ ସମସ୍ୟାଗୁଡ଼ିକୁ ସରଳ ଓ କ୍ଷମତାଶୀଳ ଭାବରେ ସମାଧାନ କରିବାରେ ସହାୟତା କରେ। କହିବାକୁ ଗଲେ ପ୍ରାଚୀନ ଯୁଗରୁ ମଣିଷ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରୁଥିଲେ, ଯଥା ପଥରର ହତିଆର, ଅଗ୍ନିର ଆବିଷ୍କାର, ଚାଷ ପ୍ରଣାଳୀ ଇତ୍ୟାଦି। ସେହି ସରଳ ପ୍ରଯୁକ୍ତି ବିଦ୍ୟା ଆଜି ଉନ୍ନତ ଓ ଆଧୁନିକ ଡିଜିଟାଲ ଆଣ୍ଡ ସ୍ମାର୍ଟ ଟେକ୍ନୋଲୋଜିରେ ପରିଣତ ହୋଇଛି। ଆଜି ଆମେ କମ୍ପ୍ୟୁଟର, ସ୍ମାର୍ଟଫୋନ୍, ଇଣ୍ଟରନେଟ୍, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରି ଉନ୍ନତ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରୁଛି। ଏହା ସହିତ ପ୍ରଯୁକ୍ତି ବିଦ୍ୟା ଏକ ଶକ୍ତି ଭାବରେ କାମ କରେ, ଯାହା ମଣିଷର ଜୀବନମାନଙ୍କୁ ଉନ୍ନତ କରେ। ଏହା ଉତ୍ପାଦନକୁ ମଧ୍ୟ ବୃଦ୍ଧି କରେ, ସମୟ ଶ୍ରମକୁ ବଞ୍ଚାଏ ଓ ଜୀବନକୁ ଅଧିକ ସୁବିଧାଜନକ କରେ। ତେଣୁ ପ୍ରଯୁକ୍ତି ବିଦ୍ୟା କହିଲେ ମୁଁ ଏକ ସୃଜନଶୀଳ ଓ ପରିବର୍ତ୍ତନଶୀଳ ଶକ୍ତିକୁ ବୁଝେ, ଯାହା ମଣିଷର ସଭ୍ୟତାର ଅଗ୍ରଗତିର ମୂଳ ଚାଳକ ଅଟେ। ବର୍ତ୍ତମାନ ସମୟରେ ପ୍ରଯୁକ୍ତି ବିଦ୍ୟା ମଣିଷ ଜୀବନର ଏକ ଅଭିନ୍ନ ଅଂଶ ହୋଇପଡ଼ିଛି। ଆମର ପ୍ରତିଦିନ ଜୀବନରେ ପ୍ରାୟ ପ୍ରତ୍ୟେକ କାର୍ଯ୍ୟ ପ୍ରଯୁକ୍ତି ବିଦ୍ୟା ଉପରେ ନିର୍ଭରଶୀଳ। ଦେଖନ୍ତୁ, ଘରୋଇ କାମରୁ ଆରମ୍ଭ କରି ବୃତ୍ତିଗତ କାମ ପର୍ଯ୍ୟନ୍ତ ସବୁଠି ଏହାର ଭୂମିକା ଅସୀମ। ମୋବାଇଲ ଫୋନ, ଇଣ୍ଟରନେଟ୍, ସୋସିଆଲ ମିଡିଆ, ଅନଲାଇନ୍ ଶିକ୍ଷା ଓ ଡିଜିଟାଲ ବ୍ୟାଙ୍କିଂ ଆମ ଜୀବନକୁ ଏକ ନୂତନ ଆକାର ଦେଇଛି। ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ବହୁତ ପରିବର୍ତ୍ତନ ଆଣିଛି। ଛାତ୍ରଛାତ୍ରୀମାନେ ଆଜି ଅନଲାଇନ୍ କ୍ଲାସ, ଭିଡ଼ିଓ ଲେକ୍ଚର ଓ ଇ ଲର୍ଣ୍ଣିଂ ପ୍ଲାଟଫର୍ମ ମାଧ୍ୟମରେ ଘରେ ବସି ବିଶ୍ୱସ୍ତରୀୟ ଶିକ୍ଷା ଗ୍ରହଣ

ବିଜ୍ଞାନ ସ୍ପର୍ଶରେ ଦୂରେଇ ଯାଇଛି ସମାଜରୁ ଅନ୍ଧବିଶ୍ୱାସ, ଉନ୍ନତିର ପଥ ଉନ୍ମୁକ୍ତ ହୋଇଛି ପାଇକି ନୂଆ ସାହସ। ହଁ, ବିଜ୍ଞାନର ପରିଭାଷା ଜୀବସତ୍ତାର ବିକାଶ ପାଇଁ ସମର୍ପିତ ଏବଂ ସେହି ବିଜ୍ଞାନର ସଫଳ ଗାଥାକୁ ଆପଣଙ୍କ ସାମ୍ନାରେ ଭେଟିଦେବା ପାଇଁ

କରୁଛନ୍ତି। ଚିକିତ୍ସା କ୍ଷେତ୍ରରେ ମଧ୍ୟ ପ୍ରଯୁକ୍ତିବିଦ୍ୟା ଜୀବନ ରକ୍ଷାରେ ମୂଳ ଭୂମିକା ନେଇଛି, ଯଥା ଡିଜିଟାଲ ଡାଇଗ୍ନୋସିସ୍, ଟେଲିମେଡିସିନ୍ ଏବଂ ରୋବୋଟିକ୍ ସର୍ଜରୀ। ଏହା ସହିତ ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଉତ୍ପାଦନକୁ ବୃଦ୍ଧି କରିଛି ଓ ଅର୍ଥନୀତିକୁ ଶକ୍ତିଶାଳୀ କରିଛି। ଯୋଗାଯୋଗ କ୍ଷେତ୍ରରେ ଏହା ଦୂରତାକୁ କମ୍ କରିଦେଇଛି, ଆମେ ମିନିଟ୍ରେ ବିଶ୍ୱର ଯେକୌଣସି ଲୋକଙ୍କ ସହିତ ସମ୍ପର୍କ ରଖିପାରୁଛୁ। କିନ୍ତୁ ଏହାର ଅନ୍ୟ ଏକ ଦିଗ ମଧ୍ୟ ରହିଛି, ଅତ୍ୟଧିକ ପ୍ରଯୁକ୍ତିବିଦ୍ୟା ନିର୍ଭରତା ମଣିଷକୁ ଅଳସୁଆ କରିଦେଉଛି ଏବଂ ସାମାଜିକ ସମ୍ପର୍କକୁ କମାଇ ଦେଇଛି। ଡିଜିଟାଲ ଆସକ୍ତି, ତଥ୍ୟ ସୁରକ୍ଷା ସମସ୍ୟା ଓ ଗୋପନୀୟତାର ଅଭାବ ମଧ୍ୟ ଏକ ଚିନ୍ତାର ବିଷୟ। ତେଣୁ ପ୍ରଯୁକ୍ତିବିଦ୍ୟାକୁ ସଠିକ୍ ଭାବରେ ବ୍ୟବହାର କରିବା ଏବଂ ଏହାର ଉପକାର ତଥା ଅପକାର ମଧ୍ୟରେ ସନ୍ତୁଳନ ରଖିବା ଆବଶ୍ୟକ। ପ୍ରଯୁକ୍ତିବିଦ୍ୟା ଆମକୁ ନିୟନ୍ତ୍ରଣ କରିବା ଉଚିତ ନୁହଁ, ବରଂ ଆମେ ଏହାକୁ ନିୟନ୍ତ୍ରଣ କରିବା ଉଚିତ। ମୋ ମତରେ କୃତ୍ରିମ ବୁଦ୍ଧିମତ୍ତା ନିଶ୍ଚିନ୍ତ ଭାବେ ପ୍ରଯୁକ୍ତିବିଦ୍ୟାର ସର୍ବଶ୍ରେଷ୍ଠ ବିପ୍ଳବୀ ଉପହାର ମଧ୍ୟରୁ ଗୋଟିଏ। ଏଇଟା ଏମିତି ଏକ ପ୍ରଣାଳୀ ଯାହା ମେସିନ୍କୁ ମଣିଷ ଭଳି ଶିଖିବା, ଭାବିବା, ବିଶ୍ଳେଷଣ କରିବା, ନିଷ୍ପତ୍ତି ନେବାର କ୍ଷମତା ଦେଇଥାଏ। ଟେକ୍ନୋଲୋଜି ଯଦି ଏକ ବୃକ୍ଷ ହୁଏ, ଏଆଇ ସେହି ବୃକ୍ଷର ସବୁଠାରୁ ଶକ୍ତିଶାଳୀ ଫଳ। ଏଆଇ ମଣିଷଙ୍କ ସ୍ଥାନକୁ ଦଖଲ କରିବା ପାଇଁ ନୁହଁ, ବରଂ ମଣିଷଙ୍କ ସହ ମିଶି କାମ କରିବା ପାଇଁ ଉଦ୍ଭାବିତ। ଏହା ଏକ ସାଧନ ଯାହା ମଣିଷଙ୍କ କାମକୁ ସହଜ କ୍ଷମତାଶୀଳ କରେ, କିନ୍ତୁ ଏହା ମଣିଷଙ୍କ ସ୍ଥାନ ନେଇପାରେ ନାହିଁ। ମଣିଷଙ୍କ ପାଖରେ ଭାବନା, ସୃଜନଶୀଳତା, ନୈତିକତା ଓ ସମ୍ବେଦନଶୀଳତା ପରି ଗୁଣ ରହିଛି ଯାହା ଏଆଇ ପାଖରେ ନାହିଁ। କିଛି କାମରେ ଏଆଇ ନିଶ୍ଚୟ ମଣିଷଙ୍କ ସ୍ଥାନ ନେଉଛି, ବିଶେଷ କରି ଯେ କାମ ଗୁଡ଼ିକ ପୁନରାବୃତ୍ତିମୂଳକ ଓ ତକନିକ ଭିତ୍ତିକ, କିନ୍ତୁ ଏହା ସହିତ ନୂତନ କୌଶଳ ରୋଜଗାର ମଧ୍ୟ ସୃଷ୍ଟି ହେଉଛି। ତେଣୁ ମୁଁ କହିବି ଯେ ଏଆଇ ମଣିଷଙ୍କ ଗୁରୁତ୍ୱ କମାଏ ନାହିଁ, ମଣିଷଙ୍କୁ ଅଧିକ ସକ୍ଷମ କରୁଛି। ଯଦି ଏହାକୁ ଆମେ ଠିକ୍ ଭାବରେ ବ୍ୟବହାର କରିବା, ଏହା ଏମ ପାଇଁ ଏକ ସହଯୋଗୀ ଭାବେ କାମ କରିବ। ମୋ ପାଇଁ ଏଆଇ କେବଳ ଟେକ୍ନୋଲୋଜି ନୁହଁ, ଏହା ମଣିଷର କଳ୍ପନା ଶକ୍ତିର ଏକ ନୂତନ ଅଧ୍ୟାୟ। ପ୍ରଯୁକ୍ତିବିଦ୍ୟାର ଭବିଷ୍ୟତ ଉଜ୍ଜଳ, ଯାହା ମୁଁ କହିଲି ଦ୍ୟାଟ୍ ପ୍ରଯୁକ୍ତିବିଦ୍ୟାର ବିଭିନ୍ନ ଦିଗରେ ତାର ଆପ୍ଲିକେସନ ରହୁଛି। ଆଉ ପ୍ରଯୁକ୍ତିବିଦ୍ୟା କହିଲେ ଯେ ଆମେ ତାହାକୁ ଭୟ କରିବାର ଦରକାର ନାହିଁ, ଏହାକୁ ବୁଝିବା, ଶିଖିବା ଓ ସ୍ୱୀକାର କରିବା ଆବଶ୍ୟକ। ଆମେ ଯଦି ସହିତ ନିଜକୁ ଅପଡେଟ୍ ରଖିବା, ତେବେ ଆମର ଭବିଷ୍ୟତ ନିଶ୍ଚିନ୍ତ ଭାବରେ ଉଜ୍ଜଳ ହେବ। ସେଥିପାଇଁ ମୋର ସଜେସନ୍ ରହୁଛି ଯେ ନିରନ୍ତର ଶିଖନ୍ତୁ, ପ୍ରଶ୍ନ କରନ୍ତୁ ଓ ନୂତନ ତଥ୍ୟ ଅନ୍ୱେଷଣ କରନ୍ତୁ। କୃତ୍ରିମ ବୁଦ୍ଧିମତ୍ତା ବା ଅନ୍ୟାନ୍ୟ ପ୍ରଯୁକ୍ତି ବିଦ୍ୟା ଆମ ପାଇଁ ଅନେକ ସୁବିଧା ନେଇ ଆସିଛି, ତେଣୁ ଏହାକୁ ସଦୁପଯୋଗ କରିବା ଆମର ଦାୟିତ୍ୱ। ସେଥିପାଇଁ ଆମେ ନୈତିକତାକୁ ମନେ ରଖି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବା, ମଣିଷତ୍ୱକୁ କେବେ ଭୁଲିବା ନାହିଁ। ପ୍ରଯୁକ୍ତି ବିଦ୍ୟା ଆମକୁ ସହାୟତା କରିପାରେ, କିନ୍ତୁ ନିଷ୍ପତ୍ତି ଦିଗ ନିର୍ଦ୍ଦେଶନା ଆମ ହାତରେ ରହୁଛି। ତେଣୁ ଆମେ ସଚେତନ ହୋଇ ଏକ ସୁନ୍ଦର ଓ ଉନ୍ନତ ସମାଜ ଗଢିବାରେ ଅଂଶୀଦାର ହେବା ଆବଶ୍ୟକ।

0: ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ସହ ଆମେରିକା, ରଷିଆ, ଚୀନ ଭଳି ଦେଶ ଅନେକ ସଫଳତା ହାସଲ କରିଛନ୍ତି। ଗତ ଏପ୍ରିଲ ଏକ ତାରିଖରେ ଚନ୍ଦ୍ରର ପରିଭ୍ରମଣ ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଲଞ୍ଚ କରିଥିବା ଆର୍ଟେମିସ୍ ଟୁ ନାମକ ଏକ ମିଶନକୁ ସଫଳତାର ସହିତ ସମ୍ପନ୍ନ କରିଛି। ତେବେ ଏହି ମିଶନ ସମ୍ପର୍କରେ ଆସନ୍ତୁ ଶୁଣିବା ଲୋକପ୍ରିୟ ବିଜ୍ଞାନ ଲେଖକ ଇଞ୍ଜିନିୟର ମାୟାଧର ସ୍ୱାଇଁଙ୍କ ସହ ସାକ୍ଷାତକାର। ସାର୍ ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ସ୍ୱାଗତ କରୁଛୁ ବିଜ୍ଞାନିକା କାର୍ଯ୍ୟକ୍ରମକୁ। ସାର୍, ଆମେ ଯେତିକି ଜାଣିଛୁ ଯେ ଜହ୍ନ, ଯେଉଁ ଜହ୍ନକୁ ମାମୁଁ ବୋଲି ସମ୍ବୋଧନ କରାଯାଏ, ପିଲାଟିଏ ଯେତେବେଳେ କାନ୍ଦେ ମା ଜହ୍ନ ମାମୁଁଙ୍କୁ ଦେଖାଇ ଦିଅନ୍ତି, ଏବଂ ସେହି ଜହ୍ନ ମାମୁଁଙ୍କ ଉପରେ ବା ମୁନ୍ ଉପରେ ବର୍ତ୍ତମାନ ଅନେକ ଗବେଷଣା ଚାଲିଛି। ଆମେ ଯଦି ଦେଖିବା ଚଳିତ ବର୍ଷ ଏପ୍ରିଲ ମାସ ଏକ ତାରିଖରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଗୋଟିଏ ମିଶନ ଯାହାର ନାଁ ହେଉଛି ଆର୍ଟେମିସ୍ ଟୁ, ଏହି ମିଶନଟି କରାଯାଇଥିଲା, ଯାହା ଏପ୍ରିଲ ଦଶ ତାରିଖରେ ସଫଳତାର ସହିତ ସମ୍ପନ୍ନ ହୋଇଛି। ଆମେ ଜାଣିବାକୁ ଚାହିଁବୁ ଆପଣଙ୍କ ପାଖରୁ ଏହି ଆର୍ଟେମିସ୍ ଟୁ ମିଶନଟି କ'ଣ ପ୍ରକୃତରେ, ଏବଂ ଏହାର ଆଭିମୁଖ୍ୟ କ'ଣ ରହିଛି, କ'ଣ କହିବେ?
1: ଆର୍ଟେମିସ୍ ଟୁ ହେଉଛି ଆମେରିକାର ଚନ୍ଦ୍ର ଅଭିଯାନର ଗୋଟିଏ ଅଂଶ। ବାସ୍ତବରେ ଆମେରିକା 1969 ପ୍ରଥମେ ଚନ୍ଦ୍ରପୃଷ୍ଠରେ ମନୁଷ୍ୟକୁ ଅବତରଣ କରାଯାଇଥିଲା। ଏହାପରେ 1969-72 ମଧ୍ୟରେ ମୋଟ 6 ଥରରେ 12 ଜଣ ମହାକାଶଚାରୀ ଯାଇ ଚନ୍ଦ୍ରପୃଷ୍ଠରେ

0: ଅବତରଣ କରିଥିଲେ, ବିଭିନ୍ନ ପର୍ଯ୍ୟାୟ କରି ମୁଖିଆ ନେଇ ଆସିଥିଲେ। ଏହାପରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଆଉ ଚନ୍ଦ୍ର ଅଭିଯାନ ହୋଇନଥିଲା। ପୁଣି ଏହି ଶତାବ୍ଦୀର ଆରମ୍ଭରେ ଅନେକ ଦେଶ ମାନେ ଭାରତ, ଚାଇନା, ଜାପାନ ଆଦି ଚନ୍ଦ୍ର କକ୍ଷକୁ ଯାନ ପଠାଇଲେ। କିନ୍ତୁ ଆମେରିକା ଆଉ ଗୋଟେ ପଦକ୍ଷେପ ଆଗକୁ ପଳାଇଲା, ସେ ଚାହୁଁଛି ଚନ୍ଦ୍ରପୃଷ୍ଠରେ ପୁଣି ତାଙ୍କ ମହାକାଶକୁ ଓହ୍ଲାଇବୁ। ଏଇଥିପାଇଁ ସେ ଆର୍ଟେମିସ୍ କାର୍ଯ୍ୟକ୍ରମ ନେଲା। ଏହାର ପ୍ରଥମ ଥିଲା ଆର୍ଟେମିସ୍ 1, ଯାହାଥିଲା ଏକ ପରୀକ୍ଷାମୂଳକ ଉଡ଼ାଣ। ଏହା 2022 ମସିହା ନଭେମ୍ବର 16 ତାରିଖରେ ଉତ୍କ୍ଷେପଣ କରାଯାଇଥିଲା ଏବଂ 6 ଦିନ ପରେ ସଫଳ ଆସିଥିଲା। ଏଥିରେ କ'ଣ ହେଇଥିଲା, ଏହାର ଯେଉଁ ରକେଟ୍ ଆଉ ଯାନକୁ ପରୀକ୍ଷା କରାଯାଏ। ତାପରେ ଆର୍ଟେମିସ୍ 2 ବା ଆର୍ଟେମିସ୍ 2କୁ ଏଇ ମାସ 1 ତାରିଖରେ ପଠାଯାଇଥିଲା। 4 ଜଣ ମହାକାଶଚାରୀ ଯାଇଥିଲେ ଏବଂ ସେମାନେ ସଫଳତା ସହିତ ଚନ୍ଦ୍ର ଦେଇ ଏ 10 ତାରିଖରେ ଅବତରଣ କରିଛି, ପୃଥିବୀକୁ ଫେରି ଆସିଛନ୍ତି। ଏଇଟା ଚନ୍ଦ୍ରରେ ଅବତରଣ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା, କେବଳ ଚନ୍ଦ୍ର ପାଖ ଦେଇ ଚାଲି ଆସିବା ଏଇଟା ତାଙ୍କର ଉଦ୍ଦେଶ୍ୟ ଥିଲା। ଏଇଟା ମଧ୍ୟ ଗୋଟିଏ ମାନବପୂର୍ଣ୍ଣ ପରୀକ୍ଷା କହିପାରିବା। ଆଉ ଗୋଟିଏ ଏଥିରେ ଦେଖନ୍ତୁ, 4 ଜଣ ମହାକାଶ ଯାଇଥିଲେ, ତା ଦେହରେ 3 ଜଣ ହେଉଛନ୍ତି ଆମେରିକୀୟ ଏବଂ ଆଉ ଜଣେ ହେଉଛନ୍ତି କାନାଡା। ତେଣୁ କାନାଡା ଯିଏ ଯାଇଛନ୍ତି ହାନସେନ୍, ତାଙ୍କ ନାମ ଜେରେମି ହାନସେନ୍, ସେ ହେଉଛନ୍ତି ପ୍ରଥମ ଅଣ ଆମେରିକୀୟ ବ୍ୟକ୍ତି ଯିଏକି ଚନ୍ଦ୍ର ପର୍ଯ୍ୟନ୍ତ ଯାଇପାରିଲେ। ଏଥିରେ ମଧ୍ୟ ଚନ୍ଦ୍ରକୁ ଯିବାରେ ଆଉ ଜଣେ ମହିଳା ଅଛନ୍ତି, କ୍ରିଷ୍ଟିନା କୋଚ୍, ସେ ହେଉଛନ୍ତି ପ୍ରଥମ ମହିଳା ଚନ୍ଦ୍ରକୁ ଚନ୍ଦ୍ର କକ୍ଷକୁ ଯିବାରେ।
1: ଆଜ୍ଞା, ତେବେ ସାର୍ ଆପଣ କହିଲେ ଯେ ଏଇ ଯେଉଁ ମିଶନଟି, ଏଇ ମିଶନର ମୁଖ୍ୟ ଲକ୍ଷ୍ୟ ରହିଥିଲା ଯେ ଚନ୍ଦ୍ରର ପରିଭ୍ରମଣ କରିବା ଏବଂ ଚନ୍ଦ୍ର ସମ୍ପର୍କରେ ଯେଉଁ ତଥ୍ୟ ଯୋଗାଡ଼ କରିବା। ଆମେ ଯଦି ଦେଖିବା ଆପୋଲୋ ପ୍ରୋଗ୍ରାମ, ଯାହା 1969 ଆରମ୍ଭ କରିକି 1972 ମଧ୍ୟରେ ହୋଇଥିଲା ଏବଂ ଅନେକ ସୂଚନା ଆସିଥିଲା ଚନ୍ଦ୍ରକୁ ନେଇକି, ତେବେ ଏଇ ଯେଉଁ ଆର୍ଟେମିସ୍ 2 ମିଶନ କ'ଣ ସବୁ ଇନ୍ଫର୍ମେସନ୍ ଦେଇଛି, ଯେତେବେଳେ ଆମେ ଦେଖିବା କୁହାଯାଉଛି 50 ବର୍ଷର ଗୋଟିଏ ବ୍ୟବଧାନ ପରେ ଏଭଳି ଗୋଟିଏ କାର୍ଯ୍ୟକ୍ରମ କରାଯାଇଛି, ତେବେ କ'ଣ ସବୁ ସୂଚନା ଏହି ମିଶନରେ ଆସିଛି?
0: ପ୍ରକୃତରେ ଆର୍ଟେମିସ୍ 2 ହେଉଛି ଆର୍ଟେମିସ୍ 4ର ଗୋଟିଏ ପରୀକ୍ଷାମୂଳକ, କାରଣ ଆର୍ଟେମିସ୍ 4ରେ ମହାକାଶଚାରୀମାନେ ଚନ୍ଦ୍ରରେ ଅବତରଣ କରିବେ। ତେଣୁ ସେହି ଅବତରଣ କିପରି ନିରାପଦ ଏବଂ ନିର୍ଭୁଲ ଭାବରେ ହେଇପାରିବ, ତା ପାଇଁ ଆର୍ଟେମିସ୍ 2 ଥିଲା ଗୋଟେ ପରୀକ୍ଷାମୂଳକ ଉଡ଼ାଣ। ଏଥିରେ ମହାକାଶଚାରୀମାନେ ଚନ୍ଦ୍ର କକ୍ଷ ପର୍ଯ୍ୟନ୍ତ ଯାଇଥିଲେ, ଆଉ ୟା ପୂର୍ବରୁ ଆପୋଲୋ 13 ଯୋଉ ପର୍ଯ୍ୟନ୍ତ ଯାଇଥିଲେ ତାଠାରୁ ଅଧିକ ଉଚ୍ଚ 4,00,000 କିଲୋମିଟର ପୃଥିବୀଠାରୁ ଉଚ୍ଚକୁ ଯାଇ ରେକର୍ଡ କରିଛନ୍ତି। ଏବଂ ସବୁ ଯେତକ ମହାଯାନ ତାଙ୍କର ଯୋଉ ଓରିଅନ୍ ଯାନ, ଚନ୍ଦ୍ରଯାନ ଆଉ ରକେଟ୍, ଏସବୁ ସଫଳ ଭାବେ ପରୀକ୍ଷା କରି ଫେରି ଆସିଛନ୍ତି। ଏଇଟା କେବଳ ଏଇଥିପାଇଁ ଥିଲା, ଆଉ ଗୋଟେ ହେଲା ସେମାନେ ଚନ୍ଦ୍ରରେ କୋଉଠି ଅବତରଣ କରିବେ ତାର ମଧ୍ୟ ଚିତ୍ର ଆଣିଛନ୍ତି, ପୁରା ନିରାପଦ ଜାଗା କୋଉଟା ଅବତରଣ କରିହେବ ତାର ମଧ୍ୟ ଚିତ୍ର ଦେଇ ଆସିଛନ୍ତି। ତେଣୁ ଆର୍ଟେମିସ୍ 2କୁ ଆମେ ଚନ୍ଦ୍ର ଅବତରଣର ଗୋଟିଏ ଅଂଶ ଭାବେ ନେଇପାରିବେ।
1: ଆଚ୍ଛା, ତେବେ ସାର୍ ବର୍ତ୍ତମାନ ସମୟରେ ଚନ୍ଦ୍ର ଉପରେ କ'ଣ ପାଇଁ କି ଏତେ ଲକ୍ଷ୍ୟ ରଖାଯାଉଛି, ଏତେ ଗବେଷଣା କରାଯାଉଛି, ଏହାକୁ ନେଇକି ଆପଣଙ୍କର ବ୍ୟକ୍ତିଗତ ମତାମତ କ'ଣ ରହିବ?
0: ପ୍ରଥମେ ଯୋଉ ଆମେ 1969 1972 ପର୍ଯ୍ୟନ୍ତ ଆମେରିକା ପଠାଇଥିଲା ମହାକାଶଚାରୀଙ୍କୁ, ସେଟା ଥିଲା ଆମର ଉଦ୍ଦେଶ୍ୟ ଥିଲା ବିଜ୍ଞାନ ଜିଜ୍ଞାସା।
1: ଆଚ୍ଛା,
0: ମାନେ ଗ୍ରହ ବିଜ୍ଞାନ, ଚନ୍ଦ୍ର ବିଜ୍ଞାନ, ତା ବିଷୟରେ ଜାଣିବା, ଚନ୍ଦ୍ର ଗଠନ, ବାୟୁମଣ୍ଡଳ, ଆମେ ଆଗରୁ ଯାହା ମହାକାଶଯାନ ଆଣିଥିଲେ ମନୁଷ୍ୟ ନିଜେ ଓହ୍ଲାଇ ବିଶଦ ଭାବରେ ଅଧ୍ୟୟନ କଲା, ପରୀକ୍ଷା କଲା, ସେଠାରୁ ମାଟି ଆଣି ପୃଥିବୀକୁ ଆସିଥିଲା ଏବଂ ପୃଥିବୀ ଅନୁସାରେ ପରୀକ୍ଷା କରି ତା ବିଷୟରେ ଜାଣିପାରିଲି। ତଥାପି ଆମର ଆହୁରି କିଛି ଅଧିକ ଜାଣିବା ପାଇଁ ବାକି ରହିଗଲା, ଯାହା ଏଦ୍ୱାରା ସଫଳ ହେବ। କିନ୍ତୁ ତାର ଆଉ ଗୋଟିଏ ଏଇଥର ଅଭିଯାନର ଯୋଉ ଚନ୍ଦ୍ର ଅଭିଯାନ ହେଉଛି, ତାର ଉଦ୍ଦେଶ୍ୟ ହେଉଛି ବ୍ୟାପକ।
1: ଆଚ୍ଛା,
0: ମୁଁ ଯାହା ଅନୁମାନ କରୁଛି ଏବଂ ଯାହା ଅଧ୍ୟୟନ କରିଛି ଏହାର କେତେ ଉଦ୍ଦେଶ୍ୟ ମଧ୍ୟରୁ ପ୍ରଥମ ହେଉଛି ଜଳ ସନ୍ଧାନ। ଆମେ ଜାଣୁ ଯେ ଭାରତ ଚନ୍ଦ୍ରଯାନ 1 ପ୍ରଥମେ ଚନ୍ଦ୍ରପୃଷ୍ଠରେ ଜଳକଣାର ସନ୍ଧାନ ଦେଇଥିଲା।
1: ଆଜ୍ଞା,
0: ଏହାପରେ ଆମେରିକାର ଆଉ 2ଟା ଯାନ କାସିନି ଓ ଡିପ୍ ଇମ୍ପାକ୍ଟ, ସେଥିରୁ ମଧ୍ୟ ଜଣାପଡ଼ିଥାଏ ଯେ ଚନ୍ଦ୍ରପୃଷ୍ଠରେ ବରଫ ଆକାରରେ ଜଳ ବା ମେରୁ ଅଞ୍ଚଳରେ ଜଳ ଅଛି। କିନ୍ତୁ କେତେ ଜଳ ଅଛି ଆଉ କେଉଁଠୁ ଅଛି ନା ନାହିଁ, ଏସବୁ ସନ୍ଧାନ କରିବା ହେଉଛି ଆମ ବର୍ତ୍ତମାନ ଯୋଉ ଆର୍ଟେମିସ୍ ଲକ୍ଷ୍ୟ ଅଛି। ଯଦି ଆମେ ଜଳ ପାଇପାରିବା ତାହେଲେ ଆମର କ'ଣ ହେବ, ସେଠାରୁ ଅନ୍ୟ ଗ୍ରହକୁ ଯଦି ଅସୁବିଧା ହେବ, ଲୋକମାନେ ଅଧିକ ଦିନ ସେ ଜଳ ଦେଇ ରହିପାରିବେ, ତାହେଲେ ଏଠୁ ଜଳ ନେବାଟା ବହୁତ ଖର୍ଚ୍ଚକର ହେବ। ଏଇଟା ଗୋଟିଏ, ଆଉ ଗୋଟିଏ ତାଙ୍କର ଉଦ୍ଦେଶ୍ୟ ଅଛି, ସେ ଗୋଟେ ଘାଟି ସ୍ଥାପନ କରିବେ, ଘାଟି ଅର୍ଥାତ ସେଇଟା ଗୋଟେ ବେସ୍ କରିବେ ଯୋଉଠାରୁ କି ଆମର ମଙ୍ଗଳ ଗ୍ରହ ଏବଂ ତା ଆଗକୁ ମଧ୍ୟ ଆହୁରି ଗଭୀର ମହାକାଶକୁ ଅଭିଯାନରେ ଯାଇ ହେବ, ଯୋଉଟାକି ପୃଥିବୀରୁ ଯିବା ଅପେକ୍ଷା ସେଠାକୁ ଯିବା ବହୁତ ସହଜ ହେବ।
1: ଆଜ୍ଞା,
0: ଆଉ ଗୋଟିଏ ହେଉଛି ଆମର ଖଣିଜ ପଦାର୍ଥ। ଚନ୍ଦ୍ର ଆମର

0: ସୌଭାଗ୍ୟ ଶ୍ରେଣୀୟ ଗୋଟେ ତତ୍ଵ ଯେ ଚନ୍ଦ୍ର ପୃଥିବୀର ସୃଷ୍ଟି ତେଣୁ ପୃଥିବୀ ଯୋଉ ଆମର ଯୋଉ ଖଣିଜ ଶବ୍ଦ ଅଛି ଖଣିଜ ଶବ୍ଦ ପଦାର୍ଥ ଅଛି ତା ମଧ୍ୟ ଚନ୍ଦ୍ରରେ ଥିବ ତ ତାକୁ ମଧ୍ୟ ଅନୁସନ୍ଧାନ କରିବେ ଆଉ ଗୋଟେ ଜଣାପଡ଼ିଛି ଗୋଟେ ବିରଳ ପଦାର୍ଥ ଚନ୍ଦ୍ରରେ ଅଛି ବିରଳ ଖଣିଜ ସେଟା ହେଉଛି ହିଲିୟମ୍ ଯୋଉଟାକି ପୃଥିବୀର ବହୁତ ବହୁତ କମ୍ ହିଲିୟମ୍ ଥିଲେ ଆମର କଣ କାମରେ ଆସିବ ଆମର ପରମାଣୁ ସଂଯୋଗ ପ୍ରକ୍ରିୟାରେ ଶକ୍ତି ଉତ୍ପାଦନ କରିହେବ ସେଇଟା ମଧ୍ୟ ଏମାନେ ଅନୁସନ୍ଧାନ କରିବେ
1: ଆଚ୍ଛା
0: ଆଉ ଗୋଟେ ଲକ୍ଷ୍ୟ ହେଉଛି ଆମର ଶକ୍ତି ଆହରଣ ଆମେ ଯୋଉ ବର୍ତ୍ତମାନ ତ ଆମେ ଜାଣିଛେ ତାପଜ କେନ୍ଦ୍ର ହଉ କିମ୍ବା ଅନ୍ୟ କେନ୍ଦ୍ରରୁ ଆମର କେବେ ଅଙ୍ଗାରକାମରେ ଯାଉଛି ଜଳବାୟୁ ପରିବର୍ତ୍ତନ ହେଉଛି ସେଥିପାଇଁ ଆମେ ବିକଳ୍ପ ଶକ୍ତି ଭାବେ ସୌରଶକ୍ତିକୁ ନେଇଛୁ କିନ୍ତୁ ପୃଥିବୀରେ ସୌରଶକ୍ତି ଆମକୁ କେବଳ ଦିନବେଳେ ମିଳୁଛି ଏବଂ ଯଦି ମେଘ ପାଗଣ ହେଇନଥିବ ତେଣୁ ଆଭରେଜ୍ ଆମେ 60% ସମୟରେ ଆମେ ଦିନର 60% ସମୟରେ ଆମେ ଆଲୋକ ପାଇପାରୁଛେ କିନ୍ତୁ ଚନ୍ଦ୍ରରେ 24 ଘଣ୍ଟା ମଧ୍ୟରୁ 80% ସମୟ ଆମେ ସୂର୍ଯ୍ୟଲୋକ ପାଇପାରିବା ତେଣୁ ବୈଜ୍ଞାନିକ ଆଶା କରୁଛନ୍ତି ସେଟା ଆମେ ସୌର ଫଳକ ସ୍ଥାପନ କରି ବିଦ୍ୟୁତ ଉତ୍ପାଦନ କରିବା ଏବଂ ସେହି ସୌରଶକ୍ତିକୁ ମାଇକ୍ରୋୱେଭ୍ ଜରିଆରେ ପୃଥିବୀକୁ ଆଣିବା ଏଇଟା ମଧ୍ୟ ଗବେଷଣା ଚାଲିଛି ନାସା କରୁଛି ଆମର ଜାପାନ କରୁଛି ଚାଇନା ମଧ୍ୟ କରୁଛି ଏଇଟାର ଲକ୍ଷ୍ୟ ଅଛି ଆଉ ଗୋଟେ ଏଇ ଅଭିଯାନ ଆଉ ଗୋଟେ ମୂଳ ଲକ୍ଷ୍ୟ ହେଉଛି ଚନ୍ଦ୍ରକୁ ଏକ ପରଫେକ୍ଟ ଯାତ୍ରା କରିବା ଜଣେ ଏଇଟା ତ ଆମର ପ୍ରଥମ ନୁହେଁ ଏହାପରେ ଆମେ ଏଇଟା ଯୋଜନା କରିଛି ପ୍ରତିବର୍ଷ ଗୋଟିଏ ଗୋଟିଏ ଅଭିଯାନ ଯିବ ତେଣୁ ଯଦି ଯେତେ ଅଭିଯାନ ଯିବ କେମିତି ନିରାପଦ ଯାଇପାରିବ କମ୍ ଖର୍ଚ୍ଚ ଯାଇପାରିବ ତେଣୁ ସେଇଭଳିଆ ଗୋଟେ ଚେଷ୍ଟା ସେ କରୁଛି ଏ ଯୋଉ ଯାତ୍ରା ସେ ଯୋଉ ଜ୍ଞାନଟା ଆହରଣ କରିବ କ୍ରମଶଃ ଉନ୍ନତି କରିବ
1: ଆଜ୍ଞା ସାର୍ ଯଦି ଆମେ ଦେଖିବା ଯେମିତି ଆମେରିକୀୟ ଗବେଷଣା କେନ୍ଦ୍ର ମହାକାଶ ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛି ସେମିତି ଭାରତ ମଧ୍ୟ ଆମେ ଯଦି ଦେଖିବା ଚନ୍ଦ୍ରକୁ ନେଇକି ମଧ୍ୟ ଅନେକ କିଛି ସଫଳତା ମଧ୍ୟ ପାଇସାରିଲାଣି ଚନ୍ଦ୍ରାୟନ 3 ମିଶନ କଥା ଯଦି କହିବା ଜୁଲାଇ 2023 ତାହା ସଫଳ ହୋଇଥିଲା ଗୋଟିଏ ନୂଆ ଇତିହାସ ରଚିଥିଲା ଭାରତ ଏବଂ ଭାରତ ବର୍ତ୍ତମାନ ଚନ୍ଦ୍ରକୁ ନେଇକି କ'ଣ ସବୁ ଯୋଜନା ବର୍ତ୍ତମାନ ଭାରତ କରୁଛି ଏବଂ ଏ ସମ୍ପର୍କରେ ଆମ ଶ୍ରୋତାମାନେ ମଧ୍ୟ ଜାଣିବା ଦରକାର ଯେ ଆମେ ଚନ୍ଦ୍ରକୁ ନେଇକି କେତେଦୂର ଭାବିଲୁଣି ବର୍ତ୍ତମାନ ଏବଂ ଆଗାମୀ ଲକ୍ଷ୍ୟ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର କ'ଣ ରହିଛି ଜଣେ ବିଜ୍ଞାନ ଲେଖକ ହିସାବରେ ଆପଣଙ୍କର ମତାମତ କ'ଣ ରହିବ
0: ଭାରତ ଚନ୍ଦ୍ରକୁ 3 ଯାନ ପଠାଇଛି ଚନ୍ଦ୍ରଯାନ 1 ପ୍ରଥମ ଥିଲା ଆମର କିନ୍ତୁ ଏଇଟା ଏଭଳି ସଫଳ ହେଲା ଯାହାଫଳରେ ଗୋଟେ ରେକର୍ଡ କଲା ଆମେ ଚନ୍ଦ୍ରରେ ପ୍ରଥମ କରି ଜଳର ସନ୍ଧାନ ପାଇଛେ ଚନ୍ଦ୍ରଯାନ 2 ଯଦିଓ ଆମେ ଯୋଉ ଲକ୍ଷ୍ୟ ଥିଲା ଗୋଟିଏ ପ୍ରୋ ପକେଇବା ମହାରାଜାନ ଚନ୍ଦ୍ରପୃଷ୍ଠ ସେଇଟା ସଫଳ ହେଇପାରିଲେ ନାହିଁ କିନ୍ତୁ ତାର ଅର୍ବିଟରଟା ଏପର୍ଯ୍ୟନ୍ତ ଚନ୍ଦ୍ର ପାଖରେ ବୁଲି ଆମକୁ ଚିତ୍ର ଦଉଛି ଆମେ ବିଭିନ୍ନ ତଥ୍ୟ ମଧ୍ୟ ପାଉଛେ ତାପରେ ଚନ୍ଦ୍ରଯାନ 3 ଏଇଟା ତ ଆମର ବହୁତ ସଫଳ ହେଲା ଠିକ ନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ଦ୍ଦିଷ୍ଟ ସମୟରେ ସଫ୍ଟ ଲ୍ୟାଣ୍ଡିଂ କଲା ଏବଂ 14 ଦିନ ପର୍ଯ୍ୟନ୍ତ କାମ କରି ଆମକୁ ବିଭିନ୍ନ ତଥ୍ୟ ଦେଲା ଏହାପରେ ଆମ ଇସ୍ରୋ ଭାବୁଛି ଆଉ ତାପରେ ଚନ୍ଦ୍ରଯାନ 4 ପଠେଇବ ଏଥିରେ ମଧ୍ୟ ସେଇ ଲକ୍ଷ୍ୟ ଅଛି ଗୋଟିଏ ଅର୍ବିଟର ରହିବ ଏହାପରେ ଆଉ 2 ଆମ ଯାନ ଯିବ ତଳକୁ ତା ଦେହରୁ ଗୋଟିଏ ରୋବୋଟ ବାହାରି ବିଭିନ୍ନ ପ୍ରକାର କରିବ ଯେଉଁଟା ଚନ୍ଦ୍ରଯାନ 3 ସହିତ ଏହା ସହିତ ଆଉ ଗୋଟେ ଲକ୍ଷ୍ୟ ଅଛି ଗୋଟିଏ ହେଲିକପ୍ଟର ପଠେଇବା ପାଇଁ ଯୋଉଟାକି ଚନ୍ଦ୍ରଯାନ ସହିତ ଚନ୍ଦ୍ରକୁ ଯିବ ଏବଂ ସେଟା ଯୋଉ ଅଗମ୍ୟ ସ୍ଥାନ ଯୋଉଟାକୁ ଆମର ରୋଭର ଯାଇପାରିବ ନାହିଁ ସେ ଯାଇ ପରୀକ୍ଷା କରିବ ଯେମିତି ଆମର ନାସା ପଠେଇଛି ମଙ୍ଗଳ ଗ୍ରହକୁ ହେଲିକପ୍ଟର ପଠେଇଥିଲା ଏଇଭଳି ଏଇଟା ଏଇଭଳି କାମ କରିବ ତେଣୁ ଗୋଟିଏ ବହୁତ ବଡ଼ ପରିକଳ୍ପନା ଏବଂ ଆମେ ଭାବୁଛୁ ନିଶ୍ଚୟ ତା ସଫଳ ହେବ
1: ଆଚ୍ଛା ସାର୍ ଯେତେବେଳେ ଏଇ ଆର୍ଟେମିସ 2 ମିଶନ ଯେତେବେଳେ ଯାଇଥିଲେ ବୈଜ୍ଞାନିକମାନେ ସେମାନେ ପୃଥିବୀର ମଧ୍ୟ ସୁନ୍ଦର ଫଟୋ ଉଠାଇକି ଛାଡ଼ିଥିଲେ ଆମେ ଯଦି ଦେଖିବା ଲୋକମାନଙ୍କ ମନରେ ଏଭଳି ଗୋଟିଏ କଥା ଅଛି ଯେ ବର୍ତ୍ତମାନ ସମୟରେ ମହାକାଶ ଉପରେ ଆମେ ଯେତିକି ଗବେଷଣା ପାଇଁକି ଧ୍ୟାନ ଦେଉଛୁ ନିଜର ଗ୍ରହ ଉପରେ ଆମେ କାହିଁକି ସେତିକି ଧ୍ୟାନ ଦେଉନୁ ଆମ ଗ୍ରହଟି ବର୍ତ୍ତମାନ ସଙ୍କୁଚିତ ହୋଇଯାଉଛି ଗ୍ରହର ପରିସ୍ଥିତି ବର୍ତ୍ତମାନ ଖରାପ ସ୍ଥିତିରେ ଅଛି ତେବେ ଲୋକମାନଙ୍କ ମନରେ ଏଇ ଯେଉଁ ଧାରଣା ଅଛି ଅନେକ ଲୋକ କହୁଛନ୍ତି ଏତେ ଟଙ୍କା ଆମେ କାହିଁକି ଚନ୍ଦ୍ର ଅଭିଯାନରେ ଖର୍ଚ୍ଚ କରିବା ଆମେ ଆମ ପୃଥିବୀର ସୁରକ୍ଷା ପାଇଁକି କାହିଁକି ଆମେ ସେତିକି ଚିନ୍ତା ନ କରିବା ତ ଏ ସମ୍ପର୍କରେ ଆପଣଙ୍କର ମତାମତ କ'ଣ ରହିବ
0: ଆମର ଯେ ଚନ୍ଦ୍ର ଅଭିଯାନ ହେଲା ଭାରତ ଚନ୍ଦ୍ର ଅଭିଯାନରେ ବହୁତ କମ୍ ଖର୍ଚ୍ଚ ହେଲା ଗୋଟିଏ ଗୋଟେ ହିନ୍ଦୀ ଫିଲ୍ମ ଯେତେ ଖର୍ଚ୍ଚ ହେଉଛି ତାଠାରୁ କମ୍ ଖର୍ଚ୍ଚ ଆମେ ଚନ୍ଦ୍ରଯାନ 1 ପଠେଇବୁ
1: ଆଜ୍ଞା
0: ଆମେ ଅନେକ ଟଙ୍କା ଯେମିତି ଖର୍ଚ୍ଚ କରୁଛେ ଗୋଟିଏ ପୃଥିବୀରେ ତାଠୁ କମ୍ ଖର୍ଚ୍ଚ ଆମେ ଚନ୍ଦ୍ରଯାନ ଯୋଉ ଅଭିଯାନ ହେଉଛି ପ୍ରଥମେ ଭାବୁଥିଲେ ଆମେ କାହିଁକି ଯାଉଛେ ବିଜ୍ଞାନ ଜିଜ୍ଞାସା ଠିକ ଥିଲା କିନ୍ତୁ ଆମର ଯୋଉ ସାଟେଲାଇଟ୍ ସବୁ ରହିଲା କମ୍ୟୁନିକେସନ ସାଟେଲାଇଟ୍ ଯୋଗାଯୋଗ ଉପଗ୍ରହରେ ଆମର ଯୋଉ ଘରେ ବସି ଆମେ କୋଉଠି କଣ ହଉଛି ଆମେ ଦେଖିପାରୁଛେ ଇରାକ ଯୁଦ୍ଧକୁ ଡାଇରେକ୍ଟ ଆମେ ଦେଖୁଛେ କ୍ଷେପଣାସ୍ତ୍ର ପଡୁଛି ଏଠି ବସି ଏହା ସମ୍ଭବ ହେଇପାରୁଛି ମହାକାଶ ଅଭିଯାନ ଯୋଉ ତେଣୁ ବର୍ତ୍ତମାନ ମୁଁ ଯାହା କହିଲି ମହାକାଶ ଶକ୍ତି ସଂଗ୍ରହ

0: ଆମର ଗୋଟିଏ କାର୍ଯ୍ୟକ୍ରମ ଅଛି, ତେଣୁ ବହୁତ ଉପକାର ଅଛି ଆମର ମହାକାଶ ଅଭିଯାନର। ଅବଶ୍ୟ ଯୋଉଟା ଆମେ ମଙ୍ଗଳ ତା ଆଗ ଆଡକୁ ଯାଉଛେ ସେଟା ହଉଛି ଆମେ ବିଜ୍ଞାନ ବିଷୟରେ ନୂଆ ନୂଆ ଜିନିଷ ଜାଣିବା, କିନ୍ତୁ ଆମ ଭୂକକ୍ଷରେ ଯୋଉ ଆମେ ସାଟେଲାଇଟ୍ ରଖୁଛେ ତା ତ ବହୁତ ଆମର ଉପକାର ହଉଛି, ଏଥିରେ କିଛି ଅସୁବିଧା ନାହିଁ।
1: ଠିକ ଅଛି ସାର୍, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ ସାର୍। ଆପଣ ଆର୍ଟେମିସ୍ ଟୁ ମିଶନ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ ଅନେକ କିଛି କଥା ଜଣାଇଲେ। ଭାରତ ମଧ୍ୟ ଚନ୍ଦ୍ରକୁ ନେଇକି କ'ଣ ସବୁ ଚିନ୍ତା କରୁଛି ସେ ସମ୍ପର୍କରେ ମଧ୍ୟ କହିଲେ। ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଆମ ସହିତ ଯୋଡ଼ି ହେଲେ। ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ, ବିଜ୍ଞାନିକା ତରଫରୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ ସାର୍। ବିଜ୍ଞାନର ବିଚିତ୍ର ସଂରଚନାକୁ ନେଇ କେତେବେଳେ ଗପ ଲେଖା ହେଉଛି ତ ଆଉ କେତେବେଳେ କବିତା। ତେବେ ଆସନ୍ତୁ ଶୁଣିବା ଏକ ବିଜ୍ଞାନ କବିତା, ନେଇ ଆସୁଛନ୍ତି କବୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର।
2: ମୋ କବିତାର ଶୀର୍ଷକ ରାତିରେ ଦିନର ଭ୍ରମ। ରାତିଟା ଦିଶୁଛି ଭାରି ଚକମକ, ଗାଁରୁ ସହର ଯାଏ ଦିନର ସୂରୁଜ ଫିକା ପଡ଼ିଯିବ ଆଲୋକ ଆଗରେ ଛାଏଁ। ଚନ୍ଦ୍ର ତାରା ଆଉ ଗଗନେ ନଦୀ ସେ ଆଲୋକର ପ୍ରଭାବରେ ଜୀବଜନ୍ତୁ ଆଉ ଗଛଲତା ନଦୀ ପଡ଼ନ୍ତି ସବୁ ଭ୍ରମରେ। ଅଳପ ବିଜୁଳି ଖରଚ ପାଇଁକି CFL LED ଘରଠୁ ବାହାର ଅବା ରାସ୍ତା କଡ଼ ଯାଉଛନ୍ତି ମାଡ଼ି ମାଡ଼ି। ପାର୍କ ମନ୍ଦିର ଖେଳ ପଡ଼ିଆ ବି ଆଲୋକରେ ହୁଏ ସଜା, ଭୂମିରୁ ଆକାଶ ବିଛୁରି ଆଲୋକ ପରିବେଶ କରେ କବ୍ଜା। କମି କମି ଯାଏ ଅମ୍ଳଜାନ ବଢ଼େ କାର୍ବନ ଡାଇଅକ୍ସାଇଡ୍, କ୍ଷୀଣ କରିଥାଏ ଦୃଷ୍ଟିଶକ୍ତି ଆମ ନୀଳ ରଶ୍ମିର LED। ହୋଇପାରେ ନାହିଁ ତିଆରି ଶରୀରେ ମେଲାଟୋନିନ୍ ହରମୋନ୍, ଅନ୍ଧାରକୁ ଅନୁଭବ କରେ ନାହିଁ ଯେହେତୁ ଆମ ନୟନ। ଉତ୍ତମ ନିଦ୍ରା ଓ ଜାଗ୍ରତ ହେବାଟା ହୁଏ ନାହିଁ ସ୍ୱାଭାବିକ, ଅବସାଦ ଥକାପଣ ମୁଣ୍ଡ ବ୍ୟଥା ଡାକଇ ରୋଗ ରୋଗ ଅନେକ। CFLରେ ରହିଛି ମର୍କ୍ୟୁରୀ ସ୍ୱାସ୍ଥ୍ୟର ଅଟେ ବୈରୀ, ରୋଗ ପ୍ରତିରୋଧ ଶକ୍ତିକୁ କମାଏ ଆଣେ ନାନା ମହାମାରୀ। କୋନ୍ ଭିଜନ ବ୍ୟବହାର କରେ ଆଲୋକ ଦେଖିଲେ ଆଖି, ରାଡ୍ ଭିଜନ କାମ କରିଥାଏ ଅନ୍ଧାରେ ପାରଇ ଦେଖି। ଦିନ ଓ ରାତିରେ ଫର୍କ ନ ରହିଲେ ରାଡ୍ ଭିଜନର କାମ କରିବନି, ଚକ୍ଷୁ କମି କମି ଯିବ ଦେଖିବା କ୍ଷମତା ଆମ। ପ୍ରାଣୀମାନଙ୍କର ପ୍ରଜନନ ଆଉ ପ୍ରାକୃତିକ ବାସ ପରେ ପ୍ରଭାବ ପକାଇ ନଷ୍ଟ କରୁଅଛି ପ୍ରକୃତିକୁ ଧୀରେ ଧୀରେ। ନିଶାଚର ପ୍ରାଣୀ ପାଉଛନ୍ତି କଷ୍ଟ ବାଦୁଡ଼ି ପେଚା ଏଣ୍ଡୁଅ, ଆଲୋକ ପ୍ରଭାବେ ହୁଏ ମତିଭ୍ରମ ବାଧିତ ଖାଦ୍ୟ ସଂଗ୍ରହ। କୁକୁର ବିଲେଇ ଗାଈ ଓ ମଇଁଷି ହେଉଛନ୍ତି ବ୍ୟତିବ୍ୟସ୍ତ, ଶୋଇବା ଉଠିବା ଅଭ୍ୟାସ ତାଙ୍କର ହୋଇଲାଣି ପ୍ରଭାବିତ। ଜୀବଙ୍କର ସଂଖ୍ୟା କମି କମି ଯିବା ନୁହଁ ଶୁଭ ଲକ୍ଷଣ, ଲାଇଟ୍ ହାଉସରେ ପିଟି ହୋଇଯାଏ ଅନେକ ପକ୍ଷୀଙ୍କ ପ୍ରାଣ। ଏଇ ଧରଣୀରେ ବଞ୍ଚି ରହିବାର ଅଧିକାର ସଭିଙ୍କର, ବିଗିଡ଼ିବ ଯେବେ ସନ୍ତୁଳନ ତେବେ ଅବସ୍ଥା ହେବ ଗମ୍ଭୀର। ସତର୍କ ହେବା ସଚେତନ ହେବା ଆଲୋକ କରିବା ବନ୍ଦ, ନିହାତି ଯେତିକି ଦରକାର ଜାଳିବା ନହେଲେ କରମ ମନ୍ଦ। ଅଧିକ ଆଲୋକ ବ୍ୟବହାରେ ବଢ଼େ ସବୁଜ ଗୃହ ପ୍ରଭାବ, ପରିବେଶ ସନ୍ତୁଳନକୁ ବିଗାଡ଼େ ସହଜ ୟାକୁ ନ ଭାବ। ଏହାର ପ୍ରଭାବ ନ ଜାଣନ୍ତି ଲୋକେ ଧୀରେ ଧୀରେ କରେ ଗ୍ରାସ, ବୁଝି ବୁଝାଇବା ସତର୍କ ରହିବା ନହେଲେ ଟି ସର୍ବନାଶ।
1: ବନ୍ଧୁ, ଏଇଠି ଆପଣଙ୍କୁ କହି ରଖୁଛୁ ବିଜ୍ଞାନ ସମ୍ପର୍କିତ କିଛି କୌତୁକିଆ କଥା। ଆପଣମାନେ ଜାଣିଛନ୍ତି ମଣିଷ ଶରୀରରେ ଯେତିକି କୋଷ ଅଛି ତାଠାରୁ ଅଧିକ ବ୍ୟାକ୍ଟେରିଆମାନେ ମଣିଷ ଶରୀରରେ ରହୁଛନ୍ତି। ବଜ୍ରପାତ ସମୟରେ ତାପମାତ୍ରା 30,000 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିଥାଏ, ଯାହାକି ସୂର୍ଯ୍ୟଙ୍କର ପୃଷ୍ଠଭାଗରୁ ମଧ୍ୟ ଅଧିକ। ଜିରାଫର ଜିଭର ଲମ୍ବ ପ୍ରାୟ 45-50 ସେଣ୍ଟିମିଟର ପର୍ଯ୍ୟନ୍ତ ଲମ୍ବି ଥାଏ। ଆପଣମାନେ ରାତିରେ ଶୋଇଥିବା ସମୟରେ ମଧ୍ୟ ଆପଣଙ୍କର ମସ୍ତିଷ୍କ କାମ କରିଥାଏ। ବନ୍ଧୁ, ବିଜ୍ଞାନର କଥା କହୁଥିଲେ ସରିବନି, ସମୟ ଆମକୁ ଇସାରା ଦେଲାଣି। ଏଥର ବିଜ୍ଞାନିକା ଏତିକି, ପୁଣି ଆସନ୍ତା ମାସରେ ଆପଣଙ୍କ ସହିତ ଭେଟ ହେବ କିଛି ନୂଆ କଥା ଓ ବାର୍ତ୍ତାକୁ ନେଇ। ଯଦି ଆପଣଙ୍କୁ ବିଜ୍ଞାନିକା ଭଲ ଲାଗୁଛି ତେବେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ

ସ୍ୱାମୀ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ କିଶୋର କୁମାର। ଅମିତ ଖନ୍ନାଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ରାଜେଶ ରୋଶନ। ଏଥର ଶିଳ୍ପୀ ହେଲେ ମହମ୍ମଦ ରଫି। ଆନନ୍ଦ ବକ୍ସିଙ୍କ ଗୀତ, ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର କର୍ଜ।

କାଲା ସୋନା। ଏହି ଚଳଚ୍ଚିତ୍ରର ଗୀତଟି ଶୁଣନ୍ତୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଆଶା ଭୋସଲେ ଏବଂ ଡେନି ଡେଞ୍ଜୋପା। ମଜରୁହ ସୁଲତାନପୁରୀଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।

ସାଗିର୍ଦ୍ଦ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ମଜରୁହ ସୁଲତାନପୁରୀଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ କିଶୋର କୁମାର। ୟୋଗେଶଙ୍କ ଗୀତ ସଙ୍ଗୀତ ସଚିନ ଦେବ ବର୍ମନ।